ବନ୍ଦନ କାର୍ଯ୍ୟକ୍ରମର ପ୍ରଥମେ ଶୁଣିଲେ ସଂସ୍କୃତରେ ଭକ୍ତିଗୀତ, ପୁରାତନ ରଚନାର ଶିଳ୍ପୀ ଥିଲେ ରଘୁନାଥ ପାଣିଗ୍ରାହୀ। ପରବର୍ତ୍ତୀ ଶିଳ୍ପୀ ହେଲେ ସାଧନା ଦାସ, କଣ୍ଠରେ ପୁରାତନ ରଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଗୀତିକାର ଡକ୍ଟର କୃତିବାସ ନାୟକଙ୍କ ରଚନାରୁ ପରବର୍ତ୍ତୀ ଶିଳ୍ପୀ ହେଲେ ସୁଧାକର ପଣ୍ଡା।

0: ଶେଷ ହେଲା ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀରେ ଥିଲେ ରଘୁନାଥ ପାଣିଗ୍ରାହୀ, ସାଧନା ଦାସ, ସୁଧାକର ପଣ୍ଡା ଏବଂ ଆରତୀ ଗୋସ୍ୱାମୀ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର

0: ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
0: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
0: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ ଧାରାବାହିକ ରାମଚରିତ ମାନସର 23ତମ ଭାଗ
3: ଏପିସୋଡ 23। 2-3

0: ଧାରାବାହିକ ରାମଚରିତ ମାନସର ଆଜି ଶୁଣିଲେ 23ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଜିର ଅନୁଚିନ୍ତା ଉପସ୍ଥାପନା ଅଶୋକ ମିଶ୍ର।
1: ପିଲାଟିର ନାଁ ଗୋପାଳ। ଘରେ ତାର ବାପା ମା, ବୟସ ତାର 11 ପାଖାପାଖି। ଘରେ ବାପା ମା ଦୁହେଁ ଯାକ ନୀତି ପୂଜା ପାଠ କରନ୍ତି। ଇଏ ମାନେ ଗୋପାଳ ପୂଜାପାଠ କରେ ନା, ତଥାପି ନୀତି ସେସବୁ ସେ ଦେଖେ। ଥରେ କୌଣସି ଗୋଟେ କାମବଶତଃ ବାପା ମାଙ୍କୁ ବାହାରକୁ ଯିବାକୁ ପଡ଼ିଲା। ଗୋପାଳ ଛୋଟ ପିଲାଟିଏ ହେଇଥିଲେ ବି ସେମାନେ ଗୋପାଳକୁ ଘରର ଦାୟିତ୍ୱ ଦେଇ ସେଠୁ ଗଲେ। ଘରେ ଯେହେତୁ ଚାକରାଣୀଟିଏ ଥାଏ, ତେଣୁ ସେଭଳି କୌଣସି ବିଶେଷ ଅସୁବିଧା ହେବାର ସମ୍ଭାବନା ଯେହେତୁ ନଥାଏ, ତେଣୁ ଛୋଟ ପିଲା ହେଲେ ବି ଗୋପାଳକୁ ଛାଡ଼ି ସେମାନେ ବାହାରକୁ ଗଲେ। ତାକୁ ଘରେ ଛାଡ଼ିଯିବାର ଉଦ୍ଦେଶ୍ୟ ମାତ୍ର ଗୋଟିଏ। କ'ଣ ସେ ଉଦ୍ଦେଶ୍ୟ ତ ଜାଣିଛନ୍ତି? ମୁଁ ନ କହିଲେ ଆପଣ ବା ଜାଣିବେ କେମିତି? କହୁଛି ମୁଁ, ଘରେ ତାଙ୍କର ଦିଅଁ ବସିବା ସମୟରେ ଜଣେ ସାଧୁ କହିଯାଇଥାନ୍ତି ଦିଅଁଙ୍କୁ କେବେ ମଧ୍ୟ ଅପୂଜ୍ୟ ନ ରଖିବା ପାଇଁ। ଅଶୌଚ କାଳକୁ ଛାଡ଼ି ଏଯାଏ ତାଙ୍କ ଘରେ ନୀତି ପୂଜାପାଠ କେବେ ବି ବନ୍ଦ ହେଇନି, ଆଉ ଠାକୁରଙ୍କ ପାଖରେ ଅନ୍ନଭୋଗ ପ୍ରତିଦିନ ତାଙ୍କ ଘରେ ଲାଗି ହେଇଛି ଏଯାଏ। ତେଣୁ ଗୋପାଳକୁ ସାଙ୍ଗରେ ଧରି ଯଦି ସେମାନେ ଯିବେ, ତେବେ ପୂଜାପାଠ ଘରେ କରିବ କିଏ? ପୁଣି ଅନ୍ନଭୋଗ କିଏ ଦେବ ଠାକୁରଙ୍କୁ? ଅତଏବ ଗୋପାଳକୁ ବାପା ମା କହିଗଲେ, ବାପା ଠାକୁରଙ୍କ ପାଖରେ ଅନ୍ନଭୋଗ ନୀତି ଲଗେଇବୁ, ଆଗ ଠାକୁର ଖାଇବେ ତାପରେ ତୁ ଖାଇବୁ। ଗୋପାଳ ସେମାନଙ୍କର କଥା ଶୁଣି ହଁ କଲା। ବାପା ମା ତାପରେ ଘର ଛାଡ଼ି ବାହାରକୁ ଯେଉଁଠିକି ସେମାନଙ୍କର ଯିବାର ଥିଲା ସେଠିକି ଗଲେ। ଗୋପାଳ ଚାକରାଣୀ ସାଥିରେ ଘରେ ରହିଲା। ପରଦିନ ସକାଳ ହେଲା। ସକାଳ ହେବାରୁ ସେ ତା ଦ୍ୱାରା ଯେମିତି ଯାହା ହେଲା ଯଥା କଥା ଭାବେ ଡାଲିଟେ ତିଅଣଟେ କଲା, କଛାଟେ ତାପରେ ମାରିଲା, କାନ୍ଧରେ ଗାମୁଛାଟେ ପକେଇଲା, ଠାକୁରଙ୍କ ପାଇଁ ବଢ଼ା ବଢ଼ି କରି ନେଇ ତାଙ୍କ ଖଟୁଳି ସାମ୍ନାରେ ସବୁଯାକ ଥୋଇଲା। ସେ ତ ମନ୍ତ୍ରଫନ୍ତ୍ର କିଛି ବି ଜାଣିନଥିଲା, ତେଣୁ ଖଟୁଳି ସାମ୍ନାରେ ସିଏ ଚକା ପିଢ଼ାଟିଏ ମାଡ଼ି ବସିଲା। ତାପରେ କହିଲା, ଠାକୁରେ ଆସ, ବଢ଼ା ବଢ଼ି କରିଦେଇଛି, ତମେ ଚଞ୍ଚଳ ଖାଅ, ମୋତେ ବି ଭୋକ ଲାଗିଲାଣି, ତମେ ଖାଇ ନ ସାରିଲେ ମୁଁ କେମିତି ଖାଇବି। ସିଏ ଭାବୁଥିଲା ଏମିତି ଭାବରେ ଡାକିଦେଲେ ଠାକୁର ବୋଧହୁଏ ଖଟୁଳିରୁ ଓହ୍ଲେଇ ଆସି ଭାତ ଡାଲି ଆଉ ତିଅଣ ସିଏ ଯାହା ସବୁ ବଢ଼ାବଢ଼ି କରି ରଖିଥିଲା ତାକୁ ଖାଇବେ, ପୁଣି ଥରେ ଖଟୁଳିରେ ଯାଇ ବିଜେ ହେବେ। ହେଲେ ସେମିତି କିଛି ହେଲା ନାହିଁ। ପିଲା ମନରେ ସେ ଯାହା ଭାବୁଥିଲା ସେଭଳି କେବେ ହୁଏ ମଧ୍ୟ ନାହିଁ। ଅନେକ ସମୟ ଗଲା, ତଥାପି ଠାକୁର ନା ଖଟୁଳି ତଳକୁ ଆସିଲେ ନା କିଛି ଖାଇଲେ। ଗୋପାଳ ଥର ଥର କରି ଅନେକ ଥର ଡାକିଲା, ଠାକୁର କିନ୍ତୁ ଆସିଲେ ନାହିଁ। ଏସବୁ ଦେଖି ବଡ଼ କ୍ଷୋଭ ହେଲା ଗୋପାଳ ମନରେ। ସିଏ ତାପରେ ଉଚ୍ଚ ସ୍ୱରରେ କହିଲା, ଦେଖ ତମେ ଯଦି ଖାଇବନି ତାହେଲେ ମୁଁ ବି ଅଖିଆ ଅପିଆ ଏଇଠି ବସିଲେ ତମକୁ ପାପଟା ଲାଗିବ, ତମେ ଏଠି ଖାଇବ ବୋଲି କେଡ଼େ ସରଧାରେ ମୁଁ ରନ୍ଧା ବଢ଼ା କରି ଏବେ ଆଣି ଏଠି ଥୋଇଛି, ଆଉ ଏବେ ମୁଁ ତମକୁ ଡାକିଲା ବେଳକୁ ତମେ ଆସୁନ, କି ଠାକୁର ତମେ, ମୁଁ ତମକୁ ଏଡ଼େ ଭଲ ପାଏ, ହେଲେ ତମେ ଯଦି ମୋତେ ଭଲ ପାଉଥାନ୍ତ ତାହେଲେ ନିଶ୍ଚିତ ଆସନ୍ତ, ଭାତ ଡାଲି ଖାଇକିରି ଏଠୁ ଯାଆନ୍ତ। ତଥାପି ଠାକୁର ଆସିଲେ ନାହିଁ। ହଉ ହେଲା, ତମେ ନ ଆସିଲେ ନାହିଁ, ମୁଁ କିନ୍ତୁ ତମେ ଆସି ନ ଖାଇଲା ଯାଏ ଏଇଠୁ ଆଉ ଉଠିବିନି ବୋଲି କହି ଗୋପାଳ ସେଇଠି ଆଖି ବନ୍ଦ କରି ବସିଲା। ଠାକୁର ତେଣେ ଭାବୁଥିଲେ, ପିଲାଟା ତ ପେଟରେ ଭୋକ ଯେତେବେଳେ ଜଳିବ ନିଶ୍ଚୟ ସେଇ ସମୟରେ ସେ ଉଠିଯିବ ଖାଇବାକୁ ଏବଂ ପେଟ ପୁରା ଖାଇବ, କିନ୍ତୁ ସେଭଳି କିଛି ନ

0: ଦେବାରୁ ସିଏ ବାଧ୍ୟ ହୋଇ ମଣିଷ ପରି ରୂପ ଧରି ଗୋପାଳ ପାଖରେ ଆସି ଉଭା ହେଲେ। ସିଏ ତ ସର୍ବବ୍ୟାପୀ, ସବୁଠି ଥାନ୍ତି ପୁଣି କେଉଁଠି ନଥାନ୍ତି। ପ୍ରହ୍ଲାଦ ଡାକିଲେ ସେ ସ୍ତମ୍ଭ ଫଟେଇ ବି ତା ଭିତରୁ ବାହାରି ଆସନ୍ତି। ତେଣୁ ଗୋପାଳର ଅନାବିଳ ବିଶ୍ୱାସ ଆଗରେ ସିଏ ହାର ମାନିଲେ। ଡାକିଲେ ଗୋପାଳ, ଗୋପାଳ ଆଖି ମେଲି ଚାହିଁଲା, ପଚାରିଲା, ତମେ କ'ଣ ଠାକୁର? ଠାକୁର କହିଲେ, ହଁ ବାପା, ମୁଁ ଠାକୁର, ତମ ଘର ଖଟୁଳିରେ ବସିଥାଏ ସବୁବେଳେ। ତୁ ଜିଦି ଆଗରେ ମୁଁ ଆଜି ହାରିଗଲି ରେ ବାପା, ତୋ ବିଶ୍ୱାସ ଆଜି ମୋତେ ତୋ ପାଖକୁ ଟାଣି ଆଣିଲା, ତୋ ପାଖରେ ପହଞ୍ଚେଇ ଦେଲା, ଦେହ ଖାଇବି କହି ଠାକୁର ଚକା ପିଢ଼ା ମାରି ସେଠି ବସିଲେ। ସବୁ ଭୋଗ ଯାହା ସବୁ ତିଆରି କରିଥିଲା ଗୋପାଳ ସେସବୁକୁ ଖାଇଲେ, ମୁହଁ ହାତ ଧୋଇଲେ, ହାତ ପୋଛିଲେ ଗାମୁଛାରେ। ତାପରେ ଖଟୁଳିରେ ଥିବା ଠାକୁର ପ୍ରତିମା ଭିତରେ ସେ ପଶିଗଲେ। ବାପା ମା ଆସିବାକୁ ପ୍ରାୟ ସାତ ଦିନ ଲାଗିଗଲା, ଆଉ ସେଇ ସାତ ଦିନ ଯାକ ଠାକୁର ଖଟୁଳିରୁ ଓହ୍ଲେଇ ଆସି ଗୋପାଳ ହାତ ତିଆରି ଭୋଗ ରାଗ ସବୁ ଖାଇଲେ। ବାପା ମା ଘରେ ଆସି ପହଞ୍ଚିଲେ, ଗୋପାଳକୁ ଆସି ପଚାରିଲେ, ଠାକୁରଙ୍କ ପାଖରେ ପ୍ରତିଦିନ ଭୋଗ ଲଗାଉଥିଲୁ ନା? ଗୋପାଳ କହିଲା, ଭୋଗ ଲଗେଇଛି ନୀତି, ଆଉ ଠାକୁର ନିଜେ ଖଟୁଳିରୁ ଓହ୍ଲେଇ ଆସି ମୋ ସାମ୍ନାରେ ବସି ଭୋଗ ଖାଇ ଖଟୁଳି ଭିତରେ ଥିବା ତାଙ୍କ ମୂର୍ତ୍ତି ଭିତରେ ପଶି ଯାଇଛନ୍ତି। ଈଶ୍ୱର ବିଶ୍ୱାସ ଯାହାର ଦୃଢ଼, ଭକ୍ତି ଯାହାର ଅନାବିଳ, ତା ପାଇଁ ଈଶ୍ୱର ସର୍ବତ୍ର ବିରାଜିତ, ସବୁଠି ସେ ଅଛନ୍ତି। ହେଲେ ବିଶ୍ୱାସ ଯାହାର ଦୁର୍ବଳ, ତାହା ପାଇଁ ଈଶ୍ୱର କେଉଁଠି ନାହାନ୍ତି। ଠିକ୍ କହିଛି ନା? ସବୁ କହିସାରିଛି ଆଜି ପାଇଁ, ଆଉ ବିଶେଷ କିଛି କହିବାର ନାହିଁ ମୋର। ତେଣୁ ଯଦି କହିଲା ବେଳକୁ କିଛି ଭୁଲ କହିଛି, ତେବେ ଦୟାକରି ମୋତେ କ୍ଷମା ଦେବେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ, ପ୍ରଚାର କରୁଛ ଆଜିର ଚାଷବାସ କଥା।
2: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ଧାନ ଚାଷ ସମ୍ପର୍କରେ। ଓଡ଼ିଶାରେ ଧାନ ଚାଷ କେବଳ ଏକ କୃଷି ନୁହେଁ, ବରଂ ଏହା ଆମ ଅର୍ଥନୀତି ଓ ସଂସ୍କୃତିର ମେରୁଦଣ୍ଡ। ଓଡ଼ିଶାର ଜଳବାୟୁ ଏବଂ ମୃତ୍ତିକା ଧାନ ଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଓଡ଼ିଶାରେ ମୁଖ୍ୟତଃ ଖରିଫ ଓ ରବି ଉଭୟ ଋତୁରେ ଧାନ ଚାଷ କରିବାର ଦେଖିବାକୁ ମିଳେ। ଖରିଫ ଧାନ ସାଧାରଣତଃ ଜୁନ୍ ଜୁଲାଇ ମାସରେ ବୁଣାବୁଣି ହୋଇ ନଭେମ୍ବର ଡିସେମ୍ବର ମାସରେ ଅମଳ ହୁଏ। ଠିକ୍ ସେମିତି ରବି ଫସଲ ଜଳସେଚିତ ଅଞ୍ଚଳରେ ଶୀତ ଦିନରେ ଚାଷ କରାଯାଇଥାଏ। ଓଡ଼ିଶାରେ ଧାନ ଚାଷ ମୁଖ୍ୟତଃ ତିନୋଟି ପ୍ରଣାଳୀରେ କରାଯାଇଥାଏ। ପ୍ରଥମଟି ହେଉଛି ରୁଆ ପଦ୍ଧତି। ଏଥିରେ ପ୍ରଥମେ ତଳିଘେରା ପ୍ରସ୍ତୁତ କରାଯାଏ ଏବଂ ପରେ କାଦୁଆ ବିଲରେ ତଳି ରୋପଣ କରାଯାଏ। ଏହା ଅଧିକ ଅମଳକ୍ଷମ ହୋଇଥାଏ। ଦ୍ୱିତୀୟଟି ହେଉଛି ବୁଣା ପଦ୍ଧତି। ଏଥିରେ ବିଲରେ ସିଧାସଳଖ ବିହନ ବୁଣାଯାଏ। ସାଧାରଣତଃ କମ୍ ବର୍ଷା ହେଉଥିବା ଅଞ୍ଚଳ ପାଇଁ ଏହି ବୁଣା ପଦ୍ଧତି ଉପଯୁକ୍ତ ହୋଇଥାଏ। ଅନ୍ୟଟି ହେଉଛି ଶ୍ରୀ ପଦ୍ଧତି। ଏହି ଆଧୁନିକ ପଦ୍ଧତିରେ କମ୍ ପାଣି ଓ କମ୍ ବିହନ ବ୍ୟବହାର କରି ଅଧିକ ଅମଳ କରାଯାଇଥାଏ। ସାଧାରଣ ଚାଷରେ ଏକର ପିଛା 20-30 କିଲୋଗ୍ରାମ ବିହନ ଲାଗୁଥିବା ବେଳେ ଶ୍ରୀ ପ୍ରଣାଳୀରେ ମାତ୍ର 2-3 କିଲୋଗ୍ରାମ ବିହନ ଲାଗିଥାଏ। ଏହି ପଦ୍ଧତିରେ 8-12 ଦିନର କଅଁଳ ତଳି ଦୁଇ ପତ୍ର ବିଶିଷ୍ଟ ହୋଇଥିବା ସମୟରେ ରୋପଣ କରାଯାଏ। ତଳି ଉପାଡ଼ିବାର 30 ମିନିଟ୍ ମଧ୍ୟରେ ଏହାକୁ ବିଲରେ ଲଗାଇବା ଉଚିତ, ଯାହାଫଳରେ ଗଛ ଶୀଘ୍ର ଚେର ଧରିଥାଏ। ଏହି ପ୍ରଣାଳୀରେ ଧାଡ଼ିକୁ ଧାଡ଼ି ଏବଂ ଗଛକୁ ଗଛ 25 ସେଣ୍ଟିମିଟର ବ୍ୟବଧାନ ରଖାଯାଏ। ଏହାଦ୍ୱାରା ପ୍ରତ୍ୟେକ ଗଛକୁ ପ୍ରଚୁର ସୂର୍ଯ୍ୟକିରଣ ଓ ପବନ ମିଳେ, ଯାହାଫଳରେ ଗଛରୁ ଅଧିକ ପିଲ ବାହାରିଥାଏ। ଶ୍ରୀ ପ୍ରଣାଳୀରେ ବିଲକୁ ସବୁବେଳେ ପାଣିରେ ବୁଡ଼ାଇ ରଖାଯାଏ ନାହିଁ, କେବଳ ମାଟିରେ ବତର ରଖାଯାଏ। ପାଣି ଜମି ରହିଲେ ଚେରକୁ ଅମ୍ଳଜାନ ମିଳେ ନାହିଁ, ତେଣୁ ଏହି ପଦ୍ଧତିରେ ପର୍ଯ୍ୟାୟକ୍ରମେ ପାଣି ମଡ଼ାଯାଏ। ମନେ ରଖିବା ଉଚିତ, ଧାନ ଚାଷ କରିବା ସମୟରେ ଉନ୍ନତ କିସମର ବିହନକୁ ବାଛିବା ଆବଶ୍ୟକ। ଅମଳ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ବିହନକୁ ଆମେ ବ୍ୟବହାର କରିପାରିବା। ମୁଖ୍ୟତଃ 3 ପ୍ରକାର ବିହନ ଆମେ ଦେଖିବାକୁ ପାଉ। ପ୍ରଥମ କିସମର ବିହନ ଅଳ୍ପ ଦିନରେ ଅମଳ ଦେଇଥାଏ, ଯେଉଁଥିରେ ରହିଛି ଖଣ୍ଡଗିରି, ପାରିଜାତ। ଦ୍ୱିତୀୟ କିସମର ବିହନ ମଧ୍ୟମ ଦିନିଆ ହୋଇଥାଏ, ଏଥିରେ ଦେଖିବାକୁ ମିଳେ ଲଲାଟ, କୋଣାର୍କ। ଏବଂ ତୃତୀୟ କିସମର ବିହନଟି ଅମଳ ପାଇଁ ଅଧିକ ଦିନ ନେଇଥାଏ, ସେଥିରେ ରହିଛି ସ୍ୱର୍ଣ୍ଣ, ପୂଜା, ରଞ୍ଜିତ। ଭଲ ଅମଳ ପାଇଁ ଭଲ ବିହନ ବାଛିବା ସହିତ

0: ମୃତ୍ତିକା ପରୀକ୍ଷା କରିନେବା ମଧ୍ୟ ଆବଶ୍ୟକ। ଚାଷ କରିବା ପୂର୍ବରୁ ମାଟି ପରୀକ୍ଷା କରି ସେହି ଅନୁସାରେ ସାର ପ୍ରୟୋଗ କରିବା ଦ୍ୱାରା ଅଧିକ ଅମଳ ମିଳିପାରିବ। ଏହା ସହିତ ବିହନ ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିବା ନିହାତି ଆବଶ୍ୟକ। ରୋଗପୋକ ଦାଉରୁ ରକ୍ଷା ପାଇବା ପାଇଁ ବିହନକୁ ବିଶୋଧନ କରି ଆମେ ଜମିରେ ବୁଣିବା। ଏହା ସହିତ ଅଧିକ ଅମଳ ପାଇଁ ସାର ପରିଚାଳନାର ମଧ୍ୟ ଆବଶ୍ୟକତା ରହିଛି। ଜୈବିକ ସାର ଓ ଆବଶ୍ୟକ ସ୍ଥଳେ ରାସାୟନିକ ସାର ଯେମିତିକି ୟୁରିଆ ଡିଏପିର ସନ୍ତୁଳିତ ମାତ୍ରାକୁ ଆମେ ଧାନ ଚାଷରେ ବ୍ୟବହାର କରିପାରିବା। ଅଧିକ ବର୍ଷା ହେଲେ ବିଲରୁ ବଳକା ପାଣି ବାହାର କରିବା ପାଇଁ ବ୍ୟବସ୍ଥା ମଧ୍ୟ ରଖିବା ଉଚିତ। ଧାନ କ୍ଷେତରେ ମୁଖ୍ୟତଃ କାଣ୍ଡବିନ୍ଧା ପୋକ, ନଳୀ ପୋକ ଏବଂ ମହୁଆ ପୋକ ଦେଖାଯାଆନ୍ତି। ଏହାର ନିରାକରଣ ପାଇଁ ସଠିକ୍ ସମୟରେ କୀଟନାଶକ କିମ୍ବା ନିମ୍ବ ପ୍ରସ୍ତୁତ ଔଷଧକୁ ବ୍ୟବହାର କରିବା ଉଚିତ। ସବୁବେଳେ ମନେ ରଖିବା ଉଚିତ, ଜୈବିକ ଖତ ଓ କମ୍ପୋଷ୍ଟ ସାରର ବ୍ୟବହାର ମାଟିର ଉର୍ବରତା ବଢ଼ାଇବା ସହ ସୁସ୍ଥ ଫସଲ ପ୍ରଦାନ କରିଥାଏ। ତେଣୁକରି ଜମିକୁ ଚାଷ କରିବା ସମୟରେ ଜମିରେ ଗୋବର ଖତକୁ ଉପଯୁକ୍ତ ପରିମାଣରେ ମିଶାଇ ଦେବା ଆବଶ୍ୟକ, ଯାହାଫଳରେ ଜମି ପାଣିକୁ ଧରି ରଖିପାରିବ ଏବଂ ଧାନ ଗଛ ଉପଯୁକ୍ତ ଭାବରେ ବଢ଼ିପାରିବ।
1: ଆଜି ସକାଳର ଚାଷବାସ କଥା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୋଡ଼ି।
2: ବିଭିନ୍ନ ତପସିଲଭୁକ୍ତ ଉପଜାତିର ସମ୍ପ୍ରଦାୟମାନଙ୍କ ଭିତରେ ଡିଡାଇ ସମ୍ପ୍ରଦାୟ ଅନ୍ୟତମ। ଏମାନେ ମଧ୍ୟ ଆଜିକାଲି ଯୁଗକୁ ଚାହିଁ ସମୟକୁ ଚାହିଁ ଧୀରେ ଧୀରେ ପରିବର୍ତ୍ତିତ ହେଲେଣି। ସେମାନଙ୍କ ଭିତରେ ଶିକ୍ଷା ଦୀକ୍ଷାର ଆଗ୍ରହ ଆସିଲାଣି ଏବଂ ସେମାନେ ଏହି ଶିକ୍ଷା ଦୀକ୍ଷା ଏବଂ ବିଭିନ୍ନ ସମୟରେ ଘଟୁଥିବା ନିଜ ଜୀବନ ଘଟଣାବଳୀକୁ ଗୀତ ଆକାରରେ ଛନ୍ଦି ସେମାନେ ପରିପ୍ରକାଶ କରିଥାନ୍ତି। ଆଜି ଆସନ୍ତୁ ଆମର ଏହି କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଡିଡାଇମାନଙ୍କର ପ୍ରଥମେ ପାଠ ପଢ଼ିବା ପାଇଁ ଅନ୍ୟକୁ ବୁଝାଇବା ଗୀତ, ପାଠ ପଢ଼ିବାର ଉପକାରିତା ଏବଂ ପାଠ ପଢ଼ିବା ଦ୍ୱାରା ଆମର ଲାଭ, ଏହି ସମ୍ପର୍କରେ ଏହି ଗୀତ ମାଧ୍ୟମରେ ସେମାନେ ବୁଝାଉଛନ୍ତି ଅନ୍ୟମାନଙ୍କୁ। ଏହାକୁ ପରିବେଷଣ କରୁଛନ୍ତି ସୁନ୍ଦରୀ ପଲାସୀ ଏବଂ ସାଥୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହ ରବିଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କଠାରୁ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମିଲରମାନେ ଠିକ୍ ସମୟରେ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯାଉଛି। ଚାଷୀମାନଙ୍କୁ ଧାନ କ୍ରୟ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରରେ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀକରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର 37 ରାସ୍ତାର ପୁନଃନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 7,826.15 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ହରିଚନ୍ଦନ ଭୁବନେଶ୍ୱରରେ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 12 ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶା ସେବା ଅଧିକାର ଆଇନ ଅଧୀନରେ ନାଗରିକ ସେବାର କାର୍ଯ୍ୟଦକ୍ଷତା ଓ ଡିଜିଟାଲ୍ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭାଗ ଅଧୀନରେ ରହିଥିବା 30 ବିଜ୍ଞପିତ ନାଗରିକ ସେବାରେ ପ୍ରାୟ 94% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି। ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସହରାଞ୍ଚଳ ଯାତାୟତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡ଼କ ସୁରକ୍ଷା ପଦକ୍ଷେପ ନେଇ କ୍ରୁଟ୍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୁଟ୍ର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। ପିଏମ୍ ଇ ବସ୍ ସେବା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ସିଏମ୍ ସମ୍ପଦା ପ୍ଲାଟଫର୍ମର କାର୍ଯ୍ୟକାରିତା ସହ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଅର୍ଥ ବିଭାଗ ସମ୍ବନ୍ଧିତ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ବୃଦ୍ଧି କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା। ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ହସ୍ପିଟାଲର ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରିବା ନେଇ ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିପାଇଁ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ଏଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ରାଜନୈତିକ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

0: ଭୋଟର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। କନ୍ଧମାଳ ଜିଲ୍ଲାରେ ସର୍ବଦଳୀୟ ବୈଠକରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ମସ୍ତିଷ୍କ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ର କୁମାର ଦଳାଇ।
2: ଭଗବାନଙ୍କ ବିଚିତ୍ର ସୃଷ୍ଟିରେ ମଣିଷର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଗଠନ, ସୁରକ୍ଷା ଏବଂ କାର୍ଯ୍ୟପ୍ରଣାଳୀ ଆଶ୍ଚର୍ଯ୍ୟଜନକ। ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଅଙ୍ଗ ପ୍ରତ୍ୟଙ୍ଗ ଭିନ୍ନ ଭିନ୍ନ ଭାବେ ଗଠିତ। ପାରିପାର୍ଶ୍ୱିକ ପରିସ୍ଥିତି ତ ଖାପ ଖୁଆଇ ଏବଂ ବାହ୍ୟ ଆଘାତରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସୁରକ୍ଷିତ ରଖିବା ପାଇଁ ସ୍ରଷ୍ଟା ଶରୀର ଗଠନ ବେଳେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କଲା ଭଳି ମନେ ହୁଏ। ଶରୀରର ଏହି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ ଏବଂ ସୁଚାରୁରୂପେ ଚଳାଇବା ପାଇଁ ମସ୍ତିଷ୍କ ଏବଂ ସ୍ନାୟୁଗ୍ରନ୍ଥି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଯାହା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୁରକ୍ଷିତ ରହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମଣିଷର ମସ୍ତିଷ୍କ ବସା ଦହି ଭଳି ନରମ। ଏହାର ଓଜନ 1200 ଗ୍ରାମରୁ 1400 ଗ୍ରାମ ପର୍ଯ୍ୟନ୍ତ। ତିନିଟି ପରଦା ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିଥାଏ, ଯାହାଫଳରେ ମସ୍ତିଷ୍କ ଅଧିକ ସମ୍ପ୍ରସାରିତ ହୋଇପାରିବ ନାହିଁ। ବାହାର ପରଦା ରୁରାମେଟର, ମଝି ପରଦା ଆରାକ୍ନଏଡ୍ ମ୍ୟାଟର ଟାଣ ତନ୍ତୁରେ ତିଆରି, କିନ୍ତୁ ଭିତର ପରଦା ପାୟାମେଟର ଅପେକ୍ଷାକୃତ ନରମ। ପାୟାମେଟର ଏବଂ ଆରାକ୍ନଏଡ୍ ମ୍ୟାଟର ମଧ୍ୟରେ ଏକ ପ୍ରକାର ତରଳ ପଦାର୍ଥ ସବୁବେଳେ ସଞ୍ଚାଳିତ ହେଉଥାଏ, ଯାହାକୁ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ କୁହାଯାଏ। ଏହି ତରଳ ପଦାର୍ଥ ଏକ ଆଘାତ ପରିବହନକାରୀ ପଦାର୍ଥ ଭାବେ କାମ କରେ ଏବଂ ମସ୍ତିଷ୍କକୁ ସୁରକ୍ଷା ପ୍ରଦାନ କରେ। ମସ୍ତିଷ୍କର ଉପରଭାଗରେ ହେଲମେଟ୍ ରହିଲା ଭଳି ହାଡ଼ରେ ତିଆରି ଏକ କ୍ରାନିୟମ୍ ବା ବ୍ରେନ୍ ବକ୍ସ ଅଛି। ଏହା 8ଟି ହାଡ଼ ଦ୍ୱାରା ଗଠିତ। ଜନ୍ମବେଳେ ଏହି ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇନଥାଏ ଏବଂ ମଝିରେ ଶୂନ୍ୟସ୍ଥାନ ଥାଏ, ଯାହାକୁ ଫ୍ରଣ୍ଟାନେଲି ବୋଲି କୁହାଯାଏ। ଏହି ହାଡ଼ ଯୋଡ଼ି ହୋଇନଥିବାରୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ମଣିଷର ଆକୃତିରେ ବୃଦ୍ଧି ଘଟେ ଏବଂ ଶିଶୁଟି 6 ବର୍ଷ ହେଲା ବେଳକୁ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ। କ୍ରାନିଆଲ୍ କ୍ୟାଭିଟି ବା ବ୍ରେନ୍ ବକ୍ସ ମଧ୍ୟରେ ନରମ ମସ୍ତିଷ୍କଟି ଅତ୍ୟନ୍ତ ସୁରକ୍ଷିତ ଭାବେ ରହେ। ଯେକୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗିଲେ ଏହି ହାଡ଼ ଉପରେ ପ୍ରଭାବ ପଡ଼େ। ବେଳେବେଳେ ହାଡ଼ ଭାଙ୍ଗିଯାଏ, କିନ୍ତୁ ମସ୍ତିଷ୍କ ସୁରକ୍ଷିତ ରହେ। ହାଡ଼ର ଉପରଭାଗରେ ଟାଣ ଚର୍ମ ଏବଂ ଚର୍ମ ଉପରେ ଗହଳ କେଶ ମସ୍ତିଷ୍କକୁ ଆହୁରି ସୁରକ୍ଷା ପ୍ରଦାନ କରେ। ଖରାଦିନେ ପ୍ରଚଣ୍ଡ ଖରାରେ ବୁଲିଲେ ବା ଶୀତଦିନେ ବରଫ ପଡ଼ୁଥିବା ସ୍ଥାନରେ ରହିଲେ ମଧ୍ୟ ମସ୍ତିଷ୍କ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କ ଭିତରେ 4ଟି କ୍ୟାଭିଟି ବା ଗର୍ତ୍ତ ଅଛି, ଯାହାକୁ ସେରିବ୍ରାଲ୍ ଭେଣ୍ଟ୍ରିକିଲ୍ କୁହାଯାଏ। ଏହି ଭେଣ୍ଟ୍ରିକିଲ୍ଗୁଡ଼ିକ ସବୁବେଳେ ଏକ ଜଳୀୟ ପଦାର୍ଥ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଦ୍ୱାରା ଭରି ହୋଇଥାଏ। ଏହି ଜଳୀୟ ପଦାର୍ଥ ଏକ ସକ୍ ଆବ୍ଜର୍ଭର ଭଳି କାମ କରେ। ମଣିଷ ଯେତେ ଡେଇଁଲେ, ନାଚିଲେ, ମୁଣ୍ଡ ହଲାଇଲେ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କର ବାହାରେ ଏବଂ ଭିତରେ ଏହି ଜଳୀୟ ପଦାର୍ଥର ଅବସ୍ଥିତି ହେତୁ ଏହା ପାଣିରେ ଭାସିବା ଭଳି ମନେ ହୁଏ ଏବଂ ଏହାର ଓଜନ କମିଯାଏ। ମସ୍ତିଷ୍କର ପ୍ରକୃତ ଓଜନ 1.4 କିଲୋଗ୍ରାମ ହୋଇଥିବା ସ୍ଥଳେ ଏହାର ଆପେକ୍ଷିକ ଓଜନ ମାତ୍ର 0.18 କିଲୋଗ୍ରାମ। ଏହି ଓଜନ କମିଯିବା ଯୋଗୁଁ ଆମ ଶରୀରର ଉପରଭାଗରେ ମସ୍ତିଷ୍କ ଥିଲେ ମଧ୍ୟ ଆମକୁ ଭାରି ଲାଗେ ନାହିଁ। ଏହି ଜଳୀୟ ପଦାର୍ଥ ନଥିଲେ ମସ୍ତିଷ୍କର ଓଜନ ଯୋଗୁଁ ଆମେ ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇଥାନ୍ତା। ମସ୍ତିଷ୍କ ରୋଗାକ୍ରାନ୍ତ ହେଲେ ମଣିଷର ସ୍ମରଣ ଶକ୍ତି, ବୌଦ୍ଧିକ ଚିନ୍ତାଧାରା, କାର୍ଯ୍ୟ କରିବାର କ୍ଷମତା ଲୋପ ପାଏ। ମସ୍ତିଷ୍କରେ ଆଘାତ ଲାଗି ରକ୍ତକ୍ଷରଣ ହେଲେ ପକ୍ଷାଘାତ ରୋଗ ହୁଏ, ଯେଉଁଥିରେ ଅଙ୍ଗ ପ୍ରତ୍ୟଙ୍ଗ ପାରାଲିସିସ୍ ହୋଇଯାଏ ଏବଂ ଲୋକ ଅକର୍ମଣ୍ୟ ହୋଇଯାଏ ଏବଂ ଅନେକ କ୍ଷେତ୍ରରେ ମୃତ୍ୟୁମୁଖରେ ପଡ଼େ। ମଣିଷର ମସ୍ତିଷ୍କ ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠାରୁ ଅଧିକ ବୁଦ୍ଧିପ୍ରାପ୍ତ। ତେଣୁ ମଣିଷ ବୁଦ୍ଧିମାନ, ସଭ୍ୟ, ଶିକ୍ଷିତ ହୋଇ ସମସ୍ତ ଜୀବଜନ୍ତୁଙ୍କୁ ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହୋଇଛି। ଆମର ସମସ୍ତ ବୌଦ୍ଧିକ ଚିନ୍ତାଧାରା, ଭଲମନ୍ଦ ବିଚାର, କଥା କହିବା, ଶୁଣିବା, ଦେଖିବା, ଖାଇବା, ପିନ୍ଧିବା, ବୁଲିବା, ଡେଇଁବା ଏହି ମସ୍ତିଷ୍କ ହିଁ ନିୟନ୍ତ୍ରଣ କରେ। ଯାହାର ମସ୍ତିଷ୍କ ଯେତେ ଉନ୍ନତ ସିଏ ସେତେ ବୁଦ୍ଧିମନ୍ତ ଏବଂ ବିଚାରକ୍ଷମ। ମସ୍ତିଷ୍କର ନିୟନ୍ତ୍ରଣ କ୍ଷମତା ଯୋଗୁଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ନିର୍ଦ୍ଦିଷ୍ଟ ନିୟମ ମୁତାବକ ଗତି କରି ଚାଲିଛନ୍ତି। ଯେକୌଣସି ସୁପର କମ୍ପ୍ୟୁଟରଠାରୁ ଏହା ଅଧିକ ଶକ୍ତିଶାଳୀ। ତେଣୁ ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଏବଂ ସୁରକ୍ଷିତ ରଖାଯାଇଛି ଯାହା ନାନା ପ୍ରତିକୂଳ ପରିବେଶ ଏବଂ ବାହ୍ୟ ଆଘାତ ସହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମସ୍ତିଷ୍କକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ସଚେତନ ରହିବା ସଙ୍ଗେ ସଙ୍ଗେ କେତୋଟି ନିୟମ ପାଳନ କରିବା ଉଚିତ। ଖରାରେ ଯିବାବେଳେ ଛତା କିମ୍ବା ଟୋପି ବ୍ୟବହାର କରିବା ଉଚିତ। ମଦ୍ୟପାନ କରି ବା ନିଶା ଔଷଧ ଖାଇ ଗାଡ଼ି ଚଲାଇବା ଅନୁଚିତ। ସ୍କୁଟର ବା ମୋଟରସାଇକେଲରେ ଗଲାବେଳେ ନିଶ୍ଚିତ ଭାବେ ହେଲମେଟ୍ ବ୍ୟବହାର କରିବା ଉଚିତ। କୌଣସି ଜାଗାରେ ପଡ଼ିଗଲେ ବା ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ମସ୍ତିଷ୍କ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ର କୁମାର ଦଳାଇ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ആകാശവാണി. സംവാദ പഠുച്ചന്തി മളയരഞ്ജൻ മിശ്ര. മുഖ്യ സംവാദ: ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି. ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ. ଆସନ୍ତା 23 ତାରିଖରୁ ଭାରତକୁ ଚାରିଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ. ପଞ୍ଚରାଷ୍ଟ୍ରୀୟ ଗସ୍ତର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି. ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀରେ ପହଞ୍ଚିଛନ୍ତି. ନରୱେକୁ ଦୁଇଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି. ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ. ସମ୍ମିଳନୀ ପରେ ଏକ ମିଳିତ ବିବୃତ୍ତିରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରାଯାଇଛି. ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ରଣନୈତିକ ସହଭାଗିତାକୁ ଅଧିକ ଉନ୍ନତ କରିବାକୁ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି. ସ୍ଥାୟିତ୍ୱ, ନବସୃଜନ ଏବଂ ସବୁଜ ଅଭିବୃଦ୍ଧି ପ୍ରତି ଉଭୟ ପକ୍ଷର ସହଭାଗିତା ଉପରେ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି. ଭାରତରେ ସବୁଜ ପରିବର୍ତ୍ତନ, ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଇଛି. ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ବାଣିଜ୍ୟ ଅର୍ଥନୈତିକ ସହଭାଗିତା ଚୁକ୍ତିକୁ ଦୃଷ୍ଟିରେ ରଖି ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି. ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିଲେ. ପରବର୍ତ୍ତୀ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଫିନ୍ଲାଣ୍ଡର ହେଲସିଙ୍କିଠାରେ ଅନୁଷ୍ଠିତ ହେବ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍କତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 9 ଜଣ ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ୍ ସେହରାବତ୍, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାୱଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ୍ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 1,85,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନୁପୋ ତାଣ୍ଡିନ୍ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ କରାଯାଇପାରିବ। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25-60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା

ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ ପହିଲାରୁ ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23ରୁ 26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ସଂଶୋଧିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଛୁଆବର୍ଗ ଓବିସି ତାଲିକା ସରକାର ପ୍ରକାଶ କରିଛନ୍ତି। ଏଥିରେ 66 ବର୍ଗର ପଛୁଆବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି 2 ଅଲଗା ବର୍ଗରେ 10% ଏବଂ 7% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏହାକୁ କୋଲକାତା ହାଇକୋର୍ଟ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି। ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଙ୍ଗ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃୟାରୀ 2 ତାରିଖରେ ଏୟାର ଇଣ୍ଡିଆ ବୋଇଙ୍ଗ 787-8 ବିମାନ ହିତ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ AIC-132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ୍ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଲକ୍ଷ୍ନୌ 5 ୱିକେଟ୍ ବିନିମୟରେ 220 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 57 ବଲ୍ରେ ସର୍ବାଧିକ 96 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ 38 ବଲ୍ରୁ 93 ରନ୍ ସଂଗ୍ରହ କରି ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍କତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4 ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ।

0: ଆଖି କେବଳ ଦେଖିବା ପାଇଁ ନୁହେଁ, ଆଖି ମଣିଷର ଅନ୍ତରର କଥା କୁହେ।
1: ଆଖିରେ ଯେତେବେଳେ ସ୍ୱପ୍ନ ଜନ୍ମ ନିଏ, ମନରେ ସେତେବେଳେ ଆଶାର ଦୀପ ଜଳେ।
0: ଜୀବନର ପଥ ଯେତେ କଠିନ ହଉ, ସେହି ଛୋଟ ଛୋଟ ସ୍ୱପ୍ନ ମଣିଷକୁ ଆଗକୁ ଚାଲିବାର ସାହସ ଦେଇଥାଏ।
1: ଆଖି କେବଳ ଦୁନିଆକୁ ଦେଖେ ତାହା ନୁହେଁ, ଆଖି ଅନେକ କାହାଣୀକୁ ଲୁଚାଇ ରଖେ।
0: କେବେ ଖୁସିର ଚମକ ଥାଏ ତ ପୁଣି କେବେ ଲୁହର ବେଦନା। ଏଠି ସ୍ୱପ୍ନ ଭାଙ୍ଗି ଯାଇପାରେ, ସମୟ ବି ବଦଳି ଯାଇପାରେ, କିନ୍ତୁ ଯେତେ ଦିନ ଯାଏ ଆଶା ବଞ୍ଚି ରହିଛି, ଏ ଆଖି କେବେ ଅନ୍ଧାରକୁ ଭୟ କରିବ ନାହିଁ।
1: କାରଣ ଆଶା ହିଁ ସେହି ଶକ୍ତି ଯାହା ଭଙ୍ଗା ସ୍ୱପ୍ନକୁ ଯୋଡ଼ିପାରିବ।
0: ତେବେ ନୂଆ ସକାଳର ନୂଆ ଆଶାର କିରଣ ସହିତ ବିବିଧ ଅଗଣାରେ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା। ନମସ୍କାର।

0: ଜଣେ କ୍ରୀଡ଼ା ଶିକ୍ଷକ କେବଳ ଖେଳ ଶିଖାନ୍ତି ତାହା ନୁହେଁ, ସେ ଶିଖାନ୍ତି ହାରିଗଲେ ପୁଣି କେମିତି ଉଠି ଦୌଡ଼ିବାକୁ ହେବ।
1: ଖେଳ ପଡ଼ିଆରେ ତାଙ୍କର ହ୍ୱିସିଲ୍ ଶବ୍ଦରେ ଲୁଚିଥାଏ ଶୃଙ୍ଖଳା, ସାହସ ଏବଂ ଆତ୍ମବିଶ୍ୱାସ।
0: କାହିଁକି ନା ସେ ଜାଣନ୍ତି ପୁସ୍ତକ ଜ୍ଞାନ ଜୀବନକୁ ଗଢ଼େ, କିନ୍ତୁ ଶକ୍ତିଶାଳୀ ମନ ଓ ସୁସ୍ଥ ଶରୀର ମଣିଷକୁ ସଫଳତାର ଶିଖରରେ ନେଇଯାଏ।
1: ସେ ସବୁବେଳେ ଶିଖାନ୍ତି ଜୀବନର ଯୁଦ୍ଧରେ କେବେ ହାର ମାନିବା ନାହିଁ।
0: କାହିଁକି ନା ସେ ଜାଣନ୍ତି ଜୀବନରେ ସବୁବେଳେ ସଫଳତା ମିଳେ ନାହିଁ, ବେଳେବେଳେ ହାରିବାକୁ ମଧ୍ୟ ପଡ଼େ, କିନ୍ତୁ ହାରିଗଲା ପରେ ପୁଣି ଉଠି ଦୌଡ଼ିବାର ନାମ ହିଁ ତ ସଫଳତା। ଆଉ ଏହି ପାଠ ଜଣେ କ୍ରୀଡ଼ା ଶିକ୍ଷକ ନିରବରେ ଛାତ୍ରଛାତ୍ରୀଙ୍କ ମନରେ ଲେଖିଦେଇଥାନ୍ତି।
1: ସେ କେବଳ ଖେଳ ଶିଖାନ୍ତି ନାହିଁ, ସେ ଗଢ଼ନ୍ତି ଶୃଙ୍ଖଳିତ ମଣିଷ, ସାହସୀ ଏବଂ ଆତ୍ମବିଶ୍ୱାସୀ ଛାତ୍ରଛାତ୍ରୀଙ୍କୁ ଏବଂ ସଂଘର୍ଷକୁ ଭୟ ନ କରୁଥିବା ଜୀବନ।
0: ତାଙ୍କର କଠୋର ଶବ୍ଦରେ ମଧ୍ୟ ଥାଏ ଅସୀମ ସ୍ନେହ, କାରଣ ସେ ଚାହାନ୍ତି ତାଙ୍କର ପ୍ରତ୍ୟେକ ଛାତ୍ରଛାତ୍ରୀ ଦୁର୍ବଳତାକୁ ଜିତି ଜୀବନରେ ଶକ୍ତିଶାଳୀ ମଣିଷଟିଏ ହେଉ।
1: ଆଜିର ଆମର ଅତିଥି ଜଟାବଲ ଆଶ୍ରମ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଆଶୁତୋଷ ଗନ୍ତାୟତ, ଯିଏକି ନିକଟ ଅତୀତରେ ଶିକ୍ଷାରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ସାର୍ ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ।
3: ନମସ୍କାର ମ୍ୟାଡମ।
2: ସାର୍ ପ୍ରଥମେ ତ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଏବେ ଆପଣ ନିକଟରେ ପାଇଥିବା ସଫଳତା ପାଇଁ।
3: ଧନ୍ୟବାଦ ମ୍ୟାଡମ।
2: ତେବେ ସାର୍ ଆଗକୁ କଥା ହବୁ ଆପଣଙ୍କ ସହିତ, ଆମେ ଜାଣିଛୁ ଆପଣ ଜଣେ ପିଇଟି ଟିଚର, ଜଣେ କ୍ରୀଡ଼ା ଶିକ୍ଷକ, ତାହା

0: ସହିତ ଆହୁରି କଣ ଅଛି ସାର୍ ଆପଣଙ୍କ ବିଷୟରେ ଜାଣିବା ପାଇଁ ଆମେ ଆଜି ଆପଣଙ୍କ ଠୁ ଶୁଣିବାକୁ ଚାହୁଁଛୁ।
1: ପ୍ରଥମେ ନମସ୍କାର ଜଣାଉଛି ମ୍ୟାଡମ, ମୋ ନାଁ ଶ୍ରୀ ଆଶୁତୋଷ କନ୍ତେକ, ମୁଁ ଗଭର୍ଣ୍ଣମେଣ୍ଟ SST ହାଇସ୍କୁଲ ଜଟାବାଲରେ କ୍ରୀଡ଼ା ଶିକ୍ଷକ ଭାବେ ଯୋଗ କରୁଛି। ଏବେ May 1 ତାରିଖରେ ଆମେ ଭୁବନେଶ୍ୱରଠାରେ ଶିକ୍ଷା ପୁରସ୍କାର ପାଇଥିଲୁ। ଆମେ ନବରଙ୍ଗପୁର ଜିଲ୍ଲାର 4 ଜଣ କ୍ରୀଡ଼ା ଶିକ୍ଷକ ଏହି ପୁରସ୍କାର ପାଇଥିଲୁ। ଆମକୁ ଭୁବନେଶ୍ୱରଠାରେ ଜୟଦେବ ମଣ୍ଡପଠାରେ ଆମକୁ ପୁରସ୍କାରରେ ସମ୍ମାନିତ କରିଥିଲେ।

0: ବିଭିନ୍ନ ଜିଲ୍ଲାରୁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବହୁତ ମାତ୍ରାରେ ଆସିଥିଲେ, ସେଥିମଧ୍ୟରୁ ଆମେ ନବରଙ୍ଗପୁର ଜିଲ୍ଲାର ମାତ୍ର 4 ଜଣ ହିଁ କ୍ରୀଡ଼ା ଶିକ୍ଷକକୁ ସମ୍ମାନିତ କରିଥିଲେ। ସେଠି ବିଭିନ୍ନ ଜିଲ୍ଲାର କଳା ଶିକ୍ଷକ, ବିଜ୍ଞାନ ଶିକ୍ଷକ, ତାପରେ କ୍ରୀଡ଼ା ଶିକ୍ଷକ, ପ୍ରଧାନ ଶିକ୍ଷକ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ମୁଁ ଏତିକି କହିବି ସମସ୍ତେ, ଯେମିତି ଏବେ ଗୋଟେ ସାଧାରଣତଃ ଛୁଆ, ଗୋଟେ ଉଦାହରଣ ଦେବି, ଛୁଆ ଗୋଟେ ଯେତେବେଳେ +2 ସରୁଛି, ତାପରେ ଗ୍ରାଜୁଏସନ୍ କରୁଛି, ସେ ସବୁବେଳେ ସେ ଚାହୁଁଛି ଯେ ମୁଁ କେମିତି ଗ୍ରାଜୁଏସନ୍ କଲା ପରେ ମୁଁ ଡକ୍ଟର ହେବି କି କ'ଣ ଇଞ୍ଜିନିୟର ହେବି, ସେମିତି ଭାବୁଛନ୍ତି। ଆଉ କେତେକ ଛାତ୍ରଛାତ୍ରୀ ମାନେ ଭାବୁଛନ୍ତି ଆମେ ମାନେ ଶିକ୍ଷକ ହବୁ ବୋଲି ଭାବୁଛନ୍ତି, ବିଡି କରୁଛନ୍ତି। ବିଡି କଲା ପରେ ତାଙ୍କୁ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, କାରଣ ଆମ ଓଡ଼ିଶାରେ ବର୍ଷକୁ ପ୍ରାୟ ହଜାର ହଜାର ପୁଅ ଝିଅ ବିଡି କରୁଛନ୍ତି, କିନ୍ତୁ ସେମାନଙ୍କୁ ଯେତେବେଳେ ଚାକିରି ପାଇଁ ପକଉଛନ୍ତି ସେମାନଙ୍କୁ ବୋଲେ ଅଣଦେଖା କଲା ପରେ, ଏବେ ଯଦି ପାଠ ପଢୁଛନ୍ତି ତାହେଲେ ସେଥିମଧ୍ୟରୁ 100 ଜଣ ବି ଚାକିରି ପାଇବାଟା ବହୁତ କଷ୍ଟ ହେଇଯାଉଛି। ସେଥିପାଇଁ ଆମର ବି ଗ୍ରାଜୁଏସନ୍ କଲା ପରେ ଆମର ବି ଯେମିତି ସେମାନେ ଗ୍ରାଜୁଏସନ୍ କଲା ପରେ ବିଡି କରୁଛନ୍ତି, ଆମର ବି ସେମିତି ବିପିଏଡ୍ କରିବା ପାଇଁ ସୁବିଧା ଅଛି ଖେଳ ପିଲାମାନଙ୍କ ପାଇଁ, ଆଉ +2 ପରେ ସିପିଏଡ୍ କରିବା ପାଇଁ ମଧ୍ୟ ସୁବିଧା ଅଛି।
1: ଏ ବିଷୟରେ ଆମେ ଆପଣଙ୍କଠୁ ଅଧିକ ଜାଣିବାକୁ ଚାହିଁବୁ ସାର୍, ଜଣେ କ୍ରୀଡ଼ା ଶିକ୍ଷକ ହେବା ପାଇଁ କଣ କଣ ସ୍ତର ଦେଇକି ଯିବାକୁ ପଡେ, କଣ ପଢିବାକୁ ପଡେ?
0: ହଁ, ଜଣେ ଯଦି କ୍ରୀଡ଼ା ଶିକ୍ଷକ ହେବାକୁ ଯଦି ଚାହିଁବ ତ ପ୍ରଥମେ ସେ ଜିଲ୍ଲା ସ୍ତରରେ କୌଣସି ଖେଳରେ ସେ ପୁରସ୍କୃତ ହୋଇଥିବା ଦରକାର। ଯଦି ଜିଲ୍ଲା ସ୍ତରରେ ହେଇଛି ତ ଭଲ କଥା, ଜିଲ୍ଲା ସ୍ତରରେ ହେଲା ପରେ ସେ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ଖେଳିବା କଥା। ଯଦି ଜଣେ +2 ପରେ ସିପିଏଡ୍ କରିବାକୁ ଚାହେଁ ତାହେଲେ ତାର +2ରେ ମିନିମମ 50% ମାର୍କ ଥିବା ଦରକାର, ଏନି ଷ୍ଟ୍ରିମ୍, ସାଇନ୍ସ ହଉ, ବିଜ୍ଞାନ ହଉ, କଳା ହଉ, ନହେଲେ ବାଣିଜ୍ୟ ବି ହଉ, ସେ ଯୋଉ ଷ୍ଟ୍ରିମ୍ ବି କରିଥାଉ +2ରେ ତାର 50% ମାର୍କ ଥିବା ଦରକାର ଯଦି ଜେନେରାଲ ପିଲା। ଆଉ ଯଦି ଏସ୍ଟିଏସ୍ସି ପିଲା ହେଇଥିବ ତାହେଲେ 45% ମାର୍କ ଦରକାର ପ୍ରଥମ କଥା। ତାପରେ ସେ ଜିଲ୍ଲା ସ୍ତରୀୟ ଖେଳ ହଉ କି ରାଜ୍ୟ ସ୍ତରୀୟ ଖେଳରେ ତାର ଖେଳ ସାର୍ଟିଫିକେଟ୍ ଥିବା ଦରକାର। ତାପରେ ଯଦି ତାର +2ରେ 50% ଅଛି ଆଉ ଖେଳ ସାର୍ଟିଫିକେଟ୍ ଅଛି ତାହେଲେ ସେ ସିପିଏଡ୍ ପଢିବା ପାଇଁ ଉପଯୁକ୍ତ ହୋଇପାରିବ। ତାପରେ ସିପିଏଡ୍ କଲା ପରେ ସିପିଏଡ୍ ପାସ୍ ହେଲା ପରେ OSTT ବୋଲିକି ଆମର ଗୋଟେ ପରୀକ୍ଷା ଅଛି, OSTT paper 2, ସେଟା ଦେବାକୁ ପଡିବ। ସେଟା ପାସ୍ ହେଲା ପରେ ସେ ଚାକିରି ପାଇଁ ଉପଯୁକ୍ତ ହୋଇପାରିବ। ମ୍ୟାଡମ,
1: ତେବେ ସାର୍ ଆପଣ କାହିଁକି ଜଣେ କ୍ରୀଡ଼ା ଶିକ୍ଷକ ହେବାକୁ ଚାହିଁବେ?
0: ମ୍ୟାଡମ, ମୁଁ ଛୋଟବେଳଠୁ, ମ୍ୟାଡମ, ମୁଁ ଯେତେବେଳେ 6ଠ ଶ୍ରେଣୀରୁ ମୋତେ କବାଡ଼ି ଆଉ ଆମର ବ୍ୟାଡମିଣ୍ଟନ ଖେଳିବାକୁ ବହୁତ ପସନ୍ଦ ଥିଲା। ମ୍ୟାଡମ, ଛୋଟବେଳଠୁ ହିଁ ଖେଳ ଉପରେ ମୋର ଆଗ୍ରହ ଥିଲା।

ଟେନ୍ଥ କ୍ଲାସ ସରିଲା, ଟେନ୍ଥ ପ୍ଲସ ଟୁ ପଢ଼ିଲା ଯାଏଁ ବି ମୁଁ ବହୁତ ଖେଳରେ ରାଜ୍ୟସ୍ତର କବାଡ଼ି ଖେଳରେ ବି ମୁଁ ଭାଗ ନେଇଛି ମ୍ୟାଡ଼ାମ। ତାପରେ ମୁଁ ଯେତେବେଳେ ମୋର ଗ୍ରାଜୁଏସନ୍ ସରିଲା 2011 ମସିହାରେ, ତାପରେ ମୁଁ ବହୁତ ଚେଷ୍ଟା କଲି ମ୍ୟାଡ଼ାମ। ମୋତେ ବହୁତ ଇଚ୍ଛା ଥିଲା ପୋଲିସ ଲାଇନ, ଆମର ଏକ୍ସାଇଜ ଡିପାର୍ଟମେଣ୍ଟ ନହେଲେ ଫରେଷ୍ଟ ଡିପାର୍ଟମେଣ୍ଟ ଯିବା। ମୁଁ ବହୁତ ଥର ଇଣ୍ଟରଭ୍ୟୁ ବି ଦେଲି ମ୍ୟାଡ଼ାମ, ମୁଁ ସବୁବେଳେ ପହଁରାରେ ହିଁ କଟି ଯାଉଥାଏ। ତ ମୁଁ ଲାଷ୍ଟକୁ ଚେଷ୍ଟା କଲି, ମୋର ଆଉ ଏଇଟା ତ ହେବ ନାହିଁ, ମୋର ତ ଖେଳ ଲାଇନ ଅଛି, ମୁଁ ଇଏ ଖେଳ ପାଇଁ ଟ୍ରେନିଂ ଯିବି ଆଉ ତାପରେ ଗୋଟେ ଖେଳ ଶିକ୍ଷକ ହେବି ବୋଲିକି ମୋର ଇଚ୍ଛା ଥିଲା ମ୍ୟାଡ଼ାମ।

0: ସେ କେତେ ବର୍ଷର ଯାତ୍ରା ହେଲାଣି?
1: ଏଇଟା ମୁଁ 2011ରେ ମୋର ଯେତେବେଳେ ଗ୍ରାଜୁଏସନ୍ ସରିଲା ମ୍ୟାଡ଼ାମ, ସେ ମେ ମାସରେ ସରିଲା ମ୍ୟାଡ଼ାମ। ତାପରେ ଏମିତି ଆମର ଯୋଉ ବ୍ଲକ ମାନଙ୍କରେ ଏନର୍ଜି ଆସିଷ୍ଟାଣ୍ଟ ବୋଲି ପୋଷ୍ଟ ଥାଏ ଏମଜି ଏନର୍ଜି ସ୍କିମର, ସେଠି ମୁଁ ପ୍ରଥମେ ନନ୍ଦାହାଣ୍ଡି ବ୍ଲକ, ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ ମୁଁ ପ୍ରଥମେ ସେଠି କାର୍ଯ୍ୟ କରୁଥିଲି ମ୍ୟାଡ଼ାମ ଏନର୍ଜି ଆସିଷ୍ଟାଣ୍ଟ ଭାବେ 2011ରୁ 2016 ଯାଏଁ। ସେ 2011ରୁ 16 ପିରିୟଡ଼ରେ ମୁଁ ବହୁତ ଇଣ୍ଟରଭ୍ୟୁ ଯାକ ଦେଲି ମ୍ୟାଡ଼ାମ, ଏ ପୋଲିସ ହଉ କି ଏକ୍ସାଇଜ ହଉ କି ଫାୟାର ହଉ, ତାହେଲେ ସବୁ ସବୁଠି ଇଣ୍ଟରଭ୍ୟୁ ଯାକ ଦେଲି, କିନ୍ତୁ ମୁଁ ସବୁବେଳେ ପହଁରାରେ ହିଁ କଟି ଯାଉଥିଲି। ତାପରେ ସେତେବେଳେ ମୋତେ ଘରେ କହିଲେ ନାଇଁ ତୁ ତ ଖେଳ ଲାଇନରେ ଅଛୁ, ପେପରରେ ବାହାରିଥିଲା ମ୍ୟାଡ଼ାମ ସେ ଆମର ଆମର ଭୁବନେଶ୍ୱର ଯୋଉ ଖେଳ ଯୋଉଟା ଅଛି GCP ବୋଲି ଅଛି ମ୍ୟାଡ଼ାମ ଆମ ଟ୍ରେନିଂ ସେଣ୍ଟର, ସେଟା ପେପରରେ ବାହାରିଥିଲା। ମୁଁ ସେଠି ଯାଇକିନା ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲି ମ୍ୟାଡ଼ାମ, ସେଠି ମୋତେ ଏମିତି ଆମର ଯେମିତି ପୋଲିସରେ ଫିଜିକାଲ ଟେଷ୍ଟ ହୁଏ, ରନିଂ ଫନିଂ ସବୁ ହୁଏ, ସେଟା ଯାକ ମୁଁ କରିଥିଲି, ଟେଷ୍ଟ ଦେଇକିନା ଆସିଥିଲି। ତାପରେ ମୋ ନାଁ ସେମାନେ ସେଠି ବାହାରିଲା ମ୍ୟାଡ଼ାମ, ମୋତେ କହିଲେ ନାଇଁ ଆପଣଙ୍କର ସିଲେକ୍ସନ ହେଇଛନ୍ତି, ଆପଣ ଆଠଗଡ଼ ତିଗିରିଆରେ ଆପଣ ପାଇଛନ୍ତି, ସେଠି ଯାଇକି ଆପଣ ଜଏନ ହୁଅନ୍ତୁ, 2 ବର୍ଷ କୋର୍ସ ଆପଣଙ୍କର BPED, ତ ଆପଣ ଯାଇକିନା ସେଠି କରନ୍ତୁ ବୋଲି କହିଲେ ମ୍ୟାଡ଼ାମ। ଆଉ ଗୋଟେ କଥା ମ୍ୟାଡ଼ାମ, ମୁଁ ଯେତେବେଳେ ସେ ଏନର୍ଜି ଆସିଷ୍ଟାଣ୍ଟ ଆଉଟସୋର୍ସିଂ ହିସାବରେ ଥିଲି, ମୁଁ ଚାକିରିକୁ ଛାଡ଼ିକି ଯାଇଥିଲି ମ୍ୟାଡ଼ାମ, ବୋଲେ ସେଟା ତ ପରମାନେଣ୍ଟ ଚାକିରି କିଛି ନଥିଲା, ଆଉଟସୋର୍ସିଂ ହିସାବରେ କଣ୍ଟ୍ରାକ୍ଚୁଆଲ ଥିଲା, ତ ମୁଁ ଚାକିରିକୁ ରିଜାଇନ୍ ଦେଇଥିଲି September 2016ରେ। ତାପରେ ମୁଁ ଯାଇଥିଲି ଟ୍ରେନିଂ ନେବା ପାଇଁ 2 ବର୍ଷ, 2 ବର୍ଷ ଟ୍ରେନିଂ ନେଇକି ଆସିଲା ପରେ 2018ରେ ସରିଗଲା ମ୍ୟାଡ଼ାମ। 2018 ସରିଲା ପରେ ଏଇଟା ଯୋଉ ବାହାରିଥିଲା ମୁଁ ସେଠି ପକେଇଥିଲି, 2018ରେ ଟ୍ରେନିଂ ସରିଲା ପରେ ମୁଁ ଘରକୁ ଆସିଥିଲି ମ୍ୟାଡ଼ାମ। ତାପରେ ଆମର STSC ଡିପାର୍ଟମେଣ୍ଟର ପୋଷ୍ଟ ବାହାରିଥିଲା, ସେଠି ପକେଇଥିଲି। 2019 ଫେବୃଆରୀ 3 ତାରିଖରେ ଆପଏଣ୍ଟମେଣ୍ଟ ଲେଟର ଆସିଥିଲା ମ୍ୟାଡ଼ାମ। ତାପରେ ମୁଁ ସରକାରୀ ଉଚ୍ଚ ବିଦ୍ୟାଳୟ ବାଗସୁନିରେ ଜଏନ ହେଇଥିଲି, 19ରୁ 21 ଯାଏଁ ସେଠି କାର୍ଯ୍ୟ କରୁଥିଲି। ତାପରେ କରୋନା ପିରିୟଡ଼ରେ ମୋର ଟ୍ରାନ୍ସଫର ହେଇଥିଲା, ସେଠୁ ଆସିଥିଲି ସରକାରୀ ଉଚ୍ଚ ବିଦ୍ୟାଳୟ ବେତାଳକୁ, ସେଠି ମୁଁ 2025 ଯାଏଁ ରହିଲି ମ୍ୟାଡ଼ାମ। ତାପରେ 2025 ମାର୍ଚ୍ଚରେ ଏବେ 2025 ମାର୍ଚ୍ଚରୁ ଏବେ ପର୍ଯ୍ୟନ୍ତ ମୁଁ ସରକାରୀ ଉଚ୍ଚ ବିଦ୍ୟାଳୟ ଜଟାବାଲରେ କାର୍ଯ୍ୟ କରୁଛି ମ୍ୟାଡ଼ାମ। କିନ୍ତୁ ମୋତେ ଏଇ ଯୋଉ 7 ବର୍ଷର କ୍ରୀଡ଼ା ଶିକ୍ଷକ ଜୀବନରେ ମୋ ସବୁଠୁ ଭଲ ସଫଳତା ମିଳିଲା ଏଇ ଜଟାବାଲ ସ୍କୁଲରେ ମ୍ୟାଡ଼ାମ।

ଦେଖନ୍ତୁ 10 ବେଳେ ପିଲା ଆସିଲେ 4 ବେଳେ ଘରକୁ ପଳାନ୍ତି, ହେଲେ ଆମକୁ ସେ ସ୍କୁଲ ମାନଙ୍କରେ ଗୋଟେ ଛାତ୍ରକୁ ଯଦି ଆମେ ଖେଳ ଶିଖେଇବାର ଅଛି, ମାନେ ଆମକୁ ଅର୍ଡିନାରୀ ସ୍କୁଲରେ ଘଣ୍ଟାଟିଏ ଟାଇମ୍

0: ତେବେ ସାର୍ ଆପଣ ଛାତ୍ରଛାତ୍ରୀ ମାନଙ୍କୁ କେମିତି ମୋଟିଭେଟ୍ କରନ୍ତି ସାର୍ ଖେଳ ପ୍ରତି?
1: ଖେଳ ପ୍ରତି ମ୍ୟାଡମ୍, ଗୋଟେ ଆମର ଯେମିତି ଏବେ ନର୍ମାଲ ମ୍ୟାଡମ୍, ଗୋଟେ TGT ସାର୍ ଯେତେବେଳେ ଗୋଟେ ପିଲାକୁ ଦେଖନ୍ତି ଇଏ ପାଠ ପଢି ପାରିବ କି ନାହିଁ ବୋଲିକି, ତାଙ୍କେ ଗୋଟେ ପଢାଳି ପିଲାକୁ ଯେମିତି ସେମାନେ ଚିହ୍ନନ୍ତି, ଆମେ ବି ଗୋଟେ ଷ୍ଟୁଡେଣ୍ଟକୁ ଦେଖିଲେ ମ୍ୟାଡମ୍ ତାର ବଡି ଫିଟନେସ୍ ତାର ସବୁ ଦେଖିଲେ ଆମେ ବି ଜାଣିପାରୁ ଯେ ସେ ଗୋଟେ ପିଲା ଖେଳିପାରିବ। ଯଦି ଆମେ ତାକୁ ଫାର୍ଷ୍ଟ ପଚାରୁଛୁ ମ୍ୟାଡମ୍ ତୁ ଖେଳିବୁ କି, ତୁ କୋଉ କୋଉ ଖେଳରେ କେବେ ଇଣ୍ଟରେଷ୍ଟ ଅଛୁ କି ନାହିଁ, ତ ତାକୁ ନେଇକି ମ୍ୟାଡମ୍ ତାକୁ ଆମେ ଟିକେ କଣ ବୋଲେ ତୁ ତୁ ତ ଏଇ ଖେଳ ଜାଣିଛୁ, ତତେ ଆଉ ଥରେ ବଡ ବଡ ଭାଇନା ପରା ତୁ ବି ଜିଲ୍ଲା ସ୍ତରକୁ ଯିବୁ କି ନାହିଁ, ତୁ ହଷ୍ଟେଲକୁ ଯିବୁ କି ନାହିଁ ବୋଲି ତାକୁ ଟିକେ କହିବାକୁ ଟିକେ ପଡୁଛି ମ୍ୟାଡମ୍। ନୂଆ ପିଲାମାନେ ଛୋଟ ପିଲାମାନେ ଆସୁଛନ୍ତି ତ, ଯେହେତୁ ତାଙ୍କର ମା ବାପାକୁ ଛାଡିକି ଆସୁଛନ୍ତି, ତାଙ୍କର ପାଖରେ ଆମେ ହିଁ ମା ବାପା ହେବାକୁ ପଡୁଛି।
0: ତେବେ ସାର୍ ଗୋଟେ ଖେଳାଳି ପାଇଁ ହେଲ୍ଦି ବଡି ପାଇଁ ସେମାନଙ୍କ ପାଇଁ କଣ ଫୁଡ୍ ନିହାତି ଦରକାର ବୋଲି ଆପଣ ଭାବନ୍ତି?
1: ମ୍ୟାଡମ୍, ଯଦି ଗୋଟେ ଖେଳାଳି ପାଇଁ ସବୁବେଳେ ନନଭେଜ ଫୁଡ୍, ନନଭେଜ ତାଙ୍କୁ ନିହାତି ଦରକାର ମ୍ୟାଡମ୍। ନନଭେଜ ନଥିଲେ ଗୋଟେ ଖେଳାଳିର ବଡି ଷ୍ଟ୍ରେଙ୍ଥ ହେବ ନାହିଁ ମ୍ୟାଡମ୍। ମିନିମମ୍ ତ ସକାଳେ ତାଙ୍କୁ ଡାଏଟ୍ରେ ଆମର ଯୋଉ ଚଣା ଯାକ ମ୍ୟାଡମ୍, ମୁଗ ହଉ କି ନାଟି ଚଣା ହଉ କି ବାଦାମ ହଉ, ତାକୁ ଆମେ ରାତିରେ ଗଜା କରିକିନା ଖୁଆଇବା ଦରକାର। ଆଉ ସକାଳେ ହେଲେ ତାଙ୍କେ ଯେତେବେଳେ ପ୍ରାକ୍ଟିସ ଯାଇକି ଆସିବେ, ତାଙ୍କୁ ଗୋଟେ ସିଝା ଅଣ୍ଡା ଆଉ କଦଳୀ ଗୋଟେ ଦେଲେ ତାଙ୍କର ହେଲ୍ଥ ସବୁଦିନ ସମାନ ରହିବ।

0: ମ୍ୟାଡ଼ାମ୍, ଖେଳାଳିକୁ ଖାଦ୍ୟ ଟିକେ ଅଧିକ ଦରକାର ମ୍ୟାଡ଼ାମ୍। ଆମେ ତାଙ୍କୁ ଖାଦ୍ୟ କମେଇ ଦେବା ମାନେ ସିଏ ଆଉ ତାଙ୍କୁ ବଡି ପେସେନ୍ସ ରହିବ ନାହିଁ, ଆମେ ତାକୁ ବେଶୀ ଖେଳେଇ ଦେଲେ ସିଏ ହାଲିଆ ହେଇଯାଉଥିବ ମ୍ୟାଡ଼ାମ୍।
1: ମର୍ଣ୍ଣିଂ ଏକ୍ସରସାଇଜ୍ କ'ଣ କରନ୍ତି ସାର୍ ଛୁଆ?
0: ମର୍ଣ୍ଣିଂ ଏକ୍ସରସାଇଜ୍ ସେମାନେ ସକାଳେ ଯେତେବେଳେ ମୁଁ ହଷ୍ଟେଲରେ ଥାଏ ସେମାନେ 5ଟା ବେଳେ ଉଠନ୍ତି ମ୍ୟାଡ଼ାମ୍। 5ଟା ବେଳେ ଉଠିଲା ପରେ ତାଙ୍କେ ତାଙ୍କର ନିତ୍ୟକର୍ମ ସାରିକିନା ପଡ଼ିଆକୁ ଯାଆନ୍ତି। ପଡ଼ିଆକୁ ଯାଇ ଫାର୍ଷ୍ଟରେ ତାଙ୍କେ ପଡ଼ିଆରେ ପାଖାପାଖି 5ରୁ 6 ରାଉଣ୍ଡ ମାନେ 200 ମିଟର ହିସାବ ଦେଖିଲେ 5 ରାଉଣ୍ଡ ମାନେ 1000 ମିଟର ହେଇଯାଉଛି। ତ 5 ରାଉଣ୍ଡ ମିନିମମ୍ ଧାଇଁବାକୁ ପଡୁଛି। ତାପରେ ତାଙ୍କର ନର୍ମାଲ ଏକ୍ସରସାଇଜ୍ ବଡିକୁ ଯେମିତି ଫ୍ରି କରିବା ପାଇଁ ଷ୍ଟ୍ରେଚିଂ ଏକ୍ସରସାଇଜ୍ ଯାକ କରୁଛନ୍ତି ମ୍ୟାଡ଼ାମ୍। ସକାଳେ ବେଶୀ ତାଙ୍କର ବେଶୀ କିଛି ଖେଳ ନଥାଉଛି, ଖାଲି ତାଙ୍କୁ ବଡି କେମିତି ଫ୍ରି ହେବ ସେତିକି ସକାଳେ କରାହଉଛି। ଉପର ଭଳି ତାଙ୍କର ଯୋଉ ଗେମ୍ ଥାଉଛି, ଯାହାର ଯୋଉ ଗେମ୍, ସେଇ ଗେମ୍ ଉପରେ ତାଙ୍କୁ ସେଇଟା ନଲେଜ୍ ଦିଆହଉଛି ମ୍ୟାଡ଼ାମ୍। ବର୍ଷ ଯାକ ଆମର ଚାଲିଥାଉଛି, କିନ୍ତୁ ଯେତେବେଳେ ଖେଳ ଟାଇମ୍ ଆସିଲା, ଶୀତ ମାସ ଆସିଲା ବେଲେ ସେତେବେଳେ ଟିକେ ହାର୍ଡ ୱାର୍କ କରିବାକୁ ପଡୁଛି ମ୍ୟାଡ଼ାମ୍।

0: ଯଦି କୌଣସି ଛୁଆ ହାରି ଯାଆନ୍ତି, ହାରି ଗଲା ପରେ ସେମାନଙ୍କୁ ଆପଣ କେମିତି ଏନକରେଜ କରନ୍ତି?
1: ଏବେ ଖେଳରେ ତ ହାର ଜିତ ଅଛି ମ୍ୟାଡମ, ଜଣେ ଜିତିବ ଜଣେ ହାରିବ, ଜଣେ ହାରିଗଲା ପରେ ସିଏ ତାର ମୁହଁ ଟିକେ ପୁରା ନର୍ଭସ ଟାଇପ ହେଇଯାଇଥିବ, କାଳେ ସାର ଗାଳି କରିବେ କି କଣ ବୋଲିକିନା ସେ ସେମିତି ଭାବୁଥିବ, କିନ୍ତୁ ମୁଁ ସେମିତି କେବେ ତାଙ୍କୁ ଭାବେ ନାହିଁ ମ୍ୟାଡମ, ତାଙ୍କୁ କୁହେ ହଉ ଏଇ ଖେଳରେ ହାରିଗଲ ତ ଆଉ ନେକ୍ସଟ ଖେଳକୁ ଆରି ତାହିଁରେ ବି ସକ୍ସେସ ପାଇବ ତମେ, ସେଥିପାଇଁ ମୁଁ ତାଙ୍କୁ କେବେ ବି ରିସା ହୁଏ ନାହିଁ ମ୍ୟାଡମ, ତାଙ୍କୁ ମୁଁ ପୁରା ଫ୍ରେଣ୍ଡଲି ଭାବେ ଦେଖେ, ସେଥିପାଇଁ ଏଇ ମୁଁ ଆଜି ଜଟା ବଲ୍ ଏତେ ସକ୍ସେସ ପାଇଛି ବୋଲି ଭାବୁଛି ମ୍ୟାଡମ।
0: ବହୁତ ବଢିଆ ସାର। ତେବେ ଯଦି ଖେଳ ସମୟରେ ଜଣେ ୱିକ୍ ଷ୍ଟୁଡେଣ୍ଟକୁ ଯିଏ ଭଲ ପରଫର୍ମାନ୍ସ ଦେଇ ପାରୁନଥିବ, ତାହା କନଫିଡେନ୍ସ ବିଲ୍ଡ କରିବା ପାଇଁ କଣ କରିବାକୁ ପଡେ?
1: ଏବେ ଆମର ଏବେ 20ଟା ପିଲା ଅଛନ୍ତି ମାନେ, ତ 10ଟା ପିଲା ଭଲ ଥିବେ, 10ଟା ପିଲା ଟିକେ ଲୋ ଷ୍ଟାଣ୍ଡାର୍ଡ ଥିବେ, ତ ଆମେ ମୁଁ କଣ କରେ ମ୍ୟାଡମ, ସେ 20ଟା ପିଲାକୁ ଡିଭାଇଡ କରିଦିଏ, ତାହିଁରେ ଗୋଟେ ଦୁଇଟା ଟିମ୍ କବାଡ଼ିରେ ଦୁଇଟା ଟିମ୍ କରିବି ମାନେ, ଗୋଟେ ଟି ସେ ଷ୍ଟ୍ରଙ୍ଗ ପିଲା ବି ଥିବେ, ଷ୍ଟ୍ରଙ୍ଗ ପିଲା 4ଟା ଥିଲେ, ଲୋ ଷ୍ଟାଣ୍ଡାର୍ଡ ପିଲା 3ଟା ଥିବେ, ସେମିତି ଟିମ୍ କରି ଖେଳେଇଲେ ତାଙ୍କେ ବି ଗୋଟେ ଗେମ୍ର ରୁଲ ହିସାବରେ ଗେମ୍ ରୁଲ ରେଗୁଲେସନ ଶିଖିପାରୁଛନ୍ତି, ତାପରେ ତାଙ୍କେ ବି କେବେ ଭାବୁନାହାନ୍ତି ନାଇଁ ମୁଇଁ ଲୋ ଆଜି ସିଏ ଲୋ ହେଲା ବୋଲେ ନାଇଁ ମ୍ୟାଡମ, ସିଏ ଅନ୍ୟ ଜଣଙ୍କୁ ଦେଖିକିନା ନେକ୍ସଟ ଦିନକୁ ନାଇଁ ଆଜି ସିଏ ମତେ ହରେଇ ଦେଲା ମୁଁ ତାକୁ କାଲିକୁ ହରେଇବି ବୋଲି ତାର ମଧ୍ୟରେ ଗୋଟେ ଗୋଟେ ଜିଲ୍ ଗୋଟେ ଆସୁଛି ମ୍ୟାଡମ। ତ କଥା ମ୍ୟାଡମ, ଯଦି ପିଲା ୱିକ୍ ଥିବ ବୋଲି ମୁଁ ତାକୁ ଖେଳଉ ନାହିଁ ମ୍ୟାଡମ, ସେ ଦୁର୍ବଳ ପିଲାକୁ ସେ ରୁମ୍ରେ ରେଷ୍ଟ ନେବ, ୱିକ୍ ଥିଲେ ଖେଳେଇ ଦେଲେ ନାଇଁ ମ୍ୟାଡମ, ପରେ ତାକୁ ବେଶୀ ପ୍ରୋବ୍ଲେମ ହେବ ମ୍ୟାଡମ, ଦେହ ହାତ ବେଶି ବଥେଇବ, ତ ଆଉ ଆମର ପିଲାମାନେ ଡେଲି ରାତି ଶୋଇଲା ବେଳକୁ ମ୍ୟାଡମ ସୋରିଷ ତେଲ ଲଗେଇକିନା ପୁରା ଘଷିକିନା ପୁରା ଶୋଉଛନ୍ତି ମ୍ୟାଡମ, ଦିନ ଯାକ ଯେତେ କଷ୍ଟ ପଡିଥିବେ ଯେତେ ଦେହରେ ବଥା ଥିବ, ଆମେ ଟାବଲେଟ୍ ଖାଇଦେଲେ ହେବ ନା ମ୍ୟାଡମ, ସବୁଦିନ ଟାବଲେଟ୍ ଖାଇଲେ ଦେହ ବି ଖରାପ ହେଇଯିବ, ସେଥିପାଇଁ ଆମର ପିଲାମାନଙ୍କୁ ମୁଁ କହିଛି କଣ କରୁଛନ୍ତି, ତାଙ୍କ ମାନେ ଗୋଟେ ଗିନାରେ ସୋରିଷ ତେଲ ପକେଇକିନା ତାହିଁରେ ରସୁଣ 2ଟା ପକଉଛନ୍ତି, ଆରି ପୁରା ଘଷୁଛନ୍ତି ମ୍ୟାଡମ ଦେହରେ, ବଡି ପୁରା ଗରମ ହେଇଯିବ, ଘଷିକିନା କମଳ ଘୋଡ଼େଇକି ଶୋଇ ପଡ଼ିବେ, ତ ସକାଳ ପାଇଲା ବେଳକୁ ପୁରା ରିଲାକ୍ସ ହେଇଯାଇଥିବେ ମ୍ୟାଡମ।
0: ତେବେ ସାର୍, ଆପଣଙ୍କ ମତରେ ଜିତିବା ବଡ କି ଚେଷ୍ଟା କରିବା ବଡ?
1: ଚେଷ୍ଟା କରିବା ବଡ ମ୍ୟାଡମ, ଜିତିବା ହାରିବାଟା ତ ସେଇଟା ସବୁର ହାତରେ ସବୁର ଭାଗ୍ୟରେ ନଥାଏ, ଆମର କେତେବେଳେ ଗୋଟେ ଭଲ ଖେଳାଳି ବି ହାରିଯାଏ, ଗୋଟେ ଲୋ ଖେଳାଳି ବି ସେ ଜିତିଯାଏ ମ୍ୟାଡମ, ମାତ୍ର ଚେଷ୍ଟା କରିବାଟା ହିଁ ଆଜି ନହେଲେ କାଲି ହେଇପାରିବ, ସେଇଟା ହିଁ ମୋର ଲକ୍ଷ୍ୟ ମ୍ୟାଡମ।

0: ସାର୍ ଆପଣ କ'ଣ ଭାବନ୍ତି, ଖେଳ ଆମ
1: ହଁ,
0: ଜୀବନରେ ବା ଆମର କ୍ୟାରେକ୍ଟର ଗଠନ କରିବାରେ କେମିତି ସାହାଯ୍ୟ କରେ?
1: ଖେଳ ତ ମ୍ୟାଡାମ ଆମେ କହିବାକୁ ଗଲେ ଯେମିତି ଆମେ ପାଠ ପଢିକିନା, ଏବେ ପାଠ ପଢିକି ଲୋକ କଲେକ୍ଟର ହଉଛନ୍ତି, ବଡ ବଡ ଅଫିସର ଅଛନ୍ତି, ସେମିତି ହଉଛନ୍ତି ମ୍ୟାଡାମ। ଖେଳରେ ବି ଆମର ନେଇକି ଭବିଷ୍ୟତ ଅଛି ମ୍ୟାଡାମ। ଖେଳରେ ବି ଗୋଟେ ପିଲା ପାଠ ନ ପଢିକି ବି ଖେଳରେ ବି ଗୋଟେ ଖେଳ ସାର୍ଟିଫିକେଟରେ ବି ଗୋଟେ ଚାକିରି କରିପାରୁଛି, ଗୋଟେ ପୋଲିସ, ଗୋଟେ କିଛି ନହେଲେ ବି ଗୋଟେ ଆଦିବାସୀ ପିଲା ଯଦି ଖେଳ ସାର୍ଟିଫିକେଟ ଅଛି ଖେଳିଛି ମାନେ, ସେ କିଛି ନହେଲେ ବି ପୋଲିସ ଚାକିରି କରିପାରୁଛି। ମୁଁ ତ ଭାବିବି ପାଠ ବି ଯେତିକି ଆମକୁ ନିହାତି ଦରକାର, ଖେଳ ବି ସେତିକି ଆମକୁ ଇମ୍ପୋର୍ଟାଣ୍ଟ ମ୍ୟାଡାମ। ଖେଳକୁ ବି ଛାଡି ହେବ ନାହିଁ, ପାଠକୁ ବି ଛାଡି ହେବ ନାହିଁ ମ୍ୟାଡାମ, ମୋର ହିସାବରେ ସେତିକି ହିଁ।
0: ସାର୍ ଆପଣଙ୍କ ଲାଇଫର ସବୁଠାରୁ ବଡ ଇନ୍ସପାୟରିଂ ସ୍ପୋର୍ଟସ୍ ମୋମେଣ୍ଟ କ'ଣ ସାର୍?
1: କହିବାକୁ ଗଲେ ମ୍ୟାଡାମ ମୁଁ ଜଣେ ଭଲ ଖେଳାଳି ନଥିଲି ମ୍ୟାଡାମ, କିନ୍ତୁ ମୋ ବାପା ଜଣେ ଭଲ ସ୍ପୋର୍ଟସମ୍ୟାନ ମ୍ୟାଡାମ। ମୋ ବାପା ହଉଛନ୍ତି ନବରଙ୍ଗପୁର କଲେଜରେ, ମୋ ବାପା ହେଡ୍ କ୍ଲର୍କ ଥିଲେ, ଆଉ ନବରଙ୍ଗପୁର ଜିଲ୍ଲାର ଫୁଟବଲ ସେକ୍ରେଟାରୀ ବି ଥିଲେ। ତାଙ୍କେ ଛୁଆବେଳଠୁ ଯେତେବେଳେ ତ ସ୍କୁଲ ପଢୁଥିଲେ, ସ୍କୁଲରୁ କଲେଜ ଗଲେ, ସେ ନ୍ୟାସନାଲ ଯାଏ ବି ଖେଳିଛନ୍ତି ମ୍ୟାଡାମ। ଆଉ ମୋର ବଡ ବାପା ଜଣେ ପଞ୍ଚାନନ ଗନ୍ତାୟତ ବୋଲି ଅଛନ୍ତି ମ୍ୟାଡାମ, ସେ ଷ୍ଟିଲ ପ୍ଲାଣ୍ଟରେ ଅଛନ୍ତି, ସେ ଇଏ ଆମର ନ୍ୟାସନାଲ ଲେଭେଲ ପ୍ଲେୟର ମ୍ୟାଡାମ, ସେ ଏଥଲେଟିକରେ ତାଙ୍କେ ବଡ ପ୍ଲେୟର ମ୍ୟାଡାମ। ତାଙ୍କ ନାଁ ଆଜି ତାଙ୍କର ହର୍ଡଲ୍ସରେ, ତାଙ୍କ 100 ମିଟର ହର୍ଡଲ୍ସରେ ତାଙ୍କ ରେକର୍ଡ ଆଜି ଯାଏ ବି କିଏ କାଟି ନାହାନ୍ତି ମ୍ୟାଡାମ। ତ ତାଙ୍କେ ଏବେ ବି କଟକ ବାରବାଟୀ ଷ୍ଟାଡିୟମରେ ତାଙ୍କେ ଗୋଟେ ଏଥଲେଟିକ୍ କୋଚ୍ ଭାବରେ ଅଛନ୍ତି ମ୍ୟାଡାମ। ମୁଁ ସେମାନଙ୍କୁ ଦେଖି ଖେଳ ଲାଇନ, ଆମ ଘରେ ତ ସବୁ ବାବା ସବୁ ଖେଳୁଛନ୍ତି, ବାବା ଭାଇ ସବୁ ଖେଳୁଛନ୍ତି, ତ ମୁଁ ବି ଖେଳ ଲାଇନକୁ ଯିବି, ଆଉ ମୁଁ ବି ଗୋଟେ ଖେଳାଳି ହେବି ବୋଲି ବହୁତ ଚେଷ୍ଟା ଥିଲା ମ୍ୟାଡାମ, କିନ୍ତୁ ହେଲା ନାହିଁ, ଖେଳ ଶିକ୍ଷକ ହେଇଗଲି ମ୍ୟାଡାମ। ପିଲାମାନଙ୍କୁ ତ ଆମର କ୍ରୀଡ଼ା ଶିକ୍ଷକର ମୂଳ ମ୍ୟାଡାମ, ଯେତେବେଳେ ମୁଁ ଭଲ ବୋଲିକି କେବେ କହିପାରିବି, ଯେତେବେଳେ ମୁଁ 4ଟା ପିଲା ମୁଁ କାଢିପାରିବି, 4ଟା ପିଲାକୁ, ସେଇ 4ଟା ପିଲା ଯେତେବେଳେ ସକ୍ସେସ ପାଇବେ, ଗୋଟେ ଜାଗାକୁ ପହଞ୍ଚିବେ, ଯେତେବେଳେ ତାଙ୍କେ ମୋ ନାଁ ଧରିବେ, ନାଇଁ ମୁଁ ସେ ସାର୍ ଲାଗି ଆଜି ଏତିକି ଦୂର ପହଞ୍ଚିଛି, ସେଦିନ ଏକା ମୋର ଏଇ ଖେଳ, ମୁଁ ଜଣେ ଭଲ କ୍ରୀଡ଼ା ଶିକ୍ଷକ ବୋଲି କହିପାରିବି ମ୍ୟାଡମ।

0: ଆଜିକାଲିର ଜେନେରେସନ ପାଇଁ, ଆଜିକାଲିର ଛୁଆମାନଙ୍କ ପାଇଁ ଖେଳ କେତେ ନିହାତି ଜରୁରୀ?
1: ଖେଳ ତ ଜରୁରୀ ମ୍ୟାଡମ, ଖେଳ ମାନେ ଏବେ ସମସ୍ତଙ୍କ ପାଇଁ ଫିଟନେସ ପାଇଁ ଖେଳ ନିହାତି ଜରୁରୀ ମ୍ୟାଡମ, କାହିଁକି ନା ଆମର ସ୍ୱାସ୍ଥ୍ୟକୁ ଭଲ ରଖିବାର ଅଛି ବୋଲେ ଆମେ ଖେଳିବାକୁ ହିଁ ପଡ଼ିବ ମ୍ୟାଡମ, ଯେମିତି ହେଲେ ବି ଟିକେ ନା କିଛି ନହେଲେ ବି ସକାଳେ ମର୍ଣ୍ଣିଂ ୱାକ୍ କି ଆମେ କୁଡ଼ା ବି କରିବାକୁ ପଡ଼ିବ ମ୍ୟାଡମ। ମୁଁ ତ ଗୋଟେ କ୍ରୀଡ଼ା ଶିକ୍ଷା ହିସାବରେ କହିବି ମାନେ ଖେଳ ସମସ୍ତଙ୍କ ପାଇଁ ଜରୁରୀ ବୋଲି କହିବି ମ୍ୟାଡମ।
0: ତେବେ ସମସ୍ତେ ଯେମିତି ହେଲଦି ରହିପାରିବେ, ଫିଟ୍ ରହିପାରିବେ, ଖାଲି ଛୁଆମାନେ ନାହିଁ ବଡ଼ମାନେ ମଧ୍ୟ, ସମସ୍ତେ ନିଜ କର୍ମମୟ ଜୀବନ ଭିତରୁ ଟିକେ ସମୟ କାଢିକି ନିଜ ଦେହ ପାଇଁ, ନିଜ ସ୍ୱାସ୍ଥ୍ୟ ପାଇଁ ଆଉ ଖେଳ ପ୍ରତି ଯେମିତି ଟିକେ ଧ୍ୟାନ ଦେଇପାରିବେ, ସେଥିପାଇଁ ଆପଣ ସମସ୍ତଙ୍କୁ କଣ ମେସେଜ ଦେବାକୁ ଚାହିଁବେ?
1: ଛୁଆ ହଉ କି ବଡ ଲୋକ ମଧ୍ୟ ହଉ ମ୍ୟାଡମ, ସମସ୍ତେ ସୁସ୍ଥ ରହିବା ପାଇଁ ମାନେ ଆମକୁ କିଛି ନା କିଛି ଘରେ ବି ଆମେ ବ୍ୟାୟାମ କରିବାକୁ ପଡିବ ମ୍ୟାଡମ, ଯୋଗ କରିବାକୁ ପଡିବ, ନାଇଁ ବୋଲେ ଆମର ଘର ଯୋଉ ଚାରିପାଖ ଅଛି ସେଠି ସକାଳେ ସନ୍ଧ୍ୟାରେ କିଛି ନା କିଛି ନର୍ମାଲ ଚାଲିଲେ ବି ହେବ, ନହେଲେ ଘର ଛାତ ଉପରେ ଯାଇକିନା ନର୍ମାଲ ଏକ୍ସରସାଇଜ ଯାକ କଲେ ବି ହେବ ମ୍ୟାଡମ। ଆମେ ଖାଇକିନା ଶୋଇ ପଡିଲେ ଆମର ପେଟ ବାହାରୁଛି, ଦୁନିଆ ପ୍ରକାର ରୋଗ ହଉଛି ମ୍ୟାଡମ, କିନ୍ତୁ ଆମେ ଖାଇକିନା ଶୋଇକି ଉଠିଲା ପରେ ଟିକେ ଆମେ ଚଲାବୁଲା କରିବା କି ଆମେ ଜିମ୍ ଯିବା, ନାଇଁ ବୋଲେ ଷ୍ଟାଡିୟମ ଯାଇ କଣ ଖେଳିବା, ମାନେ ଆମର ଦେହ ସବୁଦିନ ସୁସ୍ଥ ରହିବ ମ୍ୟାଡମ। କେବେ ବି ଯୋଉ ଆଜିକାଲି ଯୋଉ କମ ବୟସରୁ ରୋଗ ଯାକ ହେଇଯାଉଛି ମ୍ୟାଡମ, ସେଟା ଆଉ ହେବ ନାହିଁ ବୋଲି ଭାବୁଛି ମ୍ୟାଡମ।
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, ବହୁତ କିଛି ଆପଣଙ୍କଠୁ ଜାଣିଲୁ, କିଛି ସମୟ ଆମକୁ ଦେଲେ ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର।
1: ନମସ୍କାର ମ୍ୟାଡମ।
2: ବିବିଧରେ ଆଜି ଶୁଣିଲେ ଜଟବାଲ ଆଶ୍ରମ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଆଶୁତୋଷ ଗନ୍ତାୟତଙ୍କ ସହ ଅନ୍ତରଙ୍ଗ ଆଳାପ, ଯିଏକି

0: ନିକଟ ଅତୀତରେ ଶିକ୍ଷାରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
1: ଆଶା କରୁଛୁ ଆପଣମାନଙ୍କୁ ବିବିଧର ଆଜିର ଅତିଥିଙ୍କ ସହିତ ହୋଇଥିବା ଅନ୍ତରଙ୍ଗ ଆଳାପ ନିଶ୍ଚୟ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ମତାମତ ନିଶ୍ଚୟ ଦେବେ। ଆପଣମାନେ 9438268568 ଏହି ନମ୍ବରରେ ଆପଣଙ୍କର ମତାମତ SMS କିମ୍ବା WhatsApp ଜରିଆରେ ଆମ ପାଖକୁ ପଠାଇ ପାରିବେ। ତେବେ ଆପଣଙ୍କର ମତାମତ ଅପେକ୍ଷାରେ ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ,
0: ମୁଁ ରଞ୍ଜନ,
1: ମୁଁ ସସ୍ମିତା। ନମସ୍କାର।

ବର୍ଣ୍ଣବ୍ୟା ବର୍ଣ୍ଣାଳୀ ଶୁଣିଲେ ବିବିଧା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳ 8:30 ଶୁଣିବେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସ୍ୱର ଲହରୀ ଶିଳ୍ପୀ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ବିଶ୍ୱକଲ୍ୟାଣୀ ମହାନ୍ତି ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ସକାଳ 9:00 ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30 ପୂର୍ବାହ୍ନ 11:00 ଶୁଣିବେ ନାଟକ କଟକ ଏକ୍ସପ୍ରେସ୍ ରଚନା ଜଗଦୀଶ ଅଧିକାରୀ ବେତାର ନାଟ୍ୟ ରୂପାନ୍ତର ଏବଂ ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ ପୂର୍ବାହ୍ନ 11:30 ଶୁଣିବେ ସୁଗମ ସଙ୍ଗୀତ ସୌରାବସ୍ଥାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30 ଦିନ 12:50 ଶୁଣିବେ ଭକ୍ତି ଗୀତ ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଳି ଶୁଣିବେ ଦିନ 1:20 ଏଥିରେ ଶୁଣିବେ ଖରାଦିନେ ଚର୍ମ ଓ କେଶର ଯତ୍ନ ନେବା କେମିତି ଏ ସମ୍ପର୍କରେ ଏକ ସାକ୍ଷାତକାର ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବିବାହ ବିଚ୍ଛେଦ ସମ୍ବନ୍ଧୀୟ ଆଇନ ଯୁବଶ୍ରୋତା ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବଣୀ ଶୁଣିବେ ଅପରାହ୍ନ 5:00 ଏଥିରେ ସମ୍ଭାରରେ ଶୁଣିବେ ଆମ ସମୟରେ ଯୁବଣୀ ସମ୍ପର୍କରେ ଶିଳ୍ପା ରଥଙ୍କ ସହ ସାକ୍ଷାତକାର ପରେ ଜାଣିବା କଥା ଶୁଣିବେ ଗୋଲାପୀ ସହର ଚେରାପୁଞ୍ଜି ସମ୍ପର୍କରେ ଶ୍ରୋତାଙ୍କ ଅନୁରୋଧରେ ଦେଶିଆ ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ସର୍ଦ୍ଦା ଲାଗୁଆ ଗୀତ ଶୁଣିବେ ଅପରାହ୍ନ 5:30 ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ ଏଥିରେ ଚାଷୀ ଭାଇଙ୍କ ଦ୍ୱିପଦ କଥାରେ ମା ଭଉଣୀଙ୍କ ଦ୍ୱାରା ଛେଳି ମେଣ୍ଢା କୁକୁଡ଼ା ପାଳନ ସମ୍ପର୍କରେ ରାତି 8:15 ଶୁଣିବେ ଏ ମାସର ବିଶେଷ ସୁଗ ସଙ୍ଗୀତ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିଲେ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ସମୟ ସକାଳ 8:00 ପାଇଁ ଯାଉଛି ପ୍ରଥମେ ସମାଚାର ପ୍ରଭାତ ପରେ ମର୍ଣ୍ଣିଂ ନ୍ୟୁଜ୍ ଶୁଣନ୍ତୁ

ଇଣ୍ଟରନେଟ୍ ଆପ୍ ମାଧ୍ୟମରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଥମେ ଅଶୋକ ମିଶ୍ରଙ୍କ ଗୀତ ରଚନାରୁ ଶିଳ୍ପୀ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ।

କାର୍ଯ୍ୟକ୍ରମର ଶେଷରେ ଦ୍ୱେତ କଣ୍ଠରେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ବିଶ୍ୱ କଲ୍ୟାଣୀ ମହାନ୍ତି, ଗୀତ ରଚନା ଅଶୋକ ମିଶ୍ର।

ଶେଷ ହେଲା ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଶିଳ୍ପୀ ନେଇଥିଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ବିଶ୍ୱ କଲ୍ୟାଣୀ ମହାନ୍ତି। ଗୀତ ରଚନା ଅଶୋକ ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଶିଳ୍ପୀ ହେଲେ କୁମାର ସାନୁ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବର ରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
4: କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ।

0: ଶୁଣିଲେ କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ କୁମାର ସାନୁଙ୍କ କଣ୍ଠରେ, କଥାଚିତ୍ର ଦିୱାନା।

ଶେଷରେ ଉଦିତ ନାରାୟଣ ଏବଂ ଅନୁରାଧା ପୌଡ଼ାଲଙ୍କୁ ଶୁଣନ୍ତୁ କଥାଚିତ୍ର ଦାଗ ଦ ଫାୟାର।

0: ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ ଗୋଟିଏ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବାଣୀ କାର୍ଯ୍ୟକ୍ରମରେ ଚଳିତ ମଇ ମାସର 21 ତାରିଖ ଅର୍ଥାତ୍ ଆସନ୍ତାକାଲି ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହାଇର ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କିଏ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଆଜି ଅର୍ଥାତ୍ 20 ତାରିଖ ବୁଧବାର ଅପରାହ୍ନ 3:00 to 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣିଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କିଏ। ଆମ ଫୋନ୍ ନମ୍ବର ହେଲା 0685423069। ଘୋଷଣାଟି ଏଇଠି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କଥାଚିତ୍ର କିଛି ଖଟା କିଛି ମିଠା। ଶିଳ୍ପୀ ହେଲେ ସତ୍ୟଜିତ ଏବଂ ଅସୀମା।
1: ତାଗିନି ତା ତାଗିନି ତା ଧାଗିନି ଧା।

ସପ୍ତଧାରାରେ ଶୁଣୁଛନ୍ତି କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ମନେ ରହିବ ଏ ପ୍ରେମ କାହାଣୀ, ଏ ଚଳଚ୍ଚିତ୍ରର ଶିଳ୍ପୀ ହେଲେ ତପୁ ମିଶ୍ରା।

0: କାଇଁ ଚିନ୍ତା କରୁଛ? ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା?
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ଆଜି ହିଁ ଆବେଦନ କରନ୍ତୁ।
2: ଆଇ ହେଟ୍ ଲଭ୍ ଷ୍ଟୋରିଜ୍। ଏହି ଚଳଚ୍ଚିତ୍ର ଶିଳ୍ପୀ ହେଲେ ସଫାକତ୍ ଅମାନତ ଅଲ୍ଲୀ ଏବଂ ଶ୍ରେୟା ଘୋଷାଲ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ର ଗୀତ ପୁଣି ଥରେ ଶୁଣିପାରିବେ ଆଜି ଦିନ 12ଟାରେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ, ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଏ ସଫା ଦୁଶୁନି ଏ ଶୁଣ ଶୁଣ ଘାଟି ଉତାରୁ ଟିକେ ସଫା କରିଦେବୁ ତ
1: ଆଗର ଏମିତି କଥାବାର୍ତ୍ତା ହେଇକିରି ଗଲେ ବାଟ ଜଣା ପଡ଼ିବ ନାହିଁ ଡ୍ରାଇଭର ବାବୁ
0: କେତେ ରକମର ଲୋକ କେତେ ପ୍ରକାର କଥା ଆଜ୍ଞା ସବୁ ଦେଖିବାର ଶୁଣିବାର ହେଉଛି ହେଲେ ତମେ ପୁରା ଲେଖାଲେଖି କରୁଛ ଆଜ୍ଞା ବୁଝିଲେ ସେ ପିଟିସନ ରାଇଟର କି କେମିତି
1: ନାଇଁ ନାଇଁ ନାଇଁ ନାଇଁ ମୁଁ ସେ ଦେଶିଆ ଗୀତ କାତାନି ଗୀତ ମାରାମାରି ଉପରେ ଲେଖାଲେଖି କରୁଛେ
0: ଆମର ଡ୍ରାଇଭର ମାନେ ଶୁଣିଲା ପରେ ଗୀତ ମାନେ କରିଦିଅ ଆଜ୍ଞା ଆଗ ଆମେ ସେ କ୍ୟାସେଟ୍ ଗୀତ ମାନେ ପକାଉଥିଲୁ ଏବକୁ ତ ସିଡି ଚିପ୍ କିସ୍ କିସ୍ ମାନେ ବାହାରି ପଡ଼ିଲାଣି ବୁଝିଲ କି ଆଜ୍ଞା ଏଇ ଗୀତ ମାନେ ଶୁଣିବି ବୋଲି କ୍ୟାସେଟ୍ ବଦଳିଲା ବେଳକୁ ବଡ଼ ଜାଗ୍ରତ ରହିବାକୁ ହେଉଛି ଆଜ୍ଞା ଟିକେ ଫିଟିଗଲା ବୋଇଲେ ଗାଡ଼ି ସାଇଡ଼କୁ ବାହାରିଯିବ
1: ଏ ତମେ କେମିତି ଗୀତ ଶୁଣିବାକୁ ଚାହୁଁଛ ହେଲେ
2: ଆମର ଏଇ ଗରାଫୁଟିଆ ଗୀତ ପରଟା ମାନେ କେତେଟା ଲେଖିଦିଅ ଆଜ୍ଞା
0: ଅରେ ତୁ ଗେଟ୍ ଛାଡ଼ିକିରି ଏଇଠି ଆମର କଥାବାର୍ତ୍ତା ଶୁଣୁଛୁ କି ମ ଯା ସେ
1: ତାକୁ ଭଲ ଲାଗୁଛି ତ ସେଇଟା ପାଇଁ କହିଦେଲା ହଁ ଡ୍ରାଇଭର ବାବୁ ତମେ କହୁଥିଲ ତମର ସେ ଯୁବ ବଳର କଥା
0: ତାରୁ ତାରୁ ଆଉ କିସ ମା ଲାଗିଲା ବିବାହ କରେଇଦେବି ବୋଲିକିରି ପ୍ରମାଣିତ ହେଲା ଏଥର ଯେମିତି ହେଲେ ମା ମିଶା ଆଉ କାମଧାମ ମିଶା କରିପାରିଲା ନାହିଁ ତ ମୋର ପାଇଁ କନିଆ ଖୋଜିଲା ଆଉ
1: କୋଉଠି ତମେ ପ୍ରଥମରୁ ତାକୁ କୋଉଠି ଦେଖିଲ
0: କନିଆ ତ ସିଏ ଖୋଜୁଥିଲା ମାତ୍ର କହ ମୋର ମନରେ ଥିଲା ଆହୁରି ଗୋଟେ ଜଣ ଆଜ୍ଞା
1: ଆଉ ଗୋଟେ ଜଣ କିଏ ସେଟା
0: ତାର ନା ମତେ ଜଣା ନାହିଁ ଆଜ୍ଞା ମୁଁ ମାତ୍ର ତାକୁ ଦଣ୍ଡି ବୋଲିକିରି ଡାକିବାର ଦିନକୁ ଆମର ଗାଡ଼ିରେ ଚଢ଼ିବାର ଆଜ୍ଞା ପାଖ ବାଟକୁ ଯିବାଟା ଅଧଘଣ୍ଟା ଭିତରେ ଉତରି ପଡ଼ିବାର ଗାଡ଼ି ଭିତରକୁ ନ ଯାଇକିରି ଇ କେବିନ୍ରେ ଏକା ମୋର ପାଖରେ ଏକା ବସିବାର ଆଜ୍ଞା
1: ଏବେ ମୁଁ ଯୋଉଠି ବସିଛି ସେଠି ତ
0: ନାଇଁ ଇ ପାଖରେ ତାର ନା ମାତ୍ର ମୁଁ ଜାଣିନଥିଲି ଆଜ୍ଞା ମାତ୍ର କହ ତାର ନାକରେ ଦଣ୍ଡିଟା ସମାନ ନିଆଁ ପରା ଆଗା ଜଳୁଥିଲା ସେଇଟା ପାଇଁ ତାକୁ ମୁଁ ଦଣ୍ଡି ବୋଲିକିରି ଡାକୁଥିଲି ଆଉ ସେ ମିଶା ମନା କରୁନଥିଲା ଆଜ୍ଞା
1: ହଉ କୁହ କୁହ ଚୁପ୍ ହେଇଗଲ ଯେ
0: କି ସବୁ କହିବି ଆଜ୍ଞା ସେ ଷ୍ଟୋରୀ ଆହୁରି କହିବି କି ହେଲେ କି ସେଲା ବୋଇଲେ ସେ ଗୋଟେ ଦିନ ଗାଡ଼ି ଖରାପ ହେଇଗଲା ଆଜ୍ଞା 10ଟାରେ ବାହାରିବା ଗାଡ଼ି ରିପେୟାର କରିକିରି ବାହାରିଲା ବେଳକୁ ହେଇଗଲା ସମାନ 12ଟା ଗାଡ଼ି ସ୍ପିଡ଼ରେ ଯାଉଥିଲା ଲୋକମାନେ ଯେମିତି ହାତ ମାରିକିରି ଗାଡ଼ି ରଖାଉଛନ୍ତି ସିନ୍ଦିକା ସିଏ ସେଦିନ ହାତ ମାରିକିରି ଗାଡ଼ି ରଖାଇଲା ଏବେ ମିଶା ସେ ହାତ ମାରିବାଟା ମୋତେ ଦୁଶୁଛି ଆଜ୍ଞା ସେତେବେଳେ ମୁଁ ଭେଣ୍ଡିଆ ଥିଲି କିଏ କୋଉଠି ଜଣେ ହାତ ମାରିଦେଲେ କୁଚୁକିରି ବିଶିଲ ପୁଙ୍ଗିଦେବେ ଆଙ୍କମାନେ ଏବେକୁ ତ 2-3 ଘଣ୍ଟା ଲେଟ୍ ହେଇଗଲାଣି ଆହୁରି ଲେଟ୍ କରୁଛନ୍ତି ବା
3: ମୁଁ ଏଠି ବସିବି କି
0: କେବିନ୍ରେ କାହିଁକି ବସିବ ଗାଡ଼ି ଭିତରେ ସିଟ୍ ଖାଲି ପଡ଼ିଛି ବସିବ ଯ ପଛକୁ ଯ
3: ମୁଁ ବେଶୀ ବାଟ ଯିବି ନାହିଁ ଏ ପାଖରେ ଏକା ଉଲି ପଡ଼ିବି
0: ତମେ ପାଖରେ ଉଲ କି ସ୍ୱର୍ଗରେ ଉଲ ପଛରେ ବସ ଜାଗା ଅଛି ମୁଣ୍ଡ ଖରାପ କରୁନ 2 ଟଙ୍କାର ପାସେଞ୍ଜର ପାଇଁ 10 ମିନିଟ୍ ଗାଡ଼ି ରହିଲା ଆଉ ମହାଦେବ ହେଲା କି ନା ଆଉ 2 ଟଙ୍କିଆ କିଏ ଆସୁଛନ୍ତି ଯେ ଗାଡ଼ି ଠିଆ କରାଇଛ ଏବେକୁ ତ 2-3 ଘଣ୍ଟା ଲେଟ୍ ହେଇଗଲାଣି ହେ ଜଲ୍ଦି କର ହେ
3: ମୁଇଁ ଏଠି ବସିବି କି
0: ବସ ମା ବସ କେବିନ୍ରେ ବସ ବନେଟ୍ରେ ବସ ନହେଲେ ଏଇ ଡ୍ରାଇଭରର ସିଟ୍ରେ ମିଶା ବସିପଡ଼ ତମର ଇଚ୍ଛା କାହାକୁ କିସ୍ କହିବୁ ହେଲା କି ହେ ମହାନ୍ତି ବାବୁ କି ସାମାନ ଚଢ଼ଉଛନ୍ତି ଯେ ତୁମେ ଆହୁରି କାହିଁକି ଏଠି ଠିଆ ହେଲ
3: ହେଠି ଏଠି ଏକା ବସିଛି ମୁଇଁ
0: ବା ସେ କେଟଲିଟା ସି ବାଟେ ରଖ ଗିଅର ପକାଇଲା ବେଳକୁ ଲାଗିଯିବ ଆହୁରି କିସ ହେଲା
3: ତମେ ଏମିତିରିଶ ହଉଛ ଯେ
0: ନା ନା ମୁଁ ତମକୁ କିସ କଲି ମୁଁ ତମକୁ କିସ ହେଲେ କହିଲି କି ହେ ବସିବ ତ ବସ ବସ ଆରାମରେ ବସ କିଛି ବାଧା ନାହିଁ ବସ ବସ
3: ହେଟି ତମର କଥା ଯାକ ସବୁ ମତେ ମଙ୍ଗଳି କହିଛି
0: ମଙ୍ଗଳି
3: ଆମର ଗାଁର ଟୁକି ତମର ସ୍କୁଲରେ 4 କ୍ଲାସରେ ପଢୁଥିଲା ଯେ
0: କିସ କିସ କହୁଥିଲା
3: ତମେ ତମେ ନାଇଁ କି ବେଶୀ ଭଲ ବୋଲି
0: କହୁଥିଲି
3: ତମେ ପୁରା ସେ କଟକ ବରହମପୁର ଯାଉଛ
0: ହଇ କିସ ହେଲା
3: ମୁଇଁ ତମର ଗାଡ଼ିରେ ସବୁଦିନ ଇ ପାଖରେ ଏକା ଚଢ଼ିବି ମୋର ବାପା ସେ ଗାଁର ଫ୍ୟାକ୍ଟ୍ରିରେ କାମ କରୁଛି ତ
0: ତମକୁ କିସ ଲୁଡ଼ା ସେଟା କୁହ
3: କହିବି କି
0: ହଉନ
3: କହିବି
0: କୁହ
3: କଟକରୁ ସିଗୁଡ଼ିରେ ପିନ୍ଧିବା ପାଞ୍ଚଲୁ ରଖ ରଖ ରଖ ଏଠି ଏକା ରଖ ମୁଁ ଏଠି ଓଲି ପଡ଼ିବି ଯାଉଛି ଯାଉଛି ଯାଉଛି
0: ମୋର ସମାନ ହେତୁ ପଡ଼ୁଛି ଆଜ୍ଞା କେତେବେଳେ

କେମିତି ମୁଁ ଦଣ୍ଡି ସାଙ୍ଗରେ ମିଶିଗଲି। ଘଟଣା ନିଜର ପରାଗ ଲାଗିଲା ଆଜ୍ଞା। ସେତେବେଳେ ମୁଁ ନୂଆ ନୂଆ ଗାଡ଼ି ଚଲାଉଥିବାର, ସେ ଝିଅଟା ଯେଉଁ ସମୟରେ ଆସୁଥିଲା ସମାନ ସେ ଟାଇମ୍କୁ ଯାଉଥିବା ଗାଡ଼ିମାନଙ୍କୁ ଏକା ମୁଁ ଚଲାଉଥିଲି। ଆଉ ଆମେ ସବୁଦିନ ମିଶୁଥିଲୁ। ତାର ପାଇଁ କେତେ ରକମର ଜିନିଷ ମାନେ କଟକ ଭୁବନେଶ୍ୱରରୁ ଆଣିଦେଉଥିଲେ, ସିଏ ନେଇକି ଖାଲି ହସିଦେବା। ସିଏ ସବୁଦିନ ତାର ବାପାକୁ ଖାଇବାକୁ ଦେବାକୁ ଯାଉଥିବାର ଆମର ଗାଡ଼ିରେ ଅଧଘଣ୍ଟାର ବାଟ। ସବୁଦିନ ସିଏ ହାତ ମାରିବା ଆଗରୁ ମୁଁ ଗାଡ଼ି ରଖିଦେଉଥିଲି, ସିଧା ପଳାଇ ଆସୁଥିଲା ଡ୍ରାଇଭର କେବିନ୍କୁ।

0: କେତେ ଭାଷା ବୁଝିଲ କି, ଏସବୁ ହବାର।
1: ମୁଇଁ ତାକୁ ବିବାହ ଦେବି ବୋଲି ଯେଉଁଦିନ କହିଲି, ସେଇ ଦିନରୁ ତାର ଆଉ ଦେଖା ନାହିଁ। ସବୁଦିନ ପୁରା ତାର ଗାଁ ପାଖରେ ଗାଡ଼ି ରଖିବାର, ମାତ୍ର ଦଣ୍ଡି ଦଣ୍ଡି କୁଆଡ଼େ ପଳେଇ ଯାଉଥିଲା। ତାକୁ ବିବାହ ହେଇକିରି ମୁଁ ଘର ସଂସାର କରିବାର ସ୍ୱପ୍ନ ଦେଖୁଥିଲି, ରାତି ରାତି ତାର କଥା ଏକା ଭାବୁଥିଲି। ତାର ଗାଁକୁ ଯାଇକିରି ଖବର ନେଲି, କିଏ ଜଣେ କହିଲା ତାର ମଦୁଆ ବାପାକୁ କାମରୁ ବାହାର କରିଦେଲେ, ତାର ବାପା ସାଙ୍ଗରେ ସିଏ ଗାଁ ଛାଡ଼ିକିରି ପଳେଇଗଲା ବୋଲିକିରି। ଆଜ୍ଞା ତମେ କୁହ ତ ଆଜ୍ଞା, କିଏ ମୋର ଦଣ୍ଡିକୁ ମୋଠୁ ନେଇଗଲା, ତାର ବାପା ନା ମଦୁଆ? ଆଜ୍ଞା ସିଟା ଯୋଉ ମଦ ମୋର ଦଣ୍ଡିକୁ ମୋର ପାଖରୁ ନେଇଗଲା, ଶପଥ କଲି ସି ଦିନଠୁ ମୁଇଁ ମଦକୁ ଛୁଇଁବି ନାହିଁ ବୋଲିକିରି। ଦେଖ ଆଜ୍ଞା କଥା ହଉ ହଉ ଖାଇବା ଟାଇମ ହେଇଗଲା, ଚାଲ ଚାଲ ଖାଇବା। ଏ ଚାଲ ରେ ଦଣ୍ଡସେନା,
2: ନମସ୍କାର ପ୍ରକାଶ ବାବୁ।
0: ହଁ ଦାମ ଭଲ ଅଛୁ ତ?
2: ହଁ ଭଲ ଅଛି ବାବୁ।
0: ଆଉ କିନ୍ତୁ ରେ ତୋର ସାଗର ତତେ ଠିକଣା ଟାଇମ୍ ରେ ବର୍ତ୍ତମାନ ଦଉଛି କି ନାହିଁ?
2: ଦଉଛି ବାବୁ, ଦଉଛି ଦଉଛି।
0: ଯା ହଉ,
2: ହେଲେ ଆଜି କିସ ଆଣିବି ବାବୁ?
3: ଦୁଇଟା ରୁଟି ଲଗ।
0: ଏ ଶୁଣେ, ଏ ରୁଟି ତରକାରୀ ଦେ, ସାଙ୍ଗରେ ପିଆଜ ମିଶା ଟିକେ ଆଣେ।
2: ହଉ ହଉ ବାବୁ, ଆଣିବେ ବାବୁ।
0: ଦାମ କି ହେଲା ରେ, ଏମିତି ଅନେଇଛୁ?
2: କିଛି ନାହିଁ ଯେ ବାବୁ, ସି
0: ଆମ ପାକୁଆ। ହଁ କହ କହ କହ, କିସ ଭାବୁଛୁ କହ?
4: କାହାକୁ କହିବନି ବୋଇଲେ ଏକା କହିବି ବାବୁ।
0: କହି
4: କାଲି ରାତି ନାଇକି ଚାରିଜଣ ଲୋକ ମୋରେ କୋନା ମାନେ ବାନ୍ଧିକିରି ଢାବା ପଛ ଟୁଆଇଥିଲେ।
0: ହଁ
4: ତାଙ୍କ ମାନେ କାହାକୁ ଗୋଟେ ଖୋଜୁଥିଲେ ବାବୁ।
0: କାହାକୁ ରେ?
4: ଗୋଟେ ସୁନ୍ଦରିଆ ଟୋକିକୁ।
0: ସେଠୁ
4: ଏଡ଼େ ଏଡ଼େ ରଙ୍ଗ ରଙ୍ଗ ଆଖି ମନେ ତାଙ୍କ ମନକର, ମତେ ପଚାରିଲେ ତୁଇ ଦେଖିଛୁ କି ସେ ଟୋକିକୁ ବୋଲିକିରି, ଯିଏ ନାକରେ ଗୋଟେ ଦଣ୍ଡି ପିଉଛି ପୁଣି
0: ଦଣ୍ଡି।
4: ହଁ ମତେ ଏବଡ଼ ଡର ଲାଗୁଥିଲା ବାବୁ, ତାଙ୍କ ମନେ ମାତ୍ର କିଛି ଭଲ ଲୋକ ନାହିଁ ବାବୁ, ମୁଣରେ ନଳୀ ମାନେ ଧରିଥିଲେ ବାବୁ।
0: ତୁଇ ଡର ନା, କିଛି ହବାର ନାହିଁ ରେ। ଏ ସେ କ୍ଲିନର ପିଲାକୁ ବେଶୀ ଦେ ନା, ମ ବାଟରେ ବାନ୍ତି ଉଛାଳ ହବ। ତରକାରୀରେ ନୁଣ ଟିକେ କମ ପକ ବୋଲିକିରି କେତେ ଥର କହିଲେଣି, ଆରେ ବୟସ ବଢ଼ିଲା ବେଳକୁ ବେଶୀ ନୁଣ ଝିଅ ପାଇଁ ଭଲ ନାହିଁ।
2: ଔଷଧ କଥା ବାବୁ,
1: ଦଣ୍ଡି ଏତେ ଦିନ ଉତାରୁ ଆହୁରି ସେ ଦଣ୍ଡି, ଏବେ ମୋର ଦଣ୍ଡି କୋଉଠି ଥିବ, କେମିତି ଥିବ, ପଚାଶ ବର୍ଷର ହେଇଯାଇଥିବ। ହେଲେ ତାମ କହୁଥିଲା ଯୁବତୀ ଝିଅ ବୋଲିକିରି, ହେ ଭଗବାନ।
5: ଚାଲ ଚାଲ ଯେ ଯାର ସିଟ୍ରେ ବସ, ଚାଲ ବେଳ ହେଇଗଲାଣି।
0: ରେ ଦଣ୍ଡସେନା,
5: ଆଗ୍ରୁ
0: ରେ ଗାଡ଼ିର କାଞ୍ଚ ମାନେ ସଫା କଲୁ କି ରେ?
5: ସେଇ କାମ କେତେ ମିନିଟ୍ ହେଇଗଲାଣି ଗ୍ରୋ।
0: ଯା ଯା ଯା, ସେ ଟାଇର ମାନଙ୍କୁ ଟିକେ ମୁଟଲା ମାରିକିରି ଦେଖ ତ।
5: ଦେଖୁଛି ଦେଖୁଛି,
6: ଇଆଡ଼େ ଶ୍ୱାସ ଟେକୁଛି ବୋଲୁଛନ୍ତି, ସିଆଡେ ଦେଖା ନାହିଁ।
0: ଦଣ୍ଡସେନା
5: ଦେଖେ ଠିଆ ହେଇଛନ୍ତି
0: ହେଠି, ଦୌଡ଼ା ଦୌଡ଼ି କରନ, ଶ୍ୱାସ ଉଠିଯିବ ଭଳିଆ ହେଉଛି ହେଠି।
5: ଚାଲ ଚାଲ ଚାଲ ଚାଲ
0: ଠେଲ
5: ଚାଲ ଆଜ୍ଞା,
0: ଆବା ଚାପ ଆଜ୍ଞା, ଚାପ ଲୋକ ମରିଯିବ ନାଇଁ କି ଆଜ୍ଞା।
2: କେତେ ଲୋକ ଚଢ଼ିଲେ ରେ ଡଣସେନା?
0: ଏ ଶ୍ୱାସରେ ଉଠିବାକୁ
2: ତତେ କେତେ ଥର କହିଲେଣି, ମ ଗୁଲି ଚାଙ୍ଗୁଡ଼ି ଡାବା ଡକୁମେଣ୍ଟକୁ ଟାପରେ ଚଗେଇବାକୁ ତାଙ୍କ ମାନେ ଗୁଲି ଯାକ ଭର୍ତ୍ତି କରିଦେଲେ, ଲୋକ କୋଉଠି ବସିପାରେ ବାବୁ?
5: ଏ ଗୁଲିରେ କିସ ରଖୁଛୁ?
7: ସେଟା ପନିପରିବା ଆମରଟା ଘୋଡ଼ା ଘୋଡ଼ା ହେଇଛି।
5: ଯିବା ଯିବା ଗୁରୁ,
2: ଟିକେ

0: ଆଉ କେମିତି ଖାଦ୍ୟଟା କେମିତି ହେଲା
1: ବୁଝିଲେ କି ଆଜ୍ଞା? ଡ୍ରାଇଭର ମାନଙ୍କୁ ବେଶୀ ଖାଦ୍ୟ ଖା ବୋଲିକିରି କେବେ କହିବାର ନାହିଁ, ନିଦ ସମାନ ମାଡ଼ି ବସିବ, ସେଟା ଲାଗି ଉଣାକା ଖାଉଥିବାର।
2: ଆଉ ଏଠି ଆଉ ଭଲ ହୋଟେଲ ନାହିଁ କି ବାବୁ? ଏଠି ସବୁ ରଖିଦଉଛୁ ଯେ ସେଟିଂ କରୁଛୁ କି କରୁଛୁ କି କେମିତି?
1: ଭଲ ବୋଇଲେ ଏଇଟା ଏକା, ଖରାପ ବୋଇଲେ ଏଇଟା ଏକା, ପେଟକୁ ଦି ମୁଠା ଖାଇ ଦବା କଥା। ରେ ଦଣ୍ଡସେନା, ଆରେ ସେ ପାଣି ବୋତଲ ମନେ ରଖିଲୁ କି ନାହିଁ? ରେ
3: ରଖିଦେଇଛି ଗୁରୁ, ସେ ବଲେଟ୍ ସାଇଡ଼ରେ ରଖିଛି, ଦେଖ।
1: ମଦ ଛାଡ଼ିଦେଲି, ଧୂଆଁ ଛାଡ଼ିଦେଲି, ହେଲେ ଇ ଗୁଆ ମସଲା ଆଉ ଛାଡ଼ି ପାରିଲି ନାହିଁ ଆଜ୍ଞା, ବୁଝିଲେ କି? ଖାଇଲା ଉତାରୁ ଟିକେ ସେଟା ଟିକେ ପାଟିରେ ପଡ଼ିଗଲେ ବଡ଼ ସଜ ଲାଗୁଛି ଆଜ୍ଞା। ଆଜ୍ଞା ତମେ କିସ ଢୁଙ୍କୁର ହଉଛ କି ଆଜ୍ଞା?
0: ନାଇଁ ନାଇଁ, ହେ ଭାବୁଥିଲି ଇ ଅଗ୍ନାଗ୍ନି ବଣ ଭିତରେ ଆମେ ସବୁ କିନ୍ତି ଯାଉଛେ କିସ।
1: ଘାଟି ଦେଖିବେ, ଆଉ ଘାଟିରେ କିସ ଅଛି କି ଆଜ୍ଞା? ରାସ୍ତା ମାନେ ଚଉଡ଼ା ଚିକଣ ହେଇଗଲା, ଚିକିମିକି ଇଣ୍ଡିକେଟର ମାନେ ଲାଗିଗଲା, ମାତ୍ର ସେ ବଣ ଆଉ ନାହିଁ ଆଜ୍ଞା। ଆଗର ଘାଟି ମାନେ ଘାଟି ପୁରା ଲାଗୁଥିଲା, ଲମ୍ବା ଲମ୍ବା ଝଙ୍କାଳିଆ ଗଛ ମାନେ ଭର୍ତ୍ତି ହେଇକିରି ଥିଲା, ତାର ପଛକୁ ବଡ଼ ବଡ଼ ପଥର ମାନେ। ଏବେ କି ଆଉ ଟିକୁ ଖସିଯିବ ପରା, ସେ ମାଡ଼କୁ ବେଗି ବେଗି ଘାଟି ପାର ହେଇଯିବାର ହଉଥିଲା। କି ଦିନ କି ରାତି ଘାଟି ଦେଖି ଦେଖିକିରି ଇ ଆଖି ମାନେ ଏମିତି ହେଇଗଲାଣି ଯେ ଆଖି ବନ୍ଦ କରିକିରି ମିଶା ଗାଡ଼ି ଚଲା ବୋଲେ ମୁଇଁ ଚଲେଇ ଦେବି ଆଜ୍ଞା। ରେ ଏ ଦଣ୍ଡସେନା, ଶୁଣୁ ନା କିସ୍, ରେ ସାଇଡ଼ ଦେଖ ରେ।
0: ଆଉ ତମର ପିଲାପିଲି?
1: ପିଲାମାନେ ସବୁ ଠିକ୍ଠାକ୍ ଅଛନ୍ତି ଆଜ୍ଞା, ଗୋଟେ ପିଲା ଗାଡ଼ି ବିଜନେସ୍ କରୁଛି, ଆଉ ସାନ୍ଟା କଣ୍ଟ୍ରାକ୍ଟରୀ, ସେ ଦୁଇ ଲୋକ ଯାକ ଚଲେଇଛନ୍ତି। ବୋଲ ରିଟାୟାର ହେବାକୁ ମୋର ତ ଅଳ୍ପ ଦିନ ରହିଲା, ବୁଝି ପିଲା ଦୁଇଟାରେ ଘର ବସେଇ ଦେବି, ମଲା ଗଲାର ସଂସାର, କାଲିକି କି ହବ କିଏ କହିପାରିବ ଆଜ୍ଞା। ଏଇ ଗାଡ଼ି ପରା ଏକା ଆମର ଜୀବନ, ଖାଲି ଚାଲୁଥିବାର କଥା, ତଳେ କି ହବ।
3: ତମର
4: ଏଇ ଗାଡିକୁ ଏଇ ପାସେଞ୍ଜର କୁକୁଡ଼ା ମାନଙ୍କୁ ଚାବାଇସ
2: ବୋଲିକିରି ଯୋଉ ସବୁ ଜିନିଷ ଗାଡି ନେବିକିରି ସବୁ ନାଟ ନ କଲା ବେଳକୁ ବେଶୀ ହେଇଯାଉଛନ୍ତି।
3: ହେଲା ବାବୁ, ହେଲା ହେଲା, ହେଟି ବେଶୀ ପାଟି କର ନ, ଆମେ କୁ ଚୋରା ମଦ କି କାଠ ଗଞ୍ଜେଇ ନଉନୁ। ସିଏ ଢୋଲାର ମୁହଁକୁ ବାନ୍ଧି ଦେଇଥିଲା ବୋଲି ଜଣା ପଡ଼ିଲା ନାହିଁ, ସିଟାର ପାଇଁ ଏତେ ପାଟି କିଏ?
5: ଗାଡି ରଖ, ଗାଡି ରଖ।
1: କିସ ହେଲା ଲୋ?
5: ମୋତେ ଟିକେ ଆଗ ଗାଁରେ ଛାଡ଼ି ଦିଅ ବାବୁ, ତାଙ୍କ ମାନେ ମୋତେ ଖୋଜୁଛନ୍ତି।
1: ରେ ରେ ଦଣ୍ଡସେନା, ରେ ଏଇଠୁ କି ଗାଡିରେ ଚଢା ତ,
0: ଶୁନଶାନ ବଣ ଭିତରେ ଇଟା କିଏ? ତାକୁ ତମେ ଗାଡ଼ିରେ କାହିଁକି ବସେଇଲ ହେ?
1: ମତେ ଦଣ୍ଡି ମନେ ପଡ଼ିଗଲା ଆଜ୍ଞା, ବୁଝିଲେ କି ଆଜ୍ଞା? ଇ ଗାଡ଼ିରେ ଖାଲି ମଣିଷ ମନେ ନାହିଁ, ତାଙ୍କର ମନର ଭାବନା ମନେ ମିଶା ସାଙ୍ଗରେ ଯାଉଛନ୍ତି, ସବୁକୁ ନବା କାମ ଆମର, ବଳକା ଉପରବାଲା ହାତରେ।
3: ସବୁ ଗାଡିର କାଚ ମାନେ ପକେଇ ଦିଅ।
1: ଆରେ ପକ ପକ,
3: କାଚ ବନ୍ଦ କର,
1: ଗାଡି ତ ଘାଟି ଉଲଉଛି, କିଏ ମିଶା ପାଟି ତୁଣ୍ଡ କରନ, ତୁନୁ ପଡ ସବୁ।
0: ତମେ ଧୀରେ ସୁସ୍ଥ ରୋଡ଼ ଡ୍ରାଇଭର ବାବୁ, ମା ଅଛନ୍ତି।
3: ଗାଡି ରଖ, ଗାଡି ରଖ, ବେଳକୁ ବେଳ ଶ୍ୱାସ ପଡୁଛି, ଗାଡି ରଖ।
0: କାହିଁକି ଛାନିଆ ହଉଛ? ତାକୁ ପାଣି ଟିକେ ପିଇ ଦିଅ, ତାର ପାଖରେ ଝରକା ଖୋଲି ଦିଅ। ତମେ ଗାଡି ଧୀରେ ଧୀରେ ଚାଲିବାକୁ ଦିଅ ଡ୍ରାଇଭର ବାବୁ।
3: କେମିତି ଟିକେ ସୁସ୍ଥ ଲାଗିଲା କି? କେମିତି ଟିକେ ସୁସ୍ଥ ଲାଗିଲା କି?

ଆମେ ରେଷ୍ଟ ନେଉଥିଲୁ, ସେମିତି ଗୋଟେ ସଂସ୍ଥାର କର୍ମଚାରୀମାନଙ୍କୁ ଆଜି ଛଟେଇ କରିଦେଲେ, ଚାକିରିରୁ ବାହାର କରିଦେଲେ, ଡିପୋ ପରେ ଡିପୋ ବନ୍ଦ କରେଇକିରି ତାଙ୍କର ରୋଜଗାର ବନ୍ଦ କଲେ, ତାଙ୍କର ଆଶ୍ରିତ ପରିବାରମାନଙ୍କୁ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ କରିଦେଲେ। କି ଦୋଷ କରିଥିଲେ ଭାଇ ତାଙ୍କମାନେ? କାହିଁକି ଆଜି ଯାକ କୋର୍ଟ କଚେରୀରେ ଚକର କାଟି କାଟି ବାକି ଦରମା ହକ ପେନ୍ସନ୍ ପାଇବା ଆଶାରେ ଦିନହୀନ ଭିକାରୀ ପରେ ଜଗି ଜଗି ମରି ଯାଉଛନ୍ତି? ଏଇଟା ପାଇଁ ଆମେ ଜୀବନଯାକ ଘର ପରିବାର ପିଲା ଝିଲା ଛାଡ଼ିକିରି ଡ୍ୟୁଟି କରିବାକୁ ଆସୁଥିଲୁ, ଲୋକଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପରେ ଏଡ଼େ ବଡ଼ ଗୁରୁ ଦାୟିତ୍ୱ ଦେଇଦେଇକିରି ଆମକୁ ଲକ୍ଷ୍ୟ ଭ୍ରଷ୍ଟ କରିଦେଲେ, ଆମକୁ ଲକ୍ଷ୍ୟ ଭ୍ରଷ୍ଟ କରିଦେଲେ। ଆଉ ଅଧିକା କିସ୍ ବୋଲିକିରି କହିବି ଭାଇ, କିସ୍ ବୋଲିକିରି କହିବି।

0: ଦଣ୍ଡସେନା ରେ ଦଣ୍ଡସେନା ଆରେ ପୁଲିସ ଚେକ୍ କରିବେ ଆଉ ବାଟରେ ରହିବାର
1: ନାହିଁ
2: ଆଜ୍ଞା ତମେ ଶୋଇପଡ଼ ଆଜ୍ଞା ଆମେ ତ ଡ୍ରାଇଭର ଲୋକ ନିଦ ଆମକୁ ହବ ଗାଁ ନାହିଁ କେବିନ ଲାଇଟ୍ ମିଶା ବନ୍ଦ କରିଦଉଛି ଚିନ୍ତା କରୁନ ଶୋଇପଡ଼ ଆଜ୍ଞା ଆମର ଗାଡ଼ି ଠିକ୍ ଟାଇମ୍ରେ ଖେଟିବ ଆଜ୍ଞା ଚିନ୍ତା ନାହିଁ।

ପ୍ରଚାରକଲୁ ନାଟକ କଟକ ଏକ୍ସପ୍ରେସ୍ ରଚନା କରିଥିଲେ ଜଗଦୀଶ ଅଧିକାରୀ, ବେତାର ରୂପାନ୍ତର ଏବଂ ପ୍ରଯୋଜନା କଲେ ମନୋଜ କୁମାର ସାମନ୍ତରାୟ। କାର୍ଯ୍ୟକ୍ରମ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ ପିନାକୀ ନାୟକ, ଗୀତିକାର ଅଲେଖ ଚନ୍ଦ୍ର ବିଶ୍ୱାଳ।

ସୁଗମ ସଙ୍ଗୀତ କ୍ରମରେ ଶୁଣୁଛନ୍ତି କେତୋଟି ଭକ୍ତିଗୀତ। ଏଥର କଣ୍ଠଶିଳ୍ପୀ ବସନ୍ତ ପାତ୍ର, ଗୀତ ସଙ୍ଗୀତ ଅରବିନ୍ଦ ମୁଦୁଲି।

ଗୋପଦାଣ୍ଡେ ଧୂଳି ଉଡ଼ିଲା, ଦେଖ ରାଧା ସଜେଇ ହେଲା। ଏ ଭକ୍ତି ଗୀତ ପାଇଁ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତ ସଙ୍ଗୀତମାଳ ମିଶ୍ର, ପରବର୍ତ୍ତୀ କଣ୍ଠଶିଳ୍ପୀ ତୃପ୍ତି ଦାସ, ଗୀତିକାର ଅଲେଖ ଚନ୍ଦ୍ର ବିଶ୍ୱାଳ।

ସୁଗମ ସଙ୍ଗୀତ କ୍ରମରେ ଶୁଣୁଛନ୍ତି କେତୋଟି ଭକ୍ତିଗୀତ। ଆଜି ପାଇଁ କଣ୍ଠଶିଳ୍ପୀ ଥିଲେ ପିନାକୀ ନାୟକ, ଶୈଳଭମ ମହାପାତ୍ର, ବସନ୍ତ ପାତ୍ର, ଘନଶ୍ୟାମ ପଣ୍ଡା ଏବଂ ତୃପ୍ତି ଦାସ।

ବର୍ତ୍ତମାନ ଶୁଣିବା ସିଲସିଲା ଚଳଚ୍ଚିତ୍ରରୁ ଏହି ଗୀତଟି। ଦ୍ୱୈତ କଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତିକାର ଜାଭିଦ୍ ଅଖତାର। ସଙ୍ଗୀତରେ ସଜେଇଛନ୍ତି ସିଫ୍ ହରି।

ଗୀତଟି ଶୁଣୁଛନ୍ତି ହିରୋ ଚଳଚ୍ଚିତ୍ରରୁ। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମନୋହର ଉଦାସ। ଗୀତିକାର ଆନନ୍ଦ ବକ୍ସି। ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଆପଣ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଲଭ୍ ଷ୍ଟୋରି ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଅମିତ କୁମାର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମନ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ହେଉଛି ଶୁଣିବା ପାଇଁ ସୌର ଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ଗଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା ମେରିନ୍ଦା।

ପ୍ରଚାର କଲୁ କେତୋଟି ଭକ୍ତିଗୀତ। ଶିଳ୍ପୀମାନେ ଥିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁଧା ମିଶ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ସମୟ ଦିନ ଗୋଟାଏ। ଶୁଣନ୍ତୁ ହିନ୍ଦୀ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
4: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
4: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
4: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
5: ହିନ୍ଦୀ ସୁଗମ ସଙ୍ଗୀତ ଶୁଣୁଛନ୍ତି। ଏଥର କଣ୍ଠଶିଳ୍ପୀ ଅମି ମିଶ୍ର, ଶିଳ୍ପୀ ଗାଇଛନ୍ତି କୁନାଲ ବର୍ମାଙ୍କ ଗୀତ ରଚନାରୁ।

0: ଅମୀ ମିଶ୍ରାଙ୍କୁ ଶୁଣୁଥିଲେ ଶୁଣୁଥିଲେ କେତୋଟି ହିନ୍ଦୀ ସୁଗମ ସଙ୍ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆଜି ଦ୍ୱିପ୍ରହରର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ମାଣ୍ଡିଆ ଚାଷ ସମ୍ପର୍କରେ। ଓଡ଼ିଶାର ଜଳବାୟୁରେ ମାଣ୍ଡିଆ ଏକ ଅତି ଲାଭଦାୟକ ଓ ପୁଷ୍ଟିକର ଶସ୍ୟ ହୋଇଥାଏ। ଏହା କମ୍ ପାଣିରେ ଏବଂ ପ୍ରାୟ ସବୁ ପ୍ରକାରର ମାଟିରେ ଚାଷ କରାଯାଇପାରେ। ଓଡ଼ିଶାରେ ମାଣ୍ଡିଆ ଚାଷ ଉଭୟ ଖରିଫ ଓ ରବି ଋତୁ ସମୟରେ କରାଯାଇଥାଏ। ଖରିଫ ଋତୁ ସମୟରେ ଜୁନ୍ ମାସରୁ ଜୁଲାଇ ମାସ ମଧ୍ୟରେ ବର୍ଷା ଦିନେ ଏହି ଚାଷ ହୋଇଥାଏ। ଠିକ୍ ସେମିତି ରବି ଋତୁ ସମୟରେ ଯେଉଁଠାରେ ଜଳସେଚନର ସୁବିଧା ଅଛି ସେଠାରେ ଡିସେମ୍ବର ଜାନୁଆରୀ ମାସରେ ଏହି ଚାଷ କରାଯାଇପାରେ। ମାଣ୍ଡିଆ ଚାଷ ପାଇଁ ଜମି ପ୍ରସ୍ତୁତି ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ, କାରଣ ଏହାର ମଞ୍ଜି ଖୁବ୍ ଛୋଟ, ମାଟି ଯେତେ ଗୁଣ୍ଡ ହେବ ଗଜା ସେତେ ଭଲ ଭାବରେ ହେବ। ତେଣୁକରି ପ୍ରଥମେ ବର୍ଷା ଆରମ୍ଭ ହେଲେ କିମ୍ବା ଜମିରେ ବତର ଥିବା ସମୟରେ 2-3 ଥର ଭଲ ଭାବରେ ହଳ କରିଦେବା। ହଳ କରିବା ପରେ ଜମିକୁ କିଛି ଦିନ ଖରାରେ ଶୁଖିବାକୁ ଦେବା, ଯାହାଦ୍ୱାରା ମାଟିରେ ଥିବା କ୍ଷତିକାରକ ପୋକ ଓ ରୋଗ ଜୀବାଣୁ ନଷ୍ଟ ହୋଇଯିବେ। ଶେଷ ଥର ହଳ କରିବା ପୂର୍ବରୁ ଜମିରୁ ଘାସ, ଅଳିଆ ଏବଂ ପଥର ବାଛି ସଫା କରିଦେବା। ମଇ ଦେଇ ମାଟିକୁ ସମତଳ ଏବଂ ଭଲ ଭାବେ ଗୁଣ୍ଡ କରିଦେବା। ମାଣ୍ଡିଆ ପାଇଁ ମାଟି ଯେତେ ନରମ ଓ ଗୁଣ୍ଡ ରହିବ ଚେର ସେତେ ଗଭୀରକୁ ଯାଇପାରିବ। ଶେଷ ହଳ ସମୟରେ ଏକର ପିଛା ପ୍ରାୟ 4-5 ଟନ୍ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ଖତ ମାଟିରେ ମିଶାଇଦେବା। ଯଦି ଜୈବିକ ପଦ୍ଧତିରେ ଚାଷ କରିବା ତେବେ ଏକର ପିଛା 2 କ୍ୱିଣ୍ଟାଲ ନିମ ପିଡ଼ିଆ ଦେଲେ ଉଇ ବା ଅନ୍ୟାନ୍ୟ ମାଟି ତଳ ପୋକଙ୍କ ଭୟ ରହିବ ନାହିଁ। ମାଣ୍ଡିଆ ଜମିରେ ପାଣି ଜମି ରହିବା ଉଚିତ ନୁହେଁ, ତେଣୁ ଜମିର ଚାରିପାଖରେ ଏବଂ ଆବଶ୍ୟକ ସ୍ଥଳେ ମଝିରେ ନାଳ ବା କେନାଲ କରିବା, ଯେପରି ଅଧିକ ବର୍ଷା ପାଣି ସହଜରେ ବାହାରି ଯାଇପାରିବ। ଯଦି ଜମିରେ ପୂର୍ବରୁ ରୋଗର ସମସ୍ୟା ଥାଏ ତେବେ ହଳ ସମୟରେ ଏକର ପିଛା 1 କିଲୋଗ୍ରାମ ଟ୍ରାଇକୋଡର୍ମା ଭିରିଟ୍କୁ 50 କିଲୋ ଗୋବର ଖତ ସହ ମିଶାଇ ପ୍ରୟୋଗ କଲେ ମୂଳ ସଢ଼ା ରୋଗରୁ ରକ୍ଷା ମିଳିପାରିବ। ଅଧିକ ଅମଳ ପାଇଁ ଉନ୍ନତ କିସମର ବିହନକୁ ବ୍ୟବହାର କରିବା ଉଚିତ। ସାଧାରଣତଃ ମାଣ୍ଡିଆର 3 ପ୍ରକାର କିସମ ଦେଖିବାକୁ ମିଳେ। ପ୍ରଥମ କିସମଟି ଶୀଘ୍ର ପାଚିଥାଏ, ଏଥିରେ ଦେଖିବାକୁ ମିଳେ ଅର୍ଜୁନ, ଶୁଭ୍ରା ଓ ଚିଲିକା। ଏବଂ ଦ୍ୱିତୀୟ କିସମର ବିହନ ମଧ୍ୟମ ସମୟରେ ପାଚିଥାଏ, ଏଥିରେ ଦେଖିବାକୁ ମିଳେ ଭୈରବୀ ଓ ସୁଆଁ। ତୃତୀୟ କିସମର ବିହନଟି ଡେରିରେ ପାଚେ, ଏଥିରେ ରହିଛି ନୀଳାଚଳ। ମାଣ୍ଡିଆକୁ ମୁଖ୍ୟତଃ 3ଟି ପଦ୍ଧତିରେ ଚାଷ କରାଯାଏ। ପ୍ରଥମଟି ହେଉଛି ବୁଣା ପଦ୍ଧତି। ଏହି ପଦ୍ଧତିରେ ହଳ କରି ବିହନକୁ ସିଧାସଳଖ ଜମିରେ ବୁଣାଯାଏ। ଦ୍ୱିତୀୟଟି ହେଉଛି ରୁଆ ପଦ୍ଧତି। ଏହି ପଦ୍ଧତିରେ ପ୍ରଥମେ ତଳିଘର କରି 20-25 ଦିନର ତଳିକୁ ମୁଖ୍ୟ ଜମିରେ ରୁଆଯାଏ, ଏଥିରେ ଅମଳ ଅଧିକ ହୁଏ। ତୃତୀୟଟି ହେଉଛି ଏସ୍ଏମ୍ଆଇ। ଏହା ଏକ ଆଧୁନିକ ପଦ୍ଧତି ଯେଉଁଥିରେ କମ୍ ବିହନ ଓ ଦୂରତା ରଖି ରୁଆଯାଇଥାଏ। ମାଣ୍ଡିଆ ଚାଷରେ ମାଣ୍ଡିଆ ମାରା ରୋଗ ଦେଖିବାକୁ ମିଳେ। ଏହା ମାଣ୍ଡିଆର ପ୍ରଧାନ ଶତ୍ରୁ ହୋଇଥାଏ, ଏଥିପାଇଁ ବିହନ ବିଶୋଧନ କରିବା ନିହାତି ଆବଶ୍ୟକ। ରୋଗ ଦେଖାଦେଲେ ଉପଯୁକ୍ତ ଜୈବିକ କିମ୍ବା ରାସାୟନିକ କୀଟନାଶକର ବ୍ୟବହାର ମଧ୍ୟ କରିବା ଉଚିତ। ସାଧାରଣତଃ କେଣ୍ଡାଗୁଡ଼ିକ ଶୁଖି ବାଦାମି ରଙ୍ଗ ହୋଇଗଲେ ମାଣ୍ଡିଆ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ଭଲଭାବେ ଶୁଖାଇ ଏହାକୁ ବହୁଦିନ ପର୍ଯ୍ୟନ୍ତ ସାଇତି ରଖାଯାଇପାରେ। ମନେ ରଖିବା ଉଚିତ, ମାଣ୍ଡିଆରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଆଇରନ୍ ଏବଂ ଫାଇବର ଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଭଲ ହୋଇଥାଏ।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ

0: ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
0: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ସୃଷ୍ଟିର ଜନନୀ ଆଦ୍ୟା ଚିରନ୍ତନୀ ସଂସାର ପାଳନକର୍ତ୍ତୀ ମାତା ଧାତ୍ରୀ ଜାୟା ଦୁହିତା ଭଗିନୀ ସର୍ବରୂପେ ସର୍ବକ୍ଷେତ୍ରେ ସ୍ଥିତି ତାର ଅନିନ୍ଦିତା କିଏ ବା ନ ଲଡ଼େ ତାକୁ ସେ ଯେ ନାରୀ ବରେଣ୍ୟ ବନ୍ଦିତା।
1: ହଁ ଶ୍ରୋତା ଭଉଣୀ, ଯାହା ବି ନା ସୃଷ୍ଟି ଅସମ୍ଭବ, ସେ ହେଉଛି ନାରୀ। ସେହି ନାରୀଙ୍କୁ ସମାଜରେ କିପରି ଆତ୍ମସମ୍ମାନ ମିଳିବ, ସେମାନେ କିପରି ଉନ୍ନତି ହେବେ, କିପରି ସମାଜରେ ପ୍ରତିଷ୍ଠିତ ହୋଇପାରିବେ, ସେ ଉଦ୍ଦେଶ୍ୟରେ ଆମର ପ୍ରୟାସ ସର୍ବଦା ଜାରି ରଖିବା।
0: ଏହି ସୁନ୍ଦର ବିଚାର ସହ ଆଜିର ଉପସ୍ଥାପନାରେ ଆମେ ଦୁହେଁ,
1: ମୁଁ ମମତା
0: ଆଉ ମୁଁ ପ୍ରିୟଦର୍ଶିନୀ,
1: ନମସ୍କାର।

0: ନମସ୍କାର ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ଜାଣିବା ଆଶୀର୍ବାଦ ଯୋଜନା ସମ୍ପର୍କରେ। ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଆଶୀର୍ବାଦ ଯୋଜନା ଅନାଥ ଏବଂ ଅସହାୟ ଶିଶୁମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି। କରୋନା କିମ୍ବା ଅନ୍ୟ କୌଣସି କାରଣରୁ ବାପା ମା କିମ୍ବା ପରିବାରର ମୁଖ୍ୟ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇଥିବା ପିଲାଙ୍କୁ ଏଥିରେ ଆର୍ଥିକ ସହାୟତା ପ୍ରଦାନ କରାଯାଏ।
1: ଏହି ଯୋଜନାର ମୁଖ୍ୟ ବିଶେଷତାଗୁଡ଼ିକ ହେଲା, ଯୋଗ୍ୟ ପିଲାମାନଙ୍କୁ ମାସିକ 2500 ଲେଖାଏଁ ସହାୟତା ରାଶି ପ୍ରଦାନ କରିବା। ଯେଉଁ ପିଲାମାନେ ନିଜର ଉପାର୍ଜନକାରୀ ବାପା କିମ୍ବା ମାଙ୍କୁ ହରାଇଛନ୍ତି ସେମାନଙ୍କୁ ମାସିକ 1500 ଟଙ୍କା ଏବଂ ଯେଉଁ ପିଲାମାନେ ଉଭୟ ବାପା ମାଙ୍କୁ ହରାଇଛନ୍ତି ସେମାନଙ୍କୁ ମାସିକ 2500 ଟଙ୍କାର ସହାୟତା ରାଶି ମିଳିଥାଏ। ଏହି ଯୋଜନା ମାଧ୍ୟମରେ ପିଲାମାନଙ୍କ ଉତ୍ତମ ଶିକ୍ଷା, ଭରଣ ପୋଷଣ ଏବଂ ସ୍ୱାସ୍ଥ୍ୟ ସୁନିଶ୍ଚିତ କରାଯାଏ।
0: ଶ୍ରୋତା ଭଉଣୀ, ଖରାଦିନ ହେଉଛି ବର୍ଷର ସବୁଠାରୁ ଉଷ୍ମ ଋତୁ। ଏହି ସମୟରେ ତୀବ୍ର ସୂର୍ଯ୍ୟକିରଣ ଓ ଗରମ ହେବା କାରଣରୁ ଆମ ଚର୍ମ ଓ କେଶ ବହୁତ ପ୍ରଭାବିତ ହୁଏ। ଯଥେଷ୍ଟ ଯତ୍ନ ନ ନେଲେ ଚର୍ମ ଶୁଷ୍କ ହୋଇଯାଏ, ମୁହଁରେ ବ୍ରଣ ହୁଏ ଏବଂ କେଶ ଝଡ଼ିବା ଆରମ୍ଭ ହୁଏ। ସେଥିପାଇଁ ଖରାଦିନରେ ଚର୍ମ ଓ କେଶର ସଠିକ୍ ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ। ସଠିକ୍ ଖାଦ୍ୟପେୟ, ପରିଷ୍କାରତା ଓ ସୁରକ୍ଷାମୂଳକ ଉପାୟ ଅନୁସରଣ କଲେ ଆମେ ଚର୍ମ ଓ କେଶକୁ ସୁସ୍ଥ ଓ ସୁନ୍ଦର ରଖିପାରିବା। ତେବେ ଚାଲନ୍ତୁ ଏ ସମ୍ପର୍କରେ ଆମର ଜଣେ ଭଉଣୀଙ୍କ ସହ କଥା ହେବା, ଆଉ ତାଙ୍କଠାରୁ ଜାଣିବା ଖରାଦିନରେ ଚର୍ମ ଓ କେଶର ଯତ୍ନ କିପରି ନେବା।
2: ନମସ୍କାର ଭଉଣୀ, ସ୍ୱାଗତ କରୁଛି ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ। ପ୍ରଥମେ ଆପଣଙ୍କ ପରିଚୟ ଜାଣିବା।
3: ଆପଣଙ୍କୁ ବି ନମସ୍କାର, ମୋ ନାଁ ହଉଛି ରୁକ୍ସାନା ବେଗମ, ମୁଁ ଭୁବନେଶ୍ୱରରେ ରୁହେ, ମୁଁ ଜଣେ ହାଉସୱାଇଫ୍।
2: ଆଜିର ଆମର ବିଷୟ ରହିଛି ଖରାଦିନରେ ଚର୍ମ ଓ କେଶର ଯତ୍ନ ନେବା କିପରି। ପ୍ରଥମେ ଆମକୁ କୁହନ୍ତୁ, ଖରାଦିନରେ ଚର୍ମରେ ସବୁଠାରୁ ଅଧିକ କେଉଁ ସମସ୍ୟା ହୁଏ?
3: ଖରାଦିନେ ଦେଖନ୍ତୁ, ସୂର୍ଯ୍ୟର ୟୁଭି କିରଣ ବହୁତ ତୀବ୍ର ଥାଏ, ଏହା ପ୍ରଭାବରେ ଟ୍ୟାନିଂ, ସନବର୍ନ, ଚର୍ମ ଶୁଖିବା ଓ ଚର୍ମ ଅଧିକ ତେଲିଆ ହେବା, ପିମ୍ପଲ୍ସ, ରାସେସ୍ ଭଳି ସମସ୍ୟା ଦେଖାଯାଏ। ଯେଉଁମାନେ ବାହାରେ ଅଧିକ ସମୟ ରହନ୍ତି ସେମାନଙ୍କୁ ଏହି ସମସ୍ୟାଟା ଅଧିକ ମାତ୍ରାରେ ଦେଖାଯାଏ।
2: ଆଚ୍ଛା, ତାହେଲେ ଗରମ ଦିନରେ ସ୍କିନ୍ କେୟାର ରୁଟିନ୍ କେମିତି କରିବା ଉଚିତ?
3: ଗରମ ଦିନରେ ସକାଳେ ଆମେ ଉଠିକି ଫେସ୍ ୱାଶ୍ କରିବା, ପରେ ପରେ ଆମେ ଫେସ୍ ଉପରେ ଟୋନର ଲଗେଇବା, ମଶ୍ଚରାଇଜର ଲଗେଇବା, ତାପରେ ସନସ୍କ୍ରିନ୍ ଲଗେଇବା ଦରକାର। ସେମ୍ ରାତିରେ ମଧ୍ୟ ଆମେ ଫେସ୍କୁ ପରିଷ୍କାର କରିବା, ମଶ୍ଚରାଇଜର ଲଗେଇବା, ନାଇଟ୍ କ୍ରିମ୍ ଲଗେଇବା, ଆଉ ଆମେ ମଝି ମଝିରେ ଆଲୋଭେରା ଜେଲ୍ ମଧ୍ୟ ବ୍ୟବହାର କରିପାରିବା।
2: ଆଚ୍ଛା, ତାହେଲେ ସନସ୍କ୍ରିନ୍ ଆମ ପାଇଁ କେତେ ଜରୁରୀ?
3: ସନସ୍କ୍ରିନ୍ ଆମ ପାଇଁ ବହୁତ ଆବଶ୍ୟକ, କାରଣ SPF 30 କିମ୍ବା ତାଠୁ ଅଧିକ ସନସ୍କ୍ରିନ୍ ଆମେ ବ୍ୟବହାର କରିବା ଦ୍ୱାରା ଆମ ଫେସ୍ର ଯୋଉ ଟ୍ୟାନିଂଟା ଏତେ ମାତ୍ରାରେ ହୁଏନି। ସେଥିପାଇଁ ଆମକୁ ବାହାରକୁ ଯିବା ପୂର୍ବରୁ 20 ମିନିଟ୍ ଆଗରୁ ଆମକୁ ସନସ୍କ୍ରିନ୍ ଲଗେଇବା ଦରକାର ଓ ପ୍ରତିଦିନ 2-3 ଘଣ୍ଟା ମଧ୍ୟରେ ଲଗେଇବା ଦରକାର।
2: ଆଚ୍ଛା, ତାହେଲେ ଆମେ ବାହାରର କ୍ରିମ୍ ଏସବୁ ବ୍ୟବହାର କରିବା ବ୍ୟତୀତ ଆମେ ଘରୋଇ ଉପାୟରେ କେମିତି ଟ୍ୟାନ୍ କମେଇ ପାରିବା?
3: ଘରେ ଦେଖନ୍ତୁ, ଦହି, ବେସନ, ଲେମ୍ବୁର ରସ ଓ ହଳଦୀର ପ୍ୟାକ୍ ମଧ୍ୟ ବ୍ୟବହାର କରିବା ଦରକାର। ତା ସହିତ ଟମାଟୋ ରସ, କାକୁଡି ମଧ୍ୟ ଚର୍ମକୁ ଥଣ୍ଡା ରଖେ ଏବଂ ଆରାମ ଦିଏ, ସେଥିପାଇଁ ଆମକୁ ଏଗୁଡାକ ଦେଶୀ ମାନେ ଘରୋଇ ନୁସ୍କା ବ୍ୟବହାର କରିବା ଦରକାର।
2: ଆଚ୍ଛା, ଆମେ ଖରାଦିନେ ଦେଖୁ ସମସ୍ତଙ୍କର ମୁହଁରେ ପିମ୍ପଲ୍ସ ବହୁତ ସାରା ହେଇଯାଏ, ତ ସେ ପିମ୍ପଲ୍ସ କାହିଁକି ହୁଏ, କାହିଁକି ବଢେ?
3: ଦେଖିବାକୁ ଗଲେ ନା, ଗରମରେ ଯୋଉ ମାନେ ଅଧିକ ତାପମାତ୍ରାଟା ବଢେ ସେଥିପାଇଁ ଆମ ଫେସ୍ରେ ପିମ୍ପଲ୍ସ, ସ୍କିନ୍ରେ ଆମର କଣ ହୁଏ, ସ୍ୱେଟିଂ ବହୁତ ଅଧିକ ହୁଏ, ସେଥିପାଇଁ କଣ ହୁଏ ନା ସ୍କିନ୍ରେ ରେସେସ୍ ବି ପଡିଯାଏ, ବେଳେ ବେଳେ ଦେଖିବେ ସ୍କିନ୍ରେ କଣ ହୁଏ ନା ଘିମିରି ବି ହେଇଯାଏ। ତେଣୁ ସବୁବେଳେ ଆମେ କଣ କରିବା, ଫେସ୍କୁ ସଫା ରଖିବା ଓ ଅଧିକରୁ ଅଧିକ ମାତ୍ରାରେ ଆମେ ମେକଅପ୍ ବ୍ୟବହାର କରିବା ନାହିଁ।
2: ତାହେଲେ ଏ ତ ରହିଲା ସ୍କିନ୍ କଥା, ଖରାଦିନରେ କେଶର ବି ବହୁତ ସମସ୍ୟା ଦେଖାଯାଏ, ତ ଖରାଦିନେ ଆମକୁ କେଶର କେଉଁ କେଉଁ ସମସ୍ୟା ଦେଖାଯାଏ?
3: ଦେଖନ୍ତୁ, କେଶରେ କଣ ହୁଏ, ଆମେ ଯେମିତି ବାହାରକୁ ଯାଉ, ଧୂଳି, ତାପରେ ହଉଛି ସୂର୍ଯ୍ୟ କିରଣ ଦ୍ୱାରା ନା ସ୍ୱେଟିଂ ବି ହୁଏ, ଯାହା ହେତୁ ଚୁଟି ଆମର ଓଦା ହୋଇଯାଏ। କେଶରେ ଅନ୍ୟ ପ୍ରକାର ବହୁତ ସମସ୍ୟା ବି ଦେଖାଯାଏ, ଯେମିତି ଇଚିଂ ମଧ୍ୟ ହୁଏ, ସେଥିପାଇଁ କେଶ ଆମର ଅଧିକ ମାତ୍ରାରେ ଡ୍ରାଏ ହେଇଯାଏ।
2: ତାହେଲେ ଗରମ ଦିନରେ ଆମେ କେତେଥର କେଶ ଧୋଇବା ଉଚିତ?
3: ଦେଖନ୍ତୁ, ସପ୍ତାହରେ ଆମକୁ 2-3 ଥର ହାଲୁକା ସେମ୍ପୁ ଦ୍ୱାରା କେଶକୁ ଧୋଇବା ଦରକାର। ଅଧିକ ମାତ୍ରାରେ ଆମେ ପାଣିରେ ହେୟାର ୱାଶ୍ କରିବା ଦରକାର, କିନ୍ତୁ ସେମ୍ପୁକୁ

0: ମାତ୍ରା ବ୍ୟବହାର କରିବା ନାହିଁ। ପ୍ରତିଦିନ ସ୍ୟାମ୍ପୁ କରିବା ଆମ ହେୟାର ପାଇଁ ବିଲକୁଲ ବେନିଫିଟ୍ ନୁହେଁ।
1: ତାହେଲେ ଆମକୁ ଭଲ କେଶ ଯଦି ଦରକାର ତ କେଶ ପାଇଁ ଆମେ କେଉଁ କେଉଁ ତେଲ ଲଗେଇବା ଦରକାର, କୋଉ କୋଉ ତେଲ ଭଲ ବୋଲି ଆପଣ କହିବେ?
0: ସବୁଠୁ ବେଷ୍ଟ ହେଉଛି ଆପଣ ହୋମ୍ ମେଡ୍ ନଡ଼ିଆ ତେଲ ବ୍ୟବହାର କରନ୍ତୁ, ତା ସହିତ ଆଲମଣ୍ଡ ତେଲ, ଭୁନରାସ ତେଲ ବ୍ୟବହାର କରିବା। ରାତିରେ ହାଲୁକା ମସାଜ କରିକି ଆମେ ନେକ୍ସଟ ଡେ ଯଦି ହେୟାର ୱାଶ କରିବା ତାହେଲେ ହେୟାର ଆମର ବହୁତ ମଜବୁତ ରହିବ।
1: ତାହେଲେ ଏହି ଗରମରେ ହେୟାର ଡ୍ରାୟର ବା ଷ୍ଟ୍ରେଟନର ଏସବୁ ବ୍ୟବହାର କରିପାରିବା କି?
0: ନାହିଁ, ଅତ୍ୟଧିକ ବ୍ୟବହାର କରିବା ହେୟାର ପାଇଁ ହାନିକାରକ ଅଟେ। ଗରମ ଦିନରେ କେଶ ସେମିତି ହିଁ ଶୁଖିଯାଏ, ତେଣୁ ଅଧିକ ହିଟ୍ ବ୍ୟବହାର କରିବା କ୍ଷତିକାରକ।
1: ଆଚ୍ଛା, ତାହେଲେ ଯେମିତି ଆପଣ ଚର୍ମର ଘରୋଇ ନୁସ୍କା ବିଷୟରେ କହିଲେ ତ କେଶ ପାଇଁ ସେମିତି ଘରୋଇ ହେୟାର ମାସ୍କ ବିଷୟରେ କିଛି କହିପାରିବେ?
0: ହଁ ନିଶ୍ଚୟ, ଦହି, ମେଥି ପେଷ୍ଟ, କଦଳୀ ଓ ମହୁର ମାସ୍କ କେଶକୁ ମଜବୁତ କରେ। ଆଲୋଭେରା ଜେଲ୍ ମଧ୍ୟ ବହୁତ ଉପକାରୀ, ସେଥିପାଇଁ ତାକୁ ବ୍ୟବହାର କରିବା ଭଲ।
1: ତାହେଲେ ଚର୍ମ ଓ କେଶକୁ ସୁସ୍ଥ ରଖିବାକୁ ଖାଦ୍ୟ କେତେ ଜରୁରୀ?
0: ଖାଦ୍ୟ ବହୁତ ଜରୁରୀ, କାହିଁକି ନା ସୁସ୍ଥ ଖାଦ୍ୟ ହେଉଛି ସୁନ୍ଦର ଚର୍ମ ଓ କେଶର ମୂଳ ରହସ୍ୟ। ପ୍ରୋଟିନ, ଭିଟାମିନ ଓ ପାଣି ଠିକ ପରିମାଣରେ ନେବା ଦରକାର।
1: ତାହେଲେ କେଉଁ କେଉଁ ଖାଦ୍ୟ ଅଧିକ ନେବା ଉଚିତ?
0: ଖରାଦିନେ ଅଧିକ କରି ତରଭୁଜ, କାକୁଡି, ଲେମ୍ବୁ ପାଣି, ଦହି, ନଡ଼ିଆ ପାଣି ଓ ଫଳ ଖାଇବା ଉଚିତ। ସବୁଜ ଭେଜିଟେବଲ୍ସ, ଡ୍ରାଇ ଫ୍ରୁଟ୍ସ ମଧ୍ୟ ବହୁତ ଭଲ।
1: ତା ସହିତ ଆମେ ସବୁବେଳେ ଶୁଣୁ ପାଣି ପିଇବାଟା ନିହାତି ଦରକାର, ତ ପାଣି ପିଇବା କେତେ ଜରୁରୀ?
0: ପାଣି ଆମ ଶରୀର ପାଇଁ ବହୁତ ବହୁତ ଜରୁରୀ। ଦିନକୁ ଆମେ ଅତି କମରେ 3-4 ଲିଟର ପାଣି ପିଇବା ଉଚିତ। ଏହା ଶରୀରକୁ ହାଇଡ୍ରେଟ୍ ରଖେ ଓ ଚର୍ମକୁ ଗ୍ଲେଜ୍ ଦିଏ।
1: ଆଚ୍ଛା, ଏହା ସହିତ ଆମକୁ କେଉଁ କେଉଁ ଅଭ୍ୟାସକୁ ଏଡାଇବା ଦରକାର?
0: ଅଧିକ ଜଙ୍କ ଫୁଡ୍, ସଫ୍ଟ ଡ୍ରିଙ୍କ, ଧୂମପାନ, ରାତିରେ ବହୁତ ଦେରି ପର୍ଯ୍ୟନ୍ତ କାମ କରିବା କିମ୍ବା ଜାଗିବା ଶରୀର ପାଇଁ ବା କେଶ ପାଇଁ କ୍ଷତିକାରକ ଅଟେ।
1: ଆଚ୍ଛା, ଅନେକ ଲୋକ କହନ୍ତି ତେଲିଆ ଚର୍ମକୁ ମଶ୍ଚରାଇଜର ଦରକାର ନାହିଁ, ଏହା କେତେ ଦୂର ଠିକ୍?
0: ଏଇଟା ତ ମୁଁ ଠିକ କହିବିନି। ଦେଖନ୍ତୁ, ସମସ୍ତଙ୍କର ସ୍କିନ୍ ଅନ୍ୟ ଅନ୍ୟ ଟାଇପ୍ର ରୁହେ, ସେଥିପାଇଁ ଆମକୁ ମଶ୍ଚରାଇଜର ସବୁବେଳେ ଲଗେଇବା ଦରକାର। ସେ ତେଲିଆ ସ୍କିନ୍ ହଉ କି ଡ୍ରାଏ ସ୍କିନ୍ ହଉ କି କମ୍ବିନେସନ୍ ସ୍କିନ୍ ହଉ, ଆମକୁ ମଶ୍ଚରାଇଜର ନିହାତି ଆମ ଚର୍ମ ପାଇଁ ବହୁତ ଜରୁରୀ।
1: ତାହେଲେ ସନସ୍କ୍ରିନ୍ ଆମେ କେବଳ ବାହାରକୁ ଗଲାବେଳେ ଲଗେଇକି ଯିବା ଦରକାର ନା ଆମେ ଘରେ ରହିଲେ ବି ସନସ୍କ୍ରିନ୍ ଲଗେଇବା ଦରକାର?
0: ଦେଖନ୍ତୁ, ଆପଣ ବାହାରୁ ଗଲାବେଳେ ବି ସନସ୍କ୍ରିନ୍ ଲଗେଇବା ଦରକାର, କିନ୍ତୁ ଆପଣ ଏ ଭାବନ୍ତୁନି କି ଆମେ ଘରେ ରହୁଛୁ ତ ଘରେ ରହିଲେ ଆମକୁ ତ ସୂର୍ଯ୍ୟ କିରଣ କିଛି ପଡୁନି ତ ଆମ ସ୍କିନ୍ରେ କିଛି ଇଫେକ୍ଟ ହବନି, କିନ୍ତୁ ଆମକୁ ସନସ୍କ୍ରିନ୍ ଘରେ ରହିଲା ବେଳେ ବି ମଧ୍ୟ ବ୍ୟବହାର କରିବା ଦରକାର।
1: ତାହେଲେ ଖରାଦିନ ମେକଅପ୍ କେମିତି କରିବା ଉଚିତ?
0: ଖରାଦିନେ ଆମକୁ ଲାଇଟ୍ ୱେଟ୍ ମେକଅପ୍ କରିବା ଦରକାର, ୱାଟର ପ୍ରୁଫ୍ ମେକଅପ୍ ବ୍ୟବହାର କରିବା ଦରକାର, ହେଭି ଫାଉଣ୍ଡେସନ୍ କୁ ଏଡେଇବା ଦରକାର, ବିବି କ୍ରିମ୍ ବ୍ୟବହାର କରିବା ଦରକାର।
1: ଆଚ୍ଛା, ଆଜି ଆପଣଙ୍କୁ ଅନେକ ଗୃହିଣୀ ମାନେ ସମସ୍ତେ ଆମ ଶ୍ରୋତା ଭଉଣୀ ମାନେ ଶୁଣୁଛନ୍ତି, ତ ସେମାନଙ୍କ ପାଇଁ ଆପଣଙ୍କ ପରାମର୍ଶ କଣ ରହିବ?
0: ମୁଁ ମୋ ଭଉଣୀ ମାନଙ୍କୁ ଏହା କହିବାକୁ ଚାହୁଁଛି, ସମସ୍ତେ କଣ କରନ୍ତି, ୱାର୍କିଂ ଲେଡି ମାନେ କଣ କରନ୍ତି, ଘରେ ରହିକି ନିଜର କେୟାର କରିବା ଭୁଲି ଯାଆନ୍ତି, ଯୋଉଟା କି ତାଙ୍କ ପାଇଁ ଭଲ ନୁହେଁ। ପ୍ରଥମେ ଆମେ ଆମ ଶରୀରକୁ ଦେଖିବା ଦରକାର, ତାପରେ ଯାଇକି ଆମ ଫ୍ୟାମିଲିକୁ ଦେଖିବା ଦରକାର। ଯେମିତି ନିୟମିତ ଭାବରେ ଆମେ ନିଜର ସ୍କିନ୍ କେୟାର କରିବା ଦରକାର, ଟାଇମରେ ଶୋଇବା ଦରକାର, ଟାଇମରେ ଉଠିବା ଦରକାର ଏବଂ ନିତ୍ୟାନ୍ତ ଅଧଘଣ୍ଟା ବ୍ୟାୟାମ କରିବା ଦରକାର, କାହିଁକି ନା ସୁସ୍ଥ ଶରୀର ହିଁ ଏକ ମୂଲ୍ୟବାନ ସମ୍ପତ୍ତି।
1: ବହୁତ ଭଲ ଭଲ ପରାମର୍ଶ ଦେଲେ ଆପଣ। ଭାବୁଛି ଆମ ଶ୍ରୋତା ଭଉଣୀ ମାନେ ଯିଏ ଆପଣଙ୍କୁ ଶୁଣୁଛନ୍ତି ସେମାନେ ବହୁତ କିଛି ଜାଣିଥିବେ ଏସବୁରୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ବ୍ୟସ୍ତବହୁଳ ଜୀବନରୁ ଏତେ ସମୟ ଆମକୁ ଦେଇଥିବାରୁ।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ଆପଣ ମୋତେ ଆପଣଙ୍କ କାର୍ଯ୍ୟକ୍ରମରେ କିଛି କହିବାର ସୁଯୋଗ ଦେଇଥିବାରୁ।
1: ନମସ୍କାର।
0: ନମସ୍କାର।

ଆଜିକାଲି ଆଧୁନିକ ଯୁଗରେ ବିବାହ ବିଚ୍ଛେଦ ଏକ ବଡ଼ ସମସ୍ୟା ରୂପେ ପରିଗଣିତ ହୋଇଛି। ବିବାହ ପରେ ସ୍ୱାମୀ ଏବଂ ସ୍ତ୍ରୀମାନଙ୍କ ମଧ୍ୟରେ ଅନେକ ସମୟରେ କଳି, ଦ୍ୱନ୍ଦ୍ୱ, ଝଗଡ଼ା ଇତ୍ୟାଦି ଲାଗି ରହୁଛି। ଏହା ବ୍ୟାପକ ରୂପ ଧାରଣ କଲେ କୋର୍ଟ କଚେରୀ

0: ପର୍ଯ୍ୟନ୍ତ ଯାଆନ୍ତି। ତେବେ ଏହା ଏକ ସ୍ୱତନ୍ତ୍ର ପ୍ରସଙ୍ଗ ଏବଂ ଦାମ୍ପତ୍ୟ ଜୀବନର ଏକ ମୁଖ୍ୟ ସମସ୍ୟା। ବିବାହ ବିଚ୍ଛେଦର ସ୍ୱୀକୃତି ପାଇଁ ପରିଶେଷରେ ଆଇନର ଆଶ୍ରୟ ନେବାକୁ ପଡ଼ିଥାଏ। ତେବେ ଏହି ବିବାହ ବିଚ୍ଛେଦ ପାଇଁ କ'ଣ ରହିଛି ଆଇନ ପ୍ରକ୍ରିୟା, କେଉଁ କେଉଁ ପରିପ୍ରେକ୍ଷୀରେ ବିବାହ ବିଚ୍ଛେଦ ହୁଏ, ବିଚ୍ଛେଦ ହେବା ପୂର୍ବରୁ କେଉଁ କେଉଁ ଜିନିଷ ଧ୍ୟାନ ଦେବାକୁ ହୁଏ, ଆଦି ଅନେକ ଆଇନଗତ ତଥ୍ୟର ବିଶ୍ଳେଷଣ କରିବା ଆଜିର ସାକ୍ଷାତକାର କାର୍ଯ୍ୟକ୍ରମରେ। ଆଉ ଆମେ ଭେଟିଛୁ ଗାୟତ୍ରୀ ମ୍ୟାଡାମଙ୍କୁ।
1: ନମସ୍କାର ମ୍ୟାଡାମ, ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆପଣଙ୍କ ପରିଚୟ ଜାଣିବା ମ୍ୟାଡାମ।
2: ନମସ୍କାର, ମୋ ନାଁ ହେଉଛି ଡକ୍ଟର ଗାୟତ୍ରୀ ଦେବୀ, ମୁଁ ଜିଲ୍ଲା କୋର୍ଟରେ ଓକିଲ ଭାବେ କାର୍ଯ୍ୟ କରୁଛି।
1: ତେବେ ଆଜିର ବିଷୟ ରହିଛି ବିବାହ ବିଚ୍ଛେଦ ସମ୍ବନ୍ଧୀୟ ଆଇନ। ପ୍ରଥମେ ଆପଣଙ୍କ ଠାରୁ ଜାଣିବା ମ୍ୟାଡାମ, ବିବାହ ବିଚ୍ଛେଦଟା କ'ଣ?
2: ହଁ, ଦେଖନ୍ତୁ, ହିନ୍ଦୁ ପରମ୍ପରାରେ ବିବାହ ଏକ ପବିତ୍ର ବନ୍ଧନ, କିନ୍ତୁ ବର୍ତ୍ତମାନର ସାମ୍ପ୍ରତିକ ଯୁଗରେ ବହୁତ କାରଣରୁ ବିବାହ ବିଚ୍ଛେଦ ବଢିବାକୁ ଲାଗିଛି। ତ ଆମକୁ ଜାଣିବାକୁ ପଡିବ ବିବାହ ବିଚ୍ଛେଦ ମାନେ କ'ଣ। ବିବାହ ବିଚ୍ଛେଦ ହେଉଛି ଆଇନଗତ ଭାବେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଥିବା ବୈବାହିକ ସମ୍ପର୍କର ସମାପ୍ତି। ଏହାଦ୍ୱାରା ଦୁଇ ଜଣ ପରସ୍ପର ଠାରୁ ଆନୁଷ୍ଠାନିକ ଭାବେ ଅଲଗା ହେଇଯାନ୍ତି ଏବଂ ପୁନର୍ବାର ସ୍ୱାମୀ ସ୍ତ୍ରୀ ଭାବେ ବାସ କରିବାକୁ ଆଉ ଆଇନଗତ ଅଧିକାର ରହେ ନାହିଁ।
1: ତେବେ ମ୍ୟାଡାମ, ବିବାହ ବିଚ୍ଛେଦ ହେଲେ ଭରଣ ପୋଷଣର ଦାୟିତ୍ୱ କାହା ଉପରେ ରହିଥାଏ?
2: ଦେଖନ୍ତୁ, ବିବାହ ବିଚ୍ଛେଦ କୋର୍ଟର ଅର୍ଡର ପାସ୍ ହେଇଯାଉ କିମ୍ବା ବିବାହ ବିଚ୍ଛେଦ ମାମଲା କୋର୍ଟରେ ଚାଲିଥିଲେ ମଧ୍ୟ ଭରଣ ପୋଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ସ୍ୱାମୀ ଉପରେ ଥାଏ। ଯଦି ବିବାହ ବିଚ୍ଛେଦ ପରେ ସ୍ତ୍ରୀ ନିଜର ଭରଣ ପୋଷଣ ପାଇଁ ଅକ୍ଷମ, ସ୍ୱାମୀଙ୍କ ଦାୟିତ୍ୱ ନିଜର ସ୍ତ୍ରୀର ଭରଣ ପୋଷଣର ଦାୟିତ୍ୱ ନେବେ। ଯଦି ଶିଶୁ ମଧ୍ୟ ଥାନ୍ତି, ସେମାନଙ୍କ ଭରଣ ପୋଷଣର ଦାୟିତ୍ୱ ମଧ୍ୟ ସ୍ୱାମୀଙ୍କର। ତ ଏଠି ଆମକୁ ଜାଣିବାକୁ ପଡିବ, ଗୋଟେ ସ୍ୱାମୀ ସ୍ତ୍ରୀକୁ ବିବାହ ବିଚ୍ଛେଦ ଚାଲିଥିଲା ବେଳେ ହଉ, ମକଦ୍ଦମା କିମ୍ବା ପରେ ମଧ୍ୟ ଭରଣ ପୋଷଣ କେମିତି ଦେବ, କୋର୍ଟ କ'ଣ କ'ଣ ଦେଖିକି ସେ ଭରଣ ପୋଷଣ ଦେବା ପାଇଁ ଅର୍ଡର କରିପାରିବେ, ସେଟା ଆମକୁ ଜାଣିବାକୁ ପଡିବ। ତ ଏଠି ଆମକୁ ଫାର୍ଷ୍ଟ କଥା ହେଲା ସ୍ୱାମୀଙ୍କର ରୋଜଗାର କ୍ଷମତା, ଆଉ ତାଙ୍କ ସମ୍ପତ୍ତି, ଆଉ ତାଙ୍କର ଅର୍ନିଂ କାପାସିଟି, ଆଉ ସ୍ୱାମୀ ସ୍ତ୍ରୀଙ୍କର ଷ୍ଟାଣ୍ଡାର୍ଡ ଅଫ୍ ଲିଭିଂକୁ ମଧ୍ୟ ଦେଖିବେ, ଆଉ ଛୁଆମାନେ ଥିବେ ତାଙ୍କର କାଷ୍ଟଡି କାହା ପାଖରେ ରହିବ, ଆଉ ବିବାହ ବିଚ୍ଛେଦ ପରେ ତାଙ୍କର ବୟସ ଆଉ ସ୍ୱାସ୍ଥ୍ୟକୁ ଦେଖିକି ମଧ୍ୟ କୋର୍ଟ ଅର୍ଡର ପାସ୍ କରିବେ ଗୋଟେ ସ୍ୱାମୀ ସ୍ତ୍ରୀକୁ ଆଉ ନିଜର ଛୁଆମାନଙ୍କୁ କେତେ ଭରଣ ପୋଷଣ ଦେବେ। ଆଉ ଯଦି ଧରି ନିଅନ୍ତୁ ସ୍ତ୍ରୀ ଡିଭୋର୍ସ ପରେ ଯଦି ଆଉ ଥରେ ବାହା ହେଇଯାଇଛନ୍ତି, ରିମ୍ୟାରେଜ୍ କରିଦେଇଛନ୍ତି, ତ ସେତେବେଳେ ଆପଣଙ୍କର ଏଇ ଭରଣ ପୋଷଣଟା ଟର୍ମିନେସନ ହେଇଯିବ, ଆଉ ସ୍ୱାମୀଙ୍କୁ ଭରଣ ପୋଷଣ ଦେବାକୁ ପଡିବ ନାହିଁ ସ୍ତ୍ରୀଙ୍କୁ।
1: ଆଚ୍ଛା ମ୍ୟାଡାମ, ବହୁତ ସୁନ୍ଦର କଥା କହିଲେ ମ୍ୟାଡାମ। ତେବେ ଶ୍ୱଶୁର ଘରର ପୈତୃକ ସମ୍ପତ୍ତି ଉପରେ ବିବାହ ବିଚ୍ଛେଦ ପରେ ଗୋଟେ ବୋହୂର ପାଇବାର ଅଧିକାର ରହିଛି କି?
2: ହଁ, ଦେଖନ୍ତୁ, ଗୋଟେ ବୋହୂର ବିବାହ ବିଚ୍ଛେଦ ପରେ ନିଜର ଶ୍ୱଶୁର ଘରର ପୈତୃକ ସମ୍ପତ୍ତି ଉପରେ ପାଇବାର କୌଣସି ଡାଇରେକ୍ଟ ଅଧିକାର ନାହିଁ। ଧରି ନିଅନ୍ତୁ ଶାଶୁ ଶ୍ୱଶୁରଙ୍କର ସ୍ୱଅର୍ଜିତ ସମ୍ପତ୍ତି ହଉ କିମ୍ବା ପୈତୃକ ସମ୍ପତ୍ତି ଥାଏ, ତ ସିଏ ନିଜର କ୍ଲେମ୍ କିମ୍ବା ସେୟାର କ୍ଲେମ୍ କରିପାରିବେ ନାହିଁ। କ'ଣ ପାଇଁ ନା, ଅଲରେଡି ସିଏ ମେଣ୍ଟେନାନ୍ସ ଭରଣ ପୋଷଣ ପାଇଯାଇଥିବେ କିମ୍ବା ଗୋଟେ ପର୍ମାନେଣ୍ଟ ଏଲିମନି ଗୋଟେ ଲମ୍ସମ୍ ଆମାଉଣ୍ଟ ମଧ୍ୟ ପାଇଯାଇଥିବେ, ତ ସେଥିପାଇଁ ଅଟୋମେଟିକ୍ ରାଇଟ୍ ଆସିବ ନାହିଁ ବୋହୂର ପୈତୃକ ସମ୍ପତ୍ତିରୁ ଓନରସିପ୍ କିମ୍ବା ଗୋଟେ ସେୟାର କ୍ଲେମ୍ କରିବା ପାଇଁ।
1: ତେବେ ବିବାହ ବିଚ୍ଛେଦ ପାଇଁ ବା ବିବାହ ବିଚ୍ଛେଦରେ କ'ଣ ଉଚିତ ସମୟ ସୀମା ଅଛି କି?
2: ଦେଖନ୍ତୁ, ଆମର ଭାରତୀୟ ଆଇନ ଅନୁଯାୟୀ ଜଣଙ୍କୁ ବିବାହ ବିଚ୍ଛେଦ ମକଦ୍ଦମା ଫାଇଲ୍ କରିବା ପାଇଁ ମିନିମମ୍ ଗୋଟେ 1 ଇୟର୍, ବାହାଘରରୁ 1 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।
1: ଆଚ୍ଛା ମ୍ୟାଡାମ,
2: ଆଉ ଧରି ନିଅନ୍ତୁ ଆପଣ ଏକ୍ସଟ୍ରା ଏକ୍ସେପ୍ସନାଲ କେସେସରେ ଯଦି କୋଉଠି ଏକ୍ସଟ୍ରିମ୍ ହାର୍ଡସିପ୍ ଥିବ କିମ୍ବା ଦରକାର ଥିବ କିମ୍ବା ଆବଶ୍ୟକତାକୁ ଭିତ୍ତି କରିକି କୋର୍ଟ ସେଇ ଲିମିଟେସନ ଟାଇମକୁ ଏକ୍ସେମ୍ପ୍ଟ ମଧ୍ୟ କରିପାରନ୍ତି, କିନ୍ତୁ ମିନିମମ୍ ଟାଇମଟା ହେଉଛି 1 ଇୟର୍। ଏଠି କ'ଣ ଆମକୁ ଜାଣିବାକୁ ପଡିବ, ବିବାହ ଏଠି ଆମର ବିଚ୍ଛେଦ 2 ପ୍ରକାର ଅଛି, ଗୋଟେ ହେଲା ସହମତି ଅନୁସାରେ ଯଦି ସ୍ୱାମୀ ସ୍ତ୍ରୀ ଉଭୟ ସହମତି ପ୍ରକାଶ କରିଥିବେ, ଦୁଇ ଜଣଙ୍କର ଇଚ୍ଛା ଥିବ ଛାଡ଼ପତ୍ର ନେବା ପାଇଁ, ତ ଏଠି ବର୍ଷ ଭିତରେ ମକଦ୍ଦମାଟା ଫାଇଲ୍ କରିବେ ହେଲା। ତ ସେଇ 6 ମାସ ଆମକୁ ୱେଟ୍ କରିବାକୁ ପଡିବ, କ'ଣ ପାଇଁ ନା କୋର୍ଟ ସେଠି ଦେଖିବେ କି ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କରେ ଆଉ ଥରେ ସ୍ଥିରତା ଆସିବାର ସମ୍ଭାବନା ଥିବ, ଏଇସବୁ ପାଇଁ କୋର୍ଟ ଟାଇମ୍ ଦେବେ। ଯଦି ଧରି ନିଅନ୍ତୁ କୋର୍ଟ ଗ୍ରହଣ କଲେ ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆଉ ମିଶିବାର ସମ୍ଭାବନା ନାହିଁ କିମ୍ବା ସବୁ ସେଟେଲମେଣ୍ଟ ହେଇଯାଇଛି, ତ ଟାଇମ୍ ଇଜ୍ 6 ମାସ କୁଲିଂ ଅଫ୍ ଟାଇମ୍ ଅଛି ପିଟିସନ ଫାଇଲ୍ କରିବାର।

0: ଛଅ ମାସକୁ ସ୍କିପ୍ ମଧ୍ୟ କରିପାରିବେ। ଆଉ ଗୋଟେ ଆମକୁ ଜାଣିବାକୁ ପଡିବ, ଏଇଟା ହଉଛି ସହମତି ଅନୁସାରେ, ଯଦି ସ୍ୱାମୀ ହଉ କିମ୍ବା ସ୍ତ୍ରୀ ହଉ କ୍ରୁଏଲ୍ଟି କିମ୍ବା ପରକ୍ରିୟା ପ୍ରୀତି ଛାଡ଼ପତ୍ର ଆବେଦନ କରନ୍ତି, ତ ତାଙ୍କୁ ମଧ୍ୟ ବାହାଘରରୁ ବର୍ଷେ ଅପେକ୍ଷା କରିବାକୁ ପଡିବ। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଆମକୁ ଦେଖିବାକୁ ପଡିବ, ଯେହେତୁ ଛାଡ଼ପତ୍ରଟା ଜଣକୁ ଫ୍ୟାମିଲିକୁ ନଷ୍ଟ କରିବା ଅପେକ୍ଷା ଗୋଟେ ଫ୍ୟାମିଲିକୁ କେମିତି ଆଉ ଥରେ ରିୟୁନିୟନ କରାଇବାଟା ହଉଛି ଭାରତୀୟ ନ୍ୟାୟ ବ୍ୟବସ୍ଥାର ଗୋଟେ ଲକ୍ଷ୍ୟ। ସେଥିପାଇଁ ସବୁବେଳେ ଛାଡ଼ପତ୍ରକୁ ଗ୍ରହଣ ନ କରିକି ସ୍ୱାମୀ ସ୍ତ୍ରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଏ, ସେଥିପାଇଁ କାଉନସେଲିଂ କରାଯାଏ, କେମିତି ସେମାନେ ଆଉ ଥରେ ମିଳିମିଶିକି ରହିବେ ଆଉ ପୁନର୍ବାର ସେମାନଙ୍କର ଜୀବନ ଯେମିତି ବୈବାହିକ ଜୀବନକୁ ଠିକରେ ଚଲାଇ ପାରିବେ।
1: ବହୁତ ସୁନ୍ଦର ପଦକ୍ଷେପ ମ୍ୟାଡମ। ତେବେ ସନ୍ତାନ ହେବା ପରେ ବିବାହ ବିଚ୍ଛେଦ ହେଲେ ସନ୍ତାନ ମୁଖ୍ୟତଃ କାହା ପାଖରେ ରହିବାର ଆଦେଶ ଥାଏ ମ୍ୟାମ?
0: ଦେଖନ୍ତୁ, ଛୋଟ ଛୁଆମାନଙ୍କର ଆମକୁ ଏବେ ଏଠି ଦୁଇଟା ପ୍ରକାର ଛୁଆମାନଙ୍କ ବିଷୟରେ ଚିନ୍ତା କରିବାକୁ ପଡିବ। ଯୋଉ ଛୋଟ ଛୁଆମାନେ ଅଛନ୍ତି, ଯୋଉ 5 ବର୍ଷରୁ କମ ଛୁଆ, ସେ ଝିଅ ହଉ କିମ୍ବା ପୁଅ ହଉ, ହିନ୍ଦୁ ମାଇନୋରିଟି ଆଉ ଗାର୍ଡିଆନସିପ୍ ଆଇନ ଅନୁସାରେ କୋର୍ଟ ସାଧାରଣତଃ ମାଙ୍କ ପାଖରେ ହିଁ ଛୁଆର କଷ୍ଟଡି ଦିଅନ୍ତୁ। ତାପରେ ଧରି ନିଅନ୍ତୁ ଛୁଆଟା 5 ବର୍ଷରୁ ଉର୍ଦ୍ଧ ହେଇଯାଇଛି, ତ କୋର୍ଟ ସେଠି କଣ କରିବେ, ଶିଶୁର ମତାମତ ନେବେ, ସେ କାହା ପାଖରେ ରହିବା ପାଇଁ ଚାହୁଁଛି, ସେ ଅନୁସାରେ ସେ ମତାମତକୁ ସମ୍ମାନ ଦେଇକି କୋର୍ଟ ଅର୍ଡର ପାସ୍ କରିବେ, ଶିଶୁଟା କାହା ପାଖରେ ରହିବ, ବାପା ପାଖରେ ରହିବ କି ମା ପାଖରେ ରହିବ। ତାପରେ ଯଦି ବି କୋର୍ଟ ଗ୍ରହଣ କଲେ, ସପୋଜ ମାର ଆର୍ଥିକ ସ୍ଥିତି ଠିକ ନାହିଁ, ବାପାର ଆର୍ଥିକ ସ୍ଥିତିଟା ପୁରା ସକ୍ଷମ ଅଛି, ବାପା ଠିକରେ ଏଜୁକେସନ ଦେଇପାରିବ, ଇମୋସନାଲ ସପୋର୍ଟ ଦେଇପାରିବ ନିଜର ଛୁଆକୁ, ତ ସେଠି ଗ୍ରହଣ କରିବେ କୋର୍ଟ ଏନକ୍ୱାରି ମାଧ୍ୟମରେ ଯଦି ଗ୍ରହଣ କଲେ, ବାପା ପାଖରେ ଯଦି ଛୁଆଟା ରହିବ ଠିକ ବୋଲି କୋର୍ଟ ବାପାଙ୍କ ପାଖରେ ମଧ୍ୟ ଶିଶୁର କଷ୍ଟଡି ଅର୍ଡର ଦେଇପାରିବେ। ଆଉ ଗୋଟେ ପ୍ରକାର ଆଦେଶ ମଧ୍ୟ ଅଛି, ଧରି ନିଅନ୍ତୁ କୋର୍ଟ ସେପାରେଟ ହିସାବରେ ଗୋଟେ 6 ମାସ କିମ୍ବା ବର୍ଷେ ଛୁଆଟା ବାପା ପାଖରେ ରହିବ, 6 ମାସ ମା ପାଖରେ ରହିବ, ଏମିତି ମଧ୍ୟ ଅର୍ଡର ଦେଇପାରିବେ। ତାପରେ ଆଉ ଗୋଟେ ଅଛି ସୋଲ୍ ଫିଜିକାଲ କଷ୍ଟଡି, ମାନେ ବାପା ପାଖରେ ରହିବ ଛୁଆଟା, ମାର ଭିଜିଟିଂ ଟାଇମ୍ସ ଥିବ, ମା ଯାଇକି ଛୁଆକୁ ଦେଖିପାରୁଥିବ, କିମ୍ବା ଧରି ନିଅନ୍ତୁ ମା ପାଖରେ ଛୁଆ ଥିବ, ବାପାଙ୍କର ରାଇଟ୍ ଥିବ, ସେ ବାପା ଯାଇକି ଛୁଆକୁ ନିଜର ଭେଟି ପାରୁଥିବେ, ଏଇ ଅର୍ଡର ମଧ୍ୟ କୋର୍ଟ ଦେଇପାରିବେ। ହେଲେ ଏଠି ଆମକୁ ମନେ ରଖିବାକୁ ପଡିବ, ଛୋଟ ଛୁଆର ଯୋଉ 8 ବର୍ଷରୁ କମ୍ ଛୁଆର ତାର ସର୍ବାଙ୍ଗୀନ ବିକାଶକୁ ଧ୍ୟାନ ଦେଇକି କୋର୍ଟ ଅର୍ଡର ଦେବେ ଛୁଆମାନଙ୍କର କଷ୍ଟଡି।
1: ତେବେ ମ୍ୟାଡମ, ପିଲା ସାବାଳକ ହେଲା ପରେ ସେମାନେ କାହା ସାଥିରେ ରହିବେ, ସେମାନେ ନିଜ ଇଚ୍ଛାରେ ଚଏସ୍ କରିପାରିବେ କି ମ୍ୟାଡମ?
0: ହଁ, ଦେଖନ୍ତୁ ଏବେ 18 ବର୍ଷରୁ କମ୍ ଛୁଆ ହଉଛି ନାବାଳକ କିମ୍ବା ନାବାଳିକା, ସେଇଠି କୋର୍ଟଙ୍କର ଦାୟିତ୍ୱ ରହୁଛି ଛୁଆର କଷ୍ଟଡି କାହା ପାଖରେ ରହିବ ନିର୍ଦ୍ଧାରଣ କରିବା ପାଇଁ। କିନ୍ତୁ ଯେତେବେଳେ ଛୁଆଟା 18 ବର୍ଷରୁ ଉର୍ଦ୍ଧ ହେଇଯାଉଛି, ସେ ସାବାଳକ ହେଇଯାଉଛି, ଆଉ କୋର୍ଟଙ୍କର ଇଣ୍ଟରଫିୟରେନ୍ସ ରହିବ ନାହିଁ, ଛୁଆ ନିଜର ଇଚ୍ଛାରେ ସେ କାହା ସହିତ ରହିବ ସେ ନିଜେ ଡିସାଇଡ୍ କରିବ, ଏଠି ନିଜେ ଆରେଞ୍ଜମେଣ୍ଟକୁ କଷ୍ଟଡି ଆରେଞ୍ଜମେଣ୍ଟ ଦରକାର ପଡିବ ନାହିଁ, କିମ୍ବା କୌଣସି ବି ବାପା ହଉ କିମ୍ବା ମା ସେ ଛୁଆକୁ ଫୋର୍ସ କରିପାରିବେ ନାହିଁ ନିଜ ପାଖରେ ରହ ବୋଲି, କିମ୍ବା ଅନ୍ୟ ପାଖରେ ରହ ବୋଲି ଜବରଦସ୍ତି ମଧ୍ୟ କରିପାରିବେ।
1: ତେବେ ମ୍ୟାଡମ, ବିବାହ ବିଚ୍ଛେଦ ଜଣେ ଚାହିଁବା ଆଉ ଜଣେ ନ ଚାହିଁବା, ଏପରି କେସ୍ରେ କଣ କରାଯାଇ ପାରିବ?
0: ଦେଖନ୍ତୁ, ମୁଁ ତ ଫାର୍ଷ୍ଟଟା କହିଲି ଡିଭୋର୍ସ ବାଇ ମ୍ୟୁଚୁଆଲ କନ୍ସେଣ୍ଟ, ସହମତି କ୍ରମେ ହେଲେ ଯଦି 2 ଜଣ ରାଜି ଅଛନ୍ତି କିଛି ପ୍ରୋବ୍ଲେମ ନାହିଁ, କିନ୍ତୁ ଧରି ନିଅନ୍ତୁ ହଜବେଣ୍ଡ ଡିଭୋର୍ସ ଚାହୁଁଛନ୍ତି ୱାଇଫ୍ ଚାହୁଁନାହାନ୍ତି, କିମ୍ବା ୱାଇଫ୍ ଡିଭୋର୍ସ ଚାହୁଁଛନ୍ତି ହଜବେଣ୍ଡ ଚାହୁଁନାହାନ୍ତି, ତ ସେ ଏଇ କ୍ଷେତ୍ରରେ କେତେଟା କାରଣ ଅଛି ଆଇନଗତ ଭାବେ, ଯଦି ଡିଭୋର୍ସ ଚାହୁଁଛନ୍ତି କେତେଟା କାରଣ ଦର୍ଶେଇକି କୋର୍ଟରେ ପିଟିସନ ଦାଖଲ କରିବାକୁ ପଡିବ। ଏଇ କାରଣ ଗୁଡିକ ହେଲା, ପ୍ରଥମଟା ଆମେ ଜାଣିବାକୁ ପଡିବ ପରକ୍ରିୟା ପ୍ରୀତି, ଯଦି ସ୍ୱାମୀ ସ୍ତ୍ରୀ ଭିତରେ କେହି ମଧ୍ୟ ଅନ୍ୟ ପୁରୁଷ କିମ୍ବା ସ୍ତ୍ରୀ ସହିତ ସମ୍ପର୍କ ରଖନ୍ତି, ସେଇଟା ହଉଛି ଗୋଟେ ଭଲ ଗ୍ରାଉଣ୍ଡ ଛାଡ଼ପତ୍ର ପାଇଁ। ତାପରେ ଦ୍ୱିତୀୟ ଆସିଲା ଆପଣଙ୍କର ନିର୍ଯାତନା, ସେଇଟା ଶାରୀରିକ ହଉ ମାନସିକ ହଉ। ତାପରେ ଗ୍ରାଉଣ୍ଡ ଆସିଲା ଛାଡିକି ପଳେଇ ଯାଉଛନ୍ତି, ଯୋଉଟା କି ଡେଜର୍ସନ, ବିନା କାରଣରେ ଅନ୍ୟ ପକ୍ଷଙ୍କ ଇଚ୍ଛା ବିରୁଦ୍ଧରେ ଯଦି 2 ବର୍ଷର ଅଧିକ ସମୟ ଯଦି ସ୍ୱାମୀ ହଉ କିମ୍ବା ସ୍ତ୍ରୀ ହଉ ଅଲଗା ରୁହନ୍ତି, ତ ଏଇ କାରଣ ଦର୍ଶେଇକି ଛାଡ଼ପତ୍ର ପାଇଁ ଆବେଦନ କରିହବ। ତାପରେ ଆସିଲା ଧର୍ମ ପରିବର୍ତ୍ତନ, ଯଦି ଜଣେ ଧର୍ମ ପରିବର୍ତ୍ତନ କରିଦଉଛନ୍ତି ଅନ୍ୟକୁ ଯଦି ଇଚ୍ଛା ନାହିଁ, ସେ ଏଇ ଗ୍ରାଉଣ୍ଡରେ ଆବେଦନ କରିପାରିବେ।
1: ତେବେ ମ୍ୟାଡମ, ଶେଷରେ କଣ କହିବେ, ବିବାହ ବିଚ୍ଛେଦ କିପରି ରୋକିପାରିବା? ବିବାହ ଏକ ବହୁତ ସୁନ୍ଦର ବନ୍ଧନ ଏବଂ ସାମାଜିକ ବ୍ୟବସ୍ଥା, ବିବାହ ବିଚ୍ଛେଦ ଭଳି ସମସ୍ୟାକୁ ସମାଜରୁ କିପରି ମୂଳରୁ ଦୂରେଇ ପାରିବା?
0: ହଁ, ଦେଖନ୍ତୁ, ଷ୍ଟାର୍ଟିଂରେ ମୁଁ କହିଲି ହିନ୍ଦୁ ପରମ୍ପରାରେ ବିବାହ ହଉଛି ଗୋଟେ ପବିତ୍ର ବନ୍ଧନ।
1: ହଁ ମ୍ୟାଡମ୍।

0: ଆଉ ଏଇ ବନ୍ଧନକୁ ଠିକରେ ଚଲେଇବା ପାଇଁ ହେଲେ ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଭଲ ଅଣ୍ଡରଷ୍ଟାଣ୍ଡିଂ ରହିବା ଦରକାର। ଜଣେ ଜଣଙ୍କର ଭୁଲକୁ ଗ୍ରହଣ କରିବେ, ଠିକ କୋଅର୍ଡିନେସନରେ ଯଦି ରହିବେ ଭଲ ସମ୍ପର୍କଟା ଚାଲିବ। ଆଜିକାଲି ଦେଖନ୍ତୁ ବହୁତ କାରଣ ଯୋଗୁଁ ଭଲ ଥିବା ସମ୍ପର୍କ ନଷ୍ଟ ହେଇଯାଉଛି। ପୁଣି ବାହା ହେବାର ବହୁତ କମ୍ ସମୟ ଭିତରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ହେଇକି ସମ୍ପର୍କ ଭାଙ୍ଗି ଯାଉଛି, ଯାହାକି କୋର୍ଟରେ ଆପଣଙ୍କର ହଜାର ହଜାର କେସ୍ ପେଣ୍ଡିଂ ରହୁଛି। ତ ଆମକୁ ଏଠି ଦେଖିବାକୁ ପଡିବ, ଯେହେତୁ ମହିଳାମାନେ ହେଉଛନ୍ତି ସମାଜର ମୁଖ୍ୟ ଅଙ୍ଗ, ପୁଣି ପରିବାରର ଗୋଟେ ମୁଖ୍ୟ ଅଙ୍ଗ, ମହିଳା ଯଦି ଟିକେ ସଚେତନ ହେଇକି ନିଜର ଅଧିକାରକୁ ସୁରକ୍ଷା ଦେଇକି ଅନ୍ୟର ଅଧିକାରକୁ ସୁରକ୍ଷା ଦେବା ପାଇଁ ଆଉ ପରିବାରର ସ୍ଥିତିକୁ ଠିକ କରିବା ପାଇଁ ଯଦି ସଂକଳ୍ପ ନେବେ, ଛୋଟ ଛୋଟ ଯୋଉ କଥାବାର୍ତ୍ତା ଅଛି କି କିମ୍ବା ଡିସ୍ପ୍ୟୁଟ୍ସ ଅଛି, ସେଯାକୁ ଯଦି ସେଟଲ୍ କରିବା ପାଇଁ ଚେଷ୍ଟା କରିବେ, ତ ସେଯାକ ଯଦି ଆମେ ଚିନ୍ତା କରିବା ଆମର ସମସ୍ତଙ୍କର ବୈବାହିକ ଜୀବନ ଠିକରେ ଚାଲିବ, ଆଉ ଛାଡ଼ପତ୍ରର ନାଁ ହିଁ ଆସିବନି।
1: ବହୁତ ସୁନ୍ଦର କଥା ମ୍ୟାଡମ୍।
0: ଆଉ ଅନ୍ୟମାନଙ୍କ କଥାକୁ ନ ଶୁଣିକି ନିଜର ଯୋଉ ମନକୁ ଧରିକି ନିଜର ବିବେକ ଯାହା କହୁଛି ସେଇଟା ଶୁଣିକି ଯଦି ଆମେ କାମ କରିବା, ଆମେ ନିଜର ପରିବାରର ସୁରକ୍ଷା ଦେଇପାରିବା ଆଉ ଆମର ବୈବାହିକ ଜୀବନକୁ ମଧ୍ୟ ସୁସ୍ଥ ଆଉ ସୁନ୍ଦର କରିପାରିବା।
1: ବହୁତ ସୁନ୍ଦର କଥା ମ୍ୟାଡମ୍, ବହୁତ ଭଲ ଲାଗିଲା ଆପଣଙ୍କ ସହ କଥା ହୋଇକି। ତେବେ ଆଜିର କାର୍ଯ୍ୟକ୍ରମରେ ଆପଣ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍।
0: ଆପଣଙ୍କୁ ବି ଧନ୍ୟବାଦ।
1: ନମସ୍କାର ମ୍ୟାଡମ୍।
0: ନମସ୍କାର।

0: ତାହେଲେ ଶ୍ରୋତା ଭଉଣୀ, ଏ ତ ଥିଲା ଆଜିର ଘର ଘରଣି କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ବର୍ତ୍ତମାନ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ। ଆଗାମୀକାଲି ଗୁରୁବାର ଘର ଘରଣି କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ କିଛି ତଥ୍ୟ, ତାପରେ ରହିଛି ହେଲୋ ସଙ୍ଗିନୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ, ଯାହାର ବିଷୟ ରହିଛି ବସି ଖାଇଲେ ନଈ ବାଲି ସରେ, ଏବଂ ତା ସହିତ ସ୍ତନ କ୍ୟାନ୍ସର ସଚେତନତା ଉପରେ କିଛି ତଥ୍ୟ।
1: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ଆମ ନିକଟକୁ ଆପଣଙ୍କ ସୁଚିନ୍ତିତ ମତାମତ ଯେମିତି ପଠାଇବାକୁ ନ ଭୁଲନ୍ତି। ଆମ ନିକଟକୁ ଆପଣ ଏସ୍ଏମ୍ଏସ୍ ଏବଂ ଭଏସ୍ ମେସେଜ୍ କରିବାର ନମ୍ଘରଟି ହେଲା 9438268568। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ,
0: ମୁଁ ମମତା
1: ଆଉ ମୁଁ ପ୍ରିୟଦର୍ଶିନୀ। ରହିଲୁ ଶ୍ରୋତା ଭଉଣୀ,
2: ନମସ୍କାର।

0: ସମୟ ଦିନ ଗୋଟାଏ ପଚାଶ ମିନିଟ୍ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ଚୀନ୍ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କର ଇଟାଲୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଏହି ଗସ୍ତ ଅବସରରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରୋମ୍ରେ ଅବତରଣ ପରେ ରାତ୍ରିଭୋଜନରେ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା। ଏହାପରେ ପ୍ରତୀକାତ୍ମକ କୋଲୋଜିୟମ୍ ପ୍ରତିଷ୍ଠା କରିଥିଲେ। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀ ପ୍ରତିପକ୍ଷ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରୋଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। 2025-2029 ଦ୍ୱିପାକ୍ଷିକ ମିଳିତ ରଣନୈତିକ କାର୍ଯ୍ୟଯୋଜନାର ଏହି ଅବସରରେ ମଧ୍ୟ ସମୀକ୍ଷା କରାଯିବ। ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ଅଙ୍ଗୀକାରବଦ୍ଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେଠାରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ମୁଖ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଇଟାଲୀ ପ୍ରତିପକ୍ଷ ମେଲୋନିଙ୍କ ଦ୍ୱାରା ଲିଖିତ ଏକ ମିଳିତ ଆଲେଖ୍ୟରେ ଆଲୋକପାତ କରି ଦୁଇ ନେତା କହିଛନ୍ତି ସୌହାର୍ଦ୍ଦପୂର୍ଣ୍ଣ ବନ୍ଧୁତ୍ୱର ଉଭୟ ଦେଶର ସମ୍ପର୍କ ରଣନୈତିକ ସହଭାଗିତାରେ ପରିଣତ ହୋଇଛି। ଗଣତନ୍ତ୍ର ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ଏହି ସମ୍ପର୍କର ମୂଳ ଆଧାର ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ବୈଷୟିକ ସ୍ତରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଇଟାଲୀ ସହଭାଗିତା ସର୍ବୋଚ୍ଚ ରାଜନୈତିକ ଏବଂ ସାଂଗଠନିକ ସ୍ତରରେ ନିୟମିତ ଆଦାନ ପ୍ରଦାନ ମାଧ୍ୟମରେ ଦୃଢ଼ୀଭୂତ ହେଉଛି। ଉଭୟ ନେତା କହିଛନ୍ତି ଦ୍ୱିପାକ୍ଷିକ ଆର୍ଥିକ ବିକାଶ, ସାମାଜିକ ସୃଜନଶୀଳତା ଏବଂ ସାଂସ୍କୃତିକ ସଭ୍ୟତା ସହଭାଗିତା କ୍ଷେତ୍ରରେ ଏକ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଭାରତୀୟ ସଂସ୍କୃତି ଉପରେ କାର୍ଯ୍ୟ କରିଥିବା ଇଟାଲୀୟ ଚିତ୍ରକର ଜିଆମ୍ପୋଓଲୋ ଟିମାସେଟ୍ଟିଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଂସ୍କୃତି ପ୍ରତି 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି ଏହା ସରକାରଙ୍କ ନୀତିଗତ ନିଷ୍ପଭି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା, ଶିଳ୍ପ ଏବଂ ରଣନୈତିକ

ଆନ୍ତର୍ଜାତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂହ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ୟୁଏଲ୍ପିଜିଏମ୍ଭି3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ନିକଟସ୍ଥ ଡିଆର୍ଡିଓ ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମରେ 12ଟି ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମାଳଦ୍ୱୀପ, ମ୍ୟାମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍କରର ଅଭିଜ୍ଞତାରୁ ଶିକ୍ଷା ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବାରେ ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ସୁନୀଲ ସିଓରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍କରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 2 ସପ୍ତାହ ଧରି ଏହି ଅଭ୍ୟାସ ଜାରି ରହିବ। ବେଜିଂଠାରେ ଆଜି ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ଇରାନ୍ ଓ ୟୁକ୍ରେନ୍ ସଂଘର୍ଷ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ସମେତ ବିଭିନ୍ନ ପ୍ରମୁଖ ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଏହି ଆଲୋଚନା ବେଜିଂ ଓ ମସ୍କୋ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ଏଥିସହ ଜାତିସଂଘ, ଏସ୍ସିଓ ଏବଂ ବ୍ରିକ୍ସ ଭଳି ସଂଗଠନଗୁଡ଼ିକ ମାଧ୍ୟମରେ ସମନ୍ୱୟକୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ନେତା ମତ ବିନିମୟ କରିଛନ୍ତି। ମନ୍ତ୍ରଣାଳୟ କହିଛି ଚୀନ୍ ଓ ରୁଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 200 ବିଲିୟନ୍ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି। ଫ୍ରାନ୍ସରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯୋଗଦେବେ। ହ୍ୱାଇଟ୍ ହାଉସ୍ର ଜଣେ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଫ୍ରାନ୍ସର ଏଭିଆନ୍ ଲେସ୍ ଭେନ୍ସରେ ଆସନ୍ତା 15ରୁ 17 ତାରିଖ ପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ, ବିଶ୍ୱ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଇରାନ୍ ସଂଘର୍ଷ ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହ୍ରାସ ପାଉଥିବା ସମ୍ପର୍କ ପରିପ୍ରେକ୍ଷୀରେ ସମ୍ମିଳନୀରେ ଶ୍ରୀ ଟ୍ରମ୍ପଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇବୋଲା ପ୍ରକୋପରେ କଙ୍ଗୋରେ ମୃତ୍ୟୁ ସଂଖ୍ୟା 136କୁ ବୃଦ୍ଧି ପାଇଛି। ଦେଶର ପୂର୍ବଭାଗରେ ଏହା ଅଧିକ ବ୍ୟାପିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ରୋଜର ପାମ୍ବା ସୂଚନା ଦେଇଛନ୍ତି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ 543ଟି ସନ୍ଦିଗ୍ଧ ରହିଥିବା ବେଳେ 32 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ଉଗାଣ୍ଡାରେ ମଧ୍ୟ 2ଟି ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। କଙ୍ଗୋ ଏବେ 17ତମ ଇବୋଲା ପ୍ରକୋପର ସମ୍ମୁଖୀନ ହୋଇଛି। ପୂର୍ବରୁ 2007 ଏବଂ 2012ରେ ମଧ୍ୟ 2ଥର ଲେଖାଏଁ ଇବୋଲା ସଂକ୍ରମଣ ଦେଖିବାକୁ ମିଳିଥିଲା। ସେତେବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 30%ଙ୍କର ମୃତ୍ୟୁ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଥିଲା। ମହିଳା ସାପ୍ ଫୁଟବଲ ଚାମ୍ପିୟନ୍ସିପ୍ 2026 ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବରିଷ୍ଠ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ପିନ୍ ଛେତ୍ରୀ ଗତକାଲି 26 ଜଣିଆ ଦଳ ଘୋଷଣା କରିଛନ୍ତି। ଗୋଆର ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଏହି ପ୍ରତିଯୋଗିତା ଆସନ୍ତା 25 ଜୁନ୍ 6 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ଗ୍ରୁପ୍ ବି'ରେ ସାମିଲ ହୋଇଛି। ଉଦ୍ଘାଟନୀ ଦିବସରେ ମାଳଦ୍ୱୀପ ବିରୁଦ୍ଧରେ ଭାରତ ଏହାର ଅଭିଯାନ ଆରମ୍ଭ କରିବ। 31 ତାରିଖରେ ଭାରତ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଏ'ରେ ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନ ସାମିଲ ହୋଇଛନ୍ତି। ଭାରତର ଉତ୍ତର ପଶ୍ଚିମ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ପ୍ୟାର ଦିବାନା ହୋତା ହେ। ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଆଲକା ୟାଗ୍ନିକ। ଗୀତିକାର ମଦନ ପାଲ। ସଙ୍ଗୀତରେ ସଜେଇଛନ୍ତି ବବଲୁ ବୋଷ।

ବାବୁଲ ସୁପ୍ରିୟ ଏବଂ ଅଲକା ୟାଗ୍ନିକଙ୍କୁ ଶୁଣୁଥିଲେ ୱାଦା ଚଳଚ୍ଚିତ୍ରରୁ। ଏ ଗୀତଟି ସହିତ ହିଁ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଓ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ ପ୍ରୟାସରେ ଜାପାନ ନିଜର ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଆଲୋଚନା ସମୟରେ ରାଜ୍ୟର ବୌଦ୍ଧ ସର୍କିଟ୍ ଏବଂ ଅନ୍ୟାନ୍ୟ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଜାପାନ ସହ ପର୍ଯ୍ୟଟନ ବ୍ୟବସାୟର ବିକାଶ ପାଇଁ ମୁଖ୍ୟ ମାଧ୍ୟମ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଯୁବକ ଯୁବତୀମାନଙ୍କୁ ଜାପାନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଜାପାନର କେତେକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ଜାପାନର ତତୁରୀ ରାଜ୍ୟ ଏବଂ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରି କଳା, ସଂସ୍କୃତି, ଇତିହାସ ଏବଂ ଐତିହ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍କରିକ ସୁସମ୍ପର୍କ ସ୍ଥାପନ କରିବେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରସ୍ଥିତ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।
1: ଯେଉଁମାନେ ପରୀକ୍ଷା ଦେଲା ପରେ ତାଙ୍କର ଫଳାଫଳ ପାଇଁ ଯେଉଁ ଅପେକ୍ଷା କରି ରହିଥିଲେ ତାର ଆଜି ଅନ୍ତ ଘଟିଛି। ଆଜି ଯେଉଁମାନେ ତାଙ୍କର ରିଜଲ୍ଟ ଜାଣିବା ପାଇଁ ଚାହିଁବେ ତାଙ୍କର ବି ଆଜି 3 ସମୟରେ ସେମାନେ ଆମର ଯେଉଁ ୱେବସାଇଟ୍ ରହିଛି results.odisha.gov.in ଏ ଗୋଟେ ୱେବସାଇଟ୍ ରହିଛି। ତା ସହିତ ଆହୁରି ବି ରହିଛି results.digilocker.gov.in। ଏ 2 ୱେବସାଇଟ୍ ମାଧ୍ୟମରେ ଆଜି 3 ସମୟରେ ସେମାନେ ତାଙ୍କର ରିଜଲ୍ଟ ବିଷୟରେ ଅବଗତ ହୋଇପାରିବେ।
0: ଚଳିତ ବର୍ଷ ପ୍ରାୟ 4 ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମେରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ

0: କରିବେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ ସ୍ତରୀୟ ଅଧିକାରୀମାନେ ସର୍ବାଧିକ ତିନିଥର ଭୋଟରମାନଙ୍କ ନିକଟକୁ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ପରିଗଣନା ଫର୍ମଗୁଡ଼ିକର ମୁଦ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏନେଇ ଶ୍ରୀ ମିଶ୍ର କହନ୍ତି,
1: ଯେଉଁ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନ୍ଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହେଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ। ଯଦି କୌଣସି କାରଣବଶତଃ କେହି ତାଙ୍କୁ ଭେଟିପାରିଲେ ନାହିଁ କିମ୍ବା ଇଏ ତାଙ୍କୁ ମଧ୍ୟ ପାଇଲେ ନାହିଁ, ତାହେଲେ ସେଇଠି ଆସିକି ମଧ୍ୟ ସେ ତାଙ୍କର ଫର୍ମ ନେଇପାରିବେ ଏବଂ ଦେଇପାରିବେ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଜନଭାଗିଦାରୀ ସବୁଠୁ ଦୂର ସର୍ବପ୍ରଥମ ଅଭିଯାନର ଦ୍ୱିତୀୟ ଦିନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର 3 ଅନୁସୂଚିତ ଜନଜାତି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି। ବୀରମହାରାଜପୁର ବ୍ଲକର କୁଞ୍ଜାପାଲ୍ଲୀ, ଉରୁଣ୍ଡା ବ୍ଲକର ବ୍ରାହ୍ମଣୀପାଲ୍ଲୀ ଏବଂ ବିନିକିଆ ବ୍ଲକର ଆଖିଦାଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ପୃଥିବୀକୁ ସୁସ୍ଥ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗ ରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ଜାଗ୍ରତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ଓ ପୃଥିବୀ ପାଇଁ ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖିବ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଏବଂ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷ ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ପରିସଂସ୍ଥାନରେ ଏହି ପରାଗମାନଙ୍କ ଅତ୍ୟାବଶ୍ୟକ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଥାନ୍ତି। ବୌଦ୍ଧ ଜିଲ୍ଲାରେ ଖରିଫ୍ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ଚାଷୀମାନଙ୍କ ସୁବିଧା ଓ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 8,290 ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। 24 ପ୍ୟାକ୍ସ ଏଥିରେ ଅଂଶଗ୍ରହଣ କରିବେ। 13 ମିଲ୍ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଦିଗରେ ସେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏହି ଅବସରରେ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ସଡ଼କ ଓ ଗୃହ ନିର୍ମାଣ, ସ୍ୱାସ୍ଥ୍ୟ, କୃଷି ଓ କୃଷକ କଲ୍ୟାଣ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ଲକ୍ଷ୍ୟ ହେଉଛି ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ପ୍ରତିଭା ଅନେକ ଲକ୍ଷ୍ୟ 1 ପଡ଼ିଆରୁ ପୋଡିୟମ୍ର ଆନ୍ତଃ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ପିଏମ୍ଶ୍ରୀ ଜିସିଡି ଉଚ୍ଚ ବିଦ୍ୟାଳୟରେ ସମ୍ପନ୍ନ ହୋଇଛି। ଫୁଟବଲ ବାଳିକା ବିଭାଗରେ ମା ମାଝିଗୁରି ଏଫ୍ସି, ବାଳକ ବିଭାଗରେ ଏମ୍ଏମ୍ଜି ଏଫ୍ସି ଚାମ୍ପିୟନ୍ ହୋଇଥିବା ବେଳେ କବାଡ଼ି ବାଳକ ବିଭାଗରେ ବିଜାପୁର ଓ ବାଳିକା ବିଭାଗରେ ପାହାଡ଼ିଆନ୍ ଦଳ ଚାମ୍ପିୟନ୍ ହୋଇଛି। ଖୋଖୋ ବାଳକ ବିଭାଗରେ ଗୋପବନ୍ଧୁ ଟିମ୍, ବାଳିକା ବିଭାଗରେ ମା ମାଝିଗୌରୀ ଟିମ୍ ଏବଂ ଭଲିବଲ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ହାଲୁଆ ଏସ୍ଏସ୍ ବିଜେତା ହୋଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବ। ମୁଖ୍ୟ ସମ୍ବାଦ ପୁଣି ଥରେ, ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି
2: ଆକାଶବାଣୀ ଜୟପୁର। ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5:00 ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ରହିଛି ଆମ ସମୟର ଯୁବବାଣୀ, ହେଲୋ ସର୍ଦ୍ଦାର ଅକବର ଗୀତ, ଶୁଣିବେ ଅପରାହ୍ନ 5:30। ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ସନ୍ଧ୍ୟା 6:10। 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ଉଜ୍ଜଳ ଆମ ଦେଶ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:55। ରାତି 7:00 ଆମ କେନ୍ଦ୍ରରୁ

ପ୍ରଚାରିତ ହେବ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। 7:25 କୃଷି ଓ କୃଷକ କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିବେ ଆଲୋଚନା ମା ଭଉଣୀଙ୍କ ଦ୍ୱାରା ଛେଳି ମେଣ୍ଢା ଆଉ କୁକୁଡ଼ା ପାଳନ। ରାତି 7:00 ରହିଛି ଚିର ସବୁଜ କାର୍ଯ୍ୟକ୍ରମ। ମୂର୍ଚ୍ଛନା ପ୍ରଚାରିତ ହେବ ରାତି 8:15। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ରାତି 8:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଖେୟାଲ ପରିବେଷଣ କରିଛନ୍ତି ଉସ୍ତାଦ ଗୁଲାମ ମୁସ୍ତାଫା ଖାଁ ରାଗ ଅହମ ସତୱାନୀ। ସ୍ପଟଲାଇଟ୍ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ ରାତି 9:15। 9:30 ଖେଳ ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ରାତି 10:00 ପ୍ରଚାରିତ ହେବ କେତୋଟି ଆଞ୍ଚଳିକ ଗୀତ ଏବଂ ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀମାନେ ହେଲେ ଗୋପାଳକୃଷ୍ଣ ଦାସ, କ୍ରିଷ୍ଣା ପଟେଲ, ପୁଷ୍ପଲତା ମହନ୍ତ ଏବଂ ସୁରେଶ ଚନ୍ଦ୍ର ଦାସ। ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 10:30। ଏ ଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଜୟପୁର ସମୟ ଦିନ 2:48। ଏଇଠି ଶେଷ କରିଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା। ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ସୁସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ। ଏଫ୍ଏମ୍ର 103.6 ମେଗାହର୍ଟ୍ସରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଯୁବଶ୍ରୋତାଙ୍କ ପାଇଁ ଯୁବବାଣୀ କାର୍ଯ୍ୟକ୍ରମ।

0: ଆରେ ବା, ତୁମ ଗାଁକୁ ଆସିଲାରୁ ଏତେ ଖୁସି ଲାଗୁଛି କି! ଇଆଡ଼େ ସୋରିଷ ଫୁଲ, ଇଆଡ଼େ ଗେଣ୍ଡୁ ଫୁଲ, ସୂର୍ଯ୍ୟମୁଖୀ ଆହୁରି ଲଗେଇଛ, ୱା!
1: ହଁ, କେମିତି ଦେଖାଯାଉଛି?
0: ଆଉ କହିହବ ନାହିଁ, ମାନେ ଆକୁ ତ କେବଳ କବିତାରେ ହିଁ ପ୍ରକାଶ କରିହେବ, କଥାରେ କହିହବ ନାହିଁ।

0: ଠିକ କଥା କହିଲ ଭାଇ। ଆରେ ଏତେ ବେଗି କ'ଣ ପଳେଇ ଆସିଲ ଯେ?
1: ଆରେ ଏଇ କଟାକ୍ଷ ପାଇଁ କ୍ଷମା ଚାହୁଁଛି। ଆକ୍ଚୁଆଲି ଆମର ଅଞ୍ଚଳର ଗୋଟେ ଖାସିୟତ ଜାଣିଛ ନା, ଦିନଯାକ ପୁରା ଗରମ ହବ,
0: ହଁ,
1: କିନ୍ତୁ ଠିକ 3-4 ବେଳେ ମେଘ ଘଟେଇକି ବଢ଼ିଆ ସୁଲସୁଲିଆ ପବନ। ତ ସେଇଥିପାଇଁ ଏଇ ଟାଇମଟା ଚୁଜ୍ କଲି, ସନ୍ଧ୍ୟା ଟାଇମଟା, ଶାନ୍ତିରେ ଆସିପାରିଲି ଗାଁକୁ। ଆଉ ଦେଖୁଛି ଗାଁଟା ଏତେ ସୁନ୍ଦର ଲାଗୁଛି। ଯା ହଉ, କଷ୍ଟର ଝାଳ ଦେଇଛ।
0: ଆରେ ସେଥିପାଇଁ ତ ଆମେ ଫଳ ପାଉଛୁ ନା।
1: ବାସ୍, ହେଲେ ଏଇଟା ବୋଧେ ଶିମିଳି ଗଛ ନା?
0: ହଁ,
1: ହେଡି ମୁଁ ଫେଣା ଅଛି।
0: ହଁ ଦେଖୁନ, ଏପଟେ ମଧ୍ୟ ଅଛି, ପଛକାନେ ମଧ୍ୟ ଅଛି।
1: ଆରେ ବାପରେ, କିଛି ଅସୁବିଧା କରୁନାହାନ୍ତି ତମ ଘର ପାଖରେ?
0: ନାଇଁ ନାଇଁ, କିଛି ଅସୁବିଧା କରୁନାହାନ୍ତି।
1: ଆଚ୍ଛା ଠିକ ଅଛି। ହେଲେ ତମର ବୋଧେ ଏଇ ଯୋଉ ଫସଲ ଗୁଡାକ ଲଗେଇଛ, ଯୋଉ ଫୁଲ ଫସଲ ଗୁଡାକ ଭଲ ହଉଥିବ ତ ନେଇକି?
0: ଆରେ ତମେ କେମିତି ଜାଣିଲ ଆମ ଫସଲ କଥା?
1: ଦେଖ, ତମର ଫୁଲ ଚାଷ ଭଲ ହଉଛି ବୋଲି ମୁଁ ଗେସ୍ କଲି। କେମିତି ଗେସ୍ କଲି? ଏଇ ମୁଁ ଫେଣାକୁ ଦେଖି।
0: ଆଚ୍ଛା ଭାଇ କେମିତି?
1: ଦେଖ, ତମେ ପଢ଼ିଥିବ ପଲିନେସନ, ପରାଗ ସଙ୍ଗମ ବୋଲିକି।
0: ହଁ ହଁ ହଁ, ପଲିନେସନ।
1: ହଁ, ସେ ଯୋଉ ପଲିନେସନ ଅଛି ନାକି, ମହୁମାଛିମାନେ ଫୁଲ ଚାଷ ପାଇଁ ବେଶୀ ଇମ୍ପୋର୍ଟାଣ୍ଟ। ମହୁମାଛିମାନେ ଫୁଲ ଚାଷ ପାଇଁ କାହିଁକି ଇମ୍ପୋର୍ଟାଣ୍ଟ ଶୁଣ, ଏମାନେ ଯୋଉ ପଲିନେସନ କରନ୍ତି ନା, ତା ଦ୍ଵାରା ଚାଷ ଭଲ ହୁଏ, ଆଉ ଫୁଲ ଗୁଡ଼ିକ ପଲିନେଟ୍ ହେଇଥାନ୍ତି, ଯୋଉଦ୍ୱାରା କି ଫଳ ବି ଭଲସେ ବାହାରେ। ତ ଫୁଲ ଚାଷ ପାଖରେ ଯଦି ମହୁମାଛି ଆଉ ପ୍ରଜାପତି ଅଛନ୍ତି, ତାହେଲେ ଫୁଲ ଚାଷ ଭଲ ହବ। ଆଉ ଆଜିର ଦିନର ବିଶେଷତ୍ଵ କ'ଣ ଜାଣିଛ?
0: କ'ଣ?
1: କାଇଁ ଗେସ୍ କରୁନ?
0: ମତେ ତ କାଇଁ ମନେ ପଡ଼ୁନି।
1: ଟିକେ ଟିକେ ଦିମାଗ ଲଗାଅ।
0: ଆରେ ମୁଁ କ'ଣ ତମକୁ ଭୁଜି ଦେବି ବୋଲି କହିଥିଲି କି?
1: ହେ ପ୍ରଭୁ, ଖାଲି ଖାଇବି ଖାଇବି ଆଗା ହେଲେ ରେ ଆଙ୍କେ। ଆରେ ନାଇଁ ନାଇଁ, ଆଜି ହଉଛି ବିଶ୍ୱ ମହୁମାଛି ଦିବସ।
0: ଆରେ ସେଥିପାଇଁ ବୋଲି ଆସୁ ଆସୁ ଏତେ ସବୁ ଲେକ୍ଚର ଦେଲ ଆଉ ନାଇଁ କି?
1: ଆରେ ଆରେ ନା, ସେ କଥା ନାହିଁ, ଜଷ୍ଟ ଦେଖିଲି ତ ମନେ ପଡ଼ିଗଲା। ଆଉ ଆଜିର ଏଇ 20 ମେ ମହୁମାଛି ଦିବସ ବୋଲି କିଏ ଜାଣି ମଧ୍ୟ ନଥିବେ, କି ଜାଣିବାକୁ ଚାହୁଁ ବି ନଥିବେ, କିନ୍ତୁ ଏହି ମହୁମାଛିର ଗୁରୁତ୍ୱ ଯେତିକି ଅଛି, ସେତିକି ଗୁରୁତ୍ୱ କେବେ ବି ମଣିଷ ସମାଜ ବୁଝିପାରିବନି।
0: ହଁ ଭାଇ ଠିକ କଥା କହିଲ। ଆଜିକାଲି ତ କୀଟନାଶକ ଔଷଧ ପକାଇକି ଫସଲ କରୁଛନ୍ତି, କିନ୍ତୁ ଲୋକମାନେ ଜାଣିପାରୁନାହାନ୍ତି ସେଠାରେ ଥିବା ହାନିକାରକ କୀଟପତଙ୍ଗମାନେ ତ ମରିଯାଉଛନ୍ତି,
1: କିନ୍ତୁ ତା ସହିତ ଗୁଣକାରୀ କୀଟପତଙ୍ଗ ଗୁଡ଼ିକ ବି ମରିଯାଉଛନ୍ତି, ଯେମିତିକି ଆମର ମହୁମାଛି ହେଇଗଲେ, ପ୍ରଜାପତି ହେଇଗଲେ, ବେଙ୍ଗ ହେଇଗଲେ, ଆହୁରି ବହୁତ ଗୁଡ଼ାଏ ଅଦୃଶ୍ୟ ବ୍ୟାକ୍ଟେରିଆ ଗୁଡ଼ାକ ଅଛନ୍ତି। ଅଦୃଶ୍ୟ ତ କହିପାରିବାନି, ମାଇକ୍ରୋସ୍କୋପିକ ବ୍ୟାକ୍ଟେରିଆ ଗୁଡ଼ାକ, ସେମାନେ ମଧ୍ୟ ନଷ୍ଟ ହେବା ଯୋଗୁଁ ମାଟିର ଉର୍ବରତା ବି ନଷ୍ଟ ହେଉଛି।
0: ହେଲେ ଭାଇ ଗାଁ ତ ବୁଲିବା, ହେଲେ କାର୍ଯ୍ୟକ୍ରମଟାକୁ ଆରମ୍ଭ କରିବା।
1: ହଉ ହଉ ଚାଲ। ତେବେ ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆଜିର ସମ୍ଭାର କାର୍ଯ୍ୟକ୍ରମକୁ। ଆଜିର କାର୍ଯ୍ୟକ୍ରମରେ ଅଛୁ ଆମେ ଦୁହେଁ, ମୁଁ ପ୍ରତୀକ ଶର୍ମା
0: ଆଉ ମୁଁ ସ୍ମୃତିମୟୀ ପାଣିଗ୍ରାହୀ।
2: ନମସ୍କାର।

0: ୱାଃ, ଗାଁର ସେଇ ମିଠା ମିଠା ପବନ କେତେ ବଢ଼ିଆ ଲାଗୁଛି। ଏଇ ମିଠା ପବନରୁ ଗୋଟେ ବଢ଼ିଆ ବିଚାରଟେ ମନେ ପଡ଼ିଲା, ଶୁଣିବ?
1: ହଁ, ମୁଁ ତ ରେଡି ଅଛି।
0: ଦେଖ, ଯେପରି ସୂର୍ଯ୍ୟ ଅସ୍ତ ହେଲା ପରେ ଆକାଶର ରଙ୍ଗ ଆପେ ଆପେ ବଦଳି ଯାଇଥାଏ, ଠିକ୍ ସେହିପରି ଦୁଃଖ ସମୟରେ ଅତି ଆପଣାର ବୋଲି ଭାବୁଥିବା ଲୋକ ମଧ୍ୟ ଏଠି ନିଜର ଠିକଣା ବଦଳାଇ ଦିଅନ୍ତି। ହେଲେ ଦେଖ, ଗାଁର ପରିବେଶ କେତେ ବଢ଼ିଆ ଲାଗୁଛି। ସେଇ ଲୋକଟା ଦେଖୁନୁ, ରେଡିଓରେ କେତେ ବଢ଼ିଆ ଗୀତଟା ଶୁଣୁଛି,
1: ହଁ,
0: ଆଉ ତା ସହିତ ତାର କାମଟା ବି କରୁଛି। ହଁ ନା, ଆମ ଟାଉନ୍ ଆଡ଼େ ଏସବୁ ଦେଖାଯାଏନି।
1: ହଁ ଭାଇ,

0: ଠିକ କଥା କହିଲ, ଆମ ସହରରେ ତ ସବୁ ଭିର୍ଚୁଆଲି ବ୍ୟସ୍ତ ଅଛନ୍ତି।
1: ହଁ ସ୍ମୃତି, ଦେଖ ରେଡିଓ ଶୁଣିକି ତମେ ତମର କାମ ମଧ୍ୟ କରିପାରିବ, କିନ୍ତୁ ଏଇ ଯୋଉ ମୋବାଇଲ ଟିଭି ଏସବୁକୁ ତ ଦେଖୁଥିଲେ ଦେଖିବାକୁ ହିଁ ପଡ଼ୁଥିବ, ଆଉ ଆ ଦ୍ୱାରା କିଛି କାମ ମଧ୍ୟ ହବ ନାହିଁ। ମୁଁ ମଧ୍ୟ ବେଳେବେଳେ ବେଶୀ ଡକ୍ୟୁମେଣ୍ଟ ଯଦି କାମ ଥାଏ ରେଡିଓଟା ଲଗେଇ ଦିଏ ଇୟରଫୋନ୍ରେ, ଆଉ ତାପରେ ମୋର କାମ କରେ, ମୋ କାମ ବି ଡିଷ୍ଟର୍ବାନ୍ସ ହୁଏନି, ଆଉ ତା ସହିତ ମୋତେ ଇନଫର୍ମେସନ୍ ବି ମିଳିଯାଏ।
0: କିନ୍ତୁ ଭାଇ, ଯଦି ମୋବାଇଲ ଆଉ ଟିଭି ସାମ୍ନାରେ ବସି ପଡ଼ିଲ ତାହେଲେ ଆଉ କିଛି କରିବାକୁ ମନ ହବନି।
1: ଠିକ କଥା ସ୍ମୃତି। ତାହେଲେ ସ୍ମୃତି ଦେଖ, ଆଜି ମୁଁ ତମ ଗାଁକୁ ଆସିଛି।
0: ହଁ ଭାଇ।
1: ଆଉ ଆଜି ମୋ ସହିତ ତମେ ଅଛ ସ୍ମୃତି।
0: ହଁ।
1: ତ ଆଜି ଭାବୁଛି ଗୋଟେ ଆକାଶବାଣୀର ସ୍ମୃତିଙ୍କୁ ମନେ ପକାଇବା।
0: କୋଉ ଭଳିଆ ସ୍ମୃତି?
1: ଆଜି ଯିବା ଆମ ସମୟର ଯୁବବାଣୀର ସ୍ମୃତିକୁ।
0: ହଉ ଭାଇ ଠିକ ଅଛି, ତାହେଲେ ଆମ ସହିତ କିଏ ଅଛନ୍ତି?
1: ଆମ ସହିତ ଜଣେ ଅଛନ୍ତି ଫିମେଲ କମ୍ପେରର, କାଇଁ ଗେସ୍ କଲ କିଏ ହେଇଥିବେ?
0: ମୁଁ ତ କାଇଁ କିଛି ଗେସ୍ କରିପାରୁନି।
1: ତେବେ ଆମ ସହିତ ଅଛନ୍ତି ଯୁବବାଣୀ କାର୍ଯ୍ୟକ୍ରମ କରୁଥିବା ଶିଳ୍ପା ଭଉଣୀ।
0: ଆଚ୍ଛା, ତାହେଲେ ଆଜି ଶିଳ୍ପା ଭଉଣୀଙ୍କ ସହିତ କଥା ହେବା।
1: ହଁ ସ୍ମୃତି।
0: ହଉ ହଉ ଚାଲ ଚାଲ।
1: ଠିକ ଅଛି।

0: ତେବେ ଶ୍ରୋତା ବନ୍ଧୁ, ଆଜିର ଆମ ସମୟର ଯୁବବାଣୀରେ ଅଛନ୍ତି ଶିଳ୍ପା ଆପା। ତେବେ ଚାଲନ୍ତୁ ତାଙ୍କ ସହିତ କଥା ହେବା। ଶିଳ୍ପା ଆପା ନମସ୍କାର।
1: ନମସ୍କାର।
0: ବର୍ତ୍ତମାନ କଣ କରୁଛନ୍ତି ଆପଣ?
1: ବର୍ତ୍ତମାନ ତ ଆମେ ଆକାଶବାଣୀ ଜୟପୁରର କିଷାନ ବାଣୀ ପ୍ରୋଗ୍ରାମରେ କାର୍ଯ୍ୟରତ।
0: ଆଚ୍ଛା ଆପା, ଆପଣଙ୍କର ବିଷୟରେ କିଛି କୁହନ୍ତୁ।
1: 2017 ମସିହାରେ ଅଡିସନ ହେଇଥିଲା, ଜୁଲାଇ ଅଗଷ୍ଟ ଟାଇମରେ, ସେ ଟାଇମରେ ଆମେ ଅଡିସନ ଦେଇଥିଲୁ। ଆଉ 2017 ମସିହା ନଭେମ୍ବର ମାସରେ ଆମକୁ ଫାଷ୍ଟ ପ୍ରୋଗ୍ରାମ ମିଳିଥିଲା। ପ୍ରଥମ ପ୍ରୋଗ୍ରାମ ମୋର ଥିଲା ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ସ୍ୱାଗତିକା ନାନୀ ସେତେବେଳେ ଥିଲେ, ତାଙ୍କ ସାଙ୍ଗେ ମୋର ପ୍ରୋଗ୍ରାମ ଥିଲା। ଫାଷ୍ଟ ପ୍ରୋଗ୍ରାମ ଯେହେତୁ ବହୁତ ନର୍ଭସ ଥିଲି, କାହିଁକି ନା ଫୋନ ଇନ୍ ପ୍ରୋଗ୍ରାମ ଥିଲା। ଅନ୍ୟ ପ୍ରୋଗ୍ରାମ ଯାକ କ'ଣ କି ଆମେ ଏଡିଟିଂ କରିକିନା ରିଲେ କରୁ, କିନ୍ତୁ ଫୋନ ଇନ୍ରେ ଆମର ଶ୍ରୋତା ଭାଇ ଭଉଣୀଙ୍କ ସହ ଆମେ ଯାହା କଥା ହେଇଥାଉ ସେଇଟାକୁ ଆମେ ଆଉ ଥରେ ତ ରିପିଟ୍ କରିକିନା ଦେଇପାରିବାନି। ଯୋଉଟା କଥା ହେଇଯାଇଛି ସେଇଟା ହିଁ ଏଡିଟ୍ କରିକି ଦେବାକୁ ପଡିବ। ତ ନର୍ଭସ ବହୁତ ଥିଲି, କିନ୍ତୁ ଫାଷ୍ଟ ପ୍ରୋଗ୍ରାମ ମୋର ବେଶୀ ଭଲ ହେଇଥିଲା। ଆଉ ସାର୍ ବି କହିଥିଲେ ଯେ ଫାଷ୍ଟ ପ୍ରୋଗ୍ରାମ ହିସାବରେ ଭଲ ଅଛି। ତାପରେ ମୋତେ ଫୋନ ଇନ୍ କାର୍ଯ୍ୟକ୍ରମ ଏତେ ଭଲ ଲାଗିଲା ଯେ ମୁଁ କେବେ 2025 ଯାଏଁ ଆମେ ଯୁବବାଣୀ କରିଛୁ, ଆଉ ସେବେ ଯାଏଁ ମୋତେ ପ୍ରତି ମାସରେ 4 ଫୋନ ଇନ୍ରୁ 2 ଫୋନ ଇନ୍ ସାର୍ ଦେଇଥିବେ। ପ୍ରତି ମାସରେ 2 ଫୋନ ଇନ୍ ମୋର ହିଁ ଥିବ। ଆଉ 2025 ମସିହା ମେ ଜୁନ ଯାଏଁ ପ୍ରୋଗ୍ରାମ କଲି ମୁଁ ଯୁବବାଣୀରେ। ତାପରେ ଯେହେତୁ ସେତେବେଳେ ଅଡିସନ ଦେଇଥିଲି, 2024 ସେପ୍ଟେମ୍ବର ମାସରେ ଅଡିସନ ବାହାରିଥିଲା, କୃଷି ଓ କୃଷକ କାର୍ଯ୍ୟକ୍ରମ ପାଇଁ ମୋତେ ସିଲେକ୍ଟ କରିଥିଲେ ସାର୍। ଇଚ୍ଛା ତ ନଥିଲା ଯୁବବାଣୀ ଛାଡିକି ଯିବା ପାଇଁ, କିନ୍ତୁ ସମୟ ସେମିତି ଥିଲା, ପରିସ୍ଥିତି ସେମିତି ଥିଲା, ଆଗକୁ ଆଉ ଅଡିସନ ହବ କି ନ ହବ ବି ଆମେ ଜାଣିନଥିଲୁ, ସେଥିଲାଗି ବାଧ୍ୟ ହୋଇଥିଲୁ, ଅଡିସନ ଦେଇଥିଲୁ। କିନ୍ତୁ ଯୁବବାଣୀ ଯେତେବେଳେ ବି ଛାଡିଲୁ ସେତେବେଳେ ବି ଇଚ୍ଛା ନଥିଲା, ଆଉ ଏବେ ବି ଯୁବବାଣୀ ପ୍ରୋଗ୍ରାମକୁ ବହୁତ ମିସ୍ କରୁଛୁ। ତମେମାନେ ଯେତେବେଳେ ପ୍ରୋଗ୍ରାମ କରୁଛ ଦେଖିଲେ ଇଚ୍ଛା ହଉଛି ଆମେ ବି ଏବେ ଯଦି ଯୁବବାଣୀ କରିଥାନ୍ତୁ କେତେ ଭଲ ହେଇଥାନ୍ତା। ଏତିକି ହିଁ 2025 ମସିହାରୁ କୃଷି ଓ କୃଷକ କାର୍ଯ୍ୟକ୍ରମ ହିଁ କରୁଛି।
0: ବହୁତ ସୁନ୍ଦର। ତେବେ 2017ରୁ 2025 ପର୍ଯ୍ୟନ୍ତର ଯୋଉ 8 ବର୍ଷର ଯାତ୍ରା ଥିଲା, ସେଇ ଯାତ୍ରାରେ ଆପଣ ଯୋଉ ଫୋନ୍ ଇନ୍ କାର୍ଯ୍ୟକ୍ରମ ବିଷୟରେ କହିଲେ ଯେ କଥାରେ ଅଛି ଫାର୍ଷ୍ଟ ଇମ୍ପ୍ରେସନ ଲାଷ୍ଟ ଇମ୍ପ୍ରେସନ, କିନ୍ତୁ ତା ପୂର୍ବରୁ ମୁଁ ପଚାରିବାକୁ ଚାହିଁବି, ଯେହେତୁ ନୂଆ ଜେନେରେସନ ଆସିଲେ ଟେକ୍ନୋଲୋଜି ବି ନୂଆ ନୂଆ ଆସେ, ତେବେ ଆପଣଙ୍କ ସମୟରେ ଆମ ଷ୍ଟେସନରେ ମାନେ ଟେକ୍ନୋଲୋଜି କେତେ ଦୂର ପର୍ଯ୍ୟନ୍ତ ଡେଭଲପ ଥିଲା, ଆଉ ଆପଣମାନେ କେମିତି ଅପଗ୍ରେଡ ଥିଲେ, ଆଉ ସେ ଅନୁସାରେ ନିଜକୁ କେମିତି ଢାଳି ପାରିଲେ ସେ ବିଷୟରେ କିଛି କୁହନ୍ତୁ।
1: ନୂଆ ନୂଆ ଯେତେବେଳେ ମାନେ ସିଲେକ୍ଟ ହେଇଥିଲୁ ପ୍ରୋଗ୍ରାମ ପାଇଁ, ସେତେବେଳେ ପ୍ରଥମେ ଆମକୁ 15 ଦିନର ଟ୍ରେନିଂ ଦିଆଯାଇଥିଲା। ରଞ୍ଜନ ସାହି ଟ୍ରେନିଂ ଦେଇଥିଲେ, ସେ 15 ଦିନରେ ଆମକୁ ଶିଖେଇଥିଲେ ସ୍କ୍ରିପ୍ଟ କେମିତି ଆମେ ଲେଖିବୁ, ଏଡିଟ୍ କେମିତି କରିବୁ, ଆଉ ମୋ ଭଏସ୍ କେମିତି ଭଲସେ ପ୍ଲେ ହବ ରେଡିଓରେ, ସେ ବିଷୟରେ ହିଁ ସାର୍ ଶିଖେଇଥିଲେ। ଦିନ ଟ୍ରେନିଂ ନେଲା ପରେ ବି ଯେତେବେଳେ ଆମେ ନିଜେ ପ୍ରୋଗ୍ରାମ କଲୁ ସେତେବେଳେ ହିଁ ଯାଇକିନା ବୁଝିଲୁ ଯେ ମାନେ କେମିତି ଏଡିଟ୍ କରିବାର, କେମିତି ପ୍ରୋଗ୍ରାମ କରିବାର। ଟ୍ରେନିଂ ପିରିୟଡ୍ଟା ବସ୍ ଏମିତି ହିଁ ଚାଲିଯାଇଥିଲା, ନିଜେ ପ୍ରୋଗ୍ରାମ କଲାରୁ ଜାଣିଲୁ। ପ୍ରଥମେ ତ ଗୋଟେ ଗୋଟେ ପ୍ରୋଗ୍ରାମ ଗୋଟେ ଦିନ ଲାଗିଯାଉଥିଲା, କୋଉ କୋଉ ପ୍ରୋଗ୍ରାମ 2 ଦିନ ବି ଲାଗିଛି, ସକାଳେ ଯିବୁ ସନ୍ଧ୍ୟା 4-5 ହେଇଯିବ, ସେଭ୍ କଲାବେଳକୁ କମ୍ପ୍ୟୁଟରରେ ଡିଲିଟ୍ ହେଇଯିବ, ଯେହେତୁ ଷ୍ଟୁଡିଓ ଏତେ ବି ନାହିଁ, ଟକ୍ ଷ୍ଟୁଡିଓ, ମ୍ୟୁଜିକ୍ ଷ୍ଟୁଡିଓ ଆଉ ଏଡିଟିଂ ପାଇଁ ରହିଛି ଡବ୍। ତ ଟକ୍ରେ ଯିଏ ବି ଥିବେ ସେ ଅଫ୍ କରିଦେଲେ ଇଆଡ଼େ ଡବ୍ର ସବୁ କମ୍ପ୍ୟୁଟର ଅଫ୍ ହେଇଯାଉଛି। ସେମିତିରେ ମୋତେ ଏବେ ବି ମନେ ଅଛି, ଗୋଟେ ମନୋରଞ୍ଜନ କ୍ଷେତ୍ରରେ 2024 ବୋଲି ସାର୍ ପ୍ରୋଗ୍ରାମ ଦେଇଥିଲେ, ସରି 24 ନା 2022 ନା 21ରେ, ସକାଳୁ ଯାଇକିନା ପୁରା ସ୍କ୍ରିପ୍ଟ ରେଡି କରିକିନା 3-4

0: ଫଟାଇ ଯାଇଥିଲା। ଜଷ୍ଟ ଆମେ ଡ୍ରାଗ୍ କରୁଛୁ, ସେପଟକି ଅଫ୍ କରିଦେଲେ ପୁରା ପ୍ରୋଗ୍ରାମ ଉଡିଗଲା। ସେଦିନର ହିଁ ପ୍ରୋଗ୍ରାମ ଥିଲା, ଏତେ ଝାଳ ବାହାରି ଗଲେ କଣ କରିବୁ, କେମିତି କରିବୁ ସେ ପ୍ରୋଗ୍ରାମ। ତାପରେ ଆଉ ଗୋଟେ ଘଣ୍ଟା ଭିତରେ ଆମେ କେମିତି କରିଛୁ ସେ ଭଗବାନଙ୍କ ସହ ସାର୍ଙ୍କର ସପୋର୍ଟ ଲାଗି ସେଇଟା ଠିକ ହେଇଥିଲା। ତାପରେ ଏବେ ତ ତମେମାନେ ଆସିଲା ପରେ ନୂଆ ନୂଆ ସାଉଣ୍ଡ ଫୋର୍ଜ ବି ଅପଡେଟେଡ୍ ଭର୍ସନଟା ଆସିଛି, ଏବେ ବି ଆଉ ଥରେ ଶିଖଉଛନ୍ତି ସେ ଉପରେ, ତ କଣ ଆଉ କହିବି, ବସ୍ ଏମିତି ହିଁ ମାନେ ଯେ ସାର୍ଙ୍କର ସପୋର୍ଟରେ ହିଁ ଆମେ ପ୍ରୋଗ୍ରାମ କରିପାରୁଛୁ, ଆଉ ସାର୍ଙ୍କଠୁ ଶିଖିକି ନା ହିଁ କରୁଛୁ ଏବେ ବି।
1: ବହୁତ ସେନ୍ସିଟିଭ ଅନୁଭୂତି ଗୋଟେ ବର୍ଣ୍ଣନା କଲେ ଯେ ସମୟ କେବଳ ଅଛି ଘଣ୍ଟାଏ ଆଉ ପୁରା ପ୍ରୋଗ୍ରାମଟା ଡିଲିଟ ହେଇଯାଇଛି, ତ ସେଇ ସିଚୁଏସନକୁ ମୁଁ ଅନୁଭବ କରିପାରୁଛି କେତେ ଟ୍ରମାଟାଇଜ ହେଇପାରେ। ତେବେ ଅପା ଆଉ ଗୋଟେ ପ୍ରଶ୍ନ ରହିବ ମୋର, ଆମର ଯୁବବାଣୀରେ ସାତ ଗୋଟି ପାଖୁଡ଼ା ସାତଟି ସରଗମ ଭଳି, ତ ମୁଁ ଆପଣଙ୍କୁ ପଚାରିବି ଆମର ଏଇ ସାତଟି ପାଖୁଡ଼ା ଭିତରେ ଆପଣଙ୍କୁ କୋଉ ପାଖୁଡ଼ା ବହୁତ ଭଲ ଲାଗୁଥିଲା, ଆଉ କୋଉ ପାଖୁଡ଼ା ପାଇଁ ଆପଣ ଶ୍ରୋତା ବନ୍ଧୁମାନଙ୍କଠୁ ବହୁତ ପ୍ରଶଂସା ପାଇଛନ୍ତି କିମ୍ବା ଆମ ରଞ୍ଜନ ସାର୍ଙ୍କଠୁ ପ୍ରଶଂସା ପାଇଛନ୍ତି ସେ ବିଷୟରେ କିଛି କୁହନ୍ତୁ।
0: ସେଇଟା ତ ମୁଁ ଆପଣଙ୍କୁ ପୂର୍ବରୁ ହିଁ କହିଦେଇଛି, ମୋତେ ସମ୍ପର୍କ କାର୍ଯ୍ୟକ୍ରମ ଏବେ ବି ମୋ ମନରେ ଅଛି। ଯୁବବାଣୀ ନାଁ ଶୁଣିଲେ ହାଲୋ ଗୁଞ୍ଜନ ହିଁ ମୁଁ ଜାଣେ, ଆଉ ବାକି ସବୁ ପ୍ରୋଗ୍ରାମରୁ। ଆଉ ଗୋଟେ ସମାରୋହରେ ବାଜେ କିଛି କଥା କିଛି ଗୀତ, ବା ଅନୁରୋଧର ଗୀତ ଯୋଉ ବାଜେ ପ୍ରତ୍ୟେକ ମାସର ପ୍ରଥମ ବୁଧବାର ପ୍ରଥମ ଗୁରୁବାରରେ ବାଜେ ଅନୁରୋଧର ଗୀତ, ସେ ପ୍ରୋଗ୍ରାମ ବି ମୁଁ ବେଶୀ କରିଛି, କିଛି କଥା କିଛି ଗୀତ ବି କରିଛି। କିନ୍ତୁ ଏଇ ଯୋଉ ସୋମବାର ଆଉ ମଙ୍ଗଳବାର ସୃଜନୀ ଆଉ ସନ୍ଧାନ ସେ ପ୍ରୋଗ୍ରାମଟା ଏତେ ମୁଁ କରିନି, ବେଶୀ କରିଛି କହିଲେ 8 ବର୍ଷରେ ମୁଁ ସମ୍ପର୍କ ପ୍ରୋଗ୍ରାମ ହିଁ ବେଶୀ କରିଛି। ଆଉ ହାଲୋ ଗୁଞ୍ଜନ ହିଁ ମୋ ମନରେ ଏବେ ବି ଅଛି। ଆପଣ ଶୁଣିଥିବେ ଯେତେବେଳେ ବି ଅନ୍ୟ କେହି ଥାନ୍ତି ଆମର କମ୍ପେୟାର ହାଲୋ ଗୁଞ୍ଜନରେ, ବହୁତ ଶ୍ରୋତା ପଚାରନ୍ତି ଆଜି ଶିଳ୍ପା ବାପା ନାହାନ୍ତି କି ଫୋନ ଇନ୍ରେ ବୋଲି। ସାର୍ ବି ମୋତେ କହିଛନ୍ତି, ଇଭେନ୍ ଏନାଉନ୍ସର ମାନେ ବି ମୋତେ ପଚାରୁଛନ୍ତି ଯେ ଶ୍ରୋତା ବନ୍ଧୁମାନେ ଆପଣଙ୍କୁ ହିଁ ମନେ ପକାଉଛନ୍ତି ଯେତେବେଳେ ବି ହାଲୋ ଗୁଞ୍ଜନ ଆସୁଛି। ଆଉ ଗୋଟେ କଥା କଣ କହିବି, ମାନେ ହାଲୋ ଗୁଞ୍ଜନ ମାନେ ଆମେ ଶ୍ରୋତାମାନଙ୍କ ସହ ଡାଇରେକ୍ଟ କଣ୍ଟାକ୍ଟ କରିପାରୁ, ଡାଇରେକ୍ଟ କନ୍ଭରସେସନ ହୁଏ ସେମାନଙ୍କ ସହ। ବାକି ପ୍ରୋଗ୍ରାମରେ ଆମେ ପ୍ରୋଗ୍ରାମ କରୁ, ସେମାନେ ମେସେଜ ଦିଅନ୍ତି, କିନ୍ତୁ କଥା ତ ହେଇ ହୁଏନି ନା। ଆମେ ଯଦି କଥା ହେଇପାରିବା ଅଧିକ କ୍ଲୋଜ ହେଇପାରିବା ସେମାନଙ୍କ ସାଙ୍ଗେ, ଗୋଟେ ପରିବାର ଭଳିଆ ଫିଲ୍ଟା ଆସିବ। ଆପଣଙ୍କର ଉଗ୍ରସେନ ପଟେଲ ଭାଇ ହୁଅନ୍ତୁ କି ନୀଳାଚଳ ଭାଇ, ସେ ଜୀବନଲାଲ ମୁଣ୍ଡ ଭାଇ, ଏମାନେ 3 ଜଣ, ଆହୁରି ଅନେକ ଜଣ ଅଛନ୍ତି, କିନ୍ତୁ ବହୁତ ପ୍ରଶଂସା ଯଦି ମୁଁ ପାଇଛି ଖାସ କରିକି ଏଇ 3 ଜଣ ଭାଇଙ୍କଠୁ ହିଁ ପାଇଛି। ଆଉ ଅନେକ ଥର ପ୍ରୋଗ୍ରାମ ମୁଁ ହାଲୋ କହିବା ମାତ୍ରେ ସେମାନେ କିଛି କବିତା ଲେଖିଥାନ୍ତି କିମ୍ବା କିଛି ସାଇରି ଯାହା ଡେଡିକେଟ୍ କରନ୍ତି, ସେସବୁ ଶୁଣିକିନା ଆମକୁ ଆହୁରି ଟିକେ ଅଧିକ ଇଚ୍ଛା ହୁଏ ପ୍ରୋଗ୍ରାମ ଟିକେ ଭଲ କରିବା ପାଇଁ।
1: ତେବେ ଜାଣିକି ଖୁସି ଲାଗିଲା ଯେ ଆମ ଆଗରୁ ଯୋଉ ଯୁବବାଣୀ ଚାଲୁଥିଲା ତାଙ୍କର ମାନେ ଶ୍ରୋତା ବନ୍ଧୁଙ୍କ ସହିତ ହୃଦୟ ସହିତ ଯୋଡିକି ଆପଣ ଗୋଟେ ସମ୍ପର୍କ ସ୍ଥାପନ କରିଥିଲେ, ବୋଧେ ହୁଏ ମତେ ଲାଗୁଛି ସେହି ସମ୍ପର୍କ ପାଇଁ ଆଜି ସମୟରେ ଶ୍ରୋତା ବନ୍ଧୁ ଆମ ସହିତ ମଧ୍ୟ ବହୁତ କ୍ଲୋଜ ଅଛନ୍ତି, ତ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଇବି। ଆଉ ଗୋଟେ ଜିନିଷ କହିବି, ଯୁବବାଣୀ କାର୍ଯ୍ୟକ୍ରମ ଆମ ଆକାଶବାଣୀର ନନ୍ଦନକାନନ ଭଳି ସମସ୍ତ ପ୍ରକାରର ଜୀବଜନ୍ତୁ ଆପଣ ପାଇବେ, ପକ୍ଷୀଠୁ ଆରମ୍ଭ କରିକି ପଶୁ ପର୍ଯ୍ୟନ୍ତ, ତାର ଅର୍ଥ ମାନେ ଯୁବବାଣୀ କାର୍ଯ୍ୟକ୍ରମରେ ଆପଣ ସବୁ କ୍ଷେତ୍ରକୁ କିଛି କିଛି ମାତ୍ରାରେ ଟଚ୍ କରୁଛନ୍ତି, ନାଟକ ହଉ, ଗୀତି କଥା ହଉ, ଶ୍ରୋତାମାନଙ୍କ ସହିତ କଥାବାର୍ତ୍ତା ହଉ, ଆଞ୍ଚଳିକ ଭାଷାର ପ୍ରୋଗ୍ରାମ ହଉ, ତେବେ ଆପଣ କେବେ କିଛି ଏମିତି ନାଟକ କିମ୍ବା ଗୀତି କଥାରେ ଏମିତି ଭାଗ ନେଇଛନ୍ତି, ଆଉ ସେଇଠି କିଛି ଗୋଟେ ଆପଣଙ୍କର କିଛି ଅନୁଭୂତି ହେଇଛି ରୋମାଞ୍ଚକର ଅନୁଭୂତି ସେ ବିଷୟରେ ବର୍ଣ୍ଣନା କରିବେ ଟି?
0: ହଁ ନିଶ୍ଚୟ, ନାଟକ ତ ମୁଁ ଏତେ କରିନି, କିନ୍ତୁ ଗୀତି କଥା କରିଛି। ସେଇ ଟାଇମରେ ଆମେ ଗୀତି କଥା ଏବେ କଣ କି କମ୍ପେୟାର ମାନେ 2 ଜଣ ମିଶିକି ଗୀତି କଥା କରୁଛ, ଆମେ ଯେତେବେଳେ କରୁଥିଲୁ ପର୍ସନାଲି ସେଇଟା କଣ୍ଟ୍ରାକ୍ଟ ହଉଥିଲା, ଜଣକୁ ହିଁ ଦିଆ ହଉଥିଲା, ପେମେଣ୍ଟ ହଉଥିଲା, ସେଇ ଟାଇମରେ ମୁଁ ଗୀତି କଥା କରିଥିଲି। ସାର୍ ବହୁତ ପୂର୍ବରୁ କହିବାର ଯେ ଗୀତି କଥା ଲେଖ କର, କିନ୍ତୁ ଟିକେ ଡର ଲାଗେ ମନରେ, ଯେହେତୁ ମୁଁ କେବେ ଲେଖିନି ପୂର୍ବରୁ, ସ୍କ୍ରିପ୍ଟ ଲେଖିବି ତା ସାଙ୍ଗେ ଗୀତ ତାକୁ ସିଲେକ୍ଟ କରିକି ଦେବି, କେମିତି ହବ କଣ। କିନ୍ତୁ ତୁମ ବିନା ବୋଲି ଗୋଟେ ଗୀତି କଥାଟେ ଦେଇଥିଲି, ଆଉ ସାର୍ ବି କହିଥିଲେ ଭଲ ହେଇଛି ବୋଲି। ତାପରେ ଆଉ ଥରେ ଦେଇଛି, ମୁଁ 2-3 ଦେଇଛି ସିଙ୍ଗଲ ଗୀତି କଥା କରିକି, ଆଉ କମ୍ପେୟାର ସାଙ୍ଗେ ମିଶିକିନା ତ ବହୁତ ଗୁଡ଼ିଏ ଦେଇଛି। ସେଇଟା ବି ଭଲ ହିଁ ହେଇଥିଲା, କାହିଁକି ନା କହିଲ ତାକୁ ଆମେ ସିନେମା ଷ୍ଟାଇଲର ମାନେ ପରିସ୍ଥିତିକୁ ମ୍ୟାଚ୍ କରିକିନା ଆମେ ଯୋଉ ଗୀତ ଦବା, ଶୁଣିଲା ବେଳେ ନିଜକୁ ବି ଭଲ ଲାଗେ ଯେ ଓ ହଁ ମୁଁ ବି ଏତେ ଭଲ, ମୋ ଭଏସ୍ ବି ଏତେ ଭଲ ଶୁଭୁଛି, ପଛ ଆଡେ ଗୀତ ବାଜୁଥିବ ଆଗରେ ଭଏସ୍ ବାଜୁଥିବ। ତ ସେଇଟା ହିଁ କହିବି ଭଲ କରିଛି, ଗୀତି କଥା ହେଇଛି, କିନ୍ତୁ ନାଟକରେ କେବେ ମୁଁ ପାର୍ଟିସିପେଟ୍ କରିନି। ଆଉ ଆପଣଙ୍କର ଯୋଉ ଯୁବବାଣୀ ପ୍ରୋଗ୍ରାମରେ ଷ୍ଟାର୍ଟିଂରେ ଯୋଉ ଆମେ କମ୍ପେରିଂ ଦବା, ସେ କମ୍ପେରିଂରେ ବି ଆମ ଭଏସ୍ ପଛଆଡେ ଯୋଉ ଗୀତଟା ବାଜେ, ଆମ ଭଏସ୍ର ମ୍ୟୁଜିକ୍ଟା ଆଉ ଟିକେ 2 ଗୁଣା ହେଇଯାଏ, ଯେତେବେଳେ ମ୍ୟୁଜିକ୍ଟା ବାଜେ ଆମ ଭଏସ୍ ଶୁଣିବାକୁ ଟିକେ ଆଉ ଟିକେ ସୁନ୍ଦର ଲାଗେ।
1: ଏକଦମ 100% ଠିକ କହିଲେ। ତେବେ ମୋର ଆଉ ଗୋଟେ ପ୍ରଶ୍ନ ରହିବ ଯେ ଆପଣଙ୍କର ଏଇ 8 ବର୍ଷର ଜର୍ଣ୍ଣି ଭିତରେ ରେଡିଓ ଷ୍ଟେସନରେ ବା ଆମ ଆକାଶବାଣୀ କେନ୍ଦ୍ରରେ 2 ଟାଇପ୍ର ମୁମେଣ୍ଟ ମୁଁ ଆପଣଙ୍କୁ ପଚାରିବି, ଆପଣଙ୍କର ସବୁଠୁ ବେଷ୍ଟ ମୁମେଣ୍ଟ ଆଉ ଆପଣଙ୍କର ସବୁଠୁ ୱରେଷ୍ଟ ମୁମେଣ୍ଟ, ଏ ବିଷୟରେ କିଛି କୁହନ୍ତୁ।

ପଏଣ୍ଟ ମାନେ ସେ ସାର୍ ସାର୍ ତ ଆମର ମାନେ ବାପା ଭଳିଆ ସାର୍ ତ କହିବିନି ମୁଁ ଗୁରୁଜନ ଅତି ନିଜର ନିଜର ବାପା ଭଳିଆ ସାର୍ ସବୁ କ୍ଷେତ୍ରରେ ଆମକୁ ସପୋର୍ଟ କରୁଛନ୍ତି ସ୍କ୍ରିପ୍ଟ ବି ଭୁଲ ହେଇଯାଉ କିମ୍ବା ଏଡିଟିଂ ବି ଭୁଲ ହେଇଯାଉ ସାର୍ କେବେ ବି ରାଗନ୍ତିନି ଜଜ୍ କରନ୍ତି କିନ୍ତୁ ଶିଖାନ୍ତି ଛୋଟ ଛୁଆ ଭଳି ଶିଖାନ୍ତି ଠିକ୍ସେ ଆଜି ଯାଏ ବି ସାର୍ ମୋ ଉପରେ ରାଗି ନାହାନ୍ତି ପ୍ରୋଗ୍ରାମ୍ ଭୁଲ ହେଲେ ବି ୱାରେଷ୍ଟ ମୋମେଣ୍ଟ ଯଦି ମୁଁ କହିବି ମାନେ ଅନିତା ଦାସ ସାଙ୍ଗେ ମୋର ଗୋଟେ ପ୍ରୋଗ୍ରାମ ଥିଲା ବୁଧବାର ଦିନର ସେଇଦିନ ହିଁ ଆମେ ପ୍ରୋଗ୍ରାମ ପାଇଁ ଯାଇଛୁ ଆଉ ମୁଁ ଏଡିଟିଂ ବି କରିଦେଲି କିନ୍ତୁ ସେଦିନ ମୋର କଣ ନା ମୋ ଘରେ ଦୁଇଟା ଡଗ୍ ରଖିଥିଲି ଗୋଟେ

0: ଆରେଷ୍ଟ ମୋମେଣ୍ଟ ଯଦି ମୁଁ କହିବି, ମାନେ ଅନିତା ଦାସ ସାଙ୍ଗେ ମୋର ଗୋଟେ ପ୍ରୋଗ୍ରାମ ଥିଲା ବୁଧବାର ଦିନର, ସେଇଦିନ ହିଁ ଆମେ ପ୍ରୋଗ୍ରାମ ପାଇଁ ଯାଇଛୁ ଆଉ ମୁଁ ଏଡିଟିଂ ବି କରିଦେଲି, କିନ୍ତୁ ସେଦିନ ମୋର କଣ ନା, ମୁଁ ଘରେ ଦୁଇଟା ଡଗ୍ ରଖିଥିଲି, ଗୋଟେ ଡଗ୍ ସେଦିନ ଏକ୍ସପାୟାର କରିଯାଇଛି, ତ ମୋର ମାଇଣ୍ଡ ପୁରା ଅଫ୍ ଥିଲା, ପ୍ରୋଗ୍ରାମ କରିବା ପାଇଁ ମୁଁ ସେତେବେଳେ ସକ୍ଷମ ନଥିଲି, କିନ୍ତୁ ଯେହେତୁ ସେଦିନର ପ୍ରୋଗ୍ରାମ ବାଧ୍ୟ ହୋଇକି ଯାଇଛି, ଟୋନ୍ ବି ମୋର ଭଲ ନାହିଁ, କିନ୍ତୁ ଡ୍ରାଗ୍ କଲାବେଳକୁ ମୋର ମୁଡ୍ ଅଫ୍ରେ ମୁଁ ଡେଟ୍ଟା ଭୁଲ କରିଦେଇଛି, ତ ବାଜିଲା ବେଳେ ସେଇଟା ଭୁଲ ହେଇଗଲା, ଯେତେବେଳେ ପ୍ରୋଗ୍ରାମ ବାଜିଲା ସିଧା ଦେଖିକିନା ମୋତେ ଫୋନ୍ କଲା ଆଉ କହିଲା ଯେ ପ୍ରୋଗ୍ରାମଟା ମାନେ ଅଲଗା ଡେରେ ବାଜୁଛି, ତ ସେତେବେଳେ ସାର୍ ସାଙ୍ଗେ ସାଙ୍ଗେ, ସାର୍ ଘରେ ଥିଲେ, ସାର୍ ଯାଇକିନା କଣ ମ୍ୟାନେଜ୍ କଲେ ମୁଁ ଜାଣିନି, 2-3 ମିନିଟ୍ ପ୍ରୋଗ୍ରାମ ବାଜି ଯାଇଥିଲା, ପୁଣି ଆଉ ଥରେ ଆମର ପ୍ରୋଗ୍ରାମକୁ ସାର୍ ବଜେଇଲେ, ତ ସେଇଟା ଗୋଟେ ମାନେ ହୃଦୟରେ ଭୟ ରହିଯାଇଥିଲା ଯେ ଆଉ ଥରେ ସେ ମୁମେଣ୍ଟ କେବେ ଫିଲ୍ ନ ହଉ, ସେଇଟା ହିଁ ମୋର ୱାରେଷ୍ଟ ମୁମେଣ୍ଟ, ଯୋଉଟାକି ମୁଁ କେବେ ବି ଭୁଲି ପାରିବିନି, ଡ୍ରାଗ୍ କଲାବେଳେ ଯେ ଭୁଲ କରିଥିଲି ଡେଟ୍ଟା, ସେଇଟା ମୁଁ କେବେ ବି ଭୁଲି ପାରିବିନି, ୱାରେଷ୍ଟ ମୁମେଣ୍ଟ। ଆଉ ଖୁସିର ମୁମେଣ୍ଟ ମାନେ କଣ କହିବି, ଯେବେ ବି ମାନେ ଘରେ ବି ମୋର ମନ ଠିକ ନଥିବ, ମୁଁ ରେଡିଓ ଷ୍ଟେସନ ଯାଏ, ସେ ଜାଗା ହିଁ ଏମିତି, ସେଠି ପାଦ ଦେଲେ ତାର ମାହୋଲ ଗୋଟେ ଅଲଗା, ମନରେ ବେଶୀ ଖୁସି ଆସେ, ଏବେ ବି ପାରିବାରିକ ମହଲରେ ଥିଲେ ବି ଜଞ୍ଜାଳରେ ଥିଲେ ମନଟା କେମିତି ବି ଲାଗୁଥିବ, ରେଡିଓ ଷ୍ଟେସନ ଗଲେ ସେଠାର ସାଙ୍ଗମାନେ କଥାବାର୍ତ୍ତା କି ପ୍ରୋଗ୍ରାମ କଲେ ମାଇକ୍ରୋଫୋନରେ, ଏତେ ଖୁସି ଲାଗେ, ମାଇଣ୍ଡ ପୁରା ଠିକ ହେଇଯାଏ, ସେ ନାହିଁ ରେଡିଓ ମାନେ ଲଭ, ଆଉ ମୁଁ କଣ କହିବି, ଯୋଉ କହୁଛନ୍ତି ମାଇକ୍ରୋଫୋନକୁ ତମର ଲଭର ବୋଲି ଭାବ, ପ୍ରୋଗ୍ରାମ କର, ଦେଖିବ ପ୍ରୋଗ୍ରାମ ଭଲ ହବ, ସେଟା ଠିକ କଥା ହିଁ କହିଛନ୍ତି, ଆଉ ରେଡିଓ ଷ୍ଟେସନ ମାନେ ହିଁ ଲଭ, ଆଉ ମୁଁ କିଛି ବି ଜାଣିନି, ମତେ ପିଲାରୁ ହିଁ ଇଚ୍ଛା ଥିଲା ଯେ ରେଡିଓରେ ମୋ ଭଏସ୍ ଶୁଣିବା ପାଇଁ, ଟିଭିରେ ମୁଁ ଦେଖିଥିଲି ଥରେ ଆଜେ, ସେବେଠୁ ହିଁ ମତେ ଇଚ୍ଛା ଥିଲା, ତ ଯେବେ ବି ମୁଁ ସିଲେକ୍ଟ ହେଇଥିଲି ମତେ ଏତେ ଖୁସି ଲାଗିଥିଲା, ଏତେ ଖୁସି ଲାଗିଥିଲା ମୁଁ ଏବେ ବି ଭୁଲି ପାରିବିନି, ସେଥିଲାଗି ମୁଁ ରେଡିଓ ଷ୍ଟେସନ କେବେ ଛାଡି ପାରିବିନି, ଆଉ ରେଡିଓ ହିଁ ମୋର ଲଭ, ଏଇଟା ହିଁ ମୋର ହାପି ମୋମେଣ୍ଟ, ରେଡିଓ ଷ୍ଟେସନ ଯେତେବେଳେ ଯାଏ ସେଇଟା ମୋର ହାପି ମୋମେଣ୍ଟ।
1: ବହୁତ ସୁନ୍ଦର ଅନୁଭୂତି ବର୍ଣ୍ଣନା କଲେ। ତେବେ ରଞ୍ଜନ ସାର, ଆମର ଯୁବବାଣୀର ପ୍ରାଣ କେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ
0: ନାହିଁ,
1: ଆମେ ଏବେ ନୂଆରେ ଆସିକି ମଧ୍ୟ ଆମେ ବହୁତ ସାନ ହବୁ ସାରଙ୍କଠୁ, ଆଉ ସାର ନିଜର ପୁଅ ଝିଅ ଭଳିଆ ଟ୍ରିଟ କରନ୍ତି ଆମକୁ, ଭୁଲ ଭଟକା ହେଲେ ଆମକୁ ସଜାଡନ୍ତି ମଧ୍ୟ, ଆଉ
0: ରଞ୍ଜନ ସାରଙ୍କ ବିନା ଯୁବବାଣୀ ପ୍ରୋଗ୍ରାମ ହିଁ ଇନକମ୍ପ୍ଲିଟ ଆମେ ଯଦି କହିବା।
1: ଏକଦମ ଠିକ କଥା କହିଲେ। ତେବେ ଆପଣ କହିଲା ଭଳିଆ ଯଦି ଗୁରୁ ସେଇ ଭଳିଆ ଅଛନ୍ତି ତ ଶିଷ୍ୟ ମଧ୍ୟ ତାଙ୍କ ଭଳି ହିଁ ହେବେ, ତ ତାଙ୍କ ଶିକ୍ଷା ତାଙ୍କୁ ଅନୁସରଣ କରିକି ଆମେ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ଆହୁରି ବଢିଆ କରିପାରୁଛୁ, ଏଇଟା ଜାଣିକି ଶ୍ରୋତା ମାନେ ବହୁତ ଖୁସି ହଉଥିବେ। ମୋର ପ୍ରଶ୍ନ ରହିବ ଏବେ ଯେ ନୂଆ ଯୁବବାଣୀ କମ୍ପାନୀ ଗୁଡାକ ଆସିଛନ୍ତି, ସେମାନଙ୍କ କାର୍ଯ୍ୟକ୍ରମ ଆପଣ ମଧ୍ୟ ଶୁଣୁଥିବେ ଆପଣଙ୍କ ସମୟ ବାହାର କରିକି, ଆଉ ସେମାନଙ୍କ ପାଇଁ କିଛି ଉଦ୍ବୋଧନ ଦେବେ, ସେମାନଙ୍କ ପାଇଁ କିଛି ମେସେଜ ଦେବେ, ସେମାନଙ୍କୁ କିଛି ଗାଇଡ କରିବେ ଯେ ସେମାନେ ଆହୁରି କେମିତି ଶ୍ରୋତାମାନଙ୍କ ସହିତ କନେକ୍ଟ ହେଇପାରିବେ, ଆଉ ତାଙ୍କ ପ୍ରୋଗ୍ରାମକୁ ଆହୁରି କେମିତି ତାଙ୍କେ ଡେଭଲପ କରିପାରିବେ, ଯାହା ଯୋଗୁଁ କି ଯୁବମାନେ ଆଉ ଟିକେ ଗୋଟେ ପାଦ ଆଗକୁ ଯିବ।
0: ଆଡଭାଇସ୍ ତ ମୁଁ କଣ ଦେବି, ଯେହେତୁ ତମମାନେ ଆଉ ଗୋଟେ ପର ପିଢ଼ିର ପିଲା, ତ ତମମାନଙ୍କର ପ୍ରୋଗ୍ରାମ କହିବା ଦରକାର ନାହିଁ, ଆମଠୁ 100% ଭଲ ହିଁ ହେଉଛି, ତମମାନଙ୍କର ଏଡିଟିଂ ହଉ ସ୍କ୍ରିପ୍ଟିଂ ହଉ ପ୍ରତି ପ୍ରୋଗ୍ରାମ ଭଲ ହେଉଛି, ଇଭେନ ରଞ୍ଜନ ସାର ବି ଷ୍ଟାର୍ଟିଂରୁ ଆମକୁ କହିଛନ୍ତି, ଏବେ ଯୋଉ ପିଲାମାନେ ଆସିଛନ୍ତି ସେମାନେ ଏଡିଟିଂରେ ମୋର କିଛି ବି ହେଲ୍ପ ନେଉନାହାନ୍ତି, ପ୍ରୋଗ୍ରାମ ପୁରା ଠିକସେ କରୁଛନ୍ତି, ବେଶୀ ଡେଡିକେଟେଡ ଅଛନ୍ତି ସେମାନେ, ସାର୍ଙ୍କ ମୁହଁରୁ ହିଁ ଆମେ ଏ କଥା ଶୁଣିଛୁ, ଶୁଣିକିନା ବହୁତ ଖୁସି ଲାଗିଲା ଯେ ଯୁବବାଣୀ ଯାହା ହଉ ଭଲ ପିଲାମାନଙ୍କ ହାତରେ ଅଛି, ଯୁବବାଣୀ ପ୍ରୋଗ୍ରାମର କ୍ରେଜ ହିଁ ଅଲଗା, ଆମର ରେଡିଓ ଷ୍ଟେସନରେ ଅନେକ ପ୍ରୋଗ୍ରାମ ବାହାରୁଛି, ଘର ଘରଣୀ ହଉ, କୃଷି କୃଷକ ହଉ, କିମ୍ବା ଏ ଯୋଉ ଯୁବବାଣୀ ହଉ, କିଷାନ ବାଣୀ ହଉ, ବହୁତ ଗୁଡ଼ିଏ ପ୍ରୋଗ୍ରାମ ବାହାରୁଛି ଟିକି ରାଇଜ, କିନ୍ତୁ ଯୁବବାଣୀ ପ୍ରୋଗ୍ରାମର କ୍ରେଜ ଅଲଗା, ଯେହେତୁ ସେଟା ୟୁଥ ମାନଙ୍କ ପାଇଁ, ତାର କମ୍ପେରିଂ, ତାର ଗୀତ, ଯୋଉ ନାଟକ ହଉ, ଅନୁରୋଧର ଗୀତ ହଉ, ସେସବୁ ହିଁ ଅଲଗା, ଆମ ପ୍ରୋଗ୍ରାମରେ ସେସବୁ ନଥାଏ, ତ ତମମାନେ ଏବେକା ଜେନେରେସନର ପିଲା ତ ଜାଣିଛ କୋଉ ଗୀତ ଲିସନର ମାନଙ୍କୁ ଏବେ ପସନ୍ଦ ଆସିବ, କେମିତି ତମମାନେ ରୋମାଣ୍ଟିକ ୱେରେ ପ୍ରେଜେଣ୍ଟେସନ କରିବ ଯୋଉଟାକି ଶ୍ରୋତାଙ୍କ ମନକୁ ଛୁଇଁବ, ତ ସେଇ ହିସାବରେ ମୁଁ କହିବି ଯେ ଅପ୍ ଟୁ ଡେଟ୍ ରୁହ, ସୋସିଆଲ ମିଡିଆରେ ତ ଅପ୍ ଟୁ ଡେଟ୍ ରହିକି ସମସ୍ତେ ଜାଣିଛ କେମିତି ପ୍ରୋଗ୍ରାମ କଲେ ସେମାନଙ୍କୁ ଭଲ ଲାଗୁଛି, ଆଉ ପ୍ରତି ରବିବାରକୁ ତ ମେସେଜ ଆସୁଛି ଶ୍ରୋତାଙ୍କର, କଣ କମ୍ପ୍ଲେନ୍ କମ୍ପ୍ଲିମେଣ୍ଟ ସେମାନେ ଦଉଛନ୍ତି, ତାଙ୍କର କମ୍ପ୍ଲେନ୍ କୁ ଦେଖିକିନା ସେ ହିସାବରେ ନିଜକୁ ସୁଧାର, ପ୍ରୋଗ୍ରାମ ଆହୁରି ଭଲ ହବ, ସାର୍ ତ ସବୁବେଳେ ସପୋର୍ଟ କରୁଛନ୍ତି, ତମମାନେ ଯଦି ଆହୁରି କିଛି ଇନୋଭେଟିଭ ଆଇଡିଆ ଦବ ପ୍ରୋଗ୍ରାମକୁ ନୂଆ ୱେରେ କରିବା ପାଇଁ, ସାର୍ ସପୋର୍ଟ ହିଁ କରିବେ, କଣ କଲେ ଶ୍ରୋତାଙ୍କ ହାର୍ଟକୁ ଟଚ୍ କରିବ ତମେମାନେ ହିଁ ଜାଣିଛ, ତ କଣ ନୂଆଟା ଦବା ଯୋଉଟାକି ଶ୍ରୋତା ବନ୍ଧୁ ଆହୁରି ଶୁଣିବେ ପ୍ରୋଗ୍ରାମକୁ, ସେଇ ହିସାବରେ ହିଁ ମୁଁ କହିବି ଯେ ଦେଖ କଣ ଭଲ ଲାଗୁଛି ଆଜିକାଲିର ୟୁଥକୁ, ସେ ହିସାବରେ ପ୍ରୋଗ୍ରାମକୁ ଟିକେ ମୋଡିଫାଏ କର, କାହିଁକି ମାନେ ସେମ୍ ହିଁ ବାଜୁଛି ବର୍ଷ ବର୍ଷ ହେଲାଣି, ଟିକେ ଯଦି ମୋଡିଫାଏ କରିବା ଗୋଟେ କିକ୍ ଆସିବ ପ୍ରୋଗ୍ରାମରେ, ଆହୁରି ବି ଲିସନର ଜଡିତ ହେବେ ଆମ ସାଥିରେ।
1: ବହୁତ ସୁନ୍ଦର ଉପଦେଶ ଦେଲେ, ଆଉ ମୁଁ ଆଶା କରୁଛି ଆମର ଯୁବବାଣୀ କାର୍ଯ୍ୟକ୍ରମ କରୁଥିବା ସମସ୍ତ କମ୍ପାନୀ

0: ତାହେଲେ ଭାଇ, ଜେନେରେସନ ଅନୁସାରେ ତ କେତେ କ'ଣ ବଦଳି ଯାଉଛି?
1: ଆଉ ହଁ, ଜେନେରେସନ ଅନୁସାରେ ଯୁବବାଣୀ ମଧ୍ୟ ବହୁତ ବଦଳିଛି, ଏଇଟା ଆଜି ଶିଳ୍ପା ଭଉଣୀ ସହିତ କଥା ହେଇକି ଜଣାପଡ଼ିଲା।
0: ହଁ, ଠିକ୍ କଥା କହିଲ ଭାଇ। ତାଙ୍କ ସମୟର ସେଇ ଶ୍ରୋତାମାନଙ୍କର କଥା ଆଉ ତାଙ୍କ ସମୟର କାର୍ଯ୍ୟକ୍ରମ ସତରେ ଭାଇ ଭାରି ନିଆରା ଲାଗିଲା।
1: ତେବେ ସ୍ମୃତି, ଆଜି ଶିଳ୍ପା ଭଉଣୀଙ୍କ ସହିତ କଥା ହେଇକି ଯୁବବାଣୀର ଅତୀତ ବିଷୟରେ ବହୁତ କିଛି ଜାଣିଗଲା।
0: ହେଲେ ଭାଇ, ମଝିରେ ତ ତମେ କାଇଁ ଦେଖାଯାଉନଥିଲ, ଆଉ ତମ ମୁହଁ ବି ପୁରା କଳା ପଡ଼ିଯାଇଛି, କୁଆଡେ ଯାଇଥିଲ ନା କ'ଣ?
1: ମୁହଁ କଳା ପଡ଼ିଯାଇଛି?
0: ହଁ,
1: ଆଚ୍ଛା, ଯାଇଥିଲି ଗୋଆ ବିଚ୍ ଯାଇଥିଲି।
0: ଆରେ ବା, ଗୋଆ ବିଚ୍?
1: ଆରେ ଆରେ, ନାଇଁ, ମୁଁ ଗୋଆ ବିଚ୍ ଯାଇନଥିଲି। ଆକ୍ଚୁଆଲି ମଝିରେ ମୋର ଗୋଟେ ଅଫିସିଆଲ କାମ ଥିଲା, ତ ମୁଁ ଯାଇଥିଲି ରାଜସ୍ଥାନ।
0: ଆରେ ରାଜସ୍ଥାନ ତ ଯାଇଥିଲ, ଯେ ରାଜସ୍ଥାନର କୋଉ ଜାଗାକୁ ଯାଇଥିଲ?
1: ତମେ ଗେସ୍ କର, ରାଜସ୍ଥାନର କ'ଣ ଏମିତି ଫେମସ୍ ଜାଗା ଯୋଉଟାକି ତମେ କୁଇଜ୍ରେ ବି ପଢ଼ିଛ, ବହିରେ ବି ପଢ଼ିଛ, ଆଉ ଭୂଗୋଳରେ ବି ପଢ଼ିଛ?
0: ହଁ, ରାଜସ୍ଥାନର ଗୋଟେ ଜାଗା ଅଛି ଯାହାକୁ ଗୋଲାପି ସହର ବୋଲି କୁହାଯାଉଛି, ହଁ ନା?
1: ଆହା, ଜାଣିଦେଲ?
0: ଆରେ ମୁଁ କେମିତି ଜାଣିବିନି। ଆଚ୍ଛା, ତାହେଲେ ପିଙ୍କ ସିଟି ଜୟପୁରକୁ ଯାଇଥିଲ। ହେଲେ ଭାଇ, ତମେ ତ ଜୟପୁର ଯାଇଥିଲ ଗୋଲାପି ସହର,
1: ଯାଇଥିଲି,
0: ସେଇଠି ତ ବୁଲାବୁଲି କରିଥିବ। ତାହେଲେ ଆଜିର ଜାଣିବା କଥାରେ ଗୋଲାପି ସହର ଜୟପୁର ବିଷୟରେ କୁହ।
1: ଆରେ ବା, ଠିକ୍ ଅଛି। ତମେ ଜାଣିଛ, ଆମର ଯେଉଁ ରାଜସ୍ଥାନ ଅଛି ସେଟା ଭାରତର ପଶ୍ଚିମ ଅଞ୍ଚଳରେ ଅବସ୍ଥିତ, ଆଉ ତାର ଐତିହ୍ୟ, ସଂସ୍କୃତି, ପରମ୍ପରା ଆଉ ରାଜପୁତମାନଙ୍କର ବୀରତା ପାଇଁ ରାଜସ୍ଥାନ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଆଉ ଏହି ରାଜ୍ୟର ରାଜଧାନୀ ହେଉଛି
0: ଜୟପୁର,
1: ଆଉ ତାକୁ ପିଙ୍କ ସିଟି ବା ଗୋଲାପି ସହର ମଧ୍ୟ କୁହାଯାଏ।
0: ହେଲେ ଭାଇ, ତାକୁ ଗୋଲାପି ସହର ବୋଲିକି କାହିଁକି କୁହାଯାଏ? ସତରେ କ'ଣ ସେ ସହର ପୁରା ଗୋଲାପି ହେଇକି ଥାଏ?
1: ହଁ ସ୍ମୃତି, ପୁରା ସହରଟା ଗୋଲାପି, ଇଭେନ୍ ସେଇଠର ରାସ୍ତା ଯାକ ଅଛି ସେଗୁଡ଼ା ବି ଗୋଲାପି, ସେଇଠର ଫଳ ଗୁଡ଼ା ବି ଗୋଲାପି, ଆଉ ମଣିଷମାନେ ବି ଗୋଲାପି ଦୁଶନ୍ତି।
0: ହଁ,
1: ଆରେ ଆରେ ଆରେ, ନାଇଁ ନାଇଁ, ମଜାକ କରୁଛି। ଶୁଣ, ସେଇଠିକାର ଅଧିକାଂଶ ସହରର ଯେଉଁ ଭବନ ଗୁଡ଼ାକ ଅଛି ନା କି, ତାକୁ ଗୋଲାପି ରଙ୍ଗରେ ରଙ୍ଗାଯାଇଛି, ସେଇଥିପାଇଁ ଯଦି ତମେ ଦୂରରୁ ଦେଖିବ ତ ତମକୁ ଗୋଲାପି ସହର ଭଳି ଲାଗିବ।
0: ଆଚ୍ଛା ଭାଇ, ଏବେ ମୁଁ ଜାଣିଲି, ଗୋଲାପି ରଙ୍ଗ ହେଉଛି ଆତିଥ୍ୟ ଆଉ ସ୍ନେହର ପ୍ରତୀକ ହୋଇଥିବାରୁ ଜୟପୁର ସହରକୁ ଏଇ ଗୋଲାପି ରଙ୍ଗରେ ସଜା ଯାଇଛି।
1: ଠିକ୍ କଥା ସ୍ମୃତି।

0: ହେଲେ ଭାଇ, ମୁଁ ତ ତୁମର ସୋସିଆଲ ମିଡ଼ିଆରେ ଦେଖିଲି ତୁମେ ଗୋଟେ ପାହାଡ଼ ଉପରେ ଠିଆ ହେଇକି ଫଟୋ କାଢ଼ିଥିଲ, ହେଲେ ରାଜସ୍ଥାନରେ ପାହାଡ଼ କୋଉଠୁ ଆସିଲା?
1: ଦେଖ, ରାଜସ୍ଥାନ ଗଲି ଆଉ ଗରମରେ ମୋର ଅବସ୍ଥା ଖରାପ ହେଇଯାଇଥିଲା, ତ ମୋତେ ଲାଗିଲା ଚାଲ ଟିକେ ଜନ୍ନତ ଆଡ଼େ ବୁଲିକି ଆସିବା। ତ ମୁଁ ଭାବିଲି ମେଘାଳୟ ଆଡ଼େ ଯିବା ପାଇଁ, ଆମର ନର୍ଥ ଇଷ୍ଟ।
0: ଆଚ୍ଛା, ଆମର ନର୍ଥ ଇଷ୍ଟ?
1: ହଁ, ନର୍ଥ ଇଷ୍ଟ। ନର୍ଥ ଇଷ୍ଟରେ ମୁଁ ଯାଇଥିଲି ଚେରାପୁଞ୍ଜୀ। ଚେରାପୁଞ୍ଜୀ ହେଉଛି ଭାରତର ଗୋଟେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଆଉ ପୃଥିବୀର ସର୍ବାଧିକ ବର୍ଷା ପ୍ରବଣ ଅଞ୍ଚଳମାନଙ୍କ ମଧ୍ୟରୁ ଗୋଟେ।
0: ଆଚ୍ଛା, ତାହେଲେ ଏଠି ଗରମ ହେଇକି ସେଠି ଥଣ୍ଡା ହେଇଗଲ?
1: ହଁ, ସେଇଭଳିଆ କିଛି।
0: ହେଲେ ଭାଇ, ଚେରାପୁଞ୍ଜୀରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ବଡ଼ ବଡ଼ ପାହାଡ଼ ଆଉ ସବୁଜ ଜଙ୍ଗଲ, ଝରଣା ସବୁ ଦେଖିଲ?
1: ହଁ, ସବୁ ତ ଦେଖିପାରିଲିନି। ହଁ, ସମସ୍ତଙ୍କ ମଧ୍ୟରୁ ଗୋଟେ ଗୋଟେ ଜାଗା ଯାଇଥିଲି। ହଁ ସ୍ମୃତି, ସେଥିପାଇଁ ତ ଚେରାପୁଞ୍ଜୀର ଅନ୍ୟ ନାମ ସହରା।
0: ହେଲେ ଭାଇ, ଚେରାପୁଞ୍ଜୀରେ ପୃଥିବୀର ସବୁଠୁ ଅଧିକ ବର୍ଷା ହେଉଛି?
1: ହଁ ସ୍ମୃତି, ବର୍ଷା ଋତୁ ବା ମନସୁନ ସମୟରେ ଏଇଠି ଅବିରତ ବର୍ଷା ହୁଏ ଆଉ ପାହାଡ଼ ଗୁଡ଼ିକ ସବୁବେଳେ ମେଘ ଦ୍ୱାରା ଢାଙ୍କି ହେଇକି ଥାନ୍ତି। ଚେରାପୁଞ୍ଜୀରେ ମୁଁ ଆଉ ଗୋଟେ ଝରଣା ଯାଇଥିଲି, ନହ କାଲିକାଇ। ଏହି ଝରଣା ସେଇଠି ବିଶେଷ ଭାବେ ପରିଚିତ। ଏହା ହେଉଛି ଭାରତର ସବୁଠାରୁ ଉଚ୍ଚ ଝରଣାମାନଙ୍କ ମଧ୍ୟରୁ ଗୋଟିଏ। ଏଠାରେ ଥିବା ଗୁହା, ଜୀବନ୍ତ ମୂଳ ସେତୁ ଆଉ ସବୁଜ ଉପତ୍ୟକା ପର୍ଯ୍ୟଟକମାନଙ୍କୁ ବହୁତ ମାତ୍ରାରେ ଆକର୍ଷିତ କରେ।
0: ହେଲେ ଭାଇ, ପ୍ରକୃତି ପ୍ରେମୀ ଆଉ ପର୍ଯ୍ୟଟକମାନଙ୍କ ପାଇଁ ଏ ଚେରାପୁଞ୍ଜି ହେଉଛି ଗୋଟେ ସ୍ୱର୍ଗ ସମାନ।

0: ଠିକ୍ କଥା କହିଲ ସ୍ମୃତି। ଦେଖ ସମୟ ଜଣାପଡ଼ିଲାନି, ଗାଁ ବୁଲି ବୁଲି କେତେ କଥା ହେଇଗଲୁ, ତେବେ କାର୍ଯ୍ୟକ୍ରମକୁ ଶେଷ କରିବା।
1: ହେଲେ ଭାଇ କାର୍ଯ୍ୟକ୍ରମ ତ ଶେଷ କରିବା, କିନ୍ତୁ ଯିବା ପୂର୍ବରୁ ଆଗାମୀକାଲିର ଆକର୍ଷଣଟା ଜାଣି ରଖିବା।
0: ତେବେ ଶ୍ରୋତାବନ୍ଧୁ, ଆଗାମୀକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ରହିଛି ହ୍ୟାଲୋ ସ୍ପନ୍ଦନ ଫୋନ୍ ଇନ୍। ଏଥିରେ ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଏଥିପାଇଁ ଆପଣ ଫୋନ୍ କରିପାରିବେ ଏହି ନମ୍ବରରେ
1: 06854230690। ହେଲେ ଭାଇ ପଳେଇଯିବ?
0: ହଁ ଦିନେ ନା ଦିନେ ସମସ୍ତଙ୍କୁ ତ ଯିବାର ଥିବ।
1: ଆରେ ଏମିତି କ'ଣ କହୁଛ?
0: ଆରେ ଯଦି ମୁଁ ଯିବିନି ଆଉ ଥରେ ଆସିବି କେମିତି, ହଁ କି ନାଇଁ?
1: ହଁ ଠିକ୍ କଥା କହିଲ।
0: ଆଉ ଆମେ ମଧ୍ୟ ଆଜିର କାର୍ଯ୍ୟକ୍ରମରୁ ଯଦି ଯିବାନି ଆସିବା କେମିତି? ତେବେ ଶ୍ରୋତାବନ୍ଧୁ, ଆଜିର ସମ୍ଭାର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ।
1: ତେବେ ପୁଣି ମିଶିବା ଆଉ ଏକ ସୁନେଲି ସନ୍ଧ୍ୟାରେ।
0: ଆଜି ଥିଲୁ ଆମେ ଦୁହେଁ, ମୁଁ ପ୍ରତୀକ ଶର୍ମା
1: ଆଉ ମୁଁ ସ୍ମୃତିମୟୀ ପାଣିଗ୍ରାହୀ।
0: ନମସ୍କାର।
2: ଶୁଣିଲି ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜନ। ଏହି କ୍ରମରେ ହ୍ୟାଲୋ ସାରଦା ଲଖୱା ଗୀତ ଉପସ୍ଥାପନା କରୁଛନ୍ତି ମନୋଜ କୁମାର ପାତ୍ର ଏବଂ ସନ୍ତୋଷୀ ଆଚାରୀ।

0: ଚାଷ ବୋଲେ ତ କାହାର ଖାଇ କହିବି ସେ ମୁଁ ଚାଷ ପିନି ସେଟା ଖାଇଟା ମୁଇଁ ସମଝି ନ ପାରିଲି ବାବୁ ମୁଇଁ ସେ ମହାପୁରକେ
1: ସେଟା ନ ଜାନୁ
0: ନାଇଁ ନ ଜାନି
1: ବାବୁ ସେଟା ନାଇଁ ତୁ ଚୁନ୍ ତ କହିଦେବି ଏବେ ଆମେ ଦାନ ବୁଲୁନି କି ନାଇଁ ଦାନ ଚାଷ କଲୁନି ମାଣ୍ଡିଆ ବୁଲୁନି କି ନାଇଁ ମାଣ୍ଡିଆ ଚାଷ କଲୁନି ଏବେ ମୁଁ ମାଛିକି ମିଶ ଦରବାର ଆଡ଼େ ବୁନ୍ ଦେବାର
0: ଚିଙ୍ଗି
1: ଶୁଖୁଆ କେମିତି ଚାଷ କଲାଇନି
0: ସେଟା ବୋଲେ ତାର କାଇଟା ବୋଲେ
1: ତୋ ସାରୁ କାନ୍ଦାର ଶୁଣ ମୁଁ କହିଦେବି ସେଟା ନାଇଁ କି ଖାଇ ସେ ଡଙ୍ଗର ମନକେ କଷବାଇ ଡୋଲ ପାରା ଡାକ୍ତର କଷବାଇ ସେ ଚିଙ୍ଗିକେ ନେଇକରି ବୁନ୍ ଦେବା
0: ଡଙ୍ଗରେ
1: କଷି କରି ବୁନ୍ଲେ ନାଇଁ ମୁଁ ତ ବୈଶା
0: କରିଲେ
1: ସେଟା କେମିତି ହେଇଛି ବୋଲେ ଏବେ ରକମ ରକମର ମୁଁ ମାଛି ମାନେ ଅଛତ ଆମର ଯେନ୍ ବନ ଭିତରେ ଅଛତ ସେ ମୁଁ ମାଛି ମିଶା ଆମେ ତାସ କରିଛି ମାତ୍ର ନାଇଁ ତାଙ୍କୁ ପୋଷି ନୁହେଁ ସେମାନେ ଆମର ପୋଷା ନ ମାନତ ହେଲେ ସେମାନେ କାଇଟା କହନ୍ତି ଯଦି ସେ ମୁଁ ପେନା ବାନ୍ଧରି ଭାଇ ସେଟା କାକା ଆମେ ଆଣିକରି ସେଟା ବିକିବାର ଅଛି ନଇଲେ ଆମେ ଯଦି ତାସ କରୁ ବୋଲି କେନ୍ଦ୍ରଟା ସେ ଗୋଟେ ରକମ ମୁଁ ମାଛି କେତେ ରକମର ମୁଁ ମାଛି ଆଛତ ସେଟା ସେ ଡାବା ଗୋଟେ ଆମକେ ସେ ସରକାର ଲୋକ ଡାବା ଦେବା ନହେଲେ ଆମେ ତିଆରି କରିଲେ ଫେରି ହେଇଛି ସେଟା କାଇଟା ବୋଲେ ନେଇକରି ଟାଣ ଟାଣ ଲଗା ଆମେ ବସାଇବାର ଅଛେ କୋନ୍ତି ଫୁଲ ଅଛେ କୋନ୍ତି ଫଲ ଗଛ ମାନେ ଅଛେ ଫୁଲ ଯେମିତି ଫୁଟିଛି ସେ ଲଗ ନେଇକରି ବସାଇଲେ ସେଠି ଗୋଟେ ରାଣୀ ମୁଁ ମାଛି ଗୋଟେ ରହିଛି ଗୋଟେ ଗୋଟେ ଡାବା ତାନେ ଗୋଟେ ଗୋଟେ ରାଣୀ ମୁଁ ମାଛି ରେ ଭାଇ ତାର ସଙ୍ଗେ ନେଇକି ଆର ଜବର ମୁଁ ମାଛି ମନ ରେ ଭାଇ ସେ ମନ ସେ ରାଣୀ ମୁଁ ମାଛି ଯେମିତି ରହିଛି ବୋଲେ ସେଟା ଆଇସି ସେ ମୁଁ ମାଛି ମନ ଖାଇଟା କର ଭାଇ କଣ କଣ ବାଟେ ଉଡି ବୁଲି କରି କଣ କଣ ବାଟେ ଯାଇକରି ସେମାନେ ସେ ମୁଁ ମୁଁ ଚିକେନ ସେଟା ସେମାନେ ଆନ ଭାଇ ଫୁଲ ମନ ତାନ ସେଟା ଆଣିକରି ଏତେ ଜମାଇ ଭାଇ ମାତ୍ର ସେଟା ଭଲ କଥା ଏଟା ଗୋଟେ ଲାଭ ଜନକ ତାସ ଏବେ ଆମେ ବିନ ବିନ ତାସ କଲୁ ନାଇଁ କି ସେ ଭିତରେ ଏଟା ଗୋଟେ ଛାଡ଼ି ଦେଇପାର ଛାଡ଼ି ଦେଲେ ଏଟା ମିଶା ଗୋଟେ ଦୁଇ ପଇସା ଆମକେ କଥାବାର୍ତ୍ତା ନେଉନି ଦେଖ ଫୋନ ମନ କେଟ ଲାଭେ ହ୍ୟାଲୋ ସାର୍ ଦେଲା ଗୀତ
2: ଜୁହାର ଲାଗ ମାମା
1: ଜୁହାର ଜୁହାର କିଏ କହିଲା ସିନି ବାବୁ କୁହନ୍ତି କହିଲା ସିନି
2: ଆଜି ଦେଇଦେବେ ଜେନା ପୁରା ତତଲା ସ୍ତର ଖରା ପୁରା ପରିଚ୍ଛନ୍ନ ହେଇଯାଉଛେ ପୁରା ଗ୍ରୀଷ୍ମ କାଳ ଯେମିତି ଲହରୀ ଜାରି ରହିଛେ ଏଇ ଲହରୀ ଗୁଟେ କଣ କରିଦେଲେ ପାନି ମାରିଦେଲା ଝାଣି ଗୁଟେ ଗୀତରେ ମାରିଦେଲେ ଏବଂ ନାନୀ କିଏ ଦାଦା ତୁମର ପ୍ରସାଦ କିଏ ଦେଟିକେ
1: ବାବୁ ତୁମର ଗୀତ ଶୁଣାଇ ଦେବୁ ଏମିତି ଫୋନ କରିଥିଲ।

0: ହ୍ୟାଲୋ
1: ସାର୍ ଦଲାବ ଅଗିତ
0: ହଁ ଆଜ୍ଞା ନମସ୍କାର
1: ଜୁହାର ଜୁହାର କିଏ କହିଲେ ଆସିନି ବାବୁ କୁହନ୍ତିନି କହିଲେ ଆସିନି
0: ମୁଇଁ ସୁବଲ କୁମାର ସାହୁ କହୁଥିଲି ଗ୍ରାମ ପୋଷ୍ଟ ପହଣ୍ଡି ଭାଇ ବିଜେପୁର ଜିଲ୍ଲା ବର୍ଗରୁ ଆଜ୍ଞା
1: ଭଲ ଅଛ ସୁବଲ ବାବୁ
0: ମୁଁ ତ ଭଲ ଅଛି ଆଜ୍ଞା ଆପଣ ମାନେ କେନ୍ତା ଅଛନ୍
1: ଆମେ ତମର ଧର ଭଲ ଅଛୁ ତମର ଔଷଧ ପତ୍ର ଖାଇକରି ଆରି ଡୁଲ ଅଛୁ
0: ଧନ୍ୟବାଦ ଆଜ୍ଞା ସେଇଟା ତ ଆଜ୍ଞା
2: ହେଲେ ଜୁହାର ଲାଗ ବାବୁ
0: ହଁ ଜୁହାର ଜୁହାର ଜୁହାର ନାନୀ
2: କେମିତି ନିମାନ ଅଛ କି
0: ଆମେ ବଢିଆ ଅଛୁ ନାନୀ ଆପଣ ମାନେ କେନ୍ତା ଅଛନ୍
2: ଆମେ ବି ବଢିଆ ଅଛୁ ଆରି କାଇଟା ହେଲେ କି ଶୁଣବା କାଜେ ମନ କଲା ଚାଷ
0: ଆଜି ଗୀତ ଗୋଟେ ଦେଇଦେବି ଆପଣଙ୍କର ଦେଶିଆ ଭାଷାର କୋରାପୁଟିଆ ଗୀତ ମୟୂରା ଦାଦା
1: ଶୁଣାଇ ଦେବୁ ଏମିତି ମୟୂରା ଦାଦା ଗୀତ ଶୁଣିତେ ଟୋକି ମନକେ ନାଚ ନାଚାଇତେରା।

କ୍ରମରେ ମୋହିତ ଚୌହାନଙ୍କ କଣ୍ଠରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ବନ୍ଧୁ, ଏ ଥିଲା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବର୍ତ୍ତମାନ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା। ବନ୍ଦନା ଶୁଣିବେ ସକାଳ 6:05 ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ସାଧନା ଦାସ, ବେଣୁଧର ସୁବୁଦ୍ଧି, ମିତାଲି ଚିନାରା ଏବଂ ରାଖାଲ ଚନ୍ଦ୍ର ମହାନ୍ତି। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ ସକାଳ 6:25। ସକାଳ 6:45 ରିଞ୍ଜୋଡ଼ି କ୍ରମରେ ଶୁଣିବେ କନ୍ଧ ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ପ୍ରଫୁଲ୍ଲ କୁମାର ସାର୍କା ଏବଂ ସାଥୀ। ସକାଳ 7:25 ଗବାକ୍ଷ କାର୍ଯ୍ୟକ୍ରମ ଶୁଣିବେ, ଏଥିରେ ବିଷୟ ରହିଛି ସଂଯମତା। ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ଡାଏଲ ଆକାଶବାଣୀ ପ୍ରଚାର କରିବୁ ସକାଳ 9:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ସକାଳ 10:05। ଦିନ 11:00 ପ୍ରଚାର କରିବୁ ନାଟକ ଭେଳିକି, ରଚନା ଡକ୍ଟର ଅଶୋକ ତ୍ରିପାଠୀ, ପ୍ରଯୋଜନା ଗୌରୀଚନ୍ଦ୍ର ତ୍ରିପାଠୀ। ଲୋକଗୀତ କ୍ରମରେ ଶୁଣିବେ ଦାସକାଠିଆ, ପରିବେଷଣ କରିବେ ରାମହରି ପାଢ଼ୀ ଏବଂ ରବିନାରାୟଣ ଶତପଥୀ। ଦିନ 12:30 ଶୁଣିବେ ସବୁରା ଭାଷାର କାର୍ଯ୍ୟକ୍ରମ ତାର୍ଭା। ଦିନ 1:20 ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହ୍ୟାଲୋ ସଙ୍ଗିନୀ, ଏଥିରେ ବିଷୟ ରହିଛି ବସି ଖାଇଲେ ନଈ ବାଲି ସରେ। ଅପରାହ୍ନ 5:00 ଯୁବବଣୀ କାର୍ଯ୍ୟକ୍ରମରେ ଶୁଣିବେ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ, ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଚୈତିଚନ୍ଦ୍ର ପ୍ରଚାର କରିବୁ ଅପରାହ୍ନ 5:30, ଏଥିରେ ଶୁଣିବେ ଖରାଦିନିଆ ଦନା ଦାସ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ସୂଚନା ବିରତି ପରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛୁ ଆମ କାର୍ଯ୍ୟକ୍ରମକୁ। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରର କେତୋଟି ଗୀତ। ପ୍ରଥମେ ଶୁଣିବା କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ ଗାଇଥିବା ଦିଲ୍ ହେ ତୁମାରା କଥା ଚିତ୍ରରୁ ଏହି ଗୀତଟି। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତି ଗାଇଥିବା ବାଦଲ କଥାଚିତ୍ରରୁ ଏହି ଗୀତଟି। ଗୀତିକାର ସମୀର, ସଙ୍ଗୀତରେ ସଜାଇଛନ୍ତି ଅନୁ ମଲ୍ଲିକ।

ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଭାଗ।

କର୍ଦ୍ଦମ ଋଷି ଦେବହୂତିଙ୍କ ସହିତ ଶହେ ବର୍ଷ ସହବାସ କରିବା ପରେ ତାଙ୍କର ନଅ କନ୍ୟା ଜାତ ହେଲେ। ସେମାନଙ୍କୁ ସେ ମରିଚି ଆଦି ନଅ ଋଷିଙ୍କୁ ବିବାହ ଦେଲେ। ତାପରେ କର୍ଦ୍ଦମଙ୍କ ଉରସରୁ ଓ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେଲେ ସ୍ୱୟଂ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଭାଗ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମ। କିଛି ବିଜ୍ଞାପନ ପରେ ସନ୍ଧ୍ୟା 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ। ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନାରେ ଅଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ବିଦ୍ୟା ଅଟଇ ମହାଧନ ବାଳକେ କରେ ଉପାର୍ଜନ, ଏକଥା ଆମେ ସମସ୍ତେ କହିଥିବାର ଶୁଣିଥାଉ। ପ୍ରକୃତରେ ପାଠ ପଢ଼ିଲେ ଆମେ ଅନେକ କଥା ଜାଣିପାରିବା, ଶିଖିନଥିବା କଥା ମଧ୍ୟ ଆମେ ପାଠ ପଢ଼ିବା ଦ୍ୱାରା ଶିଖିପାରିଥାଉ। ତେବେ ଯେତେ ଅଧିକ ଆମେ ପଢ଼ିବା ସେତେ ଆମର ଜାଣିବାର ଆଗ୍ରହ ବଢ଼ିବ। ବିଦ୍ୟା ହେଉଛି ଅମୂଲ୍ୟ, ବିଦ୍ୟାକୁ ଆମେ କାହା ସହିତ ତୁଳନା କରିପାରିବା ନାହିଁ। ସମାଜ ଓ ସଭ୍ୟତାର ଅଗ୍ରଗତି ବିଭିନ୍ନ ସ୍ତର ଦେଇ ସଂଗଠିତ ହୋଇଛି। ବିକାଶର ଆଧାର ଓ ପ୍ରେରକ କେବେ କୃଷି, କେବେ ଶିଳ୍ପ, ତ କେବେ ଆଉ କିଛି ହୋଇଥିବା ବେଳେ ବର୍ତ୍ତମାନ ଆମେ ପହଞ୍ଚିଛେ ଜ୍ଞାନଭିତ୍ତିକ ସମାଜ ବ୍ୟବସ୍ଥାରେ। ଜ୍ଞାନ ହିଁ ବର୍ତ୍ତମାନ ପ୍ରଗତିର ମୂଳ ପୁଞ୍ଜି। ଯାହା ପାଖରେ ଜ୍ଞାନ ଅଛି ତା ପାଖରେ ସବୁ ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟା ହିଁ କରିପାରିବ ବ୍ୟକ୍ତିକୁ ବିଶ୍ୱ ବିଜୟୀ। ଜ୍ଞାନକୁ ଗ୍ରହଣ କରିବା ହିଁ ବିଦ୍ୟାର ମୂଳ ଲକ୍ଷ୍ୟ। ଜଣେ ଜ୍ଞାନ ହାସଲ କଲେ ବାସ୍ତବରେ ସେ ନିଜର ଅଜ୍ଞାନତାକୁ ବେଶୀ ଚିହ୍ନିପାରେ। ଯେଉଁ ଜ୍ଞାନ ଅଜ୍ଞାନତାକୁ ଦେଖାଇପାରେ ଏବଂ ତାର ବିକାଶ ପାଇଁ ସଶକ୍ତ ଓ ସକ୍ଷମ କରାଏ ତାହା ହିଁ ଅସଲ ଜ୍ଞାନ, ଏବଂ ଏହି ଜ୍ଞାନ ପ୍ରାପ୍ତି ପରେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଘଟେ। ତେଣୁ ସମସ୍ତେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା। ତେବେ ଖାଲି ଯେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା ତାହା ନୁହଁ, ତା ସହିତ ନିଜେ ନିଜ ଶରୀରର ଯତ୍ନ ନେବା ଆଉ ଆଖପାଖକୁ ସଫା ସୁତୁରା ବି ରଖିବା ଦରକାର। କହିବା କଥା ହେଲା ସ୍ୱଚ୍ଛତା ପ୍ରତି ବି ଧ୍ୟାନ ଦେବା। ତେବେ ଆଜି ଆସନ୍ତୁ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ ଏ ସମ୍ପର୍କରେ କଥା ହେବା ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କ ସହିତ।
1: ସାର୍ ନମସ୍କାର।
2: ନମସ୍କାର ମ୍ୟାଡମ୍,
1: କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ସାର୍।
2: ଧନ୍ୟବାଦ ମ୍ୟାଡମ୍।
0: ତ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ?
2: ବର୍ତ୍ତମାନ ସମୟରେ ଏଇଟା ବହୁତ ଜରୁରୀ ହେଇଯାଇଛି। ସମସ୍ତେ ସ୍ୱଚ୍ଛ ପରିବେଶରେ ଯଦି ସମସ୍ତେ ନ ବଢ଼ିବେ ତାହେଲେ ନିଶ୍ଚିତ ଭାବେ ସେମାନେ ବିଭିନ୍ନ ପ୍ରକାର ରୋଗ ବୈରାଗ ଭିତରେ ଗତି କରିବେ। ଏଇଟା ପିଲାବେଳୁ ଆମ ଘରେ ଆମର ପିତାମାତା ଶିଖିଥାନ୍ତି, ପରବର୍ତ୍ତୀ ସମୟରେ ଆମେ ଏହାକୁ ଶିଖିଗଲା ପରେ ଆମ ନିଜ ଜୀବନରେ ଆମେ ଏହାକୁ ପ୍ରୟୋଗ କରୁ। ତା ସହିତ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ନିୟମିତ ଭାବେ ପିଲାମାନଙ୍କୁ ଏହି ସ୍ୱଚ୍ଛତା ବିଷୟରେ ଶିକ୍ଷା ଦିଆଯାଉଛି। ଯେଉଁ ରୋଗ ଜୀବାଣୁ ହୁଅନ୍ତି ପାଣି ଜମିବା ଦ୍ୱାରା, ମାନେ କୋଉଠି ମଳମୂତ୍ର ଜମିବା ଦ୍ୱାରା ଯେଉଁ ରୋଗ ଜୀବାଣୁ ଆମ ଶରୀରକୁ ପଳେଇ ଆସନ୍ତି ତାହା ଆଉ ଆସିପାରିବ ନାହିଁ। ଯୋଉଟା ଆମେ କରୋନା ସମୟରେ ଆପଣ ଦେଖିଥିବେ ମ୍ୟାଡମ୍, ଯେମିତିକି ଆମେ ସ୍ୱଚ୍ଛତାକୁ ମୁଖ୍ୟ ଭାବରେ ସେଠି ଗ୍ରହଣ କରାଯାଇଥିଲା। ଆମର ସ୍ୱଚ୍ଛତା ଯଦି ଆମେ କ୍ଲିନ୍ ରହିବା ତାହେଲେ ଆମକୁ କରୋନା ଜୀବାଣୁ ଆସିବ ନାହିଁ, ଆମ ପାଖକୁ ଆସିବ ନାହିଁ। ତେଣୁ

0: ଏହି ପରିପ୍ରେକ୍ଷୀରେ ମୁଁ କହିବି ଶାରୀରିକ ଏବଂ ମାନସିକ ସହିତ ପରିବେଶକୁ ସଫା ରଖିବାକୁ ମୁଁ ସ୍ୱଚ୍ଛତା ବୋଲି ବୁଝେ।
1: ସାର୍ ଆପଣ ଯୋଉ ସ୍କୁଲରେ ପାଠ ପଢ଼ାଉଛନ୍ତି ପିଲାଙ୍କୁ, ସେଇଠି ସ୍ୱଚ୍ଛତା ବିଷୟରେ କେମିତି କଣ ବୁଝାଉଛନ୍ତି, ତାପରେ ସ୍ୱଚ୍ଛତା ପାଇଁ କି କଣ ସବୁ ମାନେ ସେମାନଙ୍କୁ ଶିକ୍ଷା ଦିଆଯାଉଛି, ପ୍ରକୃତରେ କଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଦରକାର କି?
0: ମ୍ୟାଡାମ ନିଶ୍ଚିତ ଭାବେ ପିଲାମାନଙ୍କର ପରିବାର ପରେ ସେମାନେ ବିଦ୍ୟାଳୟକୁ ଆସନ୍ତି, ଯୋଉଟାକି ତାଙ୍କର ଶିକ୍ଷଣ ଯୋଉ କାର୍ଯ୍ୟକ୍ରମ ତାଙ୍କର ଆରମ୍ଭ ହୁଏ, ଜୀବନ ଆରମ୍ଭ ହୁଏ ସେଇ ବିଦ୍ୟାଳୟ ହିଁ ଆରମ୍ଭ ହୁଏ। ତେଣୁ ପ୍ରାଥମିକ ସ୍ତରରୁ ଯଦି ପିଲାଟି ପରିବେଶକୁ ସଫା ରଖିବା, ସ୍ୱଚ୍ଛତା ବିଷୟରେ କିଛି ଜାଣିବ, ନିଶ୍ଚିତ ଭାବେ ପରବର୍ତ୍ତୀ ସମୟରେ ସେ ତାଙ୍କୁ ଆମର କାର୍ଯ୍ୟକାରୀ କରିବ ଏବଂ ନିଜେ ସଫା ସୁତରା ରହିବା ସହିତ ଆମ ପରିବେଶକୁ ସଫା ସୁତରା ରଖିବ, ଯାହାଦ୍ୱାରା ଆମେ ସୁରକ୍ଷିତ ରହିପାରିବା ଏବଂ ମାନବ ସମାଜ ବହୁତ ଦିନ ବଞ୍ଚି ରହିପାରିବ। ତେଣୁ ଏହି ବିଷୟକୁ ବିଶେଷ ଭାବରେ ବିଭିନ୍ନ ପୁସ୍ତକ ମାଧ୍ୟମରେ ଦିଆଯାଇଛି ବିଦ୍ୟାଳୟରେ ପାଠ୍ୟକ୍ରମରେ, ତା ସହିତ ଆମର ନିୟମିତ ସାପ୍ତାହିକ କାର୍ଯ୍ୟକ୍ରମ ସବୁ ରହୁଛି। ବିଦ୍ୟାଳୟ ସ୍ତରୀୟ ଯୋଉ ପିଲାମାନଙ୍କର ମନ୍ତ୍ରୀମଣ୍ଡଳ କରାଯାଇଛି, ସେଥିରେ ବିଭିନ୍ନ ପ୍ରକାରର ସ୍ୱଚ୍ଛତା ଉପରେ ଅଭିଭାଷଣ କାର୍ଯ୍ୟକ୍ରମ ରହୁଛି, ଡିବେଟ୍ କମ୍ପିଟିସନ ଯୋଉଟା ଆମର କହୁଛନ୍ତି, ତା ସହିତ ପିଲାମାନଙ୍କୁ କୁଇଜ୍ କମ୍ପିଟିସନ କରୁଛୁ, ଚିତ୍ରାଙ୍କନ ପ୍ରତିଯୋଗିତା କରୁଛୁ ଏବଂ ପ୍ରତ୍ୟେକ ଶନିବାର ପ୍ରେୟାର କ୍ଲାସରେ ନିୟମିତ ଭାବେ ତାଙ୍କର ଶାରୀରିକ ଭାବେ ସୁସ୍ଥ ଅଛନ୍ତି ନା ନାହିଁ, ପରିଷ୍କାର ଅଛନ୍ତି ନା ନାହିଁ, ତାଙ୍କର କପଡ଼ା ସଫା ଅଛି ନା ନାହିଁ, ତାଙ୍କର ନଖ ଯୋଉ ଚୁଟି ତାଙ୍କର ଠିକ୍ଠାକ୍ କଟା ହେଇଛି ନା ନାହିଁ, କାଟିଛନ୍ତି ନା ନାହିଁ, ତେଣୁ ଏ ମଧ୍ୟ ଶ୍ରେଣୀ ଶିକ୍ଷକ ମାନେ ନିୟମିତ ଭାବେ ଚେକ୍ କରନ୍ତି, ଯାହାକି ପିଲାମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଉଛି। ଆମେ ମଧ୍ୟ ଲକ୍ଷ୍ୟ କରୁଛୁ ଧୀରେ ଧୀରେ ସ୍କୁଲ ପରିସର ସହିତ ସେମାନେ ମଧ୍ୟ ଏହାକୁ ଭଲ ଭାବରେ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ମାନେ ଯୋଉମାନେ ରହିଛନ୍ତି ସେମାନେ ସେମାନଙ୍କର ଚେକ୍ କରନ୍ତି, ବିଶେଷ କରି ଆମର ପିଟି ସାର୍ ଯିଏ ଅଛନ୍ତି ସିଏ ପ୍ରତ୍ୟେକ ଶନିବାର ପିଲାଙ୍କର ଚେକ୍ କରନ୍ତି। ତା ସହିତ କ୍ଲାସରୁମ୍ରେ ଆମେ ନିୟମିତ ଭାବେ ପାଠ୍ୟକ୍ରମ ପଢିଲା ସମୟରେ ଯଦି ସେଇ ଟପିକ କିଛି ଆସୁଛି ଆମେ ପିଲାମାନଙ୍କୁ ସେ ବିଷୟରେ ମଧ୍ୟ କହିଥାଉ। ଯଦି କୌଣସି ସମୟରେ କୌଣସି ପିଲା ଆମ ସହିତ ସାକ୍ଷାତ ହୁଏ, ସ୍କୁଲ ପରିସରରେ ଅପରିଷ୍କାର ଦେଖାଯାଏ, ଆମକୁ ଲାଗେ ଅପରିଷ୍କାର, କୌଣସି ଧୂଳି ଛୋଟ ପିଲା ଯେହେତୁ ଧୂଳି ମଳି ଖେଳକୁଦରେ ହୁଅନ୍ତି, ତେଣୁ ତାଙ୍କୁ ଆମେ କହିଥାଉ ନିୟମିତ ଭାବରେ ଆମେ ତାଙ୍କୁ ସଚେତନ କରୁ ଯେ ତମେ ପରିଷ୍କାର ରୁହ, ଭଲ କପଡ଼ା କାଲି ଚେଞ୍ଜ କରି ପିନ୍ଧିକି ଆସିବ, ମା କହିବ ସଫା କରିଦେବେ, ଆଉ ଶୁଖେଇକି ଶୁଖିଲା ପିନ୍ଧିକି ଆସିବ। ଆଉ ତା ସମୟରେ ଆମ ସ୍କୁଲରେ କ୍ୟାମ୍ପସ ଡ୍ରାଇଭ ଯେତେବେଳେ କ୍ଲିନନେସ ଡ୍ରାଇଭ କରାଯାଏ, ସ୍କୁଲ ପରିସର ମଧ୍ୟ ଆମେ ସେଇଭଳି ଭାବରେ କୋଉଠି ପଲିଥିନ ପଡିଛି କଣ ପଡିଛି ତାକୁ ନେଇ ଡଷ୍ଟବିନ୍ ରେ ପକେଇବା, ଏସବୁ ଶିକ୍ଷା ଆମେ ବାରମ୍ବାର ପିଲାମାନଙ୍କୁ ଦେଇ ଆସୁଛୁ।
1: ତେବେ ସାର୍ ଆଉ ଗୋଟେ ଜିନିଷ ବି ଆମେ ଶୁଣୁଛୁ ଯେ ବିଦ୍ୟାଳୟ ମାନଙ୍କର ସବୁ ହାତ ଧୁଆ ବା ହ୍ୟାଣ୍ଡୱାସ ଏ ସମ୍ପର୍କରେ ମଧ୍ୟ କୁହାଯାଉଛି, ତ ସେଟା କଣ ସାର୍ କେମିତି କଣ କରିବେ ପିଲାମାନେ, କେମିତି ସେମାନଙ୍କୁ ବୁଝା ହଉଛି?
0: ହାତ ଧୁଆ ଯୋଉ କରାଯାଇଛି, କାରଣ ହାତ ହଉଛି ଆମର ସବୁଥିରେ ବ୍ୟବହାର ଲାଗୁଥାଏ, ଯାହାଫଳରେ ହାତରେ ଜୀବାଣୁ ଶୀଘ୍ର ଆମ ଶରୀରକୁ ଆମେ ହାତ ମାଧ୍ୟମରେ ଖାଇଥାଉ, ତେଣୁ ଶୀଘ୍ର ଆମ ଶରୀରକୁ ପଳେଇଯିବାର ସମ୍ଭାବନା ଥାଏ। ସେଥିପାଇଁ ଗୋଟେ ହାତ ଧୁଆ ଦିବସ ଆମର ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଏ। ପିଲାମାନେ ହାତକୁ କିଭଳି ଭାବରେ ତାର ଗୋଟେ ପ୍ରକ୍ରିୟା ଅଛି ସମସ୍ତେ ଜାଣିଛନ୍ତି, ମଧ୍ୟ ଭଲ ଭାବରେ ହାତକୁ ସାବୁନରେ ପରିଷ୍କାର ଭାବେ ଧୋଇବା, ଯୋଉ କରୋନା ସମୟରେ ମଧ୍ୟ ବିଭିନ୍ନ ସମୟରେ ଚିତ୍ର ସବୁଆଡେ ମରାଯାଇଛି, କିଭଳି ଭାବରେ ଆମେ ହାତକୁ ପରିଷ୍କାର ରଖିବା ଯାହାଦ୍ୱାରା ଯୋଉ ବାହାର ଜୀବାଣୁ ଆମ ଶରୀରକୁ ଯିବେ ନାହିଁ, କାହିଁକି ନା ହାତଟା ଆମର ଡାଇରେକ୍ଟ କଣ୍ଟାକ୍ଟରେ ଆମେ ଆଖିରେ ହାତ ମାରୁଛେ, ପାଟିରେ ଆମେ ଖାଉଛେ ହାତ ଦ୍ୱାରା, ଯାହାଦ୍ୱାରା ସେ ହାତ ଧୁଆ ଦିବସଟା ପିଲାମାନେ ପାଳନ କରନ୍ତି। 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ରଗଡ଼ି ରଗଡ଼ି ସାବୁନରେ ସଫା କଲୁ, ହାତର ଯୋଉ ଆମର ଆଙ୍ଗୁଠି ଅଛି ଆଙ୍ଗୁଠି ସନ୍ଧି ଭିତରେ ଭଲ ଭାବରେ ପରିଷ୍କାର ଭାବରେ ହାତକୁ ଘଷିଲୁ ଏବଂ ତାପରେ ଆମେ ହାତକୁ ପରିଷ୍କାର ଭାବରେ ଧୋଇକି ତାପରେ ପୋଛିଲୁ।
1: ଆପଣ ଯାହା ଶିଖେଇଛନ୍ତି ସେମାନେ କରୁଛନ୍ତି?
0: ଆଜ୍ଞା ମ୍ୟାଡାମ ନିଶ୍ଚିତ ଭାବେ, ଆଚରଣ ଏବଂ ଉଚ୍ଚାରଣ ଆମେ କହିବା ଏବଂ କାର୍ଯ୍ୟରେ କରିବା ଏ ଦୁଇଟା ଜିନିଷ ନିହାତି ଭାବରେ ଆମର ମାନେ ଜାଣିବା ଦରକାର। ତା ସହିତ ମୁଁ ମଧ୍ୟ ପିଲାମାନଙ୍କ ଘରକୁ ବହୁତ ଥର ଯାଇଛି ଏବଂ ତାଙ୍କ ପରିବେଶ ମଧ୍ୟ ବହୁତ ସୁନ୍ଦର, ଆପଣ ଯଦି ଆସିବେ ନିଶ୍ଚିତ ଭାବେ ଦେଖିବେ ସେମାନେ କୋଉଭଳି ସୁନ୍ଦର ପରିବେଶରେ ସେମାନେ ଅଛନ୍ତି। ନିଶ୍ଚିତ ଭାବେ ଏହା ପ୍ରଭାବ ସମସ୍ତଙ୍କ ଉପରେ ପକାଉଛି, ସ୍ୱଚ୍ଛତା ଗୋଟେ ଭଲ ଜିନିଷ ଏବଂ ସମସ୍ତେ ଗ୍ରହଣ କରୁଛନ୍ତି। ସାନମାନେ ଟିକେ ଡେରିରେ ଗ୍ରହଣ କରନ୍ତି କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ ମଧ୍ୟ। ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ କରୁଅଛୁ। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର ଆମେ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମର ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତୁରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି, ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ, ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର, ତା ସହିତ ଆମର ପରିବେଶକୁ ସଫା ସୁତୁରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ, ତା ସହିତ ବିଶୁଦ୍ଧ ପାଣି ପିଇବ, ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ

0: ପାଣିର ବ୍ୟବସ୍ଥା କରାଯାଉଛି, ସେ ଗୋଟେ ସୁସ୍ଥ ସମାଜର ଅଂଶ ହୋଇପାରିବେ। ଶେଷରେ ଗୋଟେ କଥା କହିବି, ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା, ଯେମିତି ଆମେ ଆଲୋଚନା କରିଥିଲେ, ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା, ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି, ଆମେ ଯେତେବେଳେ ସଫା ଥିବ, ସେ ଆମ ପରିବେଶ ହଉ କିମ୍ବା ଆମ କପଡ଼ା ଥିବ, ଯେକୌଣସି ଜିନିଷ ହଉ, ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି, ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ ଏ କଥାକୁ କେତେ ଦୂର କିଏ ବୁଝନ୍ତି ମୁଁ ଜାଣିନି, ମୁଁ ପିଲାମାନଙ୍କୁ ମଧ୍ୟ କହେ, ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି, କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦେବା ଆମ ପରିବେଶ ପାଇଁ, ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ, ମାନସିକ ଭାବେ ସୁସ୍ଥ ରହିବା, କିଛି ଆମେ ବ୍ୟାୟାମ କରିବା, ପ୍ରାଣାୟାମ କରିବା, ଯୋଗ କରିବା, ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ, କିଛି ନିୟମିତ ଭଲ ମ୍ୟାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା, ଏବଂ ମାନସିକ ଭାବେ ସୁସ୍ଥ ରହିବା। ଆମ ପରିବେଶ, ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ, ଯଦି କୋଉଠି ଆମେ ଦେଖୁଛେ, ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖେ, ଯେତେବେଳେ ମୁଁ ଦେଖିଲି ଗୋଟେ ଜରିଟ ପଡିଛି ଏବଂ ସେ ରାସ୍ତାରେ ପଡିଛି, ମୁଁ ଯଦି ତାକୁ ଉଠେଇ ଫୋପାଡ଼ି ଦେବି, ତାହେଲେ ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର ଆପଣ କରିବା ଦେଖିକି ହୁଏତ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
0: ଆଜ୍ଞା, ଆମେ ସମସ୍ତେ ସ୍ୱଚ୍ଛ ରହିବା, ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଆମେ ଅଂଶଗ୍ରହଣ କରିବା। ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା। ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲରେ ରହିବେ।
1: ଯାହା ହଉ ସାର, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
2: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ। ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇବା।
3: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳାମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
4: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍।

0: ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ତୋତୋରି ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ହେବା ସହ ଉଭୟ ରାଜ୍ୟ ସିଷ୍ଟର ଷ୍ଟେଟ୍ ଭାବେ କାର୍ଯ୍ୟ କରିବେ। ବୈଠକରେ ରାଜ୍ୟର ଯୁବକମାନେ ଜାପାନରେ ନିଯୁକ୍ତି ପାଇବା ନେଇ ଆଲୋଚନା ହେବା ସହ ବାଣିଜ୍ୟ ପୁଞ୍ଜିନିବେଶ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ନେଇ ନିଷ୍ପତ୍ତି ହୋଇଥିଲା। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ଏଥିସହ ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ତାରିଖରୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ଭୋଟରମାନଙ୍କ ନିକଟକୁ ଯିବେ। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି।
1: ଯୋଉ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନ୍ଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯୋଉ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯୋଉ ବିଏଲ୍ଓ ମାନେ ବୁଥ୍ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯୋଉ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହେଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯୋଉ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ ଯଦି କୌଣସି କାରଣ।
0: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଓ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 99.48% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ results.odisha.gov.in ଏବଂ results.digilocker.gov.in ରେ ଲଗ୍ଇନ୍ କରି ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଡିଜିଲକରରୁ ମାର୍କସିଟ୍ ଡାଉନ୍ଲୋଡ଼ କରାଯାଇପାରିବ। ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଏବଂ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ 3,98,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳର ବସ୍ଷ୍ଟାଣ୍ଡଗୁଡ଼ିକୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥିବା ବସ୍ଷ୍ଟାଣ୍ଡଗୁଡ଼ିକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସମସ୍ତ ବସ୍ଷ୍ଟାଣ୍ଡକୁ ଆଧୁନିକ ଢାଞ୍ଚାରେ ଗଢ଼ିତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ସଫଳ ପରୀକ୍ଷଣ ହୋଇଛି। ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀର ଲଗାତାର 2 ଦିନ ଧରି ପରୀକ୍ଷଣ ପରେ ଏହା ସମସ୍ତ ସାମରିକ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ପରୀକ୍ଷଣରେ ସୂର୍ଯ୍ୟାସ୍ତ ରକେଟ୍ର 2 ଭିନ୍ନ ଭିନ୍ନ ସଂସ୍କରଣର ବ୍ୟବହାର ମଧ୍ୟ କରାଯାଇଥିଲା। 300 କିଲୋମିଟର ଦୂରଗାମୀ ଏହି ରକେଟ୍ ମାତ୍ର 2 ମିଟରର ସୂକ୍ଷ୍ମ ବ୍ୟବଧାନରେ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6 ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ 4 ପାଇଁ ବନ୍ଦ ରହିଥିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ପରିଷଦର ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିୟନ୍ତ୍ରଣ କକ୍ଷ ଖୋଲିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ୍, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ 2 ପଣ୍ଡିତ ଦୀନଦୟାଲ

0: ସନ୍ଦେହ ପ୍ରଶିକ୍ଷଣ ଅଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବୁଥ୍ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରାଯିବା ନେଇ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ଜୀବିକା, କୃଷି ଓ ଗମନାଗମନର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପୃଥିବୀରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ପୃଥିବୀ, ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖେ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷର ବାର୍ତ୍ତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଆମ ପରିବେଶତନ୍ତ୍ରରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିମାନେ ବିଶେଷ ଗୁରୁତ୍ୱ ବହନ କରନ୍ତି। ଏହି ଅବସରରେ ମହୁମାଛିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗୁଳୁଗୁଳି ଓ ଗରମ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ 2 ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ, ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବ ଭାରତରେ କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସମନ୍ୱିତ କୃଷି, ରସାୟନ ସାର ବ୍ୟବହାରକୁ ହ୍ରାସ କରିବା ଓ ଜୈବିକ କୃଷିକୁ ଅଧିକରୁ ଅଧିକ ଆପଣାଇବା ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଏଥିସହ ଚାଷୀ ପଞ୍ଜୀକରଣ, ଉଦ୍ୟାନ କୃଷି, କୃଷିକ୍ଷେତ୍ର ପାଇଁ ଋଣ ସହାୟତା, ବଜାର ପ୍ରସଙ୍ଗ, ନକଲି ସାର ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ କୃଷି ବିଶେଷଜ୍ଞ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବ ଭାରତ ଅଞ୍ଚଳରେ କୃଷି ଓ କୃଷକଙ୍କ ଜୀବିକା ଏବଂ ଆଞ୍ଚଳିକ କୃଷି ରଣନୀତି ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଉର୍ବର ଜମି, ପ୍ରଚୁର ଜଳସମ୍ପଦ, ବିବିଧ ଜଳବାୟୁ ପରିସ୍ଥିତି ଏବଂ ଉତ୍ସର୍ଗୀକୃତ କୃଷିଜୀବୀଙ୍କ ଉପଯୋଗ ମାଧ୍ୟମରେ ପୂର୍ବ ଭାରତରେ କୃଷି ବିକାଶ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତରେ କୃଷି ବିକାଶର ଅଧିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଚାଷୀଙ୍କୁ ଅନ୍ନଦାତା ସହ ଜୀବନଦାତା ଭାବେ ବର୍ଣ୍ଣନା କରି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଦେଶର ବିକାଶ ଯାତ୍ରାର ମେରୁଦଣ୍ଡ ହେଉଛି କୃଷି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। କୃଷିକ୍ଷେତ୍ର କେବଳ ଧାନ ଏବଂ ଗହମ ମଧ୍ୟରେ ସୀମିତ ରହିନାହିଁ। ଏବେ ଡାଲି, ତୈଳବୀଜ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ଧ୍ୟାନ ଦିଆଯାଉଛି। ବିଶେଷକରି ପୂର୍ବ ଭାରତ ଅଞ୍ଚଳରେ ଏହିସବୁ ଚାଷ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସମନ୍ୱିତ କୃଷିକୁ ବ୍ୟବହାରିକ ଏବଂ କ୍ଷେତ୍ରୀୟ ସ୍ତରରେ ମଡେଲ ଭାବେ

0: ଗ୍ରହଣ କରାଯିବା ଉଚିତ। ଉଦ୍ୟାନ କୃଷି, ମତ୍ସ୍ୟ ପଶୁପାଳନ, ପ୍ରାଣୀ ସମ୍ପଦ, ମହୁମାଛି ପାଳନ ଏବଂ କୃଷି ବନୀକରଣ ସହିତ ଫସଲ ଚାଷକୁ ସମନ୍ୱିତ କରାଗଲେ କ୍ଷୁଦ୍ର ଚାଷୀଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇପାରିବ। ସମନ୍ୱିତ କୃଷି ମଡେଲଗୁଡ଼ିକୁ ପ୍ରେରଣାଦାୟୀ ତଥା ବ୍ୟବହାରିକ ଭାବରେ ଚାଷୀଙ୍କୁ ପ୍ରଦର୍ଶନ କରିବା ପାଇଁ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ କୃଷିମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସନ୍ତୁଳିତ ସାର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନ କରି ସାରର ବହୁଳ ବ୍ୟବହାର ଇନ୍ପୁଟ୍ ଖର୍ଚ୍ଚ ବଢ଼ାଉଥିବା ବେଳେ ମାଟିର ଉର୍ବରତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଜୈବିକ କୃଷି ଆପଣେଇବାକୁ ମଧ୍ୟ ଚାଷୀଙ୍କୁ ଆହ୍ୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକାରୀ କରାଯିବ। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହିତ କୃଷିକ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନକଲି ସାର, ନିମ୍ନମାନର ବିହନ ଏବଂ ନକଲି କୀଟନାଶକ ବିକ୍ରି ଓ ଉପଯୋଗକୁ ଏକ ଗମ୍ଭୀର ଅପରାଧ ଭାବେ ସରକାର ବିବେଚନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟ କଠୋର ଆଇନ ପ୍ରଚଳନ କରିବା ସହିତ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଉତ୍ପାଦନ ଏବଂ ଏହାର ବିକ୍ରି ନେଇ ବ୍ୟବସ୍ଥିତ ପଦକ୍ଷେପ ଉପରେ ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କୃଷିକ୍ଷେତ୍ର ଆଧାରରେ ପୂର୍ବ ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନ ପାଇଁ ବ୍ୟାପକ ସୁଯୋଗ ରହିଛି। ବଜାର କ୍ଷେତ୍ରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଫଳରେ ବିଭିନ୍ନ ଫସଲ ଉତ୍ପାଦ ବୃଦ୍ଧି ପାଇପାରିବ। ଏହାଦ୍ୱାରା ଚାଷୀଙ୍କର ଆୟ ମଧ୍ୟ ଅଧିକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କୃଷିକ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ଗବେଷଣାଲବ୍ଧ ଜ୍ଞାନ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବ୍ୟବସ୍ଥିତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ନିବେଦିତାଙ୍କ କଣ୍ଠରେ, କଥାଚିତ୍ର ଲେଲା ଓ ଲେଲା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶୁଣିବା ଲଭ୍ ମାଷ୍ଟର କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଶାନ ଏବଂ ତପୁ ମିଶ୍ର, ନିଜାମଙ୍କ ଗୀତ ସଙ୍ଗୀତ ଅଭିଜିତ ମଜୁମଦାର।

ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶେଷରେ ଶୁଣିବା ସାନ୍ ଏବଂ ତପ ମିଶ୍ରଙ୍କ କଣ୍ଠରେ ଗୀତଟିଏ। ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ, ସଙ୍ଗୀତରେ ସାଜିଛନ୍ତି ଗୁଟଲି ରଥ। କଥାଚିତ୍ର ଲୋଫର।

0: ଏହି ଗୀତଟି ସହିତ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ, ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି। ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ। ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍କକ୍ତ କରିଛି। ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ, ବନ୍ଦର ଆଧୁନିକୀକରଣ, ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ପ୍ରତି ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହରାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ

0: जरूरी है कि हम अपने संबंधों को अपग्रेड करते हुए स्पेशल स्ट्रेटेजिक पार्टनरशिप की घोषणा कर रहे हैं।
1: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଉଭୟ ଦେଶ ମଧ୍ୟରେ ବନ୍ଧୁତା ସମ୍ମାନ ଏବଂ ପାରସ୍କରିକ ବିଶ୍ୱାସ ଉପରେ ଆଧାରିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜାହାଜ ଚଳାଚଳ ସ୍ୱାଧୀନତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ପକ୍ଷ ଭାରତ ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର ବିମର୍ଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି। ଶ୍ରୀ ମୋଦି ଭାରତ ଓ ୟୁରୋପୀୟ ସମ୍ପର୍କକୁ ସଶକ୍ତ କରିବା କ୍ଷେତ୍ରରେ ଇଟାଲୀର ସମର୍ଥନକୁ ଉଚ୍ଚ ପ୍ରଶଂସା କରିବା ସହିତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ବିନିର୍ମାଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମେରିକା ଓ ଇରାନ ସଂଘର୍ଷ ଯୋଗୁଁ ସୃଷ୍ଟ ବୈଷୟିକ ଅନିଶ୍ଚିତତା ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଜାତିସଂଘ ଆକଳନ କରିଛି। ଚଳିତ ବର୍ଷ ଅଭିବୃଦ୍ଧି ହାର 6.4% ରହିପାରେ ବୋଲି ଜାତିସଂଘ କହିଛି। ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ସମ୍ଭାବନା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟ ଉପରେ ଆଲୋକପାତ କରି ଗଣମାଧ୍ୟମକୁ ସୂଚନା ଦେଇ ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇଙ୍ଗୋ ପିଟ୍ରେ ଦୃଢ଼ ଖାଉଟି ଚାହିଦା ନିବେଶ ଏବଂ ସେବା ରପ୍ତାନୀରେ ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ସଶକ୍ତ କରୁଛି ବୋଲି କହିଛନ୍ତି। ଜାତିସଂଘ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ ନିର୍ଦ୍ଦେଶକ ଶାନ୍ତନୁ ମୁଖାର୍ଜୀ ଭାରତର ବିବିଧ ଅର୍ଥନୀତି ଢାଞ୍ଚାଗତ ସଂସ୍କାର ଏବଂ ଉନ୍ନତ ଟିକସ ରାଜସ୍ୱକୁ ଏକ ପ୍ରମୁଖ ଶକ୍ତି ଭାବେ ଅଭିହିତ କରିଛନ୍ତି। ଏଥିସହ ଭାରତର ବିବିଧ ଶକ୍ତି ଉତ୍ସ ଦୃଢ଼ ବିଶୋଧନ କ୍ଷମତା ବୃହତ୍ ବୈଦେଶିକ ମୁଦ୍ରାଭଣ୍ଡାର ଏବଂ ଆର୍ଥିକ ନମନୀୟତା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବର୍ଦ୍ଧିତ ତୈଳ ମୂଲ୍ୟ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ଏହା କହିଛନ୍ତି। ବୈଠକରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ୍ ସୂଚନାର ବ୍ୟାପକ ପ୍ରସାର ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟ୍ୱର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଏହାଦ୍ୱାରା ଭୁଲ୍ ସୂଚନାର ପ୍ରସାରଣକୁ ଶୀଘ୍ର ରୋକାଯାଇପାରିବା ସହ ପରୀକ୍ଷା ପରିଚାଳନା ସୁବ୍ୟବସ୍ଥିତ ହୋଇପାରିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଏବଂ ସମାଜକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼ିବାକୁ ପଡ଼ିବ। ରାଷ୍ଟ୍ରପତି ଭବନରେ ଆଜି 2024 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଶ୍ରୀମତୀ ମୁର୍ମୁ ଭେଟିଥିଲେ। ଅଧିକାରୀମାନେ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ କାମ କରିବା ଏବଂ ବିଶେଷଜ୍ଞ ଦଳର ନେତୃତ୍ୱ ନେବାର ଅନନ୍ୟ ଅଭିଜ୍ଞତା ହାସଲ କରିବେ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଜନସ୍ୱାର୍ଥ କ୍ଷେତ୍ରରେ ପ୍ରତିଷ୍ଠିତ ସରକାରୀ ବ୍ୟବସ୍ଥା ସହ ସମନ୍ୱୟ ରଖି ଠିକ୍ ନିଷ୍ପଭି ନେବା ଉପରେ ରାଷ୍ଟ୍ରପତି ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଅଟଳ ନବସୃଜନ ଅଭିଯାନରେ ନୀତି ଆୟୋଗ ଜାମ୍ମୁ ଏବଂ କାଶ୍ମୀରରେ 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଏଟିଏଲ୍ ପ୍ରତିଷ୍ଠା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପଦକ୍ଷେପ ଜାମ୍ମୁ କାଶ୍ମୀରର ବିଦ୍ୟାଳୟ ଶିକ୍ଷା ବିଭାଗ ଏବଂ କାଶ୍ମୀର ବିଶ୍ୱବିଦ୍ୟାଳୟ ସହ ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି। ଏକ ବିବୃତ୍ତିରେ ନୀତି ଆୟୋଗ କହିଛି 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଭୌଗୋଳିକ ଭାବେ ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଏକ ଅନ୍ତର୍ଭୁକ୍ତିପୂର୍ଣ୍ଣ ନବସୃଜନ ଇକୋସିଷ୍ଟମ ନିର୍ମାଣ କରିବା କ୍ଷେତ୍ରରେ ପ୍ରମୁଖ ଉପାଦାନ ହେବ। ଏହି ଅବସରରେ ଅଟଳ ନବସୃଜନ ଅଭିଯାନର ନିର୍ଦ୍ଦେଶକ ଦୀପକ ବାଗ୍ଲା କହିଛନ୍ତି ଏହି ପ୍ରୟୋଗଶାଳାଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରୀକ୍ଷଣ ଏବଂ ବାସ୍ତବ ଦୁନିଆର ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ସଶକ୍ତ କରିବ। ଏଟିଏଲ୍ ପାଇଁ ଆବେଦନରେ ସରକାରୀ ବେସରକାରୀ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟ କେନ୍ଦ୍ରୀୟ ବିଦ୍ୟାଳୟ ସେନା ଗୁଡ୍ୱିଲ୍ ସ୍କୁଲ୍ ଏବଂ ଜବାହର ନବୋଦୟ ବିଦ୍ୟାଳୟ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ସେଠାକାର ପ୍ରତିରକ୍ଷା ଅଧିଗ୍ରହଣ କାର୍ଯ୍ୟକ୍ରମ ପ୍ରଶାସନ ମନ୍ତ୍ରୀ ଲି ୟୋଙ୍ଗ୍ ଚୁନ୍ଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ବୈଠକରେ ଉଭୟ ପକ୍ଷ ମିଳିତ ବିକାଶ ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଏକମତ ହୋଇଛନ୍ତି। ଦୁଇ ଦେଶର ନବସୃଜନ ଇକୋସିଷ୍ଟମକୁ ସମୁନ୍ନତ କରିବା ପାଇଁ ମହତ୍ୱାକାଂକ୍ଷୀ କାଇଣ୍ଡ ଏକ୍ସ ପଦକ୍ଷେପ ସମ୍ଭାବନାକୁ ଉନ୍ନତ କରିବା ସକାଶେ ରୂପରେଖ ପ୍ରସ୍ତୁତ କରିବା ନେଇ ମଧ୍ୟ ବିଚାର ବିମର୍ଶ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓ କହିଛି କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ଭୂତାଣୁ ବ୍ୟାପିବା ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଅଧିକ ହୋଇଥିବାବେଳେ ବିଶ୍ୱସ୍ତରରେ କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ସାର୍ବଜନୀନ ସ୍ୱାସ୍ଥ୍ୟ

0: জরুরীকালীন পরিস্থিতি বলে ঘোষণা করেছে। বিশ্ব স্বাস্থ্য সংগঠন মহানির্দেশক টেড্রস আধানম ঘেব্রেয়েস কইছন্তি যে কঙ্গোরে 51টি মামলা এবং উগান্ডারে 2টি ইবোলা ভূতাণু চিহ্নট মামলা নিশ্চিত হয়েছিল বেলে 600টি ঘটনা সন্দিগ্ধ ভূতাণুজনিত মামলা ও মৃত্যু হয়েছে। অন্যপক্ষে কঙ্গোরে কার্যরত বিশ্ব স্বাস্থ্য সংগঠন দলর অধিকারী কইছন্তি ইবোলা প্রকোপে সেঠারে এপর্যন্ত 134টি সন্দিগ্ধ মৃত্যু হয়েছে। ପାଣିପାଗ ଉତ୍ତର ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଛି। ଆଜି ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା 44 ଡିଗ୍ରୀ ଅତିକ୍ରମ କରିଛି। ରାଜସ୍ଥାନର 16 ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଲହରୀର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆଗାମୀ 1 ସପ୍ତାହ ମଧ୍ୟରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଅନୁଷ୍ଠିତ ହେବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ। ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ। ଜାତିସଂଘର ଆକଳନ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସେ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ତାମଡ଼ାର 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ କାର୍ଯ୍ୟକାରିତା ଓ ବିଭିନ୍ନ ସମସ୍ୟା ସହ ମାର୍କେଟ୍ କମ୍ପ୍ଲେକ୍ସ ଏବଂ କଲ୍ୟାଣ ମଣ୍ଡପର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ। ସହରର ଖାଲି ସ୍ଥାନଗୁଡ଼ିକୁ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ପ୍ରାୟ 5,40,000 ଟଙ୍କା ବ୍ୟୟରେ 17ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି କହିଥିଲେ,
3: ତାମଡ଼ାର ଡେଭଲପମେଣ୍ଟ ଅଥରିଟି ଯୋଉ ଅଛି, ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ। ତାମଡ଼ାର ଯେତିକି ଡେଭଲପମେଣ୍ଟ ହବା କଥା, ଏରିଆ ଯେତିକି ବଢିଛି, ଏରିଆ ଅନୁଯାୟୀ ଯାହା ଡେଭଲପମେଣ୍ଟ ହବା କଥା ତାହା ହେଇପାରିବ। ତେଣୁ ତା ଉପରେ ଆମେ ବହୁ ଗୁରୁତ୍ୱାରୋପ କରିଛେ। ଏଫୋର୍ଡେବଲ୍ ହାଉସିଂ ଏବଂ ମଲ୍ଟିପର୍ପଜ୍ ମାର୍କେଟ୍ କମ୍ପ୍ଲେକ୍ସ କେମିତି ବନିପାରିବ, ଯୋଉ ମାର୍କେଟ୍ କମ୍ପ୍ଲେକ୍ସ ଏବେ ଅଛି ସିଏ 30-40 ବର୍ଷ ତଳର, ସିଏ ନଷ୍ଟ ହବା ପରିସ୍ଥିତିରେ ଯାଇଛି, ଏବଂ ଆଗକୁ କେମିତି ଆମେ ଆର ବୃଦ୍ଧି କରିବୁ ଏବଂ ଏରିଆକୁ ବଢ଼ିବୁ, ଯୋଉ ଏରିଆକୁ ନେଇଛୁ ସେଠି କେମିତି ଟାଉନ୍ ଯୋଉଟା ଟିପି ସ୍କିମ୍ରେ ଆମେ ଅଧିକରୁ ଅଧିକ ଡେଭଲପ୍ କରିବୁ ଲ୍ୟାଣ୍ଡକୁ ଏବଂ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବୁ, ତା ପାଇଁ ମଧ୍ୟ ଆମେ ପ୍ଲାନିଂ କରୁ ଏବଂ ଏଫୋର୍ଡେବଲ୍ ହାଉସ୍ ଅଧିକରୁ ଅଧିକ କରିବୁ ଏବଂ ରେଣ୍ଟାଲ୍ ହାଉସ୍ ମଧ୍ୟ ଏଠି କେମିତି କରିପାରିବୁ, ଯୋଉମାନେ ସର୍ଭିସ୍ କରିବାକୁ ଆସୁଛନ୍ତି ବା କାମ କରିବାକୁ ଆସୁଛନ୍ତି, ଯୋଉମାନେ କି ବସ୍ତି ଗଢି ଉଠୁଛି, ଯୋଉପଟେ ସ୍ଲମ୍ ଏରିଆ ଗଢୁଛି, ତେଣୁ ସେୟାକୁ କମେଇବା ପାଇଁ ଆମେ ରେଣ୍ଟାଲ୍ ହାଉସ୍ ଏଫୋର୍ଡେବଲ୍ ରେଣ୍ଟାଲ୍ ହାଉସ୍ ମଧ୍ୟ କରିବା ପାଇଁ ପ୍ଲାନିଂ କରିଛୁ ଏବଂ ପିପିପି ମଡ଼ରେ ମଲ୍ଟିପର୍ପଜ୍ ମାର୍କେଟ୍ କମ୍ପ୍ଲେକ୍ସ କରିବା ଏବଂ ବିଭିନ୍ନ ପ୍ରକାର ଦୋକାନ ଘରଠାରୁ ଆରମ୍ଭ କରି ରାସ୍ତାଘାଟର କଥା, ବିଜୁଳିର କଥା, ଏସବୁ କଥା ଯାହା ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆଜି ମାନ୍ୟବର ବିଧାୟକମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଲେ, ଚେୟାରମ୍ୟାନ୍ ମାନେ ମଧ୍ୟ କିଛି ପ୍ରସ୍ତାବ ଦେଲେ। ଏ ପ୍ରସ୍ତାବକୁ ଆଜି ଆମେ ପାରିତ କରିଛୁ ଏବଂ ଆଗାମୀ ଦିନରେ ତାମଡ଼ାର ଅଫିସ୍ ସହିତ ନୂତନ ଅଫିସ୍ ଗୃହ ମଧ୍ୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
2: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର

0: ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ 652 ଜଣ ହିତାଧିକାରୀଙ୍କୁ ମୋଟ 3,61,35,800 ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏଥିରେ ଶିକ୍ଷା, ବିବାହ, ପ୍ରସୂତିକାଳୀନ, ମୃତ୍ୟୁ ଓ ଅନ୍ତ୍ୟେଷ୍ଟି ସହାୟତା ସାମିଲ ରହିଥିଲା। ସେହିପରି 100 ଜଣ ନିର୍ମାଣ ଶ୍ରମିକ ଓ 200 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜନଗଣନା ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସେ ବଅଁରପାଳ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନରେ ଶ୍ରୀ ମହଲା ଜିଲ୍ଲାର 13 ଚାର୍ଜର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ପରେ ସେ ଜିଲ୍ଲାପାଳ ଅବଦଲ ମୁହମ୍ମଦ ଅଖତର ଓ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟଙ୍କ ସହ ସାକ୍ଷାତ କରି ଜନଗଣନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅଧିକାରୀ ଯୋଗଦେଇଥିଲେ। ବୈଠକରେ ବର୍ଷା ଋତୁ ପୂର୍ବରୁ ନାଳନର୍ଦ୍ଦମା ସଫା, ଆଶ୍ରୟସ୍ଥଳର ପ୍ରସ୍ତୁତି, ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ, ଯନ୍ତ୍ରଚାଳିତ ବୋଟ୍ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ରେଡ୍କ୍ରସ ଶାଖା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ରେଡ୍କ୍ରସ ଦିବସ 2026 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେବା ଓ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
1: ଅନୁଗୁଳ ଜିଲ୍ଲା ସମ୍ପର୍କରେ ଶ୍ରୋତାବନ୍ଧୁମାନେ
2: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 7:30। ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା କରୁଛନ୍ତି ନିବେଦିତା ପଣ୍ଡା ଏବଂ ଶିଳ୍ପା ରଥ।

0: ହେଟିରେ ଏତେ ଦିନକୁ ଦେଖା ହେଲା ଭଉଣୀ, କୁଆଡ଼େ ପଳି ଯାଇଥିଲ? ଦେଖା ନଥିଲା, ବୈଠକ ଘରକୁ ହେଲେ ଆଉ ନଥିଲ, ଆଜି ଦେଖିକି ବଡ଼ ଶ୍ରଦ୍ଧା ଲାଗିଲା ମାତ୍ର।
1: ହଇ ପରା, କ'ଣ କରିବି କୁହ, ଝିଅ ସି ବାଟେ ଏକଲା ହେଇଯାଉଛି ତ, ଗାଁ ବାଟେ ପଳେଇଥିଲି ଟିକେ ଆଉ ରହିଯାଇଥିଲି।
0: ଓହୋହ, ହେଇଟି 4-5 ମାସ ରହିଗଲ ପରା ଗାଁରେ ଯାଇକି।
1: ହଇ ହ, ଚାଷବାସ କରିବା ଲୋକ ଏକୁଟିଆ ହେଇଯାଉଛି, ସେ ଟିକେ ଡାକିଲା ଫୋନ କରିକିନା, ତ ଆଉ କ'ଣ କରିବି, ଆଉ ପାରିଲି ନାଇଁ, ପଳେଇଲି ରହିଗଲି ଆଉ।
0: ହଁ ହଁ ହଁ, ହେଲେ କେବେଠୁ ଆଇଲ?
1: ଆଇଲିଣି 4-5 ଦିନ ହେଲା, ଆହୁରି ର ମା ବୋଲୁଥିଲା ଯେ କ'ଣ କରିବି, ଏତେ ଗରମ ଆଉ ସମ୍ଭାଳି ହେଲା ନାଇଁ, ନାଇଁ ନାଇଁ ଯିବି ବୋଲି, ଆମର ଇଆଡ଼େ ମିଶା ଚାଷବାସ ଟିକେ ଲଗେଇଲେ ତ ବର୍ଷ ଯାକ ଖାଇବୁ କି ବିକ୍ରି ବଟା କରିବୁ।
0: ହଇ ହଇ ହଇ, ନାଇଁ ଚାଷ କରିବା ଲୋକ ନିଜର ମିଶା ଚିନ୍ତା କରିବାର, ଆଉ ପରିବାର ଲୋକର କଥା ମିଶା ଚିନ୍ତା କରିବାର ଅଛି ଆକା। ଯେ ତମେ ଯାଇକିନା ସେପଟେ କଣ ସବୁ ଶିଖିଲ?
1: କେତେ କ'ଣ ଶିଖିଲି ଆଉ କହନ, କେତେ ଚାଷବାସ କରିକିନା ସବୁ ସେ ଗାଁ ଆଡ଼େ ବଢ଼ିଆ ପାଣିର ମିଶା ସୁବିଧା ଅଛି ତ ନାନୀ, ଚାଷବାସ ଭରପୁର ମାତ୍ରାରେ ହଉଛି। ମହୁ ଚାଷ କା ଏଇଟା ମୁଇଁ ନୂଆରେ ଗୋଟେ ଦେଖିଲି ଯେ ବଡ଼ ଶ୍ରଦ୍ଧା ଲାଗିଲା, ଶିଖିକି ନାଇଁଛି।
0: ହେଲେ ଆମକୁ ମିଶା ଟିକେ କୁହ ପରା, ହେଲେ କହିବ ଯେ ବୈଠ ଘରକୁ ଆମର ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଆଗରେ ସ୍ଵାଗତ କରିଦବା। କି ପାଇଁ ବୋଲେ, ତମକୁ ଆହୁରି ମୋତେ ତାଙ୍କେ ଅନେଇ ବୋଇଥିଲେ, କେତେବେଳେ ଠୁ ବୈଠ ଘରକୁ ଆଇବେ, ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା ଆମେ, ଆଉ ତାଙ୍କମାନେ ଶୁଣିବେ ବୋଲିକି ନା, କଣ କହୁଛ?
1: ହଁ ହଁ,
0: ହେଲେ ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀ ମାନେ, SHG ମା ଭଉଣୀ ମାନଙ୍କୁ ଆମ ତରଫରୁ
1: ଜୁହାର।
0: ହେଲେ କହୁଥିଲ ମହୁ ଚାଷ ବିଷୟରେ, କୁହ ପରା ଟିକେ, ଆମେ ମିଶା ଟିକେ ଜାଣିବୁ। ହେ ଆମେ ଏଠୁ ସେଠୁ ଶୁଣିବାଟା ସିନା ନିଜର କିଛି ବୋଲେ ସତ୍ରେ କରିକିନା ଯୋଉ ଅଭିଜ୍ଞତା ଆଇବ ସେଟା ନାଇଁ, ତମେ କରିଛ ଯେହେତୁ, ତମେ କହିଲେ ଆମେ ଟିକେ ବୁଝିପାରିବୁ ଆଉ ଟିକେ ଜାଣିପାରିବୁ।
1: ହଁ ହଁ, ଏ ମହୁ ଚାଷ ବୋଲେ ନେଇ ନାନୀ, ଖର୍ଚ୍ଚ କମ ହବ, ଆହୁରି ଆମର ଘର ପାଖରେ ବସିକିନା ଆମକୁ ରୋଜଗାର ମିଶା ମିଳିବ, କିଛି ପରିଶ୍ରମ କରିବାକୁ

0: ପଡ଼ିବ ନାହିଁ। ଗାଁ ଲୋକମାନେ ଚାଷବାସ ସାଙ୍ଗରେ ମହୁ ଚାଷ କଲେ ଆହୁରି ମିଶା କିଛି ଟଙ୍କା ମିଳିବ ନା।
1: ହେଲେ ମହୁ ଚାଷ ବୋଲେ ଏଇ ମହୁମାଛି ମାନେ ପାଳନ କରିକି ଚାଷ କରିବାଟା ନା ଜଙ୍ଗଲରେ ଯାଇକି ମହୁ ଆଣିବାଟା?
0: ନାଇଁ ନାଇଁ, ଆମର ଘର ପାଖରେ କା ଆମେ ମହୁମାଛି ପାଳନ କରିବାଟା ନାନୀ।
1: ହେଲେ ଫୁଲ ବଗିଚା ବି ତ ତିଆରି କରିବା ଅଛି ସେଟା ପାଇଁ।
0: ହଁ ହଁ, ପ୍ରଥମେ ଭଲ ଜାଗା ଗୁଡ଼େ ଦେଖିବା ଆମର ଘର ପାଖରେ, ଯୋଉଠିକି ଫୁଲ ଗଛ ଯାକ, ସୋରିଷା, ସୂର୍ଯ୍ୟମୁଖୀ, ଲିଚୁ ଆଉ ଜଙ୍ଗଲର ଫୁଲ ଯାକ ଯୋଉଠି ଅଧିକ ଥିବ ନେଇକି ସେଠି ମହୁମାଛି ବେଶୀ ରହିବେ।
1: ହଁ, ସେଟା ଲାଗି ଆମକୁ ଟିକେ ଦେଖି କେମିତି କଣ କରିବା ସେ ବିଷୟରେ ଚିନ୍ତା କରିକି ଆଗା କରିବାର ଅଛି ନା କଣ।
0: ହଁ ହଁ, ମହୁ ଚାଷ ପାଇଁ କଣ ଭଲ ବୋଇଲେ କମ ଜମି ଲାଗିବ, ବେଶୀ ଖର୍ଚ୍ଚ ହବ ନାହିଁ, ଆହୁରି ଘର ପାଖରେ କରିପାରିବା। ମହୁ, ମୋମୋ, ରୟାଲ ଜେଲି ଏଇଟା ମାନେ ବିକିଲେ ଆମକୁ ଟଙ୍କା ମିଳିବ। ଆହୁରି ଗୋଟେ କଥା ହଉଛି, ଫୁଲ ଗଛ ଆହୁରି ଚାଷ ଫସଲର ଉତ୍ପାଦନ ମିଶାରୁ ବଢିବ।
1: ହଁ ହଁ ହଁ, ନାଇଁ କାହିଁକି ବୋଲେ ମହୁ ଚାଷ କରିବା ଲୋକ ଫୁଲ ଚାଷ କରିବାଟା ତ ବହୁତ ଦରକାର ପଡିବ, ବିନା ଫୁଲରେ ମହୁ କୁଆଡେ ଆଇବ? ହେଲେ ଫୁଲ ମିଶା ବିକି ପାରିବା, ଇଆଡେ ମହୁ ସଂଗ୍ରହ କଲା ପରେ ମହୁ ମିଶା ବିକି ପାରିବା, ଦିଆଡୁ ଲାଭ ହବ।
0: ଏ ମହୁ ଚାଷ ପାଇଁ କଣ କଣ ଦରକାର ସେ ସାମଗ୍ରୀ ଟିକେ ଆମର ଏଇ ବୈଠକ ଘର ଶୁଣୁଥିବା ଭାଇ ଭଉଣୀ ମାନଙ୍କୁ କହିଦେବି କି?
1: ହଁ ହଁ ହଁ, କହିଦିଅ।
0: ମହୁ ବକ୍ସ ଗୋଟେ ଲୁଡ଼ା, ଆହୁରି ମହୁମାଛି କଲୋନୀ, ସୁରକ୍ଷା ଜାଲି, କପଡା, ଧୂଆଁ ଦବା ମେସିନ, ଆହୁରି ମହୁ କାଢିବା ଯନ୍ତ୍ର। ପ୍ରଥମେ ଆମେ 5ଟା କି 10ଟା ବକ୍ସ ନେଇକି ନାକା ଏଇ ମହୁମାଛି ପାଳନଟା ଆରମ୍ଭ କରିବା।
1: ହଁ, ବଢିଆ କଥା।
0: ହେଲେ ମହୁମାଛି ପାଳନ କରିବା ବୋଲେ ମହୁମାଛିରେ ଦେଖାଶୁଣା ମିଶା ତ କରିବା ଭଲକି ନା। ସେଟା ପାଇଁ ସବୁବେଳେ ସେ ବକ୍ସକୁ ଆମେ ସଫା ରଖିବା, ବେଶୀ ବର୍ଷା ଆଉ ବେଶୀ ଗରମ ଯେମିତି ହବନି ସେଟା ଟିକେ ଭଲସେ ଧ୍ୟାନ ରଖିବା, ପାଣିର ବ୍ୟବସ୍ଥା ରଖିବା, ଆହୁରି ପିପିଲିକା, ଟିକଟିକି, ପୋକରୁ ବଚାଇବା, ସମୟ ସମୟରେ ସେ ବକ୍ସକୁ ନେଇକି ଟିକେ ଚେକ୍ କରୁଥିବା।
1: ହେଲେ ଏତେ ସବୁ କଲା ପରେ କେତେ ପାଖାପାଖି ଲାଭ ମିଳିବ?
0: ଯଦି ଆମେ 10ଟା ବକ୍ସ ନେଇକିନା ମହୁମାଛି ପାଳନ କରୁଥିବା ନେଇକି ନାନୀ, ବର୍ଷକୁ ପ୍ରାୟ 200ରୁ 300 କିଲୋ ମହୁ ବାହାରିବ। ଗୋଟେ କିଲୋ ମହୁକୁ ଯଦି 300ରୁ 500 ଟଙ୍କାରେ ବିକ୍ରି କରିହବ, 200ରୁ 300 କିଲୋ ମହୁ ବିକିଲେ କେତେ ଟଙ୍କା ହବ ଭାବୁଚ ତ?
1: ହଁ ହଁ ହଁ, ନାଇଁ ହବ ଆକା ତ। ହଁ ହେଲା ଯେ, ସବୁ ହେଲା ଯେ, ମତେ ଟିକେ ଡର କଣ ବୋଲି ମହୁମାଛି କାଢିଲା ବେଳକୁ ଆମକୁ ମହୁମାଛି ମାନେ ମାରିଦେବେନି ତ? ମହୁ କାଢିଲା ବେଳକୁ କେମିତି କାଢିବା କଣ କରିବା ସେ ବିଷୟରେ ଟିକେ କୁହ।
0: ନାଇଁ ନାଇଁ, ମହୁ କାଢିଲା ବେଳେ ଆମେ ସତର୍କତା ଅବଲମ୍ବନ କରିବା ନା। ସେ ମହୁ ଚକଟା ଯେତେବେଳେ ପୁରା ଭର୍ତ୍ତି ହେଇଯିବ ସେତେବେଳେ ସାବଧାନରେ ମହୁ କାଢିବା, ଧୂଆଁ ଦେଇକିନା ଆଗ ମହୁମାଛିକୁ ଶାନ୍ତ କରିବା, ତାପରେ ଯନ୍ତ୍ର ସାହାଯ୍ୟରେ ମହୁ କାଢିକିନା ସଫା ବଟଲରେ ଭର୍ତ୍ତି କରିବା। ଆହୁରି ଗୋଟେ କଥା ଜାଣିଛ କି ନାଇଁ, ଏ ମହୁମାଛି ଚାଷ ଲାଗି ନେଇକି ଆମର ସରକାର ମିଶା ଟ୍ରେନିଂ ଆହୁରି ସବସିଡି ଦଉଛନ୍ତି। କୃଷି ବିଭାଗ, କେଭିକେ କିମ୍ବା ଓଡ଼ିଶା ମହୁମାଛି ମିଶନ ତରଫରୁ ମିଶା ସାହାଯ୍ୟ ମିଳୁଛି।
1: ହଇ ହଇ ହଇ, ଏଇ ମହୁମାଛି ଚାଷ କଲେ ମଧ୍ୟ ସମନ୍ୱୟ କୃଷି ଭଳିଆ ଟିକେ ଅଧିକା ଲାଭ ଆଗା ମିଳିବ ଯେ। ବହୁତ ଭଲ ଭଲ କଥା କହିଲ, କିଛି ଅସୁବିଧା ନାହିଁ, ଆମେ ଚେଷ୍ଟା କରିପାରିବା ଏ ବିଷୟରେ। ମୁଁ ମଧ୍ୟ ଟିକେ ଭାବୁଛି ଏ ବିଷୟରେ ଚେଷ୍ଟା କରିବା, ଥରେ ଅଧେ ଦେଖିବା କେମିତି ଲାଭ ହଉଛି କଣ ହଉଛି। ଆମେ ତ ସମନ୍ୱୟ ଚାଷ କରିବା ଲୋକ, ଗୋଟେ ଚାଷ ଉପରେ ନିର୍ଭର କଲେ ବର୍ଷ ଯାକ ଚଳିପାରିବା କି? ହେଲେ ସେଟା ଲାଗି ଇଟା ସେଟା ଟିକେ ଟିକେ କରୁଥିବାର ଅଛି ଆଗା। ହେଲେ ମହୁ ଚାଷ ବିଷୟରେ ତ କହିଲ, କୁ ବାବୁଙ୍କ ସହିତ କଥା ହେଇକି ଆସିଛ କି ବିଷୟରେ ନା ଆଉ କଣ ବିଷୟରେ କଥା ହେଇକି ଆସିଛ, କାହିଁ ସେଟା ତ କହିଲନି କିଛି?
0: କି କଥା କହୁଛ ନାନୀ, ଏତେ ଦିନକୁ ଆଇଲି ଆମର ବୈଠକ ଘରକୁ, ଆହୁରି ଆମର ଏଇ ମା ଭଉଣୀ ମନ ପାଇଁ କିଛି ନ ଆଣିକି ନା ପଳେଇ ଆଇବି କି?
1: ହଁ, କଣ ହେଲେ, କଣ ଆଣିଛ?
0: ମୁଇଁ ଗୋଟେ ଆଜ୍ଞାଙ୍କୁ ଭେଟିଲି ଆଇଲା ବେଳେ ବସ୍ରେ। ସେ ସାର୍କୁ ପଚାରିଲି, ଆଜ୍ଞା କୁଆଡେ ଯାଉଛ ବୋଲାରୁ ମେଡିକାଲ ଯାଉଛି ବୋଇଲେ, ମେଡିକାଲ କୁଆଡେ ବୋଲାରୁ ନାଇଁ ମୁଇଁ ପ୍ରାଣୀ ଚିକିତ୍ସକ ବୋଇଲେ,
1: ପଶୁ ଡାକ୍ତର ହେଲେ।
0: ହଁ
1: ହଉ ହଉ,
0: ହେଲାରୁ ମତେ ଆସିଲା ମନକୁ ଆଉ ନାଇଁ ନାଇଁ ମୁଇଁ ପଚାରିବି, ଆମର ଏଇ ଯୋଉ ମା ଭଉଣୀ ମାନେ ଯଦି ଛେଳି, ମେଣ୍ଢା ଆହୁରି କୁକୁଡ଼ା ପାଳନ କରିବେ ତାହେଲେ କେମିତି କରିବେ, ଯିଏ ନୂଆରେ ଆରମ୍ଭ କରିବ ସେ କେମିତି ଜାଣିବ ଏ ବିଷୟରେ ବୋଲି ସେ ସାର୍ଙ୍କଠୁ ଟିକେ କଥାବାର୍ତ୍ତା ଧରିକିନା ଆଇଛି ବୋଲୁଛ।
1: ନାଇଁ ନାଇଁ ନାଇଁ, ତମେ ବହୁତ ଦିନକୁ ଆଗା ଆଇଲ, ସେଟା ଲାଗି ବୈଠକ ଘରେ ମିଶା ସମସ୍ତେ ଅପେକ୍ଷା କରିକି ବସିଥିଲେ। ତମେ ଭଲ ଭଲ କଥା ହେଇକି ଆସିଛ, ଆଉ ଡେରି କରିବାନି, ସେଟା ବେଗି ଶୁଣିଦବା, ତାପରେ ଯାଇକି କଥା ହବା।
2: ନମସ୍କାର ସାର୍, ଆକାଶବାଣୀ ଜୟପୁରକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ସାର୍ ଆପଣଙ୍କର ପରିଚୟଟା ଜାଣିବା।
3: ନମସ୍କାର, ମୁଁ ଡକ୍ଟର ସୌଭାଗ୍ୟ ମୁଦୁଲି, ପ୍ରାଣୀ ଚିକିତ୍ସକ ଜୟପୁର ହିସାବରେ କାର୍ଯ୍ୟରତ।
2: ଆଜ୍ଞା ସାର୍, ଆଜିର ଆମର ବିଷୟ ରହିଛି ମା ଭଉଣୀଙ୍କ ଦ୍ୱାରା ଛେଳି, ମେଣ୍ଢା ଆଉ କୁକୁଡ଼ା ପାଳନ। ତ ଆପଣଙ୍କ ଠାରୁ ଜାଣିବାକୁ ଚାହିଁବି ଯେ ଗ୍ରାମୀଣ ମହିଳାମାନଙ୍କ ପାଇଁ ଏଇ ଛେଳି, ମେଣ୍ଢା ଆଉ କୁକୁଡ଼ା ପାଳନଟା କେତେ ଉପକାରୀ?
3: ଦେଖନ୍ତୁ, ଆମର ରାଜ୍ୟ ସରକାରଙ୍କର ଯୋଉ ବି ଯୋଜନା ଅଛି କିମ୍ବା ଯାହା ବି ଆମର ରାଜ୍ୟ ସରକାର ହୁଅନ୍ତୁ କିମ୍ବା ଭାରତ ସରକାର ହୁଅନ୍ତୁ, ତାଙ୍କର ଯାହା ବି ଯୋଜନା ଅଛି ତାଙ୍କର ମୂଳ ଲକ୍ଷ୍ୟ ହଉଛି ଗ୍ରାମୀଣ ମହିଳାମାନଙ୍କର କେମିତି ସେମାନେ ଆଗକୁ ଯିବେ, ନିଜେ ସକ୍ଷମ ହେଇପାରିବେ। ତ ଯଦି ଆପଣ ଯୋଜନାକୁ ଧରିବେ ତେନ୍ ଗ୍ରାମୀଣ ମହିଳାମାନଙ୍କ ପାଇଁ ବହୁତ ଗୁଡେ ଭଲ ସୁଯୋଗ ସରକାର ଆଣିଛନ୍ତି, ଯାହାଦ୍ୱାରା କି ସେମାନେ କିଛି ବାଟ ଆଗକୁ ଯାଇପାରୁଛନ୍ତି ଆଣ୍ଡ

0: ଆମର ରହିଲା ଆପଣ ଯୋଉ ଛେଳି ମେଣ୍ଢା କିମ୍ବା କୁକୁଡ଼ା ପାଳନ କହୁଛନ୍ତି, ଆମେ ଦୀର୍ଘ କିଛି ବର୍ଷ ହେଲା ଦେଖିବି ଆସୁଛୁ କି ଗ୍ରାମୀଣ ମହିଳା ମାନେ ହୁଅନ୍ତୁ କିମ୍ବା ଯେକୌଣସି ମହିଳା ହୁଅନ୍ତୁ ଆତ୍ମନିର୍ଭର ହେଇପାରୁଛନ୍ତି ତା ଦ୍ୱାରା।
1: ପ୍ରଥମେ ଯିଏ ଏହି ପାଳନ ଆରମ୍ଭ କରିବାକୁ ଚାହିଁବ ଛୋଟ ମାପରେ ସେ କେମିତି କଣ କରିପାରିବ ସିଏ?
0: ଛୋଟ ମାପରେ ଆମର ସରକାରଙ୍କର ଯୋଜନା ହିସାବରେ ସବୁ ଅଲଗା ଅଲଗା ଅଛି, ମୁଁ ଆପଣଙ୍କୁ ଗୋଟେ ପରେ ଗୋଟେ କହିଦେଉଛି। ଛୋଟ ଆକାରରେ ହେଲେ ଆମେ ପ୍ରଥମେ କୁକୁଡ଼ା ପାଳନକୁ ଦେଖୁ। କୁକୁଡ଼ା ପାଳନରେ ଛୋଟ ହିସାବରେ ଆମେ ପ୍ରଥମେ ଗାଁର ମହିଳାମାନଙ୍କୁ 25ଟା ଲେଖାଏଁ କୁକୁଡ଼ା ଦଉ, ଆଉ ଏଇଟା ସରକାରଙ୍କ ଯୋଜନା ହିସାବରେ ହିଁ ଯାଏ, ବିନା ମୂଲ୍ୟରେ ହିଁ ଦିଆଯାଏ। ବିନା ମୂଲ୍ୟରେ 25ଟା ଆମେ କୁକୁଡ଼ା ଦଉ। ଆଉ ଯଦି ଛେଳି ପାଳନ ହିସାବରେ କହିବେ, ଆମେ 10ଟି ଛେଳିରୁ ହିଁ ଷ୍ଟାର୍ଟ କରୁ। ସେମାନେ 10ଟି ଛେଳିରୁ ହିଁ ଆରମ୍ଭ କରିପାରିବେ। 10ଟି ଛେଳି ପାଇଁ କି ବି ସରକାର ସେମାନଙ୍କର ସବସିଡିର ସହଯୋଗ ରଖିଛନ୍ତି, ତ ମିନିମମ ଆମାଉଣ୍ଟ ସେମାନେ କୁକୁଡ଼ା ଇଏରେ 25 କରିପାରିବେ, ଛେଳିରେ 10ଟି ରଖିପାରିବେ, କିଛି ଅସୁବିଧା ନାହିଁ।
1: ଭଲ ଜାତି କେଉଁ ଗୁଡିକ ସାର୍?
0: ଆମର ଯାହା ବି ଛେଳି ଅଛି, ଛେଳି ହୁଅନ୍ତୁ, ମେଣ୍ଢା ହୁଅନ୍ତୁ, କୁକୁଡ଼ା ହୁଅନ୍ତୁ, ଛେଳି ଭିତରେ ଆମେ ଗଞ୍ଜାମର ଗୋଟେ ବ୍ରିଡ୍ ଅଛି, ବ୍ଲାକ୍ ବେଙ୍ଗଲ ଅଛି, ମାଲକାନଗିରି ଅଛି, ନାରାୟଣ ପାଟନା ଅଛି, ଯୋଉଟା ଆମର ଲୋକାଲ ବ୍ରିଡ୍ ଅଛି। ଆଉ ଯଦି ତା ଭିତରୁ ସବୁଠୁ ଲୋକପ୍ରିୟ କୋଉଟା ଆମେ ଧରିବା, ଲୋକପ୍ରିୟ ବ୍ଲାକ୍ ବେଙ୍ଗଲ କୁ ହିଁ ଆମେ ମାନେ ବେଶୀ ଲୋକପ୍ରିୟ ହିସାବରେ ଧରୁ। ତା ଛଡା ଗଞ୍ଜାମ ବ୍ରିଡ୍ ର ମଧ୍ୟ ଭଲ ଚାହିଦା ଅଛି। ଆଉ ମେଣ୍ଢା ମାନଙ୍କ ଭିତରେ ସେମିତି ଗଞ୍ଜାମ ବ୍ରିଡ୍ ଅଛି, ବଲାଙ୍ଗୀର ବ୍ରିଡ୍ ଅଛି, ପ୍ରାୟତଃ ଆମେ ବଲାଙ୍ଗୀର ଆଉ ଗଞ୍ଜାମ, ଆମର ଯାହା ବି ଓଡ଼ିଶାରେ ଦେଖାଯାଏ ଗଞ୍ଜାମ ଆଉ ବଲାଙ୍ଗୀର ବ୍ରିଡ୍ ହିଁ ଦେଖାଯାଏ। କୁକୁଡ଼ା ଭିତରେ ଯଦି ଆପଣ ଯିବେ, ଯୋଉଟା ଆମର ଦେଶୀ ହିସାବରେ ଯାହାକୁ ଆମେ ନଉ, ଭେଜାଗୁଡ଼ା ଅଛି, କଳାହାଣ୍ଡି ଅଛି, ଫୁଲବାଣୀ ଅଛି, ତା ଛଡା ଆମ ମାନଙ୍କର ସୋନାଲି ଅଛି, ଗ୍ରାମପ୍ରିୟା ଅଛି, ଯୋଉଟା କ୍ରଏଲର ପ୍ରଜାତିରେ, ତ ଏସବୁ ହିଁ ଆମର ଉପଲବ୍ଧ ଅଛି।
1: ଆମେ ଯେତେବେଳେ ପାଳନ କରିବା ଘରେ ଛେଳି ମେଣ୍ଢା କିମ୍ବା କୁକୁଡ଼ା, ତ ସେମାନଙ୍କୁ ସୁସ୍ଥ ରଖିବା ପାଇଁ କଣ କଣ ସତର୍କତା ଅବଲମ୍ବନ କରିବା?
0: ସୁସ୍ଥ ରଖିବାର ପ୍ରଥମ ଜିନିଷ ହଉଛି ଛେଳି ମେଣ୍ଢା ଏମାନଙ୍କର ଟୀକାକରଣ। ସରକାରଙ୍କର ଯୋଜନା ଦ୍ୱାରା ସେମାନଙ୍କୁ ଟୀକାକରଣ ବି କରାଯାଏ, କିମ୍ବା ଜଣେ ଚାଷୀ ଚାହିଁଲେ ସେମାନଙ୍କୁ ପ୍ରଥମେ ଟୀକା ହିଁ ଦିଆଯାଏ, ଟୀକା ଦିଆଯାଏ, କୃମିନାଶକ ଦିଆଯାଏ, ଯାହାଦ୍ୱାରା ସେମାନଙ୍କର ଯାହା ବି ଗ୍ରୋଥ ଅଛି, ଗ୍ରୋଥ ପାରାମିଟର ସେଇ ହିସାବରେ ମେଣ୍ଟେନ ହେଇକି ରହେ। ତ ତାର ପ୍ରଥମ ଷ୍ଟେପ୍ ହଉଛି, ପ୍ରଥମ ସୋପାନରେ ଆମେ କୃମିନାଶକ ଦବା, ତାପରେ ସେମାନଙ୍କୁ ଟୀକାକରଣ କରାଇବା, ନିୟମିତ ବ୍ୟବଧାନରେ ଆମେ ସେମାନଙ୍କୁ ଟୀକାକରଣ କରାଇବା, ଉତ୍ତମ ଖାଦ୍ୟ ସେମାନଙ୍କୁ ଦବା, ଯେମିତି ଆମ ମାନଙ୍କ ମନୁଷ୍ୟ ପାଇଁ ଯେମିତି ପୁଷ୍ଟିସାର ଦରକାର, ସେମାନଙ୍କ ପାଇଁ ବି ସେ ଉତ୍ତମ ସୁଷମ ଖାଦ୍ୟ ଦେଲେ ସେମାନଙ୍କର ଗ୍ରୋଥ ସେଇ ହିସାବରେ ହେବ।
1: ଆପଣ ଯେମିତି କହିଲେ ଉତ୍ତମ ଖାଦ୍ୟ, ତ ସେ ବିଷୟରେ କିଛି କହିବେ ସାର୍? ସେମାନଙ୍କୁ ସଠିକ୍ ପୋଷଣ କେମିତି ମିଳିବ?
0: ଆଜ୍ଞା, ତ ସଠିକ୍ ପୋଷଣ ସବୁବେଳେ ଚାଷୀ ପାଖରେ ହିଁ ଥାଏ। ଆମେ ମାନେ ଭାବୁ ସଠିକ୍ ପୋଷଣ ମାନେ ଗୋଟେ ବହୁତ ବଡ ଜିନିଷ, ଆମେ ମାନେ ଏତେ ଖର୍ଚ୍ଚ କରିପାରିବୁନି, କିନ୍ତୁ ଛେଳି ମେଣ୍ଢାର ପାଳନର ଗୋଟେ ସବୁଠୁ ପ୍ଲସ୍ ପଏଣ୍ଟ ମାନେ ଆମ ମାନଙ୍କ ପାଇଁ କି ହଉଛି, ଗ୍ରାମୀଣ ମହିଳାମାନଙ୍କ ପାଇଁ କି ବି ହଉଛି, କି ସେମାନଙ୍କର ଖର୍ଚ୍ଚ ବହୁତ କମ୍ ଥାଏ। ସେମାନେ ସବୁବେଳେ ସବୁଜ ପତ୍ର ଉପରେ ନିର୍ଭର କରନ୍ତି। ଆଉ ସରକାରଙ୍କର ଯୋଜନା ଘାସ ଚାଷ ଉପରେ ବି ଅଛି, ଯଦି ଆମେ ଘାସ ଚାଷ କରିବା ସେଥିରେ ସରକାରଙ୍କଠୁ ସବସିଡି ପାଇପାରିବା, ଆଉ ସୁଷମ ଖାଦ୍ୟ ହିସାବରେ ଆମେ ଛେଳି ମେଣ୍ଢା ମାନଙ୍କୁ ବି ଦେଇପାରିବା। ତ ସବୁଜ ଘାସ ହଉ କିମ୍ବା ଯାହା ବି ଆମର ସୁଷମ ମାନେ ମିନେରାଲ ମିକ୍ସଚର ଯୋଉଟା ଆସେ, ଖଣିଜ ଲବଣ ଆସେ କିଛି ପରିମାଣରେ, ସେଇଟା ଆଡ୍ ହବ, ତ ଏଇସବୁ ଜିନିଷ ଗୋଟେ ସୁଷମ ପରିମାଣରେ ଦେଲେ ତାର ବୃଦ୍ଧିରେ ସେଟା ସାହାଯ୍ୟ କରେ।
1: ପଶୁମାନଙ୍କ ପାଇଁ ସଫା ସୁତୁରା ଆଉ ଯୋଉ ରହଣୀୟ ସ୍ଥାନଟା, ସେଟା କେତେ ଜରୁରୀ ସାର୍?
0: ଆଜ୍ଞା, ସଫା ସୁତୁରା ତ ଦେଖନ୍ତୁ ମ୍ୟାଡମ ସମସ୍ତଙ୍କ ପାଇଁ କି ଜରୁରୀ, ପଶୁ ପକ୍ଷୀ ହୁଅନ୍ତୁ କିମ୍ବା ଯୋଉଟା ମୁଁ ଆପଣଙ୍କୁ ଏଇ ପୂର୍ବ ମାନେ ପଏଣ୍ଟରେ ଆପଣଙ୍କୁ କହିଲି କି କୃମିନାଶକ, ଆମକୁ କୃମିନାଶକ ବହୁତ ଦରକାର। ଆଉ ଯୋଉ ସଫା ସୁତୁରାର ପଏଣ୍ଟ ଆଉ କୃମିନାଶକ ଦୁଇଟାକ ପରସ୍ପର ସହ କନେକ୍ଟ ହେଇକି ହିଁ ଅଛନ୍ତି। ଯେ ସଫା ସୁତୁରା ମାନେ ଆମେ ଗୁହାଳକୁ ସଫା ସୁତୁରା ରଖିବା, କୃମିନାଶକ ଯୋଉଟା ଆମେ କୃମିନାଶକ ଖାଇବାକୁ ବି ଦିଆଯାଏ, ଆଉ କୃମିନାଶକ ବେଳେବେଳେ ଆମେ ଗୁହାଳ ମାନଙ୍କରେ ସ୍ପ୍ରେ ବି କରୁ, ସୋ ଦେଟ୍ କି ମାନେ ଯାହା ଆମର ଗୋଟେ ପ୍ରକାର କୃମି ଅଛନ୍ତି ଯୋଉଟା କି ସେମାନଙ୍କର ଚର୍ମ ଉପରେ ରୁହନ୍ତି, ସେମାନେ କଣ କରନ୍ତି ଆମର ଗୁହାଳରେ ଯଦି କିଛି ଭଙ୍ଗା ଜାଗା ଥିବ ତା ଭିତରେ ରହିଯାଆନ୍ତି, ତ ସେଥିପାଇଁ କି ଆମେ କୃମିନାଶକ ବେଳେବେଳେ ସ୍ପ୍ରେ ବି କରୁ ହଉଛି ଗୁହାଳ ମାନଙ୍କରେ, ଚାଷୀମାନଙ୍କୁ କହୁ। ତ ନିହାତି ସଫା ସୁତୁରା ତ ନିହାତି ଦରକାର, ଯାହାଦ୍ୱାରା କି ସେମାନଙ୍କର ବହୁତ କିଛି ରୋଗକୁ ଆମେ ଆଭଏଡ କରିପାରିବା।
1: ସାଧାରଣତଃ କେଉଁ କେଉଁ ରୋଗ ଦେଖାଯାଏ?
0: ଛେଳି ଆଉ ମେଣ୍ଢା ମାନଙ୍କ କଥା ଯଦି ଆମେ ଧରିବା, ତ ଛେଳି ମେଣ୍ଢା ମାନଙ୍କରେ ଯାହା ବି ଆମର ରୋଗ ଅଛି, PPR, FMD, ଗୋଟ ପକ୍ସ, ସିପ୍ ପକ୍ସ ଅଛି, ENT ଅଛି, ମୁଁ ତାର ଓଡିଆ କହିଦେବି ମ୍ୟାଡମ ଯେହେତୁ ଆମର ଗ୍ରାମୀଣ ମହିଳାମାନଙ୍କ ପାଇଁ ଟିକେ ଉପଯୋଗୀ ହବ। HS ଅଛି ଯାହାକୁ ଆମେ ବଜବଜିଆ କହୁ, ସାହାଣା କହୁ।

0: ଫାଟୁଆ ରୋଗ ବି ବେଳେ ବେଳେ କହୁ, ଏଇସବୁ ରୋଗ ପ୍ରାୟତଃ ଦେଖାଯାଏ। ପ୍ରାୟତଃ ଆମ ମାନଙ୍କ ଏରିଆରେ ଏଚଏସ ମାନେ ଯଦି ଆପଣ ଧରିବେ ଗ୍ରାମାଞ୍ଚଳ ମାନଙ୍କରେ ଛେଳି ମେଣ୍ଢା ମାନେ ବହୁତ ଡିଜିଜ ରେଜିଷ୍ଟାଣ୍ଟ ଥାନ୍ତି, ମାନେ ରୋଗ ପ୍ରତିରୋଧକ ଶକ୍ତି ସେମାନଙ୍କର ଭଲ ଥାଏ। କିନ୍ତୁ ଏଇ ଏଇ ଜିନିଷ ଆମକୁ ଏଇ ଯୋଉ ରୋଗଟା ଆପଣ ପଚାରିଲେ କି ନାଇଁ କୋଉ କୋଉ ରୋଗ ଦେଖାଯାଏ, ତ ପ୍ରାୟତଃ ଛେଳି ମେଣ୍ଢା ମାନଙ୍କର ଏଇ ରୋଗ ଦେଖାଯାଏ।
1: ଏଇ ରୋଗ ଗୁଡିକର ପ୍ରାରମ୍ଭିକ ଲକ୍ଷଣ କିପରି ସେମାନେ ଚିହ୍ନଟ କରିପାରିବେ ସାର୍?
0: ପ୍ରାରମ୍ଭିକ ଲକ୍ଷଣ ମ୍ୟାଡମ ପ୍ରାୟତଃ ସେମାନଙ୍କର ସେମ୍ ଥାଏ କି ମାନେ ଆମର ନାଜାଲ ଡିସଚାର୍ଜ ଯୋଉଟା କହୁ, ମାନେ ନାକରୁ ପାଣି ଦବା ହୁଏ, ମୁହଁ ମାନଙ୍କରେ ଆମର ଚିକେନ ପକ୍ସ ଟାଇପ୍ର ଫଳି ଯାଏ, ସେମାନଙ୍କର ମୁହଁରେ କିଛି କିଛି ଆସିଯାଏ, ଯାହାଦ୍ୱାରା କି ସେଇ ଯୋଉ ଫୋଟକା ଗୁଡାକ ହେଇଥାଏ ମୁହଁରେ, ସେ ଫୋଟକା ଗୁଡାକ ବେଳେବେଳେ ଫାଟିଯାଏ, ଫାଟିଗଲେ ସେଥିରୁ ଲସା ଦିଏ, ଆଉ ସେମାନେ ଖାଇବାକୁ ବନ୍ଦ କରିଦିଅନ୍ତି, ଶରୀରର ତାପମାତ୍ରା ବଢିଯାଏ, ତ ଏଇସବୁ ହଉଛି ସେ ରୋଗର ଲକ୍ଷଣ।
1: ରୋଗ ଯେତେବେଳେ ହଉଛି ସେମାନଙ୍କୁ ସାର୍, ତ ଘରୋଇ ଚିକିତ୍ସା କରିବା ଠିକ ନା ଡାକ୍ତରଙ୍କର ସହଯୋଗ ନେବା ଉଚିତ ବୋଲି ଆପଣ ଭାବୁଛନ୍ତି?
0: ଯଦି ଆପଣ ରୋଗ କଥା ପଚାରୁଛନ୍ତି ଦେନ୍ ମୁଁ ତ ନିହାତି କହିବି କି ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, କାହିଁକିନା ରୋଗର ବହୁତ ପ୍ରକାର ଭେଦ ଅଛି, କୋଉଟା ପରଜୀବୀ ମାନଙ୍କ ଦ୍ୱାରା ହେଇଥାଏ, କୋଉଟା ଆମର ଭାଇରସ ଯୋଉଟା ହେଇଥାଏ ସେଇଟା ତାର ଅରିଜିନକୁ ଜାଣିବାକୁ ପଡେ, ତ ସେହି ହିସାବରେ ହିଁ ମେଡିକେସନ କରିବାକୁ ପଡେ। ଆପଣ ନିହାତି ଡାକ୍ତରଙ୍କ ପାଖକୁ ଯାଆନ୍ତୁ, କାହିଁକିନା ଆମେ ଡାକ୍ତରଙ୍କ ପାଖକୁ ନ ଗଲେ ରୋଗଟି ଚିହ୍ନଟ କରିପାରିବାନି। ଦେଶୀ ଚିକିତ୍ସା କରୁଥିବେ ଗାଁରେ ମହିଳାମାନେ ଦେଶୀ ଚିକିତ୍ସା କରୁଥିବେ, ଆମେ ତ ସେମାନଙ୍କୁ ରୋକିପାରିବା ନାହିଁ କିମ୍ବା ମନା କରିବାନି, କିନ୍ତୁ ଆମେ ମାନେ ସବୁବେଳେ ସେମାନଙ୍କୁ ଉପଦେଶ ଦଉ କିମ୍ବା କି କିଛି ବି ଆୱାରନେସ ପ୍ରୋଗ୍ରାମରେ ତାଙ୍କୁ କହୁ କି ନିହାତି ଡାକ୍ତରଙ୍କୁ ଦେଖା କରନ୍ତୁ, କାହିଁକିନା ସଠିକ ନିରୂପଣ ହେଇପାରିଲେ ହିଁ ରୋଗଟି ଜଲ୍ଦି ଭଲ ହେଇପାରିବ। କାହିଁକିନା ଛେଳି ମେଣ୍ଢା ମାନଙ୍କର ରୋଗର ଗୋଟେ ମାନେ ନେଗେଟିଭ ଜିନିଷ ହଉଛି କି ଯଦି ଯେହେତୁ ଛେଳି ମେଣ୍ଢା ମାନେ ସବୁବେଳେ ସେମାନେ ଦଳବଳ ହେଇକି ଚରିବାକୁ ଯାଆନ୍ତି, ତ ରୋଗ ଆଉ ଗୋଟେ ଛେଳି କିମ୍ବା ଗୋଟେ ମେଣ୍ଢାକୁ ବ୍ୟାପି ଥାଏ, ତ ସେ ରୋଗକୁ ଚିହ୍ନଟ କରିବାଟା ହିଁ ଜରୁରୀ।
1: ସାର୍ ଟିକେ ପୂର୍ବରୁ ଆପଣ ଯେମିତି କହିଲେ ଯେ ଟୀକାକରଣ ବହୁତ ଜରୁରୀ, ତ ସେ ବିଷୟରେ ସେମାନେ କେମିତି ଜାଣିପାରିବେ କେବେ ଟୀକାକରଣ କରାଯିବା ଉଚିତ?
0: ସରକାରଙ୍କର ଯୋଜନାରେ ଟୀକାକରଣ ମଧ୍ୟ ଆସୁଛି, ଆମ ମାନଙ୍କର ଯେଉଁମାନେ ଫିଲ୍ଡ ଲେଭେଲରେ ଷ୍ଟାଫ ଅଛନ୍ତି ପ୍ରାଣୀଧନ ନିରୀକ୍ଷକ ମାନେ, ସେମାନେ ଗାଁ ଗାଁ ବୁଲି ପ୍ରତି ମାନେ ମାସରେ ହଉ କିମ୍ବା ସପ୍ତାହରେ ହଉ ସେମାନେ ଯୋଉ ଗାଁକୁ ଯାଆନ୍ତି ସେଠି ଆୱାରନେସ କରାନ୍ତି କି ଏଇ ଦିନ ଆମର ଏଇ ଟୀକାକରଣ କରିବାର ଅଛି। ବେଳେବେଳେ ଆମେ ମାନେ ଯେତେବେଳେ ଗ୍ରାମସଭା ବି ହଉ ସେଠି ପ୍ରେଜେଣ୍ଟ ରହିକି ମହିଳାମାନଙ୍କୁ କହୁ କି ଯାହା ପାଖରେ ଛେଳି ଅଛି କିମ୍ବା ମେଣ୍ଢା ଅଛି, ଇଭିନ୍ କି କୁକୁଡ଼ା ବି ଯୋଉମାନେ ରଖିଛନ୍ତି, ଆମେ ସେମାନଙ୍କୁ କହୁ କି ଏଇ ତାରିଖରେ ଆମକୁ କରିବାର ଅଛି ଟୀକାକରଣ କରିବାର ଅଛି। ମାନେ ଯେମିତି ଦେଖନ୍ତୁ ବର୍ଷା ଦିନ ଆରମ୍ଭରୁ କିଛି ଟୀକାକରଣ କରିବାର ଅଛି, ଖରାଦିନ ଆରମ୍ଭରୁ କିଛି କରିବାର ଅଛି, ତ ସେ ଆୱାରନେସ ପ୍ରୋଗ୍ରାମଟି ଆମର ଯୋଉ ପ୍ରାଣୀଧନ ନିରୀକ୍ଷକ ମାନେ ଅଛନ୍ତି ସେମାନେ ଯାଇକି ଗାଁ ଗାଁରେ ଲୋକଙ୍କୁ କୁହନ୍ତି, ଆୱାରନେସ ହିଁ ଦିଅନ୍ତି।
1: ଗ୍ରାମୀଣ ମହିଳାମାନେ ଯେଉଁମାନେ ପାଳନ ଆରମ୍ଭ କରୁଛନ୍ତି, ତ ସେମାନଙ୍କୁ ଟ୍ରେନିଂ କିମ୍ବା ଭେଟେରିନାରୀ ସପୋର୍ଟ କେମିତି ମିଳିପାରିବ ସାର୍?
0: ତା ପାଇଁ ତ ଆମେ ସବୁବେଳେ ମାନେ ସ୍ୱାଗତ କରୁଛେ କି ଗ୍ରାମୀଣ ମହିଳାମାନେ ଆଗକୁ ଆସନ୍ତୁ, ଆଉ ଆମ ଅଫିସକୁ ବି ଆମେ ବାର ବାର କହୁ କି ମା ମାନଙ୍କୁ କି ଆପଣ ଅଫିସକୁ ଆସନ୍ତୁ, ଜିନିଷ ବୁଝନ୍ତୁ। ଆଉ ଯୋଉଟା କହିଲେ ଟ୍ରେନିଂ ପ୍ରୋଗ୍ରାମ ଆମେ ପ୍ରତି 6 ମାସରେ ଥରେ ହଉ କିମ୍ବା 2 ମାସରେ ଥରେ ଯାହା ବି ସରକାରଙ୍କ ତରଫରୁ ଆସେ ଆମେ ସେଇ ହିସାବରେ ସେମାନଙ୍କୁ ଟ୍ରେନିଂ କୁକୁଡ଼ା ଚାଷ ଉପରେ ଦଉ, ଛେଳି ଚାଷ ଉପରେ, ମେଣ୍ଢା ଚାଷ ଉପରେ ଦଉ। ଯେଉଁମାନେ ବି ଇଚ୍ଛୁକ ଅଛନ୍ତି ଏଇ ବିଷୟରେ କି ନାଇଁ ମତେ ଟ୍ରେନିଂ ନେବାର ଅଛି, ସେମାନେ ନିକଟସ୍ଥ ଯୋଉ ପ୍ରାଣୀ ଚିକିତ୍ସାଳୟ ଅଛି ସେଠାରେ ଯାଇ କଣ୍ଟାକ୍ଟ ଯଦି କରିପାରିବେ ତାହେଲେ ସେମାନେ ଏନରୋଲ ନିଜକୁ କରିପାରିବେ।
1: ଏହି ପାଳନ ପାଇଁ ସାର୍ ସରକାରଙ୍କର କୌଣସି ସ୍କିମ୍ କିମ୍ବା ସବସିଡି ମହିଳାମାନଙ୍କ ପାଇଁ ଉପଲବ୍ଧ ଅଛି କି?
0: ଆଜ୍ଞା, ସରକାର ତ ପ୍ରଥମତଃ ଫୋକସ ହିଁ କେବଳ ଆମର ଗ୍ରାମୀଣ ଅର୍ଥନୀତି ପାଇଁ କି ଗ୍ରାମୀଣ ଅର୍ଥନୀତି ସବୁବେଳେ ଯୋଡିଥାଏ ଗାଁର ମହିଳାମାନଙ୍କ ପାଖରେ, ତ ସେଥିପାଇଁ ସରକାରଙ୍କର ରାଜ୍ୟ ସରକାରଙ୍କର ଯୋଉ ଯୋଜନା ଗୁଡିକ ଅଛି ମୁଁ କହିଦଉଛି। ଆମେ କୁକୁଡ଼ା ପାଳନ କ୍ଷେତ୍ରରେ 500 ବ୍ରଏଲରରୁ ଷ୍ଟାର୍ଟ କରି 3000 ବ୍ରଏଲର ଯାଏ ଗ୍ରାମୀଣ ମହିଳାମାନଙ୍କୁ ଦିଆଯାଏ, ଆଉ ଛେଳି ପାଳନ କ୍ଷେତ୍ରରେ ଆମେ 10ଟିରୁ ଷ୍ଟାର୍ଟ କରି 32ଟି ଯାଏ ଆମେ ଛେଳି ପାଳନ ପାଇଁ କି ଗ୍ରାମୀଣ ମହିଳାମାନଙ୍କ ପାଇଁ କି ସ୍କିମ୍ ଅଛି, ଯାହା ବି ଯୋଜନା ଅଛି। ତ 10ଟି ଛେଳି ରଖିଲେ ଜଣେ ଲୋକ 62,800 ଟଙ୍କା ପାଇପାରିବେ ସବସିଡି, ଯାହା ବି କହିବି ସେ ସବୁ ସବସିଡି, ସେଟା ସରକାରୀ ସହାୟତା ଆମକୁ। ଯଦି ଆପଣ 10ଟି ଛେଳି ପାଳନ କରିବେ, ଆପଣ ଗୋଟେ ଛୋଟ ଗୁହାଳ ବନେଇବେ, 10ଟି ଛେଳି ଆଣିବେ, ତ ସରକାରଙ୍କ ତରଫରୁ ଆପଣଙ୍କୁ ସାହାଯ୍ୟ 62,000 ଟଙ୍କା ମିଳିବ। ଯଦି ସେଇ ଜାଗାରେ ଆପଣ 32ଟି ଛେଳି ଆଣୁଛନ୍ତି ମାନେ 30ଟି ମାଇ ଛେଳି 2ଟି ଅଣ୍ଡିରା ଛେଳି ପାଳନ କରୁଛନ୍ତି, ତାର ଗୁହାଳ ଏବଂ ଛେଳି ପାଇଁକି ଆପଣଙ୍କୁ ମିଳିବ 1,32,000 ମାନେ 132,000 ଟଙ୍କା ଆପଣଙ୍କୁ ମିଳିବ।
1: ସେଲ୍ଫ ହେଲ୍ପ ଗ୍ରୁପ ବା SHG ମାଧ୍ୟମରେ ଏହି କାମ କେତେ ଲାଭଦାୟକ?

0: ଦେଖନ୍ତୁ, ସେଠି ଯେହେତୁ ଆମେ ସବୁବେଳେ ସେଲ୍ଫ ହେଲ୍ପ ଗ୍ରୁପ କୁ ଇମ୍ପୋର୍ଟାନ୍ସ ଦଉ, କାହିଁକିନା ସେଲ୍ଫ ହେଲ୍ପ ଗ୍ରୁପ ରେ ପ୍ରାୟତଃ 10ଟିରୁ ଅଧିକ ମେମ୍ବର ଥାନ୍ତି କିମ୍ବା 10 ଜଣ ଥାନ୍ତି, ତ 10ଟି ଆଇଡିଆ ମିଶିଲେ ଗୋଟେ ବହୁତ ଭଲ ଜିନିଷ ଆସେ। ଯଦି ପଚାରିବେ ଆମର କୋରାପୁଟ ଅଞ୍ଚଳ ପାଇଁ, କି କୋରାପୁଟ ଅଞ୍ଚଳରେ ବହୁତ ଭଲ ଭଲ SHG ଅଛନ୍ତି ଯୋଉମାନେ କି ଛେଳି ପାଳନ କରି ଆଗକୁ ହିଁ ଯାଇଛନ୍ତି, ରାଜ୍ୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି ଯେଉଁମାନେ ଛେଳି ପାଳନ କରିକି। ତ ଯାହା ବି ସରକାରଙ୍କର ଯୋଜନା ଅଛି ତା ମଧ୍ୟରେ SHG ଗ୍ରୁପ ମାନେ ମଧ୍ୟ ଇନକ୍ଲୁଡ ଅଛନ୍ତି। କୋରାପୁଟରେ SHG ଭଲ କୁକୁଡ଼ା ଚାଷ ବି କରିଛନ୍ତି, ଛେଳି ଚାଷ ବି କରିଛନ୍ତି, ତାର ବହୁତ ଉଦାହରଣ ଅଛି।
1: କମ ଖର୍ଚ୍ଚରେ କେମିତି ସାର୍ ଅଧିକ ଲାଭ ମିଳିପାରିବ ଏହି ବ୍ୟବସାୟରେ?
0: ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟେ ପଏଣ୍ଟରେ କହିଛି କି ଛେଳି ଚାଷ କିମ୍ବା ମେଣ୍ଢା ଚାଷ ଯୋଉଟାକି ମାନେ ଆମେ ଭାବୁ କି ନାହିଁ ଖର୍ଚ୍ଚ ହବ, କିନ୍ତୁ ଏଟା ବହୁତ ସ୍ୱଳ୍ପ ଖର୍ଚ୍ଚରେ ହେଇପାରେ। ଆପଣ ଯୋଉଟା କହିଲେ କମ୍ ଖର୍ଚ୍ଚରେ ନିହାତି ହେଇପାରିବ, କାହିଁକିନା ଆମର ଗ୍ରାମାଞ୍ଚଳ ମାନଙ୍କରେ ସବୁ ସବୁଜି ମାନେ ସବୁ ଭରି ହେଇକି ଅଛି, ତ ଛେଳି କିମ୍ବା ମେଣ୍ଢା ହୁଅନ୍ତୁ ସେମାନଙ୍କୁ ସବୁଜ ପତ୍ର ବହୁତ ଭଲ ଲାଗେ। ଯାହା ଆମର ଲୋକାଲ ବ୍ରିଡ ଅଛି, ଯେମିତି ଆପଣଙ୍କୁ କହିଲି ବ୍ଲାକ୍ ବେଙ୍ଗଲ ହଉ କିମ୍ବା ଗଞ୍ଜାମ ହଉ, ସେମାନେ ସବୁଜ ପତ୍ରକୁ ବହୁତ ଭଲ ପାଆନ୍ତି। ତ ଆମ ମାନଙ୍କ ପାଖରେ ଭରପୁର ଜିନିଷ ଅଛି, ଖର୍ଚ୍ଚ ହିଁ ସେଥିରେ ନାହିଁ। ଯଦି ଆମେ ଚାହିଁବେ କି ଫିଡ୍ କଷ୍ଟ, ଯୋଉଟା ମୁଁ କହିଲି କି ନାହିଁ ଆମର ସୁଷମ ଖାଦ୍ୟ ଯୋଉ ଖର୍ଚ୍ଚ ଆମେ ବାହାରୁ ଯଦି ନ କିଣିବାକୁ ଯିବା, ତାର ଆଉ ଗୋଟେ ବିକଳ୍ପ ହଉଛି ଆଜୋଲା। ଆଜୋଲା ହଉଛି ଗୋଟେ ପ୍ରୋଟିନ ର ସୋର୍ସ, ଆପଣ ଦେଖିଥିବେ ପୋଖରୀରେ ଦଳ ଭଳି ଗୋଟେ ଜିନିଷ ଥାଏ, ସେଇଭଳି ଗୋଟେ ଜିନିଷ ହଉଛି ଆଜୋଲା। ତାକୁ ବି ଯଦି ଆମେ ଗ୍ରାମୀଣ ମହିଳାମାନେ କିଛି ପୋଖରୀ ହଉ କିମ୍ବା ଛୋଟ କୁଣ୍ଡରେ ମଧ୍ୟ ଆଜୋଲାକୁ ଯଦି ସେ ରଖିଦେବେ, ସେ ପ୍ରତି ସପ୍ତାହରେ ସେଟା ବଢେ। ତ ତାକୁ ଆଣିକି ଡ୍ରାଏ କରିକି ବି ମାନେ ସୂର୍ଯ୍ୟ କିରଣରେ ଶୁଖେଇକି ବି ଦେଲେ, ତ ସେଟା ତାର ପୁଷ୍ଟିସାରକୁ ମେଣ୍ଟେନ କରିକି ରଖେ। ତ ସ୍ୱଳ୍ପ ଖର୍ଚ୍ଚରେ ଆମେ କରିପାରିବା ସେଥିରେ।
1: ଆଜିକାଲି ତ ଅନେକ ମହିଳା ସାର୍ ଏହି କାମକୁ ଆୟର ମାଧ୍ୟମ କରୁଛନ୍ତି, ତ ଆପଣଙ୍କ ମତରେ ଏହା ସ୍ୱାବଲମ୍ବୀ ହେବାର ଭଲ ଉପାୟ କି?
0: ନିହାତି ମ୍ୟାଡମ, କାହିଁକିନା ଆମେ ଦେଖିଛୁ କି ମହିଳାମାନେ ଗୋଟିଏ ଛେଳିରୁ 10ଟା ଛେଳି କରିଛନ୍ତି, 25ଟା କୁକୁଡ଼ାରୁ 500 କୁକୁଡ଼ା କରିଛନ୍ତି। ତ ମୋ ମତରେ ତ ଏଇଟା ନିହାତି ସ୍ୱାବଲମ୍ବୀ ସେମାନଙ୍କୁ କରୁଛି, କାହିଁକିନା ଆମ ଆଗରେ ବହୁତ ଉଦାହରଣ ଅଛନ୍ତି। ଆମେ ନିଜେ ଦେଖିଛୁ ଗୋଟିଏ ମହିଳା 10ଟି ଛେଳି ରଖିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ପାଖରେ 450ଟି ପାଖାପାଖି ଛେଳି ହେଲେଣି ଗୋଟିଏ ମହିଳା। ସେ ଆଉ ଇଭିନ୍ କି ଆପଣ ଯୋଉ ସେଲ୍ଫ ହେଲ୍ପ ଗ୍ରୁପ କହୁଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ସେମାନେ ମଧ୍ୟ ସେୟା ଗୋଟିଏ 32ଟି ଛେଳି ଆଣିଥିଲେ, ସେମାନଙ୍କ ପାଖରେ ଏବେ ଆରାଉଣ୍ଡ ମାନେ 200 ପାଖାପାଖି ଛେଳି ହେଲାଣି। ତ ନିହାତି ଏଟା ଗ୍ରାମୀଣ ଅର୍ଥନୀତିକୁ ନିହାତି ସୁଦୃଢ କରୁଛି ଏବଂ ମହିଳାମାନଙ୍କୁ ବହୁତ ହେଲ୍ପ କରୁଛି ଆଗକୁ ଯିବା ପାଇଁ।
1: ସାର୍ ବର୍ତ୍ତମାନ ଆପଣଙ୍କୁ FM ମାଧ୍ୟମରେ ଅନେକ ଶ୍ରୋତା ଭାଇ ଭଉଣୀ ଶୁଣୁଛନ୍ତି, ତ ସେମାନଙ୍କୁ ଆପଣ କଣ ସଚେତନତାର ବାର୍ତ୍ତା ଦେବେ?
0: ସଚେତନତା ବାର୍ତ୍ତା ତ ଯୋଉ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ସେମାନଙ୍କୁ ପ୍ରଥମେ ମୁଁ ଅନୁରୋଧ କରିବି କି ଆପଣଙ୍କ ଅଞ୍ଚଳରେ ଯେବେ ବି ଟୀକାକରଣର ପ୍ରୋଗ୍ରାମ କରାଯାଉଛି ତାକୁ ଆକ୍ସେପ୍ଟ କରନ୍ତୁ, କିମ୍ବା ପଶୁଧନ ନିରୀକ୍ଷକ ମାନଙ୍କୁ କୁହନ୍ତୁ କି ନାହିଁ ମତେ ବି ଟୀକାକରଣ କରିବାର ଅଛି, ସୋ ଦେଟ୍ କି ଆମେ ସେ ରୋଗଟାକୁ ପୁରା ମୂଳରୁ ହିଁ କାଢିପାରିବା। ଟୀକାକରଣ କରନ୍ତୁ, କିଛି ବି ଯଦି ଅସୁବିଧା ହଉଛି ଆମର ଟୋଲ ଫ୍ରି ନମ୍ବର ଅଛି 1962 1962 ଆପଣ କଲ୍ କରି ପଚାରି ବି ପାରିବେ। ଯଦି ସେଥିରେ ବି କିଛି ହେଇ ନ ପାରୁଛି ଆପଣ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ଆସନ୍ତୁ, କାହିଁକିନା ପ୍ରାଣୀ ଚିକିତ୍ସାଳୟ କେବଳ ଆପଣମାନଙ୍କ ପାଇଁ ହିଁ ଅଛି। ତ ଆପଣ ସବୁବେଳେ ପ୍ରାଣୀ ଚିକିତ୍ସାଳୟକୁ ଯାଆନ୍ତୁ, ଯୋଜନା ବିଷୟରେ ବୁଝନ୍ତୁ, ଡାକ୍ତରମାନଙ୍କ ସହିତ କଥା ହୁଅନ୍ତୁ, କେମିତି ଆହୁରି ଆମେ ଲାଭ କରିପାରିବା ତ ତା ବିଷୟରେ ବି ବୁଝନ୍ତୁ, ଆଉ ସବୁବେଳେ ସରକାରଙ୍କ ଯୋଜନା ବିଷୟରେ ଅବଗତ ଥାନ୍ତୁ। ଯେମିତି ବର୍ତ୍ତମାନ ଆମର ଛେଳି ପାଳନ ହଉ କିମ୍ବା ମେଣ୍ଢା ପାଳନରେ 32ଟି ଛେଳି, 11ଟି ଛେଳି, କୁକୁଡ଼ା ପାଳନରେ 2500, 2000, 3000 କୁକୁଡ଼ା ଅଛି, ସେ ସବୁ ଜିନିଷକୁ ଆପଣ ମାନେ ଗ୍ରାସ ରୁଟ ରେ ଇମ୍ପ୍ଲିମେଣ୍ଟ କରନ୍ତୁ, ଆଉ ନିଜର ଗ୍ରାମୀଣ ଅର୍ଥନୀତି ଯୋଉଟା ଅଛି ତାକୁ ସୁଦୃଢ କରିକି ନିଜେ ଆଗକୁ ଯାଆନ୍ତୁ ଏବଂ ନିଜ ଗାଁକୁ ବି ଆଗକୁ ନିଅନ୍ତୁ।
1: ସାର୍ ଆପଣ ଆପଣଙ୍କର ବ୍ୟସ୍ତବହୁଳ ସମୟରୁ ଏତେ ସମୟ ଆମକୁ ଦେଲେ, ଆଉ ଆମର ଗ୍ରାମାଞ୍ଚଳର ମା ଭଉଣୀମାନେ ଯିଏ ବି ଭାବୁଥିଲେ ଛେଳି ମେଣ୍ଢା ଆଉ କୁକୁଡ଼ା ପାଳନ କରିବା ବିଷୟରେ, ସେମାନଙ୍କୁ ଆପଣ ଏତେ ଗୁଡ଼ିଏ ସୁନ୍ଦର ସୁନ୍ଦର ବାର୍ତ୍ତା ଦେଲେ, ଅନେକ କିଛି ସେମାନେ ଆପଣଙ୍କଠୁ ଶିଖିବାକୁ ପାଇଥିବେ, ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍।
0: ଆଜ୍ଞା ମ୍ୟାଡମ।
2: ହେଲେ ସାର୍ ଆମର ତ ବଢିଆ ଜବର କରି ବୁଝେଇ ଦେଇଛନ୍ତି ସବୁ କଥା, ବଢିଆ ଲାଗିଲା ଶୁଣିକି। ଛେଳି ମେଣ୍ଢି କୁକୁଡ଼ା ପାଳନ ବିଷୟରେ କଥା ହେଲେ, ଏବେ ଟିକେ ଗୀତ ବାଜନା ହଉ ପରା, ଏତେ ଦିନକୁ ଆଇଚ ଚିମ୍ରା ପଡିକି ରହିଲେ ହବ କି?
1: ଚାଲ ଚାଲ ଗୀତ ଗୁଡ଼ି ଶୁଣିବା, ମୁଣ୍ଡଟା କିନ୍ଦ୍ରି ଗଲାଣି କି?
2: ହଁ।

0: ଗୀତ ଶୁଣିକିନା ଜବର ବଢିଆ ଲାଗିଲା। ଏବେ ପାଳି ଜଣେ ଚାଷୀ ଭାଇର ମନର କଥା ଶୁଣିବା ପାଳି।
1: ହଁ ହଁ, କି କଥା କହୁଛ? ଚାଷୀ ଭାଇର କଥା ନା ଶୁଣିଲେ ଆମର କାର୍ଯ୍ୟକ୍ରମ ପୁରା ହବ କି?
0: ସେଟା ପାଇଁ ଚାଲ ଶୁଣିଦବା ବେଗି।
2: ଭାଇ ନମସ୍କାର।
3: ନମସ୍କାର।
2: ଟିକେ ପରିଚୟ ଜାଣିବା ପାଇଁ ଚାହୁଁଛି ଭାଇ।
3: ମୁଁ କୋରାପୁଟ ବ୍ଲକ ଉମରି ପଞ୍ଚାୟତ ସୁଖରିଗୁଡ଼ା।
2: ଆଜ୍ଞା।
3: ମୋ ନାଁ ହଉଛି କାର୍ତ୍ତିକ ଖରା।
2: ହଁ
3: ମୁଁ ଜଣେ ଛୋଟ ଚାଷୀ।
2: ଭାଇ ଆପଣ କଣ କରୁଛନ୍ତି ବର୍ତ୍ତମାନ? ମାନେ ମୁଁ ତ ଦେଖୁଛି ଆପଣ ଚାଷ ଜମିରେ ଲାଗିଛନ୍ତି, ହେଲେ ଏବେ ଯୋଉଭଳି ଭାବରେ ଖରା ହଉଛି, କଣ ଲଗେଇଛନ୍ତି ଜମିରେ, କଣ କଣ ସବୁ ଚାଷ ବାହାରିବ ବୋଲି ଆଗକୁ ଭାବିଛନ୍ତି, କଣ କରୁଛନ୍ତି?
3: ଏ ବର୍ଷ ତ ପ୍ରାୟ ସବୁଆଡେ ବର୍ଷା ହଉଛି ଦିଦି।
2: ହୁଁ ହୁଁ ହୁଁ
3: ଆମର ଇଏ ପଟେ ବର୍ଷା ଟିକେ କମ ହେଇଛି,
2: ହୁଁ ହୁଁ ହୁଁ
3: ଖରାଟିଆ ଧାନ ଚାଷ ଟିକେ କରୁଛୁ,
2: ହୁଁ
3: ପାଣି ଟିକେ କମ ଅଛି, ହେଲେ ବି ମାନେ କେଣ୍ଡା ବାହାରିଲାଣି, ପୁରା ପାଛୁଆ ଅବସ୍ଥା ହେଇଗଲାଣି।
2: ହେଲେ ହବ ବୋଲି
3: ଆସନକୁ ତ
2: ଭାବୁଛନ୍ତି?
3: ହଁ ଟିକେ କେତେ ପରସେଣ୍ଟ ହବ ଯେ 90% ହବ ନାହିଁ
2: ଅଳ୍ପ ଟିକେ
3: ତାପରେ।
2: ବାହାରିବ?
3: ହଁ ହଁ
2: ହଁ ହଁ ଆଉ ପନିପରିବା କଣ ଲଗେଇଛନ୍ତି ଭାଇ?
3: ପନିପରିବା ତ ସେମିତି ମଝିରେ କରିଥିଲୁ, ଆଉ ପନିପରିବା ନାହିଁ ଏବେ, ଅନ୍ୟାନ୍ୟ ମାନେ ପନିପରିବା ଟାଇପ୍ ଚାଷଟା କିଛି ନ କଲେ ହବ ନାହିଁ, ତେଣୁ କରି ମାନେ ଆଗୁଆ ଟିକେ ଚାଷ କରିବା ବୋଲିକିରି ସେ କମ୍ବ ଆଳୁ ଟିକେ ଲଗେଇ ଦେଇଛୁ, ଗଜା ହେଲାଣି
2: ସେଟା କଣ
3: ସେଟା,
2: ବର୍ଷା ଦିନେ ବାହାରିବ ନା ଭାଇ?
3: ଇଏ ବର୍ଷା ଦିନ ବାହାରିବ, ତେଣୁ କରି
2: ହେଲେ
3: ସେଟା ଟିକେ।
2: ସେଇଟା କେମିତି କଣ କରୁଛନ୍ତି ସେ ବିଷୟରେ ଟିକେ କୁହନ୍ତୁ, କେମିତି ଚାଷ ପ୍ରସ୍ତୁତି କରୁଛନ୍ତି, ଜମି କେମିତି କଣ ଚାଷ କରୁଛନ୍ତି?
3: ହଁ ଆମର ଯୋଉ ଚାଷ ପାଇଁ ବୋଲି ଯେମିତି ହଳ କରୁଛୁ ସେମିତି ହଳ କରିକିରି ମାଟି ଟିକେ ଗୁଣ୍ଡ କଲା ପରେ ଇଏ କରିଦଉଛୁ ଆମେ, ପୁରା ସାର ସାର ଟାଇପର ମାନେ ସାର କଲେ ବି ହବ ଡବି କଲେ ବି ହବ, କିନ୍ତୁ ମୁଁ ସେଟା ଇଏ ଡବି ଟାଇପର କରିକିରି ତାରେ ଗୋବର ଖତ ଦେଇଛି, ଗୋବର ଖତ ଦେଇକିରି ତାରେ ଲଗେଇଛି, ପାଣି ଟିକେ ଟିକେ ଦଉଛି।
2: କେତେ କଣ ଜାଗାରେ ଲଗେଇଛନ୍ତି ଭାଇ?
3: ସେଟା ବେଶୀ ନାହିଁ ଦିଦି, 30 ସେଣ୍ଟ ଖଣ୍ଡେ ପାଖାପାଖି ଲଗାଇଛି।
2: କେତେ କଣ ଖର୍ଚ୍ଚ ହେଇଛି ଭାଇ ତାହିଁରେ?
3: ତାହିଁରେ ତ ନିଜର ବିହ ନଥିଲା, ଖର୍ଚ୍ଚ କିଛି ନାହିଁ, ନିଜର ଗୋବର ଖତ ଅଛି ତ ସେତିକି ପକେଇକିରି ଏକା ଇଏ କରାଯାଇଛି। ଏବେ ଗଛ ଟିକେ ଉଠିଲା, ଇଏ ରଞ୍ଜା ଟିକେ ଦେବାର ଅଛି,
2: ହଁ ରଞ୍ଜା ଦବାର ଅଛି
3: ରଞ୍ଜା
2: ଭାଇ। ସେ
3: ରଞ୍ଜା
2: ଗଛ ଉପରେ ବି କେତେ ଆଳୁ ଧରିବ? ଆଉ ମାଟି ତଳେ ମିଶା ଆଳୁ ହବ,
3: 4-5 ମାସ ପରେ ମାଟି ଭିତରେ ଖୋଳି ହବ।
2: ଖୋଳି ହବ?
3: ହଁ ମାନେ ଗୋଟେ ଗଛ ବଢିଗଲା ପରେ ଗଛ ଯଦି ଗ୍ରୋଥ ହେଲା ବୋଲେ ଗଛର ବି ସେ ଫଳ ଯାକ ଫଳବ।
2: ହଁ ସେଟା ବଜାରରେ ଚାହିଦା କେମିତି ଭାଇ? ଗଛ ଉପରେ ଯୋଉ ଫଳ ଫଳୁଛି ତାର ଚାହିଦା କେମିତି?
3: ନା ତାର ଚାହିଦା ଟିକେ କମ ଦିଦି,
2: ହଁ
3: କାହିଁକି ଟିକେ ମାନେ ତାହିଁରେ ଟିକେ ଖରା ଟିକେ ବାଜିବ ତ ତାର ଟେଷ୍ଟ ଟିକେ କମ, ଟିକେ
2: ଅଲଗା ହେଇଯିବ। ହଁ
3: ଅଲଗା
2: ହଁ
3: ହେଇଯିବ। ମାଟି ଭିତରେ ଯୋଉ ଜିନିଷ ରହୁଛି ସେଟା ଏକା ମାଟି ଅଦା ହେଇକିରି ଥିବ,
2: ହଁ
3: ସେଟା ଖାଇବା ପାଇଁ ସିଝିବା ପାଇଁ ବି ଠିକ ଥିବ, ଖାଇବା ପାଇଁ ବି ମିଠା ଥିବ।
2: ଠିକ ଥିବ? ହଁ ନାଇଁ ତାର ଯୋଉ ଗଛରେ ଯୋଉ ଫଳ ହଉଛି ତାର ଚାହିଦା ଟିକେ କମ ବୋଲି ମୁଁ
3: କମ
2: ଶୁଣିଥିଲି ବି,
3: କମ
2: କାହିଁକି
3: ହଁ
2: ନା
3: ତାର ଚାହିଦା ଟିକେ କମ।
2: ଆମେ ଆମେ ନିଜେ ବି ଗଛ ଲଗେଇଲା ବେଳକୁ ଭାଇ ସେମିତି ହିଁ ହବାର, ମାନେ ମାଟି
3: ହଁ
2: ତଳର
3: ହଁ
2: ଫଳଟାର ସ୍ୱାଦ ଆଉ ଗଛ ଉପର ସ୍ୱାଦଟା ଟିକେ ଅଲଗା ଅଲଗା ଲାଗିବ।
3: ଅଲଗା ଅଲଗା ହଁ ଦିଦି।
2: ହଁ ତ ଭାଇ ପାଣିର ସୁବିଧା ତ ହଉନଥିବ ଏବେ କେମିତି ମାନେ?
3: ନାଇଁ ଏବେ ପାଣିର ସୁବିଧା ନାହିଁ ଦିଦି, ମାନେ କଷ୍ଟ ମଷ୍ଟର କୁଆଡୁ କୁଆଡୁ କରିକିରି ପାଣି ବୋହିକିରି କେତେ ଜାଗାରେ ବୋହିକିରି ବି ଟିକେ ଟିକେ ଦେବାକୁ ପଡୁଛି, କାହିଁକି ଚାଷ ନ କଲେ ଖରାଦିନେ ଟିକେ କାମ ତ ଅନ୍ୟାନ୍ୟ କାମ ସେମିତି କିଛି ନାହିଁ, ଆମର ତ ଚାଷ ଉପରେ ସବୁ ରହୁଛି, କାହିଁକି ଖରାଦିନ ଟିକେ ନ କଲେ ହବ ନାହିଁ,
2: ନାଇଁ 12 ମାସ ଚାଷ ନ କଲେ ଚଳିବା କେମିତି?
3: ଚଳିବା
2: ଚାଷୀ
3: କେମିତି,
2: ଲୋକ
3: ବର୍ଷା
2: ସବୁ ଯାକ କରିବାର ଅଛି।
3: କରିବାର ଅଛି,
2: ତା
3: ବର୍ଷା
2: ସହିତ ଆଉ
3: ହେଲା
2: କଣ
3: ବେଳକୁ
2: ଅଛି କି ଭାଇ? ଗାଈ ଅଛି, କୁକୁଡ଼ା ରଖିଛନ୍ତି ନା କଣ?
3: ନାଇଁ।

0: ଗୁଡା ତ ନାଇଁ ଦିଦି, ଗାଈ ଆଗରୁ ଥିଲେ, ଏବେ ଗାଈ ଯାକ ମରିଗଲେ, ଏବେ ଗୋଟେ ଦିଟା ଅଛନ୍ତି।
1: ଗୋଟେ ଦିଟା ବୋଲେ କ୍ଷୀରର କିଛି ଏମିତି ବିକ୍ରି ବଟା ହେଇପାରୁନଥିବ ବୋଧେ,
0: ନାଇଁ କ୍ଷୀର ବିକ୍ରି ବଟା ସେମିତି କିଛି ହେଇପାରୁନାଇଁ ଦିଦି।
1: ଜାଗା ଅଛି ବୋଲେ ଭାଇ କୁକୁଡ଼ା ରଖିବାଟା କି ମାଛ ଚାଷ କରିବା ପାଇଁ ସେମିତି ସୁବିଧା ଅଛି ବୋଲେ ଚେଷ୍ଟା କଲେ ଟିକେ ସମନ୍ୱୟ କୃଷି ଭଳିଆ ବି ହେଇଥାନ୍ତା, ଚାରିଆଡୁ ଟିକେ ସୁବିଧାରେ ପଇସା ମଧ୍ୟ ମିଳିଥାନ୍ତା ବୋଧେ।
0: ହଁ ଦିଦି, ସେ ଉପରେ ଏକା ଇଚ୍ଛା କରୁଛୁ, କିନ୍ତୁ କାହାର ସହିତ ଯୋଗାଯୋଗ କଲେ ହବ କଣ ସେ ଉପରେ ଟିକେ ଜାଣିପାରୁନୁ।
1: ଆମର ଯୋଉ ଅଧିଦର୍ଶକ ଯୋଉମାନେ ବି ଆସୁଛନ୍ତି, VAW ଯୋଉମାନେ ଆସୁଛନ୍ତି, ସେମାନଙ୍କ ସହିତ କଥା ହେଲେ ଆପଣଙ୍କୁ ରାସ୍ତା ମିଳିପାରିବ, ନହେଲେ ତ ଆପଣ ନିଜେ ମଧ୍ୟ ମାନେ କୃଷି ବିଭାଗ ସହିତ ସମ୍ପର୍କ କରିକି କଥା ହେଇକି କେମିତି କଣ କରିହବ, ଆପଣଙ୍କର ଜାଗା ଦେଖେଇ ପାରିବେ, କଣ ଚାଷ କଲେ ପରିବା ସହିତ ପଶୁପକ୍ଷୀ ପାଳନ କିମ୍ବା ମାଛ ଚାଷ କରିବାର ସେସବୁ ବିଷୟରେ ବୁଝିଲେ ସେମାନେ ବୁଝେଇ ଦେଇ ପାରନ୍ତି। ଆପଣ ଥରେ ଏ ବିଷୟରେ କଥା ହୁଅନ୍ତୁ। ଆଜ୍ଞା
0: ନା ମଝିରେ ବି କହୁଥିଲେ, ମଝିରେ ଗୋଟେ ତାଙ୍କେ ମିଟିଂ ପ୍ରୋଗ୍ରାମ ଗୋଟେ କରୁଥିଲେ, କାମ ଦେନୁ ଇଏରେ ଆମକୁ ଡାକିଥିଲେ, କିନ୍ତୁ ଧନ୍ଦା ଟିକେ ଥିଲା ତ ଯାଇପାରିଲୁ ନାହିଁ ଦିଦି। ତାପରେ ଆମେ ସେ ଉପରେ ଟିକେ ପଚାରି ପାରୁନୁ।
1: ଆପଣଙ୍କ ମନରେ ଅଛି ମାନେ ଆପଣ ନିହାତି ଏ କଥାଟାକୁ ମନେ ରଖିଥିବେ, ଆଉ ଯିଏ ବି ଆପଣଙ୍କ ପାଖକୁ ଆସିବେ ଆଜି ଆପଣ ଆମ ସହିତ କଥା ହେଲେ, ଆପଣଙ୍କର ଅଭିଜ୍ଞତା ମଧ୍ୟ ବାଣ୍ଟିଲେ ଭାଇ
0: ହଁ
1: ଖମ୍ବ ଆଳୁ ଚାଷ ବିଷୟରେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
2: ବଢିଆ ଲାଗିଲା ଚାଷୀ ଭାଇର ମନର କଥା ଶୁଣିକି, ନା ହେଲେ କି ସବୁ ନାନୀ ଦେଖୁ ଦେଖୁ।
3: ଶୁଣିଲେ କୃଷି ଓ କୃଷକ କାର୍ଯ୍ୟକ୍ରମ, ଉପସ୍ଥାପନା କଲେ ନିବେଦିତା ପଣ୍ଡା ଏବଂ ଶିଳ୍ପା ରଥ, ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ମାନ୍ୟବର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପୂର୍ବ ଆଞ୍ଚଳିକ କୃଷି ସମ୍ମିଳନୀର ଏକ ବେତାର ବିବରଣୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିଲେ ଖୟାଲ, ପରିବେଷଣ କଲେ ଉସ୍ତାଦ ଗୁଲାମ ମୁସ୍ତଫା ଖାନ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ସମାଚାର ସନ୍ଧ୍ୟା। ରାତି 9:00 ଶୁଣିବେ ନ୍ୟୁଜ୍ 8-9, ତାପରେ ସ୍ପଟ୍ ଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ମଣିଷକୁ ସୁଧାରିବା ପାଇଁ ସମୟ ଥରେ ନୁହେଁ, ବାରମ୍ବାର ସୁଯୋଗ ଦେଇଥାଏ। କିନ୍ତୁ ଯେଉଁ ମଣିଷ ଏ ସମୟକୁ ହାତଛଡ଼ା କରିଦିଏ, ପରବର୍ତ୍ତୀ ସମୟରେ କେବଳ ଅନୁତାପ କରିବା ଛଡ଼ା ଆଉ କିଛି ବାକି ରହେ ନାହିଁ। ଏହି ସୁନ୍ଦର ଅନୁଚିନ୍ତାର ସହିତ ଆରମ୍ଭ କରିବା ଏ ମାସର କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛି ମୁଁ ମୈତ୍ରୀ ପ୍ରହରାଜ। ନମସ୍କାର। ଆଜିର କାର୍ଯ୍ୟକ୍ରମରେ ଆପଣଙ୍କ ପାଇଁ ରହିଛି ସମ୍ପାଦକୀୟ। ଏଥିରେ ଶୁଣିବେ ସୁସ୍ଥ ଶରୀର ପାଇଁ ଖେଳର ଆବଶ୍ୟକତା। ତା ସହିତ ଆମ ଅଞ୍ଚଳର ସେପାକ୍ ଟାକ୍ରୋ ଖେଳାଳି ଆକାଶ କୁମାର ରେଡ୍ଡିଙ୍କ ସହ ସାକ୍ଷାତକାର ଏବଂ ଶେଷରେ ଖେଳ ପରିକ୍ରମା। ପ୍ରଥମେ ସମ୍ପାଦକୀୟ। ବ୍ୟକ୍ତିର ଶରୀର ଓ ମନ ସୁସ୍ଥ ରହିଲେ ସେ ଜୀବନର ପ୍ରକୃତ ଶାନ୍ତି ଉପଭୋଗ କରିପାରିବ। ଅଙ୍ଗ ପ୍ରତ୍ୟଙ୍ଗଗୁଡ଼ିକୁ ଉପଯୁକ୍ତ ବ୍ୟାୟାମ ଦ୍ୱାରା କର୍ମଯୋଗୀ, ଚଳଚଞ୍ଚଳ, ସକ୍ରିୟ ତଥା ସୁସ୍ଥ ସବଳ କରି ରଖିପାରିବା। କ୍ରୀଡ଼ାକୁ ବ୍ୟାୟାମର ଗୋଟିଏ ଅଂଶ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। ପ୍ରାଚୀନ କାଳରୁ କ୍ରୀଡ଼ା କସରତ ପ୍ରତି ଯଥେଷ୍ଟ ଗୁରୁତ୍ୱାରୋପ କରାଯାଉଥିଲା। ପ୍ରାଚୀନ ଭାରତର ଆର୍ଯ୍ୟମାନେ ଖଡ୍ଗଚାଳନା, ଧନୁର୍ବିଦ୍ୟା, ମଲ୍ଲଯୁଦ୍ଧ, ଗଦାଯୁଦ୍ଧ ପ୍ରଭୃତିରେ ଦକ୍ଷ ଥିଲେ। ଏହିସବୁ ହେଲା ପ୍ରାଚୀନ ଯୁଗରେ ଭାରତୀୟମାନଙ୍କର କ୍ରୀଡ଼ା ପ୍ରତି ରହିଥିବା ଆଗ୍ରହର ପରିଚୟ। ଏବେ ମଧ୍ୟ ଶରୀର ଏବଂ ବୁଦ୍ଧିର ବିକାଶ ନିମନ୍ତେ ଖେଳର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଖେଳ ଅନେକ ପ୍ରକାରର ହୋଇଥାଏ, ଯାହା ଆମ ଶାରୀରିକ ଏବଂ ମାନସିକ ବିକାଶରେ ସାହାଯ୍ୟ କରିଥାଏ। ଖେଳ ଏକ ଶାରୀରିକ କ୍ରିୟା ଏବଂ ସମସ୍ତ ଖେଳର ପ୍ରକ୍ରିୟା ଅନୁସାରେ ନାମ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ପ୍ରତ୍ୟେକ ଖେଳ ଶାରୀରିକ, ମାନସିକ, ମନୋବୈଜ୍ଞାନିକ ଏବଂ ବୌଦ୍ଧିକ ସ୍ୱାସ୍ଥ୍ୟ ସହିତ ଗଭୀର ଭାବେ ଜଡ଼ିତ। ପ୍ରତିଦିନ ଖେଳିବା ଦ୍ୱାରା ମନୁଷ୍ୟ ମଧ୍ୟରେ ପ୍ରେରଣା, ସାହସ, ଅନୁଶାସନ ଏବଂ ଏକାଗ୍ରତାର ବୃଦ୍ଧି ହୋଇଥାଏ। କ୍ରୀଡ଼ା କସରତ କ୍ରୀଡ଼ାବିତ୍ମାନଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନର ସୃଷ୍ଟି କରେ ଏବଂ ସେମାନଙ୍କ ଚରିତ୍ର ଗଠନରେ ମଧ୍ୟ ସହାୟକ ହୋଇଥାଏ। ପ୍ରତ୍ୟେକ ଖେଳ କେତେକ ନିୟମରେ ବନ୍ଧା ଏବଂ କ୍ରୀଡ଼ାବିତ୍ମାନେ ତାହା ମାନିବାକୁ ବାଧ୍ୟ। କ୍ରୀଡ଼ାବିତ୍ର ଦକ୍ଷତା, ବିଚାର ଶକ୍ତି ପ୍ରଭୃତି କ୍ରୀଡ଼ାରୁ ହିଁ ସୃଷ୍ଟି ହୋଇଥାଏ। ଯେକୌଣସି ଖେଳ ଖେଳିବା ବେଳେ ପ୍ରତ୍ୟେକ ଖେଳାଳି ନିଜର ବୁଦ୍ଧି ଓ ବିଚାର ଶକ୍ତିର ଉପଯୋଗ କରିଥାନ୍ତି। ଏ ସମସ୍ତ କ୍ରିୟା ଖେଳାଳିଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନର ସୃଷ୍ଟି କରିଥାଏ। ଜଣେ ପ୍ରକୃତ କ୍ରୀଡ଼ାବିତ୍ ବିଜୟର ଚରମ ପର୍ଯ୍ୟାୟରେ ଉତ୍ଫୁଲ୍ଲିତ ହୁଏ ନାହିଁ କିମ୍ବା ପରାଜୟର ଗ୍ଲାନିରେ ଭାଙ୍ଗି ପଡ଼େ ନାହିଁ। ସେହିପରି ପ୍ରତ୍ୟେକ ବ୍ୟକ୍ତି ବାସ୍ତବ ଜୀବନରେ ମଧ୍ୟ ଏହି ମନୋଭାବ ଗ୍ରହଣ କରିବା ଉଚିତ, ଯାହାଦ୍ୱାରା ବ୍ୟକ୍ତି ଏକ ସଫଳ ମଣିଷ ରୂପେ ପରିଚିତ ହୋଇପାରିବ।

0: ନେଟ୍ ଯେତିକି ଆଉ କୋର୍ଟ ବି ସାଇଜ ସେମ୍, କିନ୍ତୁ ରୁଲ୍ ଏମିତି କି ଭଲିବଲ ଯେମିତି ଖେଳନ୍ତି ଥ୍ରୀ ଟଚ୍ ରେ ଯୋଉ ପାର କରନ୍ତି ନେଟ୍ରୁ ଏପଟ ସେପଟେ, ତ ଏଇଟା ଗୋଡରେ ମାନେ ହାତ ଛାଡିକି ଲେଗ୍ ରେ ହଉ, ଥାଇରେ ହଉ, ହେଡ୍ ରେ ହଉ, ଏମିତି ପାର କରାଯାଏ। तो हेगला भलिबल आ फुटबल रो मिक्सचर तार जिमनास्टिक्स रो मिक्स कोन हैला कि जो स्पाइक मारंती कि स्ट्राइक मारंती जो फिनिशिंग करंती भलिबल रे हाथ रे तो एटा गोड रे फ्लिप मारी मारंती तो बाइसाइकल किक टाइप कोइल चले एमती रूल था तो थ्री टच रे पार करिवार छि एवं नेट पार करी कोर्ट रे पकेवार छि।
1: हेले फुटबल भली एटा फुटबल क्रिकेट भली एटा कोन टीम गेम कि सर?
0: ହଁ ହଁ, ଏଇଟା ଟିମ୍ ଗେମ୍ ଟା ରେଗୁ ଯୋଉ ଇଭେଣ୍ଟ କହୁଥିଲି ସେଇଠି ଟୋଟାଲ 5 ଜଣ ପ୍ଲେୟର ଥାନ୍ତି, 3 ଜଣ ହେଲା ପ୍ଲେଇଂରେ ଆଉ 2 ଜଣ ସବଷ୍ଟିଟ୍ୟୁଟ୍, ଆଉ ଯୋଉ ଡବଲ୍ସ କହିଲି ସେଇଠି 3 ଜଣ ଥାନ୍ତି, 2 ଜଣ ପ୍ଲେଇଂରେ ଜଣେ ସବଷ୍ଟିଟ୍ୟୁଟ୍, ଆଉ ଯୋଉ ଟିମ୍ ଇଭେଣ୍ଟ କହିଲି ସେଇଠି 15 ଜଣ ଥାନ୍ତି, ରେଗୁ ଭଳିଆ 3 ରେଗୁ ସେଇଠି ଥାନ୍ତି, 3-3 ଖେଳିବେ, 2-2 ସବଷ୍ଟିଟ୍ୟୁଟ୍, ଆଉ ଗୋଟେ କ୍ୱାଡ୍ ଅଛି ଏବେ ନୂଆ ବାହାରିଛି ସେଇଠି 6 ଜଣ ଥାନ୍ତି, 4 ଜଣ ପ୍ଲେଇଂ, 2 ଜଣ ସବଷ୍ଟିଟ୍ୟୁଟ୍, ଏମିତି ଇଭେଣ୍ଟ ଗୁଡା ଥାଏ।
1: ତ ଦିନକୁ ଆପଣ କେତେ ସମୟ ପ୍ରାକ୍ଟିସ କଲ?
0: ମର୍ଣ୍ଣିଂରେ ତ ଯାହା ଫିଟନେସ ପାଇଁ ଟିକେ ଯାହା ଯେତିକି କରେ, ଆଉ ଇଭିନିଂରେ 4:30-8:30 କେବେ 9 ହେଇଯାଏ।
1: ଏଲେସ ଭାଇ ଆପଣଙ୍କର ମାନେ ଖାଇବା ପ୍ରତି ଆପଣ କଣ କିଛି ଚେଞ୍ଜନେସ କରିଛନ୍ତି ବଡି ଫିଟନେସ ପାଇଁ?
0: ମିଡିଲ କ୍ଲାସ ଫ୍ୟାମିଲି ମାନଙ୍କ ପାଇଁ ଡାଏଟ ରୋ ବଗେରା ଏମିତି ଏତେ ତ ଖାସ କରିପାରୁନୁ, କିନ୍ତୁ ତଥାପି ଯେତିକି ହେଇପାରେ ପ୍ରୋଟିନ ବଗେରା ହଉ କି ଯେତିକି ଖାଇବେ ସବୁ ଏମିତି ମେଣ୍ଟେନ କରି ଯେତିକି ହେଇପାରେ ସେତିକି କରୁଛୁ। ଆଉ ଯେତେବେଳେ କ୍ୟାମ୍ପ ଲାଗେ ସେତେବେଳେ ଯେତେବେଳେ ଖାଇବା ଭଲ ମିଳେ ସବୁ ମାନେ ସବୁ ବାଛିକି ସବୁ ଭଲ ଖାଇବା ଗୁଡା ଦିଅନ୍ତି ଯୋଉ ସ୍ପୋର୍ଟସ ମାନଙ୍କ ପାଇଁ ଦରକାର, ସେସବୁ ସେ ଟାଇମରେ ପ୍ରପର ଫିଟ ରହିକି ନ୍ୟାସନାଲ ପାଇଁ ପ୍ରିପେୟାର ହୁଅନ୍ତି।
1: ଆପଣ ଯୋଉ ଗେମ୍ଟା ଖେଳିକି ନା ଆଗକୁ ବାହାରିଲେ, ତ ଆପଣଙ୍କୁ ମାନେ ଗଭର୍ଣ୍ଣମେଣ୍ଟ ତରଫରୁ କିଛି ଅପରଚୁନିଟି ମିଳିଲା କି?
0: ଆମ ସାର୍ ଯିଏ ଅଛନ୍ତି ପୃଥ୍ୱୀରାଜ ସାର୍, ଓଡ଼ିଶାର ଯୋଉ ସେକ୍ରେଟେରୀ ଅଛନ୍ତି, ତାଙ୍କେ ହଁ ସାହାଯ୍ୟ କରୁଥିଲେ ଯେତେବେଳେ ଚାଇନା ଯାଇଥିଲି ନିଜ ଇଏରୁ ପଇସା ଲଗେଇକି, କିନ୍ତୁ ସାର୍ ଆଙ୍କେ ଗଭର୍ଣ୍ଣମେଣ୍ଟ ଥ୍ରୁରୁ ସେଟା ରିଫଣ୍ଡ କରେଇଦେଲେ, ଆଉ ପୁଣି ଏବେ ବି ସେଇଆ ଯୋଉ ଶ୍ରୀଲଙ୍କା ବି ଯାଇଥିଲେ ସେଟା ଗଭର୍ଣ୍ଣମେଣ୍ଟ ଥ୍ରୁରୁ ହିଁ ଥିଲା।
1: ହେଲେ ଯେତେବେଳେ ନିଜ ଦେଶକୁ ରିପ୍ରେଜେଣ୍ଟ କରିକି ଆପଣ ଯେତେବେଳେ ବାହାରେ ବିଦେଶରେ ଖେଳିଲେ ଯେମିତି ଚାଇନା ଶ୍ରୀଲଙ୍କାରେ, ତ ଆପଣଙ୍କୁ କେମିତି ଫିଲ୍ ହେଲା?
0: ଫାର୍ଷ୍ଟ ଅଫ୍ ଅଲ୍ ପ୍ରାୟତଃ ସମସ୍ତଙ୍କର ହିଁ ଗୋଟେ ସ୍ୱପ୍ନ ଥାଏ କି ବାହାର ଦୁନିଆ ଦେଖିବାଟା, ଦେଶ ଦେଖିବୁ, ବୁଲିବୁ, ସବୁ କରିବୁ। ତ ଏଇଟା ହଁ ଆଉ ଗୋଟେ କଥା ଭୁଲି ଯାଇଥିଲି, ନ୍ୟାସନାଲ ବଗେରା ହଉ କୋଉ ଟୁର୍ଣ୍ଣାମେଣ୍ଟ ବି ହଉ ଯେତେବେଳେ ଖେଳିବାକୁ ଯାଉ ଟ୍ରାଭେଲ ବି ହେଇଯାଏ, ବାହାର ଜାଗା ବି ଦେଖିଦଉ ସୋସିଆଲ କେମିତି ଥାଏ, ସବୁ ବାହାର ଦୁନିଆ ଦେଶ କେମିତି ଥାଏ, ଲୋକମାନେ କେମିତି ଥାନ୍ତି, କଥାବାର୍ତ୍ତା କେମିତି, ଏଇଟା ବି ଗୋଟେ ଆଗ୍ରହ ବଢିଯାଏ ନା, ସାଙ୍ଗ ଗୁଡା ବି ଯୋଉ ହେଇଯାନ୍ତି ବାହାର ଷ୍ଟେଟ ରୁ, ତ ଏଇ ଇଣ୍ଟରେଷ୍ଟେଡ ରେ ଗେମ୍ ରେ ପୁଣି ଅଧିକ ପଶିଗଲି। ଆଉ ମେନ୍ ଟପିକ ଥିଲା ଏଇଟା କି ଯେତେବେଳେ ବାହାରକୁ ଗଲି ମୋ ଫାର୍ଷ୍ଟ ଏଭର ଫ୍ଲାଇଟ ଥିଲା ଏକ ଚାଇନା, ଯେତେବେଳେ ଯାଇଥିଲି ଫ୍ଲାଇଟ ବି ଫାର୍ଷ୍ଟ ଟାଇମ୍ ଥିଲା, ତାପରେ ଯେତେବେଳେ ପହଞ୍ଚିଲୁ ଚାଇନା ତ ଏତେ ଆଡଭାନ୍ସ କଣ୍ଟ୍ରି କି ସେଇଠୁ ପୁରା ସବୁ କିଛି ଡିସିପ୍ଲିନ ଥିଲା, ସବୁ କିଛି ମାନେ ରୋଡ ରୁ ନେଇକି ହଉ ଚାହେ ଲୋକମାନେ ହଉ ଚାହେ କେତେ କଣ ହଉ, ସେ ବହୁତ ମାନେ ଖୁସି ଲାଗିଲା ଯାଇକି। ତାପରେ ଯେତେବେଳେ ଟୁର୍ଣ୍ଣାମେଣ୍ଟ ଷ୍ଟାର୍ଟ ହେଲା ସେଇଠୁ ପ୍ଲେଇଂ ରେ ବି ଥିଲି, ତ ଖେଳିଲି ଯେତେବେଳେ ସେଇଠି ପୁଣି ଆଉ ଅଧିକ ଖୁସି ଲାଗିଲା କି ହଁ ଏଇଟା ହିଁ ଥାଏ ନା ଇଣ୍ଟରନ୍ୟାସନାଲ ଲେଭେଲ ଯୋଉଟାକି ଲାଷ୍ଟ ଥାଏ ମାନେ ବ୍ଲକ ଲେଭେଲ, ଡିଷ୍ଟ୍ରିକ୍ଟ, ଷ୍ଟେଟ ହଉ, ତାପରେ ଯେତେବେଳେ ନ୍ୟାସନାଲ ବଗେରା ପରେ ଇଣ୍ଟରନ୍ୟାସନାଲ ଯେତେବେଳେ ପହଞ୍ଚୁ ସେଇଟା ଲାଷ୍ଟ ଥାଏ, ତ ଏଇଠି ଯାଉ ପହଞ୍ଚିଗଲେ ଏଇଟା ମୋ ଫାର୍ଷ୍ଟ ଟୁର୍ଣ୍ଣାମେଣ୍ଟ ନା, ତ ଏଠି ଭଲ ଖେଳି ବେଷ୍ଟ ଦେଇକି ଫୁଲ ଏକ୍ସାଇଟମେଣ୍ଟ ରେ ଥିଲି। ଆଉ ହଁ ବେଳେ ବେଳେ ଗେମ୍ ରେ ତ ଅପ୍ ଆଣ୍ଡ ଡାଉନ ଚାଲିଥାଏ, ତ ପଏଣ୍ଟ ଗୋଲ ନେଇକି ଆସିଲେ ଏମିତି ମାଇଣ୍ଡ ଟିକେ ଇଏ ହୁଏ, କିନ୍ତୁ ଟିମ୍ ଥାଏ ହ୍ୟାଣ୍ଡେଲ କରିବା ପାଇଁ, ଭାବିକି ମୋ ସହିତ ଆମ ବ୍ୟାକ୍ ବନ୍ ଅଛନ୍ତି ସେମାନଙ୍କ ସହିତ ବସ ଆଗକୁ ବଢିବି ଜିତିଯିବି।
1: ଗେମ୍ ପାଇଁ ଆପଣ ଯେତେବେଳେ ଆଗ୍ରହ ସୃଷ୍ଟି କଲେ, ତ ଘର ଲୋକ ଆପଣଙ୍କୁ କିଛି ଅବଜେକ୍ସନ କରୁନାହାନ୍ତି?
0: ଖାସ କଥା କି ଘରେ ପୁରା ସପୋର୍ଟ କରନ୍ତି ଚାହେ ଯୋଉଟା ହଉ ଯୋଉ ଫିଲ୍ଡରେ ବି ଯାଏ, ଷ୍ଟାର୍ଟିଂରେ ହଁ କୁହନ୍ତି ମ୍ୟାଣ୍ଡେଟରୀ ଷ୍ଟଡି ଥାଏ, ତ ଫାର୍ଷ୍ଟ ଏଜୁକେସନ ଟିକେ ଦେଖେ, ଆଉ ତା ସହିତ ତୋ ହବି ଯୋଉଟା ଅଛି ଯାହା କରିପାରିବୁ ତୁ କରେ, ତ ଗେମ୍ ରେ ଦେଖିଲେ ଯେତେବେଳେ ଏମିତି ରିଜଲ୍ଟ ମିଳୁଛି, ତାପରେ ଗେମ୍ ରେ ଯେତିକି ଆସିଲା ପରେ ଏମିତି ଥାଏ ନା କି ହଁ ଏଇଟା ତାଙ୍କ ବାପା ନା ଏଇଟା ତାଙ୍କ ମା ନା, ତ ଯେତେବେଳେ କୁହନ୍ତି ଆକାଶ ମୋ ବାପା ଏଇଟା ତମ ପୁଅ ଯାଇଥିଲା ଏଠି କଣ ହେଲା କଣ ନାହିଁ, ତ ଘର ଲୋକ ବି ପ୍ରାଉଡ ଫିଲ୍ କରନ୍ତି ମାନେ ଖୁସି ହୁଅନ୍ତି, ତ ତାଙ୍କୁ ସେସବୁ ଫିଲ୍ ହେଲା ପରେ ଆହୁରି କହିଲି ହଉ ଠିକ ଅଛି ଭଲ ଇଏ ରେ ଅଛୁ ଯାହା ଖେଳେ ସପୋର୍ଟ କଲୁ ପୁରା ବି।
1: ତ ଅଲରେଡି ତ ଆପଣ ଇଣ୍ଟରନ୍ୟାସନାଲ ଲେଭେଲରେ ଖେଳି ସାରିଲେଣି, ଆଗକୁ ଆଉ କେମିତି ସକ୍ସେସ ହବାକୁ ଇଚ୍ଛା ଅଛି?
0: ଗେମ୍ ରେ ଜବ୍ ତ ମିଳୁଛି, ମୁଁ କହୁଛି କେମିତି ଜବ୍ ପାଇଁ ବି ଫୋକସ୍ କରିବି, ତା ସହିତ ଆଉ ଭାବିକି ଏସିଆନ ଗେମ୍ସ ଅଛି ଯୋଉଟାକି ମାନେ ୱାର୍ଲଡ ର ଏମିତି ବଡ ଟୁର୍ଣ୍ଣାମେଣ୍ଟ ରେ ଗଣାଯାଏ, ଅଲିମ୍ପିକ୍ସ ଅଛି, କିନ୍ତୁ ଅଲିମ୍ପିକ୍ସ ରେ ଆମ ଗେମ୍ ଏଡ୍ ହେଇନି, ଏବେ ଯୋଉ ଅଲିମ୍ପିକ ଅଛି ଏଇଟା ଛାଡିଲା ପରେ ନେକ୍ସଟ ଅଲିମ୍ପିକ 2032 କେତେ ଯୋଉ ଏଡ୍ ହବ ସେଇଠି ଗେମ୍ଟା ଏଣ୍ଟ୍ରି ହେଇଯିବ, ତ ଭାବୁଛି ସେଇ ଟାଇମ୍ରେ ଅଲିମ୍ପିକ ରେ ନିଜ ଇଣ୍ଡିଆକୁ ରିପ୍ରେଜେଣ୍ଟ କରିବି, ଆଉ ଏସିଆନ ଗେମ୍ସ ବଗେରାରେ ବଡ ବଡ ଟୁର୍ଣ୍ଣାମେଣ୍ଟ ରେ ଆଉ ପାର୍ଟିସିପେଟ କରିବି, ଏବେ ତ ଷ୍ଟାର୍ଟ ହେଇଯାଇଛି। ସ୍ୱପ୍ନ ଦେଖୁଛ ଆଗକୁ ଆଉ ଅଧିକ ବଢିବି, ମୁଁ ତ କହିବି ପାଠ।

0: ପଡ଼ାରେ କେହି ପଛ ଘଟନ୍ତୁନି, କାହିଁକିନା ମାନେ ଯେମିତି ଖେଳ ଦରକାର ତୁମ ମାନେ ଖୁସି ମିଳେ କି ହବି ସେଇଟା, ସେମିତି ପାଠ ବି ଦରକାର। ଚାହେ ବାହାର ଦେଶକୁ ଗଲେ କଥାବାର୍ତ୍ତା ହଉ କି କୋଉ କମ୍ୟୁନିକେସନ ହଉ, କିଛି କୋଉ ଇଏରେ ବି ପାଠ ଦରକାର, ଇଣ୍ଟେଲିଜେଣ୍ଟ ନଥିଲେ ହେବନି। ତା ସହିତ ଗେମ୍ କୁ ଟାଇମ୍ ଦିଅ, ନିଜ ହବି କୁ ଟାଇମ୍ ଦିଅ, ଚାହେ ଯୋଉ ବାଟରେ ବି ଥାଉ, ଯୋଉ ଫିଲ୍ଡରେ ବି ଥାଉ, ଚାହେ ଗେମ୍ ହଉ, ଏଇ ଗେମ୍ ହଉ, କୋଉ ଗେମ୍ ହଉ, ବାସ କହିବି କି ହାର ମାନନି, ଭରସା ରଖ ନିଜ ଉପରେ, ଭଗବାନଙ୍କ ଉପରେ, ପରିବାର ଉପରେ, ଆଉ ଠିକ ଟାଇମ ହେଲେ ଭଗବାନ ତମକୁ ଠିକ ଜାଗାରେ ପହଞ୍ଚେଇ ଦେବେ।
1: ତ ବର୍ତ୍ତମାନର ଯୁବପିଢି ଯୋଉମାନେ ସମୟର ସଦୁପଯୋଗ କରିପାରୁନାହାନ୍ତି, ଛକ ଗଳି ମାନଙ୍କରେ ଦଳ ଦଳ ହେଇ ଠିଆ ହେଇକି ଗପିବା କି ମୋବାଇଲ ଦେଖିକି ସମୟ ନଷ୍ଟ କରିବା, ଏଇ ଯୋଉ କେତେଟା କ୍ଷେତ୍ରରେ ଯୁବଗୋଷ୍ଠୀ ମାନେ ମାନେ ସମୟକୁ ବରବାଦ କରୁଛନ୍ତି, ନିଜ ଏଜ୍ କୁ ବରବାଦ କରୁଛନ୍ତି, ତା ସହିତ ମାନେ ଯୋଉ କ୍ୟାରିୟର ଯୋଉ ସମୟରେ ପରିଶ୍ରମ କରିବା କଥା ସେ ସମୟରେ ପରିଶ୍ରମ କରିପାରୁନାହାନ୍ତି, ସେମାନଙ୍କୁ ଆପଣ କଣ କହିବେ?
0: ବାସ କହିବି କି ସମୟ ଫେରେନି, ଫାଷ୍ଟ କଥା ସମୟ କାହାକୁ ଜଗେନି, କିଛି କରେନି, ଏବେ ଯାହାକୁ ବି ଖୁସି ମିଳୁଛି ଏସବୁରେ ସେମାନଙ୍କୁ କହିବି କି ଏସବୁ ଏବେର ଖୁସି, ଫ୍ୟୁଚରରେ ଦୁଃଖ ଛଡ଼ା କିଛି ଦିଏନି, ପରିବାର ସମ୍ଭାଳିବାର ଅଛି, ନିଜ ଘର, ନିଜ ଇମେଜ ବନେଇବାର ଅଛି, ରେସ୍ପେକ୍ଟ କମେଇବାର ଅଛି, ତ ଏସବୁଠୁ ଦୂରେଇକି ନିଜ କ୍ୟାରିୟର ଉପରେ ଫୋକସ୍ କର, ଆଉ ଯେତେବେଳେ କ୍ୟାରିୟର ଉପରେ ଫୋକସ୍ କରି ଯେତେବେଳେ ସକ୍ସେସ ହବ ସେତେବେଳେ ମନେ ରଖିବ କି ହଁ ସେ ଟାଇମରେ ଏଇଟା କଲିନି ତ ଏବେ ଏଇଟା ଅଛି। ମୁଁ ବି ସେୟା ବିଶ୍ୱାସ କରିବିନି, ଏଇଠି ମୁଁ ମାନେ ଯୋଉ ଜାଗାରେ ଅଛି ବିଷମଗଡ଼ରେ, ଏଇଠି ପ୍ରାୟତଃ ପିଲା ଛୋଟବେଳୁ ହିଁ ଏସବୁ କରନ୍ତି, ମାନେ ସାଙ୍ଗସାଥି ବୁଲାବୁଲି ବଗେରା ଏସବୁରେ, ମୁଁ ଛୋଟବେଳୁ ହିଁ ଏସବୁରୁ ଦୂରରେ, ଖେଳକୁଦ କରୁଥିଲି କିନ୍ତୁ ବୁଲିବା ବେକାର କାମ କିଛି ଇଏ ନାହିଁ, ସବୁବେଳେ ପ୍ରାକ୍ଟିସ ଯାଏ ସେଇ ଟାଇମରେ ସେମାନେ ବୁଲନ୍ତି, ମୁଁ ଦେଖେଇକି ଭାବେ କି ମାନେ ବୁଲୁଛନ୍ତି, ଏନ୍ଜୟ କରୁଛନ୍ତି, ତାପରେ ମୁଁ ଭାବିଲି କିଛି କଥା ନାହିଁ, ମୁଁ ତ ଗେମ୍ ଖେଳୁଛି, ମୋର ତ ହବି ଏଇଟା, ମୁଁ ତ ଖୁସି ମିଳୁଛି ଏଇଠି, ଆଉ ଏଇଟା କରିବି। ଆଉ ଦେଖ ଦିନେ ଏମିତି ଆସିଲା କି ମୁଁ ବାହାର ଦେଶ ବି ଯାଇକି ପଳେଇ ଆସିଲି, ଆଉ ଯୋଉ ସାଙ୍ଗସାଥି ମାନେ ବୁଲୁଥିଲେ ସେମାନେ ବୁଲିକି ରହିଗଲେ।
1: ସତ କଥା ଯେ ଏନ୍ଜୟମେଣ୍ଟ ତ ଆମେ ସବୁବେଳେ କରିପାରିବା, କିନ୍ତୁ ଆଗ ସକ୍ସେସ ପାଇଲା ପରେ ଏନ୍ଜୟ କରିବାଟା ଗୋଟେ ଅଲଗା କଥା। ସେଟା ଆମର ଅବିଭକ୍ତ କୋରାପୁଟ ଜିଲ୍ଲା କହିଲେ ତ ପଛୁଆ ଅଞ୍ଚଳରେ ହିଁ ନିଆଯାଏ। ଏଇ ପରିସ୍ଥିତିରୁ ଆପଣ ଯାଇକି ଆଜି ଇଣ୍ଟରନ୍ୟାସନାଲ ଲେଭେଲରେ ପହଞ୍ଚିଛନ୍ତି, ସେଟା ଆମ ଅଞ୍ଚଳ ପାଇଁ ଗୋଟେ ଗୌରବର ବିଷୟ। ଏଇ ଆପଣ କୋଉ ବୟସରୁ ଏଇଟା ଆରମ୍ଭ କଲେ ଆଉ କେତେ ବର୍ଷ ହେଲାଣି ପ୍ରାକ୍ଟିସ ଚାଲିଛି?
0: 16-17 ଚାଲିଥିଲା ଯେତେବେଳେ ଗେମ୍ଟା ଜାଣିଲି, ଗେମ୍ରେ ଆସିଲି, ତାପରେ 6 ଇୟର କି 7 ଇୟର୍ସ ହବ, ପ୍ରାକ୍ଟିସ କେବେ ବନ୍ଦ କରେନି, ଏକ ତ ଚାହେ ବର୍ଥଡେ ହଉ କାର କିଛି ହଉ କେବେ ଏମିତି ବନ୍ଦ କରେନି, ସନ୍ଧ୍ୟା ଟାଇମ୍ ହେଲା ମାନେ ପ୍ରାକ୍ଟିସ, ଆଉ ଚାହେ ପାଠ ବଗେରା ସବୁ ସାରିକି ସେଇ ସନ୍ଧ୍ୟା ଟାଇମ୍ରେ ସବୁ ଫ୍ରି ଥାଏ ପ୍ରାକ୍ଟିସ ପାଇଁ। ମୋ ଭାଇ ବି ଅଛି ବିକାଶ କୁମାର ରେଡ୍ଡି, ସିଏ ବି ଏବେ ଲାଷ୍ଟ ମାର୍ଚ୍ଚରେ ଯାଇଥିଲା ଥାଇଲାଣ୍ଡ ଅବ୍ରୋଡ ମାସେ କ୍ୟାମ୍ପ ପାଇଁ ଏଇ ଗେମ୍ରେ, ତ 2 ଜଣ ଅଛୁ, ତ କେହି ସାଙ୍ଗସାଥି କେହି ଯଦି ଖେଳିବା ପାଇଁ ନ ଆସିଲେ ବି ଯୋଉମାନେ ଥାଆନ୍ତି, ତ ଆମେ 2 ଜଣ ଯାଇକି ବାସ ଇଏ ତ ଅଛି ମୋ ବାପା, ମୁଁ ତ ଅଛି ବାପା, 2 ଜଣ ମିଶିକି ଖେଳୁ ପ୍ରାକ୍ଟିସ କରୁ।
1: ଯଦି ଘରର କିଏ ମେମ୍ବର ଯଦି ସେଇ ଦିଗରେ ଆପଣଙ୍କୁ ଆଗ୍ରହ ଦେଖାନ୍ତି ଆଉ ତା ସହିତ ଆପଣଙ୍କର ସାଙ୍ଗ ହେଇଯାନ୍ତି ପ୍ରତି କ୍ଷେତ୍ରରେ, ତାହେଲେ ବାହାର ଲୋକର ଆବଶ୍ୟକତା କିଛି
0: ରହିବ।
1: ଆମ ଅଞ୍ଚଳକୁ ବିଦେଶରେ ଆପଣ ପରିଚୟ ଦେଇଛନ୍ତି, ଆମ ପାଇଁ ବହୁତ ଖୁସିର ବିଷୟ। ପ୍ରତ୍ୟେକ ଜୀବନରେ ଖେଳର ମହତ୍ତ୍ୱ କଣ?
0: ଯିଏ ବି କୋଉ ଫିଲ୍ଡରେ ବି ପସନ୍ଦି ଆକ୍ଟିଭିଟି ଏସବୁ ମାନେ କୋଉ ଇଏରେ ବି ଥାନ୍ତି, ସବୁବେଳେ ତ ସମସ୍ତେ ଡିସିପ୍ଲିନ ଶିଖି ଯାଆନ୍ତି କି କୋଉଥିରେ କେମିତି କନସିଷ୍ଟେଣ୍ଟ ରହିବାର ଅଛି, କୋଉଥିରେ କୋଉ ଟାଇମରେ ବି ଗିଭ୍ଅପ୍ ନ କରିବାର ଅଛି, ଡେଡିକେସନ ବଗେରା ସବୁ ଆସିଯାଏ। ଆଉ ମେନ୍ କଥା ମାନେ ଫିଟନେସ ହଉ କି ଦେହ ପ୍ରତି ଫିଜିକାଲି ସବୁବେଳେ ଯୋଉ ଫିଟ ରୁହନ୍ତି, ଗେମ୍ ଚାହେ ନର୍ମାଲ ରନିଂ ବଗେରା ଯୋଉ ଫିଲ୍ଡରେ ବି ଥାନ୍ତୁ, ଏବେ ନ ଜଣା ପଡ଼ିଲେ ବି ଏବେ କଷ୍ଟ ପାଇବେ କି ଏବେ କିଏ ଭାବେ କଣ ଏଇଟା ଚାଲିଛି କଣ ନାଇଁ, ଇଏ ଖେଳୁଛି ଇଏ କୁଦୁଛି କିଛି ବି, ଯେତେବେଳେ ଏଜ୍ ଆସେ ନା ତ ଏଇସବୁ ମ୍ୟାଟର କରେ, ନିଜ ଡାଏଟ ଆଉ ଫିଜିକାଲ, ତ ସେଇଆ ଫ୍ୟୁଚର ପାଇଁ ଭଲ ଏସବୁ। ତାପରେ ନେମ୍ ବି ଗୋଟେ ଥାଏ ନା କି ଗେମ୍, ମାନେ ପାଠ ପଢାରେ ଏତେ ଜଣ ଯାଉଛନ୍ତି କି ଜବ୍ ପାଉଛନ୍ତି କିଛି ଇଏ ବି, ଏମାନଙ୍କ ନା ନ୍ୟୁଜ ପେପର ଏତେ ଏତେ ଆସେନି, ଯୋଉମାନେ ନର୍ମାଲ ପାସ୍ ହୁଅନ୍ତି କିଛି ବି, କିନ୍ତୁ ମୁଁ ଯେତେବେଳେ ଖେଳିକି ଆସେ ନ୍ୟୁଜ ପେପର ବାହାରେ କିଛି ହୁଏ ଏଇଟା ପାଇଲି ସେଇଟା ହେଲା, ସେଇଟା ବି ଗୋଟେ ବଡ ପଏଣ୍ଟ ନା କି ହଁ ଏମାନେ ଏତିକି କରିକି ବି କରିପାରୁନାହାନ୍ତି, ମୁଁ ଏଠି ଗେମ୍ ଇଏରେ କରୁଛି, ଗେମ୍ରେ ଅଧିକ ଭାଲ୍ୟୁ ବି ମିଳେ। ସମସ୍ତଙ୍କ ବଡି ୱିକ୍ ହେଇଯାଏ, କିନ୍ତୁ ଯୋଉମାନେ ଖେଳନ୍ତି କୁଦନ୍ତି, ଯୋଉମାନେ ଏବେ କୋଉ ଆକ୍ଟିଭିଟିସରେ ଅଛନ୍ତି, ସେମାନେ ସେଇ ଟାଇମରେ ଟିକେ ଆଉ ଟିକେ ଭଲ ଷ୍ଟ୍ରଙ୍ଗ ହେଇକି ଥାନ୍ତି, ଷ୍ଟାଣ୍ଡ ନେଇପାରନ୍ତି ସବୁ ଜାଗାରେ।
1: ବହୁତ ବଢିଆ ଭାଇ, ଆପଣଙ୍କର ଏଇ ଯୋଉ ମେସେଜ ଭାବୁଛି ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କର ହୃଦୟକୁ ଛୁଇଁଥିବ, ଆଉ ନିଜକୁ ବଡିକୁ ଫିଟ ରଖିବେ, ସୁସ୍ଥ ରହିବେ ବୋଲି ଆଶା କରୁଛୁ। ଭାଇ ଆପଣଙ୍କର ଏଇ ମୂଲ୍ୟବାନ ସମୟ ଆମ ଜୟପୁର ଆକାଶବାଣୀ କେନ୍ଦ୍ରକୁ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଥ୍ୟାଙ୍କ ୟୁ।

ବର୍ତ୍ତମାନ ଖେଳ ପରିକ୍ରମା। ଆମେରିକାର ଜାକ୍ସନଭିଲ୍ରେ ଆୟୋଜିତ ଆଇରନ୍ ମ୍ୟାନ୍ ପ୍ରତିଯୋଗିତାରେ 3.8 କିଲୋମିଟର ସନ୍ତରଣ, 180 କିଲୋମିଟର ସାଇକେଲ ଚାଳନା ଏବଂ 42 କିଲୋମିଟର ଦୌଡ଼କୁ 40 ବର୍ଷିଆ ଉମା ହାଜରା 16 ଘଣ୍ଟା 53 ମିନିଟ୍ 16 ସେକେଣ୍ଡରେ ସମ୍ପନ୍ନ କରିଥିଲେ। ଏଥିସହ ସେ ଆଇରନ୍ ମ୍ୟାନ୍ ହେବାର ଗୌରବ ଲାଭ କରିଛନ୍ତି। ଉମା ଭୁବନେଶ୍ୱରରେ ନିଜର ପ୍ରାରମ୍ଭିକ ଶିକ୍ଷା ପରେ ଆଇଟିଆର୍ରୁ ଇଞ୍ଜିନିୟରିଂ ଏବଂ ପରେ ଇନ୍ଫୋସିସ୍ରେ ସଫ୍ଟୱେୟାର ଇଞ୍ଜିନିୟର କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଏବେ ଆମେରିକାରେ ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ଉମା ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ମଧ୍ୟ। ଉଜ୍ବେକିସ୍ତାନରେ ଆୟୋଜିତ କେନ୍ଦ୍ରୀୟ ଓ ଦକ୍ଷିଣ ଏସିଆ ପୁରୁଷ ରୁଗ୍ବି 7S ଚାମ୍ପିୟନ୍ସିପ୍ରେ ଭାରତ ରନର୍ସ ଅପ୍ ହୋଇଛି। ଫାଇନାଲ୍ରେ ଦଳ 10-31ରେ ଟପ୍ ସିଡ୍ ଶ୍ରୀଲଙ୍କାଠାରୁ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ଆଇପିଏଲ୍ର ପ୍ରଥମ ଦଳ ଭାବରେ ପ୍ଲେ ଅଫ୍ରେ ପ୍ରବେଶ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ଚମକପୂର୍ଣ୍ଣ ପ୍ରଦର୍ଶନ କରି ପଞ୍ଜାବ କିଙ୍ଗ୍ସକୁ 23 ରନ୍ରେ ପରାଜିତ କରିଥିଲା। ପରାଜୟ ସହିତ ପଞ୍ଜାବର ସ୍ଥିତି ସଙ୍କଟାପନ୍ନ ହୋଇପଡ଼ିଛି। ସିଜନ୍ରେ ଦଳ କ୍ରମାନ୍ୱୟରେ ଷଷ୍ଠ ମ୍ୟାଚ୍ରେ ପରାଜିତ ହୋଇଛି। ପଞ୍ଜାବଠୁ ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ବାଙ୍ଗାଲୋର ବ୍ୟାଟ୍ର ଦୁର୍ଦ୍ଦଶ ବ୍ୟାଟିଂ କରିଥିଲେ। ଯଦିଓ ଓପନ୍ରେ ଜାକବ ବାଥାଲ ମାତ୍ର 11 ରନ୍ କରି ଫେରିଥିଲେ, ମାତ୍ର ଭେଟରାନ୍ ବିରାଟ କୋହଲି 58, ଦେବଦତ୍ତ ପୋଡିକଲ 45 ଓ ଭେଙ୍କଟେଶ ଆୟର 73 ଦଳୀୟ ସ୍କୋରକୁ 4 ୱିକେଟ୍ରେ 222 ରନ୍ରେ ପହଞ୍ଚାଇଥିଲେ। କୋହଲି 37 ବଲ୍ ସାମ୍ନା କରି 4 ଚୌକା ଓ 3 ଛକା ଏବଂ ଆୟର 40 ବଲ୍ ସାମ୍ନା କରି 8 ଚୌକା ଓ 4 ଛକା ମାରିଥିଲେ। ଟିମ୍ ଡେଭିଡ୍ ମାତ୍ର 12 ବଲ୍ ଖେଳି 2 ଚୌକା ଓ 2 ଛକା ସହାୟତାରେ 28 ରନ୍ କରିବାରେ ସଫଳ ହୋଇଥିଲେ। ହରପ୍ରୀତ ବ୍ରାର 2 ୱିକେଟ୍ ନେଇଥିଲେ। କଳିଙ୍ଗ ଷ୍ଟାଡିୟମରେ 2 ଦିନ ଧରି ଆୟୋଜିତ 66ତମ ଓଡ଼ିଶା ରାଜ୍ୟ ବରିଷ୍ଠ ସନ୍ତରଣ ଚାମ୍ପିୟନ୍ସିପ୍ରେ ଅଭିନବ କୁମାର ସିଂହ ପୁରୁଷ ବ୍ୟକ୍ତିଗତ ବର୍ଗରେ ଏବଂ ମହିଳାରେ ପ୍ରତ୍ୟାଶା ରାୟ ଏବଂ ସୃଷ୍ଟି ଉପାଧ୍ୟାୟ ଯୁଗ୍ମ ଚାମ୍ପିୟନ୍ ହୋଇଛନ୍ତି। ସେହିପରି ଦଳଗତ ବର୍ଗରେ ଖୋର୍ଦ୍ଧା ଜିଲ୍ଲା ଚାମ୍ପିୟନ୍ ଓ ବରଗଡ଼ ଜିଲ୍ଲା ରନର୍ସ ଅପ୍ ଟାଇଟଲ୍ ହାସଲ କରିଛନ୍ତି। ଓଡ଼ିଶା ଅଲମ୍ପିକ୍ ସଂଘର ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି

ଏବଂ ପାଟନା ବିଧାୟକ ଅଖିଳ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି। ଅନ୍ତିମ ଦିବସରେ 800 ମିଟର ପୁରୁଷ ଫ୍ରି ଷ୍ଟାଇଲ୍ରେ ଖୋର୍ଦ୍ଧାର ଅଭିନବ କୁମାର ସିଂ ଏବଂ ମହିଳାରେ ଖୋର୍ଦ୍ଧାର ଧାନ୍ଭୀ ଭୌମିକ ପ୍ରଥମ ସ୍ଥାନ ହାସଲ କରିଥିଲେ। 400 ମିଟର ପୁରୁଷ ଇଣ୍ଡିଭିଜୁଆଲ୍ ମେଡ୍ଲେରେ ଖୋର୍ଦ୍ଧାର ସାଇ ସ୍ୱରୂପ ସ୍ୱାଇଁ ଓ ମହିଳା ବିଭାଗରେ ଖୋର୍ଦ୍ଧାର ପ୍ରତ୍ୟାଶା ରାୟ ପ୍ରଥମ ହୋଇଥିଲେ। ପୁରୁଷ 100 ମିଟର ବଟରଫ୍ଲାଏରେ ଗଞ୍ଜାମର ସୁଭ୍ରାନ୍ତ ପାତ୍ର ଓ ମହିଳାରେ ଖୋର୍ଦ୍ଧାର ସୃଷ୍ଟି ଉପାଧ୍ୟାୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଓଡ଼ିଶା ଫୁଟବଲ ସଂଘ ଓ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଗତ 19 ତାରିଖରୁ ଆରମ୍ଭ ହୋଇଛି ଓଡ଼ିଶା ମହିଳା ଲିଗ୍ 2026। ମୋଟ 12 ଦଳକୁ 2 ଗ୍ରୁପ୍ରେ ଭାଗ କରାଯାଇଛି। ଗ୍ରୁପ୍ ଏ ରେ ନିତା ଫୁଟବଲ ଏକାଡେମୀ, ଓଡ଼ିଶା ପୁଲିସ, କିଟ୍ କିସ୍, ୟଙ୍ଗ ଆସୋସିଏସନ କ୍ଲବ, ତାରିଣୀ ଏଫ୍ସି ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଏବଂ ଗ୍ରୁପ୍ ବି ରେ ଓଜିପି କ୍ଲବ, ସ୍ପୋର୍ଟସ ଓଡ଼ିଶା, ଆଳି ଫୁଟବଲ ଏଫ୍ସି, ମନୋରମା କ୍ଲବ, ଗଞ୍ଜାମ ଏକାଦଶ ଓ ଏସ୍ଆର୍ଏମ୍ ସ୍ପୋର୍ଟସ କ୍ଲବ, ଉଭୟ କଟକ ଓ ଭୁବନେଶ୍ୱରରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି। ଆସନ୍ତା ଜୁନ୍ 2 ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ଏବଂ 4-12 ପର୍ଯ୍ୟନ୍ତ ସୁପର ଲିଗ୍ ପର୍ଯ୍ୟାୟ ଖେଳାଯିବ। ଲିଗ୍ରେ ମୋଟ 30 ମ୍ୟାଚ୍ ରହିଛି।

ତେବେ ଶ୍ରୋତାବନ୍ଧୁ ଆଜି ତ ସମୟ ହୋଇଯାଇଛି, ଅନ୍ୟ ଏକ ସନ୍ଧ୍ୟାରେ ଆପଣଙ୍କ ସହିତ ଭେଟିବାର ପ୍ରତିଶ୍ରୁତି ଦେଇ ଆଜି ସନ୍ଧ୍ୟାରୁ ମୁଁ ବିଦାୟ ନେଉଛି। ନମସ୍କାର।

ପ୍ରଚାର କଲୁ ମାସିକ ଖେଳ ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ଉପସ୍ଥାପନା କଲେ ମୈତ୍ରୀ ପ୍ରହରାଜ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା କେତୋଟି ସମ୍ବଲପୁରୀ ଗୀତ, କଳାହାଣ୍ଡି ଅଞ୍ଚଳର ଗୀତ ଏବଂ କେତୋଟି ଝୁମର ଗୀତ। ପ୍ରଥମେ ଶୁଣିବା ସମ୍ବଲପୁରୀ ଅଞ୍ଚଳର ଗୀତ। କଣ୍ଠଶିଳ୍ପୀ ଗୋପାଳକୃଷ୍ଣ ଦାସ। ଗୀତ ରଚନା କରିଛନ୍ତି ଯୁଧିଷ୍ଠିର ମେହେର।

ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କେତୋଟି ଝୁମର ଗୀତ। କଣ୍ଠଶିଳ୍ପୀ ହେଉଛନ୍ତି ପୁଷ୍ପଲତା ମହାନ୍ତ ଏବଂ ସାଥୀ। କଣ୍ଠରେ ଏହି ଝୁମର ଗୀତ।

ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କଳାହାଣ୍ଡି ଅଞ୍ଚଳର ଗୀତ। କଣ୍ଠଶିଳ୍ପୀ ପ୍ରତାପ ଚନ୍ଦ୍ର ଦାସ ଏବଂ ସାଥୀ।

ଆଞ୍ଚଳିକ ଗୀତକ୍ରମରେ ଶୁଣିଲେ ସମ୍ବଲପୁରୀ ଅଞ୍ଚଳର ଗୀତ, କଳାହାଣ୍ଡି ଅଞ୍ଚଳର ଗୀତ ଏବଂ କେତୋଟି ଝୁମର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଏକକ କଣ୍ଠଶିଳ୍ପୀ ମୋହିତ ଚୌହାନ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ମୋହିତ ଚୌହାନଙ୍କ କଣ୍ଠରେ, କଥାଚିତ୍ର ଦିଲ୍ ତୋ ବଚ୍ଚା ହେଜି। ଗୀତ ରଚନା କରିଛନ୍ତି ନିଲେଶ ମିଶ୍ରା, ସଙ୍ଗୀତରେ ସଜାଇଛନ୍ତି ପ୍ରୀତମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ତମାଶା କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ଇର୍ଶାଦ କାମିଲ, ସଙ୍ଗୀତରେ ସଜେଇଛନ୍ତି ଏ ଆର୍ ରେହମାନ।

ଏକକ କଣ୍ଠଶିଳ୍ପୀ ମୋହିତ ଚୌହାନ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ୱାନ୍ସ ଓପନ୍ ଏ ଟାଇମ୍ ଇନ୍ ମୁମ୍ବାଇ, ଏହି କଥାଚିତ୍ରରୁ ଗୀତଟିଏ। ଗୀତିକାର ଇର୍ଶାଦ କାମିଲ, ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

କଣ୍ଠଶିଳ୍ପୀ ମୋହିତ ଚୌହାନ ଗାଇଥିବା ହିରୋପନ୍ତି କଥାଚିତ୍ରର ଏହି ଗୀତଟି ଶୁଣିବା। ଏହି ଗୀତକୁ ରଚନା କରିଛନ୍ତି କୌଶର ମନିର, ସଙ୍ଗୀତରେ ସଜାଇଛନ୍ତି ସାଜିତ ବଜିତ।

ଏକକ କଣ୍ଠଶିଳ୍ପୀ ମୋହିତ ଚୌହାନ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ଶାଦୀ କି ସାଇଡ୍ ଇଫେକ୍ଟ। ଏହି କଥାଚିତ୍ରରୁ ଗୀତଟିଏ। ଗୀତ ରଚନା କରିଛନ୍ତି ସ୍ୱାନନ୍ଦ କିର୍କିରେ, ସଙ୍ଗୀତରେ ସଜିଛନ୍ତି ପ୍ରୀତମ।

ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶେଷରେ ଶୁଣିବା ବମ୍ବେ ଟକିସ୍ କଥାଚିତ୍ରରୁ ଏହି ଗୀତଟି। ଗୀତ ରଚନା କରିଛନ୍ତି ସ୍ୱାନନ୍ଦ କିର୍କିରେ, ସଙ୍ଗୀତରେ ସଜେଇଛନ୍ତି ଅମିତ ତ୍ରିବେଦୀ, କଣ୍ଠଶିଳ୍ପୀ ମୋହିତ ଚୌହାନ।

ଏକକ କଣ୍ଠଶିଳ୍ପୀ ମୋହିତ ଚୌହାନ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ରରୁ ଶୁଣିଲେ କେତୋଟି ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:00 ବାଜିବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ରାତି 7:30ରେ ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ। ରାତି 8:15ରେ ପ୍ରଚାର କରିବୁ ଧାରାବାହିକ ପରଜା। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ ଏବଂ ଅଶୋକ ମିଶ୍ର। ସଜମଉଜ କାର୍ଯ୍ୟକ୍ରମ ଶୁଣିବେ ରାତି 9:30ରେ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆପଣମାନଙ୍କୁ ପୁଣି ଥରେ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ଆସନ୍ତାକାଲିର ଅଧିବେଶନ ପ୍ରାତଃ 5:53। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ଆମକୁ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ।